ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶକାବ୍ଦ ଶ୍ରାବଣ 6 ଦିନ 2026 ମସିହା ଜୁଲାଇ ମାସର 19 ତାରିଖ। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ।

ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ସକାଳ 5:57। ମାଙ୍ଗଳିକ।

ଶୁଣିଲେ ସଂସ୍କୃତ ବନ୍ଦନା। ପୁରାତନ ରଚନାର ଶିଳ୍ପୀ ଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ। ପରବର୍ତ୍ତୀ ଭକ୍ତିଗୀତଟି ସାଲବେଗଙ୍କ ରଚନାରୁ ଶିଳ୍ପୀ ରୀନାରାଣୀ ପ୍ରଧାନ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 82ତମ ଭାଗ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 82ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ବିପଦରେ ପଡ଼ି ଭଗବାନଙ୍କୁ ଡାକୁ, ପ୍ରଭୁ ମୋତେ ଶକ୍ତି ଦିଅନ୍ତୁ, ଏବଂ ଭଗବାନ ସେହି ଆତୁର ନିବେଦନ ଶୁଣନ୍ତି। ତୁରନ୍ତ ଆମ ଭିତରେ ଶକ୍ତିର ସଞ୍ଚାର ହୁଏ। ଆମେ ଥରେ ଭାବି ଦେଖିବା କି ଅଳ୍ପ ସମୟ ଆଗରୁ ଆମ ନିଜକୁ ଏତେ ଦୁର୍ବଳ ଲାଗୁଥିଲା, ଅଥଚ ଭଗବାନଙ୍କ ନାମ ସ୍ମରଣ ମାତ୍ରକେ ଆମ ଶରୀର ଭିତରକୁ ଏ ଶକ୍ତି କେମିତି ଆସିଗଲା। ଆମ ଅନ୍ତର ଭିତରେ ସେ ଅଛନ୍ତି, ଆମେ ନିଜର ଅଜ୍ଞାନତା ହେତୁ ତାଙ୍କୁ ବାହାରେ ଖୋଜୁଛୁ। ମନ୍ଦିରରେ, ମସଜିଦରେ, ପଥରରେ, କାଠରେ, ଏଇଠି ସେଇଠି ଖୋଜି ନିଜ ଉପରୁ ଭରସା ହରାଇ ହତାଶ ହେଉଛୁ। ଆମ ପାରମ୍ପରିକ ସନାତନ ବାଣୀ କୁହନ୍ତି, ସୋହମ୍ ସେ ହିଁ ମୁଁ, ଅହଂ ବ୍ରହ୍ମାସ୍ମି ମୁଁ ହିଁ ବ୍ରହ୍ମା। ହେଲେ ଆମେ ଏଇ ଗୁଢ଼ ତତ୍ତ୍ୱକୁ ବୁଝିପାରୁନଥାଉ। ନିଜକୁ ତଦ୍ଭିନ୍ନ ଭାବରେ ବିଚାର କରି ନିଜଠାରୁ ନିଜେ ଦୂରେଇ ଯାଉଥାଉ। ଆମେ ନିଜର ଜ୍ଞାନ ଏବଂ ଯୁକ୍ତି ପ୍ରୟୋଗ କରି ସବୁବେଳେ ଗୋଟିଏ କଥା ପ୍ରମାଣ କରିବାକୁ ଚାହୁଁଥାଉ ଯେ ଏ ସମସ୍ତ ତତ୍ତ୍ୱ ଶାସ୍ତ୍ରରେ ଏବଂ ଚର୍ଚ୍ଚାରେ କେବଳ ରହିବା ଆବଶ୍ୟକ, କିନ୍ତୁ ଏସବୁ ତତ୍ତ୍ୱର ଲେଶମାତ୍ର ଅନୁପାଳନ ଯେ ଜୀବନକୁ ଏତେ ବଳିଷ୍ଠ କରିପାରେ, ଏହି ସତ୍ୟ ଉପରେ ଆମର ଆସ୍ଥା ହୁଏ ନାହିଁ। ଆମକୁ ଲାଗୁଥାଏ ଆମେ କହିବା ଏବଂ କରିବା ଭିତରେ ଯେଉଁ ଦୂରତା ଦେଖୁ ତାହା ସତ, କିନ୍ତୁ ଆମେ ଯେତେବେଳେ ଖୁବ୍ ଆନ୍ତରିକତାର ସହ ସେହି କଥା ସବୁ କହୁ, ତାହା ମନ୍ତ୍ର ଭଳି କାମ କରେ। ଏ ପାଖେ ବ୍ୟାଧ, ସେ ପାଖେ ଜାଲ, ଏବଂ ଆଉ ଏକ ପାଖରେ ନିଆଁ ଝୁଲ ଦେଖି ମୃଗୁଣୀ ଠାକୁରଙ୍କୁ ସ୍ମରଣ କରିପାରିଛି। ସେ ହତାଶ ହେଇନି, ନିରୁପାୟ ବି ହେଇନି, ନିଶ୍ଚିତ ମୃତ୍ୟୁ ମୁଖରୁ ନିଜକୁ ବଞ୍ଚାଇବାର ଅଭିପ୍ରାୟ ଭିତରେ ସେ ଆନ୍ତରିକ ଭାବରେ ଚାହିଁଛି ତାକୁ ବଞ୍ଚିବାକୁ ହେବ ଶାବକଙ୍କ ପାଇଁ, ଏବଂ ତାକୁ କେବଳ ସେହି ଭଗବାନ ବଞ୍ଚାଇ ପାରିବେ। ସେହି ସର୍ବଶକ୍ତିମାନ ଈଶ୍ୱରଙ୍କ ସ୍ମରଣ ମାତ୍ରକେ ସେ ବଞ୍ଚିବାର ବାଟ ପାଇଯାଇଛି। କହିବ ବାହୁଲ୍ୟ, ନିଜକୁ ବଞ୍ଚାଇ ରଖିବାର ଶକ୍ତି ସମସ୍ତ ପ୍ରାଣୀ ମଧ୍ୟରେ ଖୁବ୍ ଶକ୍ତ ଏବଂ ସୁପ୍ତ ଭାବରେ ଲୁଚାଇ ରଖିଛନ୍ତି ସେହି ସ୍ରଷ୍ଟା। ବିଭିନ୍ନ ସାଂସାରିକ ଜଞ୍ଜାଳ ଆମକୁ ଆମ ଭିତରେ ଲୁଚି ରହିଥିବା ସେହି ଶକ୍ତି ଉପାଦାନକୁ ଖୋଜିବା ଅବା ଖୋଜି ପାଇବାର ଆତୁରତାଠାରୁ ଦୂରେଇ ନେଉଥାଏ। ଆମ ଜୀବନ ପଥରେ ଆସୁଥିବା ବିଭିନ୍ନ ବିପଦ ବାସ୍ତବରେ ଆମକୁ ନିଜ ଅସ୍ତିତ୍ୱ ଖୋଜିବା ପାଇଁ ପ୍ରେରଣା ଦେଉଥାଏ। ପ୍ରତି ମୁହୂର୍ତ୍ତରେ ଜୀବନ ଯୁଦ୍ଧରେ ହାରି ଯାଉ ଯାଉ ଜିତେଇ ଦେଇ ଆମକୁ ନିଜ ଉପରେ ବିଶ୍ୱାସକୁ ଆହୁରି ବଳିଷ୍ଠ କରିବାରେ ସାହାଯ୍ୟ କରୁଥାଏ। ଆମ ନିଜର ସ୍ରଷ୍ଟା ଯେ ଆମ ଭିତରେ ଆମ ଜୀବନୀ ଶକ୍ତି ହୋଇ ରହିଛନ୍ତି, ଏହି ସତ୍ୟକୁ ପ୍ରତି ବିପଦରେ ଆମେ ଭେଟୁ। ଗଡ଼ାଳିକା ପ୍ରବାହରେ ଜୀବନ ନିରସ ହୋଇ ଆସୁଥିବା ବେଳେ ଅଚାନକ କିଛି ଜଟିଳ ପରିସ୍ଥିତି ଆସିଲେ ହିଁ ଆମ ଭିତରେ ଥିବା ସେହି ଅଦୃଶ୍ୟ ଶକ୍ତି ସହ ଆମର ମୁହାଁମୁହିଁ ହୁଏ। ବାସ୍ତବିକ ସାଧନା ପଥରେ ବିଘ୍ନର ଅଭାବ ନଥାଏ। ପ୍ରକାରାନ୍ତରେ ବିଘ୍ନ, ବିପଦ, ଜଟିଳ ପରିସ୍ଥିତି ଦେଇ ଆଗକୁ ବଢ଼ି ନ ପାରିଲେ ଜୀବନ ସାର୍ଥକ ହୁଏ ନାହିଁ। ଏହି ମର୍ମରେ ହିଁ କୁହାଯାଇଛି, ଶ୍ରେୟାଂସି ବହୁବିଘ୍ନାନି। କିଛି ପ୍ରଶଂସନୀୟ କୃତି ହାସଲ କରିବାକୁ ହେଲେ ଅନେକ ବିଘ୍ନ ଲଙ୍ଘିବାକୁ ହିଁ ହୁଏ। ଅନେକ ବନ୍ଧୁର ଗିରିପଥ ପାର ହେଲେ ହିଁ ଝରଣାଟିଏ ନଦୀ ହୋଇ ସମତଳ ପଥରେ ସାଗରକୁ ପ୍ରାପ୍ତ ହୋଇପାରେ। ଆମ ନିଜକୁ ଆବଦ୍ଧ କରି ପକାଉଥିବା ବିଭିନ୍ନ ଆବରଣ

0: ଶୁଣିଲେ ଆଜିର ଅନୁଚିନ୍ତା ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ଝୁଡ଼ୁଙ୍ଗ ଚାଷ ବିଷୟରେ। ଝୁଡ଼ୁଙ୍ଗ ହେଉଛି ଓଡ଼ିଶାର ଏକ ଲୋକପ୍ରିୟ ପନିପରିବା। ଏହାକୁ ବର୍ଷାଦିନ ଏବଂ ଗ୍ରୀଷ୍ମ ଋତୁରେ ସହଜରେ ଚାଷ କରାଯାଇପାରେ। ଏଥିପାଇଁ ମାଟି ଓ ଜଳବାୟୁ ନିହାତି ଆବଶ୍ୟକ। ଏଥିପାଇଁ ମାଟି ହେଉଛି ବାଲିଆ ଦରସାଠାରୁ ଆରମ୍ଭ କରି ଲାଲ ମାଟି, ଏହି ଚାଷ କରିବା ପାଇଁ ଉପଯୁକ୍ତ। ଏଥିପାଇଁ ଜଳବାୟୁ ହେଉଛି ଗରମ ଏବଂ ଆର୍ଦ୍ର ପାଣିପାଗ ସବୁଠାରୁ ଭଲ। ବିହନ ବୁଣିବା ତ ସବୁ ଚାଷ ପାଇଁ ପ୍ରଣାଳୀ ଥାଏ। ଏଥିପାଇଁ ବିହନ ବୁଣିବା ପ୍ରଣାଳୀ ହେଉଛି ଲାଇନ୍ରେ ବିହନ ବୁଣିବା ସବୁଠାରୁ ଉତ୍ତମ। ଧାଡ଼ିକୁ ଧାଡ଼ି ଦୂରତା 45-60 ସେଣ୍ଟିମିଟର ଏବଂ ଗଛକୁ ଗଛ ଦୂରତା 15-20 ସେଣ୍ଟିମିଟର ରଖିବା ଉଚିତ। ଲଗାଣ ବର୍ଷାରୁ ରକ୍ଷା ପାଇବା ପାଇଁ ଜମିରେ ପାଣି ଜମି ନ ରହିବା ଭଳି ନିଷ୍କାସନ ବ୍ୟବସ୍ଥା ରଖିବା। ଏଥିପାଇଁ ସାର ଆଉ ପାଣି ପରିଚାଳନା କିପରି କରାଯିବ? ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି 4-5 ଟନ୍ ପଚା ଗୋବର ସାର ମିଶାଇବା। ମାଟିର ଆର୍ଦ୍ରତା ଦେଖି ଗ୍ରୀଷ୍ମ ଦିନେ 5-7 ଦିନ ବ୍ୟବଧାନରେ ଏବଂ ବର୍ଷା ଦିନେ ଆବଶ୍ୟକତା ଅନୁଯାୟୀ ପାଣି ଦେବା। ବିହନ ବୁଣିବାର ପ୍ରାୟ 50-60 ଦିନ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଏବଂ ତାପରେ ତଟକା ଝୁଡ଼ୁଙ୍ଗ ଅମଳ କରିହେବ। ଉନ୍ନତ ବିହନ କିସମ। ଉନ୍ନତ କିସମ ହେଉଛି ଆର୍କା ଗରିମା, ପୁଷା କମଲ, କାଶୀ କାଞ୍ଚନ ଏବଂ ଓଡ଼ିଶା ସ୍ଥାନୀୟ କିସମ ଉତ୍କଳ ମାଣିକ। ବିହନ ପରିମାଣ ଏକର ପ୍ରତି ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବା ଆଗରୁ ସବୁଠାରୁ ଜରୁରୀ ବିଷୟ ହେଉଛି ବିହନ ବିଶୋଧନ କିପରି କରିବା। ଗଛକୁ ରୋଗମୁକ୍ତ ରଖିବା ପାଇଁ ବୁଣିବା ପୂର୍ବରୁ ପ୍ରତି କିଲୋ ବିହନରେ 3 ଗ୍ରାମ ଥାଇରାମ କିମ୍ବା କାପ୍ଟାନ ମିଶାଇ ବିଶୋଧନ କରିବା। ଏହାପରେ ବିହନକୁ ରାଇଜୋବିୟମ କଲଚର ସହ ଗୋଳାଇ ଛାଇରେ ଶୁଖାଇ ବୁଣିବା। ଏହାଦ୍ୱାରା ଗଛର ଗୁଣବତ୍ତା ବଢ଼ିଥାଏ। ରୋଗ ଓ ପୋକ ପରିଚାଳନା। ଯୌ ପୋକ ଗଛର ସବୁ ରସ ଶୋଷି ନିଏ। ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ନିମାଜଲ ସ୍ପ୍ରେ କରିବା। ପତ୍ରପୋଡ଼ା ଓ ଚିତ୍ରା ରୋଗ। ଏହି କବକଜନିତ ରୋଗ ପାଇଁ ମାଙ୍କଜେବ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରିବା। ଘାସ ବାଛିବା। ବିହନ ବୁଣିବାର 20-25 ଦିନ ମଧ୍ୟରେ ପ୍ରଥମ ଥର ଏବଂ 40-45 ଦିନ ମଧ୍ୟରେ ଦ୍ୱିତୀୟ ଥର କଡ଼ାକଷା କରି ଘାସ ସଫା କରିବା। ଯଦି ଆମେ ଘରବାଡ଼ିରେ ଝୁଡ଼ୁଙ୍ଗ ଚାଷ କରିବା ତାହେଲେ ବହୁତ ସହଜ ଆଉ ଲାଭଦାୟକ। କମ୍ ଜାଗାରେ ପରିବାର ପାଇଁ ପ୍ରଚୁର ତଟକା ପନିପରିବା ମିଳିପାରିବ। ଏଥିପାଇଁ ଜାଗା ଆଉ ମାଟି ପ୍ରସ୍ତୁତ କରିବା। ସୂର୍ଯ୍ୟକିରଣ ବାଡ଼ିର ଯେଉଁ ଜାଗାରେ ଦିନକୁ ଅତି କମ୍ରେ 5-6 ଘଣ୍ଟା ଭଲ ଖରା ପଡ଼ୁଥିବ ସେହିଭଳି ସ୍ଥାନ ଜାଗା ବାଛିବା ଦରକାର। ମାଟିକୁ ଭଲ ଭାବରେ କଡ଼ାଖସା କରି ସେଥିରେ ଘରର ପନିପରିବା ଚୋପାରୁ ପ୍ରସ୍ତୁତ କମ୍ପୋଷ୍ଟ କିମ୍ବା ଗୋବର ସାର ଭଲ ଭାବରେ ମିଶାଇବା। ବାଡ଼ିରେ ଛୋଟ ଛୋଟ ଧାଡ଼ି କରିବା। ଗୋଟିଏ ମଞ୍ଜିରୁ ଅନ୍ୟ ମଞ୍ଜିର ଦୂରତା ପ୍ରାୟ 4-6 ଇଞ୍ଚ ରଖିବା। ଯଦି ମାଟି ଜାଗା ନାହିଁ ତେବେ 12 ଇଞ୍ଚର ଟବ୍ ବା ଗ୍ରୋ ବ୍ୟାଗ୍ରେ ମଧ୍ୟ 2-3ଟି ମଞ୍ଜି ଲଗାଇ ପାରିବା। ଝୁଡ଼ୁଙ୍ଗ ଗଛଗୁଡ଼ିକ ଲଟାଜାତୀୟ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବାଉଁଶ ବାଡ଼ି, କାଠି କିମ୍ବା ସୂତା ଜାଲର ଆଶ୍ରୟ ନେବା। ଗଛ ସିଧା ମାଡ଼ିଲେ ଫଳ ଭୂଇଁରେ ଛୁଇଁ ସଢ଼େ ନାହିଁ ଏବଂ ଅଧିକ ଫଳେ। ଯଦି ଗଛରେ କିଛି ପୋକ ଲାଗେ, ଗଛରେ ପୋକ ନ ଲାଗିବା ପାଇଁ ପ୍ରତି 10-15 ଦିନରେ ନିମ୍ବ ପତ୍ର, ସିଝା ପାଣି କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା। ପତ୍ରରେ କଳା ଯୋଉ ପୋକ ଲାଗିଲେ ସକାଳୁ ଶୀତଳ ସମୟରେ ଅଳ୍ପ ଚୁଲି ପାଉଁଶ ଗଛ ଉପରେ ପକାଇଲେ ପୋକ ମରିଯାଆନ୍ତି।
0: ଶୁଣିଲେ ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ FM 103.6 MHz ଯୋଗେ।

0: ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୁଡ଼ି। ଆଜି ଏଥିରେ ଶୁଣନ୍ତୁ ପରଜା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଗୋରିମଣି ପରଜା ଏବଂ ସାଥୀ।
1: ଆଜିର ରିଞ୍ଚୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରଜା ସମ୍ପ୍ରଦାୟର ଗୀତ। ପ୍ରଥମେ ସେମାନଙ୍କର ମାଡ୍ ଗୀତ ଶୁଣିବା। ଏହି ଗୀତଟି ଉଭୟ ଧାଙ୍ଗଡ଼ା ଧାଙ୍ଗଡ଼ି ପରସ୍ପରକୁ ଆକୃଷ୍ଟ କରିବାକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲାର ବରିଗୁମା ନିକଟସ୍ଥ ଖିଆଲଗୁଡ଼ା ଗ୍ରାମର ଗୋରିମଣି ପରଜା ଏବଂ ସାଥୀ।

ଏଥର ପରଜା ଭାଇ ଭଉଣୀମାନଙ୍କର ପୌଷା ପର୍ବ ସମୟର ଗୀତ। ଏହି ଗୀତଟିକୁ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଗାଁ ଦାଣ୍ଡରେ ନାଚି ନାଚି ଗାଇଥାନ୍ତି। ପରିବେଷଣ କରୁଛନ୍ତି ଗୋରିମଣି ପରଜା ଏବଂ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ 121 ନକଲି ୱେବ୍ସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ଚଳିତ ମାସ 18 ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893 ମୋବାଇଲ୍ ନମ୍ଘର ଏବଂ 793 ଆଇଇ ଏମ୍ଆଇ ନମ୍ଘରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମ୍ବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, ଡିଆଇ ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ 4 ମଧ୍ୟରେ 345.8 mm ବର୍ଷା ରେକର୍ଡ କରାଯାଇଛି। ଗତ 36 ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 mm ଏବଂ ଗୋପଠାରେ 96 mm ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 mm ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ବର୍ଷିଆ ଆଇନ ପାଠ୍ୟକ୍ରମ

0: ଏଲ୍ବିରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ର ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଅଧିକ ବୟସର ଗର୍ଭଧାରଣ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ଭନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କା ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନ ହେଲେ ମଧ୍ୟ ଅନେକ କ୍ଷେତ୍ରରେ ଜମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ପସିଆ ଏକ୍ଲାମ୍ପସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମା'ମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ। ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ, ଇଞ୍ଜେକ୍ସନ୍ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ୍ ଯଥା ଫୋର୍ସେପ୍ସ, ଭାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ, ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କା ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି, କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ, ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରିଦିଆଯାଇଥାଏ। ମା'ର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900 ଏବଂ 40 ବର୍ଷରେ ପ୍ରତି 80 ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣୁକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ୍। ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଧିକ ବୟସର ଗର୍ଭଧାରଣ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସସ୍ମିତା ସ୍ୱାଇଁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 17:15 ହେବାକୁ ଯାଉଛି।

0: ଶୁଣନ୍ତୁ ଓଡ଼ିଆର ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବ୍ୟାପକ ଉତ୍ପାଦନ କ୍ଷେତ୍ର, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍କୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି, ଉଦ୍ୟୋଗୀ ଏବଂ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମ୍ରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି, 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥ ଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖିଛି।

କୁହାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 370,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିଲା

0: ନମସ୍କାର ପିଲାମାନେ।
1: ପିଲାମାନେ, ଭାବରେ ବନ୍ଧା ସେ ଭାବର ଠାକୁର, କଳା ଦିଅ ସେ ଯେ ଆମର, ଥରୁଟେ ଡାକିଲେ ଦୌଡ଼ି ଆସେ ସେ, ଭକ୍ତି ଭାବେ ବନ୍ଧା ସେ ଭକ୍ତର।

ହଁ ପିଲାମାନେ, ଜଗତର ନାଥ କାଳିଆ ସାଆନ୍ତ ଆମ ସମସ୍ତଙ୍କର ଆରାଧ୍ୟ ଦେବତା, ଯାହାଙ୍କ ଚରଣରେ ମହୋଦଧି ମୁଣ୍ଡ ପିଟୁଛି। ଆଉ ନୀଳଚକ୍ର ବାନା ଆଜି ସମସ୍ତଙ୍କୁ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଫରଫର ଉଡ଼ି ଡାକୁଛି। ପ୍ରକୃତରେ ପିଲାମାନେ, ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସନ୍ତି। ଯାହାଙ୍କର ଦେଉଳ ହେଉଛି ବଡ଼ ଦେଉଳ, ଯାହାଙ୍କର ଦାଣ୍ଡ ବଡ଼ ଦାଣ୍ଡ, ଯାହାଙ୍କର ଭୋଗ ମହାପ୍ରସାଦ। କିନ୍ତୁ ସବୁଠାରୁ ବଡ଼ ବିଚିତ୍ର ହେଲା ପିଲାମାନେ, ଯାହାଙ୍କର ବଡ଼ ଭାଇ ପ୍ରଭୁ ବଳଭଦ୍ର, ତଥାପି କାଳିଆ ସାଆନ୍ତ ଜଗତର ନାଥ ଜଗନ୍ନାଥ ବଡ଼ ଠାକୁର ଭାବେ ପୂଜା ପାଆନ୍ତି। ପ୍ରକୃତରେ ପିଲାମାନେ, ବିଚିତ୍ର ତାଙ୍କର ଲୀଳା।

ହଁ ପିଲାମାନେ, କାଳିଆ ତାଙ୍କ ଭୋଗକୁ ଆନନ୍ଦ ବଜାରରେ ଏମିତି ରଖିଛନ୍ତି ଯେ ସମସ୍ତ ଭକ୍ତ ଆଜି ପାଗଳ ଟିକିଏ ମହାପ୍ରସାଦ ପାଇବା ପାଇଁ। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ହେଉଛି ସାରା ପୃଥିବୀ ଲୋକଙ୍କ ଲାଗି ଏକ ସ୍ୱତନ୍ତ୍ର ଦିନ। ଏହି ଦିନ ପିଲାମାନେ ରତ୍ନ ସିଂହାସନ ଛାଡ଼ି ଜଗତର ନାଥ ଜଗନ୍ନାଥ ସାଙ୍ଗରେ ବଡ଼ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ମା ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଭକ୍ତଙ୍କ ଗହଣକୁ ଚାଲି ଆସିଥାନ୍ତି। ଜାତି ବର୍ଣ୍ଣ ଧର୍ମକୁ ନ ମାନି ସେ ପ୍ରତ୍ୟେକ ଧର୍ମର ଲୋକଙ୍କୁ ଦର୍ଶନ ଦେଇଥାନ୍ତି। ଭକ୍ତଙ୍କ ଗହଣରେ ସେ କେତେ ଯେ ଠେଲା ପେଲା ଖାଆନ୍ତି, କିଏ ତାଙ୍କୁ ଟାଣେ ତ କିଏ ତାଙ୍କୁ ଠେଲି ଦିଏ, କିଏ କୁଣ୍ଢେଇ ଧରି, କିଏ ପୁଣି ଆଖିର ଲୁହରେ ପାଗଳ ହେଇଯାଏ। ଥରେ ଯିଏ ତାଙ୍କ ଦର୍ଶନ ଲାଭ କରେ ନା, ସେ ତାଙ୍କ ରୂପକାନ୍ତିକୁ କେବେ ଭୁଲିପାରେ ନା।

ପିଲାମାନେ ତମମାନେ ସବୁ ସିଧା ପ୍ରସାରଣ ଟିଭି ମାଧ୍ୟମରେ ଦେଖିଥିବ ଆମର ପୃଥିବୀ ପ୍ରସିଦ୍ଧ ପୁରୀର ରଥଯାତ୍ରା। ତମେ ଦେଖିଲ ନା ପୁରୀରେ ତିନି ଠାକୁରଙ୍କ ପାଇଁ ତିନିଟା ରଥ ତିଆରି ହେଇଛି। ଭାଇ ଭଉଣୀଙ୍କୁ ଧରିକି କାଳିଆ ସାଆନ୍ତ ଭକ୍ତ ଗହଣକୁ ଆସିକି ଲୀଳା ଖେଳା ତ କଲେ ପିଲାମାନେ। ରଥରେ ଆସିକି ଆଡ଼ପ ମଣ୍ଡପରେ ମଧ୍ୟ ବସିଗଲେଣି। ତାଙ୍କର ବିଭିନ୍ନ ଅବତାର ମଧ୍ୟ ହବ। ତୁମେମାନେ ବାପା ମାଙ୍କ ସହିତ ନିଶ୍ଚୟ ଦେଖିବାକୁ ଯିବ। ଦଶଟା ଅବତାର ନେବେ। ହଁ ପିଲାମାନେ, ମୀନ, କଚ୍ଛପ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୌଦ୍ଧ, କାଲ୍କି ଅବତାର ଦେଖିବା ପାଇଁ ଭାରି ଭଲ ଲାଗିବ। କିନ୍ତୁ ପିଲାମାନେ ଜାଣିଛ କାହାକୁ କାଳିଆ ସାଆନ୍ତ ଛାଡ଼ିଦେଲେ ବଡ଼ ଦେଉଳରେ? ମା ମହାଲକ୍ଷ୍ମୀଙ୍କୁ। କେତେ ଦୁଃଖ ଲାଗିଥିବ ନା ମାଙ୍କୁ। ଆସନ୍ତାକାଲି ହେଉଛି ହେରା ପଞ୍ଚମୀ। ହେରା ପଞ୍ଚମୀ ଦିନ ମା ଅଭିମାନ କରିକି ଆସିବେ ଠାକୁରଙ୍କ ପାଖକୁ। ହଁ ପିଲାମାନେ, ଆଉ ଜାଣିଛ ନା ପ୍ରଭୁଙ୍କର ନନ୍ଦିଘୋଷ ରଥକୁ ସେ ବାଡ଼େଇକି ଭାଙ୍ଗି ବି ଦେବେ। ହଁ ପିଲାମାନେ, ମାଙ୍କୁ ମନେଇବା ପାଇଁ କେତେ ସମୟ ଲାଗିଯାଏ। ଏଇ ପବିତ୍ର ଦିନକୁ ଆମେ ହେରା ପଞ୍ଚମୀ କହିବା। ପିଲାମାନେ ଦେଖିଲ ନା ସବୁ ପାଖରେ ରାଗ ଅଭିମାନ ରହିଛି ହିଁ ରହିଛି। ନହେଲେ ମା ମହାଲକ୍ଷ୍ମୀ କେତେ ଅଭିମାନ କରିନାହାନ୍ତି ଠାକୁରଙ୍କ ଉପରେ। ପିଲାମାନେ ଆମର ଓଡ଼ିଶାର ସଂସ୍କୃତି ଭାରି ନିଆରା। ଏଇ ସଂସ୍କୃତି କୋଉଠି ଦେଖିବାକୁ ମିଳିବନି। ମା ଯେତେବେଳେ ରାଗି ଯାଆନ୍ତି ଠାକୁର ତାଙ୍କୁ ବୁଝେଇ ଦେଇଥାନ୍ତି।

ସବୁ ଭିତରେ ରହିଲା ପିଲାମାନେ ସଫା ସୁତରା। କାହାକୁ ବା ସଫା ସୁତରା ଭଲ ନ ଲାଗେ କହିଲ? ଯେତେବେଳେ ଏହି ରଥଯାତ୍ରା ଚାଲିଛି ପିଲାମାନେ, ତୁମେମାନେ ଦେଖୁଥିବ ସବୁଆଡ଼େ ବ୍ଲିଚିଂ ପାଉଡର ପଡ଼ିଥିବ, ଗେମାକ୍ସିନ୍ ପାଉଡର ପଡ଼ିଥିବ, ଯେମିତି କାହାକୁ କୌଣସି ପ୍ରକାରର ସଂକ୍ରାମକ ରୋଗ ନ ହେବ ସେଥିପ୍ରତି ବହୁ ସଚେତନତା ଅବଲମ୍ବନ କରାଯାଏ। ପିଲାମାନେ ଆମର ବହୁତ ଲୋକମାନେ ଯେଉଁମାନେ କି ସେବାରେ ରୁହନ୍ତି, ତମମାନେ ଦେଖୁଥିବ ସାଙ୍ଗେ ସାଙ୍ଗେ ମହାପ୍ରଭୁଙ୍କ ପାଖରେ ଯାହା ବି ପତ୍ର ପଡ଼େ, ଫୁଲ ପଡ଼େ ବା ନଡ଼ିଆ ପଡ଼େ, ଯାହା ବି ପଡ଼େ, ସେମାନେ ଗୋଟେ କୋଣକୁ ରଖିଥାନ୍ତି। ସେଇ ଜାଗାଟାକୁ ମଧ୍ୟ ସେମାନେ ସଫା ସୁତରା କରିକି ରଖିଥାନ୍ତି। ଯେତେ ସଫା ସୁତରା ରହିବା ଆମେ ସେତେ ନିରୋଗୀ ରହିବା। ଆଜି ତମମାନଙ୍କ ପାଇଁ ଗୋଟେ ସୁନ୍ଦର ସଙ୍ଗୀତ ନାଟକ ନେଇକି ଆସିଛୁ, ନା ତାର ହେଲା ସ୍ୱଚ୍ଛତା ଆଡ଼କୁ ପାଦେ। ଚାଲ ପିଲାମାନେ ତାହେଲେ ଶୁଣିବା ସଙ୍ଗୀତ ନାଟକ ସ୍ୱଚ୍ଛତା ଆଡ଼କୁ ପାଦେ।

0: ଉତ୍ତମ, ଅତି ଉତ୍ତମ। ତୁମ୍ଭ ସମ୍ଭାଷଣରେ ଆମ୍ଭେ ଅତ୍ୟନ୍ତ ପ୍ରୀତ ହେଲୁ। ତାହେଲେ ଆଉ ଡେରି କାହିଁକି, ସଭା କାର୍ଯ୍ୟ ଆରମ୍ଭ କରାଯାଉ। ହଁ ମହାମନ୍ତ୍ରୀ ଆବର୍ଜନା ମହାଶୟ, ଆମ ଅସନ ରାଜ୍ୟର ଖବର କଣ? ମୌକୁ ଶାସନ ସବୁ ଠିକଠାକ ଚାଲିଛି ତ? ଆମ ଅନ୍ୟ ମନ୍ତ୍ରୀ ଅମାତ୍ୟମାନେ ସେମାନଙ୍କର କର୍ତ୍ତବ୍ୟ ନିଷ୍ଠାଭର ଭାବେ କରୁଛନ୍ତି ତ?
1: ହଁ ମହାରାଜ, ସବୁ ଠିକ ଚାଲିଛି। ଆମ ଅମାତ୍ୟ ଶ୍ରେଷ୍ଠ ଶ୍ରୀମାନ ଦୁର୍ଗନ୍ଧଙ୍କୁ ପ୍ରେରଣ କରାଯାଇଛି ସାରା ରାଜ୍ୟ ବୁଲି ବୁଲି ଭଲ ମନ୍ଦ ଖବର ଦେବାକୁ। ବୋଧହୁଏ ସେ ବର୍ତ୍ତମାନ ପହଞ୍ଚିଯିବେ।
2: ମହାରାଜଙ୍କର ଜୟ ହେଉ।
0: କି ସମ୍ବାଦ ପ୍ରହରୀ?
2: ମହାରାଜ, ଅମାତ୍ୟ ଶ୍ରେଷ୍ଠ ଶ୍ରୀମାନ ଦୁର୍ଗନ୍ଧ ସିଂହଦ୍ୱାରରେ ଆପଣଙ୍କ ଦର୍ଶନ ପାଇଁ ଆଜ୍ଞା ଚାହୁଁଛନ୍ତି।
0: ସସମ୍ମାନେ ତାଙ୍କୁ ହାଜର କରାଉ ପ୍ରହରୀ।
3: ମହାରାଜାଙ୍କର ଜୟ ହେଉ।
0: କି ସମ୍ବାଦ ନେଇ ଆସିଛ ଦୁର୍ଗନ୍ଧ ପ୍ରବର, ପ୍ରକାଶ କର।
3: ଶୁଣନ୍ତୁ ମଣିମା।

0: ତାହେଲେ ମୋ କୁଶାସନ ଠିକ ଚାଲିଛି। ସାବାସ ସାବାସ ମୋର କର୍ମଚାରୀ ଗଣ, ଲାଗି ପଡ଼ କର୍ତ୍ତବ୍ୟରେ, ଅବହେଳା କରନି। ଏଥର ତମର ପାରିଶ୍ରମିକ ନିଶ୍ଚୟ ବୃଦ୍ଧି କରାଯିବ। ହଁ ମହାମନ୍ତ୍ରୀ, ଆମ ରାଜକୋଷରେ ଯଥେଷ୍ଟ ଧନରତ୍ନ ଗଚ୍ଛିତ ଅଛି ତ?
1: ଆପଣ ସେ କଥା ଚିନ୍ତା କରନ୍ତୁନି ମହାରାଜ, ଯେତେ ଖର୍ଚ୍ଚ କଲେ ବି ସରିବନି। ଅଳିଆ ଅସନା ପ୍ରଭୃତି ପରେ ଆମ ସମ୍ପତ୍ତି, ତାହା କେବେ ବି ସରିବନି।
0: ଠିକ ଅଛି, ସମସ୍ତେ ନିଜ ନିଜ କାମରେ ନିଷ୍ଠାପର ଭାବେ ଲାଗିଯାଉ।
2: ସବୁ କଥା ଠିକ ଯେ, ହେଲେ ବଡ଼ ଜଟିଳ କଥାଟାଏ ଅଛି ମହାରାଜ। ଯଦି କଥାଟା କଣ ବଖାଣିଲେ ଏ ମୁଣ୍ଡଟା ରହିବ ତ?
0: କୁହ, ନିର୍ଭୟରେ ପ୍ରକାଶ କର ଅମାତ୍ୟ ଦୁର୍ଗନ୍ଧ ମହାଶୟ, ନିସଙ୍କୋଚରେ ପ୍ରକାଶ କର।
2: ମହାରାଜ, ମୋର ଅନୁରୋଧ, ଆପଣ ଏବଂ ପରିଷଦ ବର୍ଗ ଟିକେ ସାହି ଗଳି ଗାଁ ଗଣ୍ଡା ନିଜେ ବୁଲି ଆସନ୍ତୁ, ଦେଖିଲେ ହିଁ ଜାଣିପାରିବେ ଏଇ ମଣିଷ ମାନଙ୍କର କାରସାଦି।
0: ଆଚ୍ଛା, ଏତେ କଥା ଅଛି, ହେଉ ଠିକ ଅଛି। ମହାମନ୍ତ୍ରୀ, ଆସନ୍ତା କାଲି ପ୍ରଭାତରୁ ପାରିଦୀକୁ ଯିବା ଆୟୋଜନ କର। ମୋ ସହିତ ସମସ୍ତ ରାଜପରିଷଦ ମଧ୍ୟ ଗମନ କରିବେ, କିନ୍ତୁ ସାବଧାନ, କେହି ଯେପରି ରାଜକୀୟ ବେଶରେ ନ ଯାଇ କେବଳ ସାଧା ପୋଷାକରେ ଯିବାକୁ ହେବ।
2: ଦେଖୁଛନ୍ତି ଦେଖୁଛନ୍ତି ମହାରାଜ, ଏଠି କଣ ଚାଲିଛି?
0: ଆରେ ହେ, ଏଠି ଗୋଟାଏ ସୁଆଙ୍ଗ ଚାଲିଛି ନା କଣ?
2: ସୁଆଙ୍ଗ ନୁହେଁ ମହାରାଜ, ବରଂ କୁହନ୍ତୁ ଆମ ବିରୋଧରେ ଏକ ଷଡ଼ଯନ୍ତ୍ର ଚାଲିଛି। ଶୁଣୁ ନାହାନ୍ତି ସେମାନେ କଣ କହୁଛନ୍ତି?

0: ଭାଇ ଓ ଭଉଣୀ ମାନେ, ସ୍ୱଚ୍ଛତା ପାଇଁ ଆମେ ବର୍ତ୍ତମାନ ସଂକଳ୍ପ ନେଇ ସାରିଲେଣି। ଚାଲ ଏବେ ଏଇ ପାଖ ଗାଁରୁ ଆରମ୍ଭ କରିବା ଆମର ସ୍ୱଚ୍ଛ ଅଭିଯାନ ଯାତ୍ରା।
1: ନିର୍ମଳ ଭାଇ, ଆମେ ଯଦି ସେଇ ଗାଁ ଭିତରକୁ ଯିବା ତାହେଲେ ଗାଁ ଲୋକେ ଆମକୁ କେହି କିଛି କହିବେନି ତ?
0: କିଏ ବା କାହିଁକି କଣ କହିବେ ବନାନୀ, ଆମେ କଣ କାହାର ଅନିଷ୍ଟ କରିବାକୁ ଯାଉଛୁ ନା କଣ? ଆମେ ପର ସ୍ୱଚ୍ଛତାର ବାର୍ତ୍ତା ନେଇ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଯାଉଛୁ।
1: ହଁ ତାହା ତ ଠିକ ଯେ, ହେଲେ କଣ ସବୁ ସାଥିରେ ନେଇ ଯିବାକୁ ହେବ କହିଲ?
0: ଆରେ ଏତିକି ଜାଣିନୁ, ଏଇ ଝାଡୁ ଝୁଡି କଡି ନେଲେ ତ କାମ ସରିଲା।
2: ଆଜି ତ ଶନିବାର, ସକାଳେ ସ୍କୁଲ ଯୋଗୁ ଦିନଟା ପୁରା ଛୁଟି କହିଲେ ଚଳେ। ହେଉ ଠିକ ଅଛି, ଚାଲ ଯିବା। ଏଇ ସମୟରେ କିଛି

0: ସଫେଇ କାମ କରିଦେଲେ କ୍ଷତି କଣ?
1: ତୁ ଠିକ କହିଛୁ ଶ୍ୟାମଳା, ଆମେ ଟିକି ସେନା ଚାହିଁଲେ କଣ ନ କରିପାରିବା।
2: ଆରେ ହେ ଦୀପୁ, କୁନା, ମିଲି, ଡିଲୁ, ଦିଲୁ, ସମସ୍ତେ ପ୍ରସ୍ତୁତ ହୋଇଯାଅ, ବାହାରିବା।
3: ନିର୍ମଳ ଭାଇ, ଗୋଟେ କାମ କରିବା, ସଫେଇ କରିବାକୁ ତ ଯିବା, ହେଲେ ସାଥିରେ କିଛି ପୋଷ୍ଟର ଫ୍ଲାକାର୍ଡ ନେଇଗଲେ କେମିତି ହୁଅନ୍ତା? ସେଥିରେ କିଛି ସ୍ୱଚ୍ଛ ଅଭିଯାନର ବାର୍ତ୍ତା ରହିବ, ଆଉ ତାକୁ ନେଇ ଆମେ ଆମ ଜନସଚେତନାକୁ ଚାଲୁ ରଖିବା।
2: ବାଃ ବାରେ ମାଳତୀ ଭଉଣୀ, ତୋ ଆଇଡିଆକୁ ତ ମାନିବାକୁ ହେବ, ଏଥିପାଇଁ ତୁ ଟିକେ ସମୟ ଦେଲେ ହେଲା।
3: ସ୍ଲୋଗାନ କଣ ଲେଖାଯିବ କେହି ତ କିଛି କହିଲା ନାହିଁ।
0: ତୁ କଣ ଏତିକି ଜାଣିନୁ ମାଳତୀ ଭଉଣୀ? ତାହେଲେ ଶୁଣ, ସୁସ୍ଥ ରହିବା, ସ୍ୱଚ୍ଛ ରହିବା, ଆମ ପରିବେଶ ଆମେ ସଫା ରଖିବା ଇତ୍ୟାଦି।
3: ଓ ଏଇ କଥା ତ ଶ୍ୟାମଳ ଭଉଣୀ, ମୁଁ ସବୁ ଜାଣିକି କହୁଥିଲି ନା।
2: ହଉ ହଉ ହେଲା, ଆବଶ୍ୟକୀୟ ଜିନିଷପତ୍ର ଯୋଗାଡ଼ କର।
4: ଆରେ ପିଲି, କୁଆଡେ ସବୁ ହାତରେ ଝାଡୁକଡ଼ି ଧରି ବାହାରିଛ?
5: ସରପଞ୍ଚ ମ୍ୟାଡାମ ନମସ୍କାର।
4: ନମସ୍କାର ନମସ୍କାର।
2: ମ୍ୟାଡାମ, ଆମେ ସ୍ୱଚ୍ଛ ଅଭିଯାନରେ ବାହାରିଛୁ। ପ୍ରଥମେ ଆମେ ଆପଣଙ୍କ ଗାଁରେ ସଫେଇ କରି ଗାଁ ଲୋକଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇବୁ, ତାପରେ ଅନ୍ୟ ଗାଁରେ।
4: ସତେ ବହୁତ ବଢିଆ କଥା, ତ ହେଲେ ମୁଁ ତୁମକୁ କି ସାହାଯ୍ୟ କରିପାରିବି କହିଲ?
1: ଆପଣ ଖାଲି ଆମ ସହିତ ରୁହନ୍ତୁ, ଆମେ ସବୁ କାମ କରିବୁ, ନା କଣ କହୁଛୁ ଶ୍ୟାମଳା?
4: ଯାହା ହେଉ, ମୋ ଦ୍ୱାରା ଯେଉଁ କାମ ହୋଇପାରିନଥିଲା ତାହା ତୁମମାନଙ୍କ ସଙ୍ଗତରେ ତ ହୋଇପାରିବ, ତାଠାରୁ ଆଉ ସୌଭାଗ୍ୟର କଥା କଣ?
6: ଦେଖିଲେ ଦେଖିଲେ ମହାରାଜ ପରିଷ୍କାର, ଏ ମଣିଷ ଛୁଆ ମାନଙ୍କର ସାହସ ଦେଖିଲେ ତ? ଆପଣ କହୁଥିଲେ କଣ ନା ଏଠି ସୁଆଙ୍ଗ ଚାଲିଛି।
7: ଆରେ ସତ ତ, ଏମାନେ ମହାସାଙ୍ଘାତିକ ପିଲାମାନେ ଦେଖୁଛି, ସତରେ କଣ ଆମକୁ ସହଜରେ ଏମାନେ ହଟାଇ ପାରିବେ? ବଡ ବଡ ଗଲେ ଫସର ଫାଟି, ସାନ ଆସିଛି ବେସର ବାଟି, କହିଲେ କଣ ନା ସ୍ୱଚ୍ଛ ଅଭିଯାନ, ନା ଛେନା ଗୁଡ, ଅସମ୍ଭବ ଅସମ୍ଭବ, କେବେ ବି ଏହା କରାଇ ଦିଆଯିବ ନାହିଁ। ଶୁଣ ଶୁଣ ରେ ମଣିଷ ପିଲାମାନେ,

0: ମହାରାଜ, ଆଉ ଦେଖିବାକୁ କିଛି ବାକି ନାହିଁ, ଆମ ପରାଜୟ ଆସି ପହଞ୍ଚି ଗଲାଣି।
1: ଏ କଣ କହୁଛ ଅମାତ୍ୟ ଦୁର୍ଗନ୍ଧ ମହାଶୟ?
0: ଦେଖିଲେଣି ତ ସେଇ ସ୍କୁଲ ପିଲାଙ୍କ କାରନାମା, ଗାଁ ଗଣ୍ଡା ପରା ଚାରିଆଡେ କେବଳ ପରିଷ୍କାର ହିଁ ପରିଷ୍କାର, ସେଠି ଆମ ସ୍ଥାନ କାହିଁ?
1: ଓହୋ, ସ୍ୱଚ୍ଛ ସ୍ୱଚ୍ଛ ସ୍ୱଚ୍ଛ, ମୁଁ ଯାହା ଦେଖୁଛି ଏଠି ଆଉ ଅପରିଷ୍କାର ରାଜାର ସ୍ଥାନ ହିଁ ନାହିଁ। ଏଥିରୁ ଉପାୟ କଣ ମହାମନ୍ତ୍ରୀ ଆବର୍ଜନା?
2: ଉପାୟ ମାନେ ଆଉ କଣ, ଆମକୁ ଏଇ ଜାଗା ଛାଡି ଅନ୍ୟ କେଉଁ ସ୍ଥାନରେ ରାଜ୍ୟ ଖୋଜିବାକୁ ପଡିବ, ଯେଉଁଠାରେ ସ୍ୱଚ୍ଛତାର କିଛି ଚିହ୍ନ ମନ ନଥିବ।
1: ହଁ, ତାହା ଅବଶ୍ୟ କରିବାକୁ ହେବ।
3: ଦେଖିଲ ତ ଭାଇମାନେ, ଆମର ଟିକିଏ ପ୍ରଚେଷ୍ଟାରେ ଗାଁ ମାନଙ୍କର ରୂପରେଖ କିପରି ବଦଳିଗଲା।
4: ଖାଲି ସେତିକି ନୁହେଁ ନିର୍ମଳ ଭାଇ, ପ୍ରତ୍ୟେକ ଘରେ ଘରେ ପରା ପାଇଖାନା ବି ଲୋକେ ତିଆରି କଲେଣି, ଏଣିକି ଆଉ କେହି ବାହାରେ ଶୌଚ

0: କରୁନାହାନ୍ତି, ବୁଝିଲ?
1: କଣ ଏତିକିରେ ଆମ କାମ ସରିଗଲା ନା କଣ? ଆଗକୁ ଆହୁରି ଅନେକ କିଛି କରିବାର ଅଛି।
2: ତାହେଲେ ଆସ ଭାଇ ଓ ଭଉଣୀ ମାନେ, ଆଜି ଆମେ ଶପଥ କରିବା ଯେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଯେପରି ଆମର ମୂଳ ଲକ୍ଷ୍ୟ ହେବ।
3: ହଁ, ଠିକ କହିଛୁ ଶ୍ୟାମଳା, ଶପଥ ପାଠର ନକଲଟି ଆଣିଛି, ସମସ୍ତେ ଆସ ଶପଥ ପାଠ କରିବା।

ଯଥାସାଧ୍ୟ ଉଦ୍ୟମ କରିବୁ। ଆମେ କୌଣସି ସ୍ଥାନ ମଇଳା କରିବୁ ନାହିଁ। ଅପରିଷ୍କାର ସ୍ଥାନକୁ ଆମେ ନିଜେ ଏବଂ ଅନ୍ୟର ସାହାଯ୍ୟରେ ସଫା କରିବୁ।

ଟିକିରାଇଜା କାର୍ଯ୍ୟକ୍ରମ ତରଫରୁ ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା। କାଳିଆ ସାନ୍ତ, ପ୍ରଭୁ ବଳଭଦ୍ର, ମା ସୁଭଦ୍ରା ସବୁବେଳେ ତାଙ୍କରି ଆଶୀର୍ବାଦ ତୁମମାନଙ୍କ ଉପରେ ଢାଳୁଥାନ୍ତୁ। ତୁମେ ଏମିତି ହସୁଥାଅ। ଜୟ ଜଗନ୍ନାଥ।

ପ୍ରଚାର କଲୁ ଟିକି ରାଇଜ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: শ্রোতাবন্ধু আপনার কার্যক্রম শুণুচ্ছেন আকাশবাণী জয়পুর কেন্দ্র শুণন্তু কার্যক্রম সম্পর্কে সূচনা আকাশবাণী জয়পুর কেন্দ্রর চৈতিজন কার্যক্রমে জুলাই মাস 19 তারিখ রবিবার অর্থাৎ আজ অপরাহ্ন 5টা বাজে 30 মিনিটের প্রচার করিবু লাইভ ফোন ইন কার্যক্রম রেডিও কি পাচারু এতে বিষয় রয়েছে জলবায়ু বাদলবা ভিতরে আমি কাই তাস কলে হইসি। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 19 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5ଟା ବାଜି 30 ମିନିଟ୍ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଜଳବାୟୁ ବାଦଲବା ଭିତରେ ଆମେ କାଇ ତାସ କଲେ ହେଇସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ବର୍ତ୍ତମାନ ଶୁଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ରାତି 10ଟାରେ ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9ଟା ବାଜି 30 ମିନିଟ୍ରେ ଶୁଣିବେ ସଂସଦ କେ ସମକ୍ଷ ମୁଦ୍ଦେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8ଟା ବାଜି 30 ମିନିଟ୍ରେ ଶୁଣିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8ଟା ବାଜି 15 ମିନିଟ୍ରେ ପ୍ରଚାର କରିବୁ ଶ୍ରୋତାଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ରାତି 7ଟାରେ ଏବଂ ରାତି 8ଟାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କିଷାନବାଣୀ ଡାଇଲଟ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7ଟା ବାଜି 30 ମିନିଟ୍ରେ। ଅପରାହ୍ନ 5ଟାରେ ଶୁଣିବେ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ, ଏଥିରେ ରହିଛି ଜାତୀୟକରଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଓ କାହିଁକି ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଶ୍ରୋତାଙ୍କ ମେସେଜର ଉତ୍ତର। ସନ୍ଧ୍ୟା 6ଟା ବାଜି 10 ମିନିଟ୍ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସନ୍ଧ୍ୟା 6ଟା ବାଜି 30 ମିନିଟ୍ରେ ଶୁଣିବେ ହିନ୍ଦୀ ଭଜନ, ଶିଳ୍ପୀମାନେ ହେଲେ ଅନୁରାଧା ପୋଡ଼ୱାଲ, ଶେଖର ସେନ ଏବଂ ଆନନ୍ଦ କୁମାର। ସନ୍ଧ୍ୟା 6ଟା ବାଜି 55 ମିନିଟ୍ରେ ଜନଜୀବନ ସମ୍ବାଦ ଏବଂ ରାତି 7ଟା ବାଜି 25 ମିନିଟ୍ରେ ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1ଟା ବାଜି 20 ମିନିଟ୍ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ଶୁଣିବେ ଗ୍ରାମୀଣ ମହିଳାଙ୍କ ବିକାଶରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପର୍କରେ ସାକ୍ଷାତକାର। ପରେ ଅନ୍ୟ ଏକ ସାକ୍ଷାତକାରରେ ସୋସିଆଲ ମିଡିଆଠାରୁ ଦୂରେଇ ରହିବା କେମିତି ଏ ସମ୍ପର୍କରେ ସ୍ୱପ୍ନା ଭତ୍ରାଙ୍କ ସହ ସାକ୍ଷାତକାର। ସକାଳ 8ଟା ବାଜି 30 ମିନିଟ୍ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 9ଟାରେ ପ୍ରଚାର କରିବୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ପ୍ରଚାର କରିବୁ ସକାଳ 10ଟାରେ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 8ଟା ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
3: बारिश के पानी की एक एक बूंद को हमें बचाना है, तो मेरा खास आग्रह है वर्षा का बूंद बूंद पानी हम मिलकर के बचाएं।
4: जल है तो हम है, आइए घरों ऑफिसों में रेन वाटर हार्वेस्टिंग तकनीक अपनाएं, रिचार्ज पिट और शाफ्ट बनवाएं, अनुपयोगी बोरवेलों को ठीक करें, जलाशयों से गाद निकालें, अधिक से अधिक पेड़ लगाएं। इस बारिश आइए जुड़े कैच द रेन अभियान से।
5: नमस्कार, आकाशवाणी से समाचार प्रभात के साथ मैं मुकेश कुमार।

ପତିତ ପାବନ ଜଗବନ୍ଧୁ ଜଗନ୍ନାଥ କାହିଁ କେଉଁ କାଳରୁ ଉତ୍କଳରେ ସାଗର ବେଳାରେ ବିରାଜିତ। ଭାରତବର୍ଷରେ ଯେଉଁ ଚତୁର୍ଥାମ ଶ୍ରେଷ୍ଠ ଧାମ ଭାବରେ ବିବେଚିତ ତନ୍ମଧ୍ୟରୁ ଜଗନ୍ନାଥ ଧାମ ହେଉଛି ଅନ୍ୟତମ। ନୀଳାଚଳ ଓ ନୀଳାଚଳନାଥଙ୍କର ଦର୍ଶନ ପ୍ରୟାସୀ ଭକ୍ତ ଚତୁର୍ବର୍ଗ ଫଳପ୍ରାପ୍ତି ନିମିତ୍ତ ଏହି କ୍ଷେତ୍ରକୁ ଆଗମନ କରିଥାନ୍ତି। ଭକ୍ତି ତଦ୍ଗତ ଚିତ୍ତରେ ଭକ୍ତ ପ୍ରାଣ ଆଲୋଡ଼ିତ ହୁଏ ସେହି କାଳିଆ ଠାକୁରଙ୍କ ନାମରେ, ଚକାଡୋଳାଙ୍କର ଦର୍ଶନରେ, ଦାରୁ ବ୍ରହ୍ମଙ୍କର ସାକ୍ଷାତରେ।

0: ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି, ଧନ୍ୟ ତ ନୀଳାଦ୍ରିମଣ୍ଡଳ ଭକତ ଭାବେ ହେଲୁ ଭୋଳ। ଚତୁର୍ବିଂଶତି ତତ୍ତ୍ୱ କଥା ଚବିଶ ବେଶର ବ୍ୟବସ୍ଥା, କିଦିବା ନିଶିତୁ ମଗନ ଚବିଶ ବେଶରେ ମୌନ, ନାହିଁ ସେ ବେଶର ଉପମା ବାକ୍ୟେ କିଏ ବର୍ଣ୍ଣିବ ମହିମା। ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଯୁକ୍ତ ବିଗ୍ରହ। ମହାପ୍ରଭୁଙ୍କର ଜାନିଯାତ୍ରା, ପୂଜା ପାର୍ବଣ, ନୀତିରୀତି, ବେଶ ମହୋତ୍ସବ ଆଦିରେ ମାଧୁର୍ଯ୍ୟର ତରଙ୍ଗ ନୀଳାଦ୍ରି ମଣ୍ଡପକୁ ଯୁଗପତ୍ ମହିମାମୟ ଓ ମଧୁମୟ କରିଥାଏ। ସେ ହେଉଛନ୍ତି ରସିକ ଶେଖର, ସେ ପୁଣି ରାଜାଧିରାଜ ପୁରୁଷୋତ୍ତମ। ତାଙ୍କର ବିଭିନ୍ନ ଦୈନନ୍ଦିନ ନୀତିରେ, ବେଶ ପରିପାଟିରେ ଈଶ୍ୱରୀୟ ଛଟା ସାଙ୍ଗକୁ ଲୋକାଚାର ବା ପାରମ୍ପରିକ ଦୃଷ୍ଟି ମିଶ୍ରିତ ହୋଇ ତାଙ୍କର ତତ୍ତ୍ୱ ଓ ଲୀଳାକୁ ହୃଦୟଗ୍ରାହୀ କରି ଗଢ଼ିଛି। ସେମିତି ଏକ ନୀତି ହେଉଛି ସର୍ବାଙ୍ଗ ନୀତି। ଏହି ସର୍ବାଙ୍ଗ ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବିନାରାୟଣ ମିଶ୍ର।
1: ସର୍ବାଙ୍ଗ କହିଲେ ଶ୍ରୀଜୀଉଙ୍କର ଯୋଉ ପର୍ବଦିନ ମାନଙ୍କରେ ଘଣ୍ଟଚତା କାହାଳୀ ସହ ଯୋଉ ଚନ୍ଦନ ବିଜେ ହୁଅନ୍ତି ତାକୁ ସର୍ବାଙ୍ଗ ନୀତି କୁହାଯାଏ। କିନ୍ତୁ ଦୈନନ୍ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ମୈଲମହି ଚନ୍ଦନ ଲାଗି ପହୁଡ଼ ପୂର୍ବରୁ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରାୟ ସାତଶହରେ ଚନ୍ଦନ ଘଟୁଆରୀମାନେ ତାକୁ ଘୋଡ଼ି ତାଙ୍କର ଘଟୁଆରୀ ଘରେ ରଖିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ଦିନ ସନ୍ଧ୍ୟାଧୂପ ସରିଲେ ଚଢ଼ାଉକରଣ, ଦେଉଳକରଣ, ଶ୍ରୀମନ୍ଦିର କମାଣ୍ଡର ରହି ଚୁଆ, କର୍ପୂର, କେଶର, କସ୍ତୁରୀ ସେହି ଚନ୍ଦନ ଘଟୁଆରୀଙ୍କ ଦ୍ୱାରା ଘୋରାଯାଇ ସେଥିରେ ମିଶେ ଏବଂ ସେମାନଙ୍କ ଉପସ୍ଥିତିରେ ସେଇଟାକୁ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ରାତ୍ର ଚନ୍ଦନ ଲାଗି ପରେ ଭୋଗମଣ୍ଡପ ଘର ଧୁଆ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ସେ ଘରେ ଘଟୁଆରୀ ନେଇଥିବା ଚନ୍ଦନ ପୂଜା ପଣ୍ଡା ତାକୁ ସଂସ୍କାର କରି ଅଧିବାସ କରନ୍ତି ଏବଂ ସେ ଘର ତଢ଼ା ଓ ମୁଦ ଦେଇଥାନ୍ତି।

0: ପ୍ରତିଦିନର ପୂଜାବିଧିରେ ଠାକୁରଙ୍କର ଚନ୍ଦନ ଲାଗିର ବ୍ୟବସ୍ଥା ଥିଲେ ହିଁ ସ୍ୱତନ୍ତ୍ର ଚନ୍ଦନ ଲାଗି ବେଶର ଅନୁଷ୍ଠାନ ହୋଇଥାଏ ବୈଶାଖ ମାସରେ। ଅକ୍ଷୟ ତୃତୀୟାଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀ ବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲା ବେଳେ ସ୍ୱତଃସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ। ଚନ୍ଦନ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ, ପୂଜା ପଣ୍ଡା, ପତି ମହାପାତ୍ର, ମୁଦିରସ୍ଥ, ସମ୍ପୃକ୍ତ ସେବାୟତ, ଘଣ୍ଟ, ଛତା, କାହାଳୀ ଏବଂ ତଳୁଛ ପ୍ରଧାନୀ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାରୀ ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିଭେଡ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିଭେଡ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଏକ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ, ବଡ଼ ଆଡ଼େ ମୁଦିରସ୍ଥ, ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା, ମଝିଆଡ଼େ ପତି ମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ ରହି ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତା'ପରଠାରୁ 42 ଦିନ ଭୋଗମଣ୍ଡପ

ସରିଲା ପରେ ମୈଲମ ଆଲଟ ଲାଗି ହୋଇ ଘଣ୍ଟଛତା କାହାଳି ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା ପତି ମୁଦିରସ୍ଥ ଘଟୁଆରୀ ଘରଠାରୁ ଘଣ୍ଟଛତା କାହାଳି ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ ପାଳିଆ ପୁଷ୍ପାଳକ ପଣ୍ଡା ପତି ମୁଦିରସ୍ଥ ମେକାପ ଖୁଣ୍ଟିଆ ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 42 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟରେ ଖଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ ଚଉଦ ସେର ଚନ୍ଦନ ଘଡୁଆରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଡ଼ଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୁର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ମଠ ମଠାଧୀଶଙ୍କର ଗୋଟେ ସର୍ବାଙ୍ଗ ଅଛି। ଏହି ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣୀ ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଟା ଦୈନିକ ସର୍ବାଙ୍ଗ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୈନନ୍ଦିନ ଚନ୍ଦନ ଲାଗି ହୁଅନ୍ତି ଏବଂ ଉତ୍ସବମାନଙ୍କରେ ଘଣ୍ଟ, ଛତା, କାହାଳି ସହ ଘଟୁଆରୀ ଘରଠାରୁ ସେ ଚନ୍ଦନ ଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ତାକୁ ଘଣ୍ଟଛତା ସର୍ବାଙ୍ଗ ବୋଲି କୁହନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି ଶ୍ରୀଜୀଉମାନେ, ଆଉ ସେହି ସମସ୍ତ ବସ୍ତ୍ରରେ କିଛି ନା କିଛି ବିଶେଷତ୍ୱ ଥାଏ। ତାହା ପାଟବସ୍ତ୍ର ହେଉ, ତୁଳା ସୂତାର ବସ୍ତ୍ର ହେଉ ବା ମଖମଲ ପରିଧେୟ, ତାଙ୍କ ପିନ୍ଧା ପରିଧେୟର ପ୍ରକାରଭେଦ ଦେବାକୁ ହେଲେ ଜଗନ୍ନାଥଙ୍କ ନୀତିଦିନିଆ ରୀତିର ଉଲ୍ଲେଖ ଆବଶ୍ୟକ। ବଡ଼ି ସକାଳୁ ଯେତେବେଳେ ବଡ଼ ଦେଉଳର କଳାହାଟ ଦ୍ୱାର ଫିଟେ, ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବ ରାତିର ବଡ଼ ସିଂହାର ବେଶରେ। ବାସି ହୋଇ ବି ହୃଦପଦକ, କରପଲ୍ଲବ, ଶ୍ରୀପୟର ମାଳା ପ୍ରଭୃତି ତାଙ୍କୁ ସୁଶୋଭିତ କରିଥାନ୍ତି। ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମୈଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମୈଲମ

ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡମ୍ବର, ଅତି ସାଧାସିଧା। ତଡ଼ପ ଏକ ହାତବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀଉ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇ ଦେବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମୈଲମ କରିଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ ପିନ୍ଧାଇ ଦିଆଯାଏ। ସେହି ପରିଧେୟ ରହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ରରେ ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର। ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ୍ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘଦିନ ପାଇଁ ଅର୍ଥାତ୍ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ସର୍ବାଙ୍ଗ ନୀତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଛି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ପୂର୍ଣ୍ଣିମା, ଗୀତିକାର ସ୍ୱରୂପ ନାୟକ, ସଙ୍ଗୀତ ସରୋଜ ନନ୍ଦ।

0: ଛେଳି ମଡ଼କ ବା ପିପିଆର ପାଇଁ ଟିକାକରଣ ହିଁ ଏକମାତ୍ର ଅମଖ ଅସ୍ତ୍ର। ଛେଳି ବା ମେଣ୍ଢାଙ୍କଠାରେ କିଛି ଲକ୍ଷଣ ଯଥା ଦୁର୍ବଳ ହୋଇଯିବା, ଜ୍ୱର ବା କାଶରେ ଆକ୍ରାନ୍ତ ହେବା, ନାକରୁ ସିଙ୍ଘାଣି ବହିବା ଓ ପତଳା ଝାଡ଼ା ହେବା ପରି ଲକ୍ଷଣ ଦେଖାଗଲେ ଏହା ଛେଳି ମଡ଼କ ବା ପିପିଆର ହୋଇପାରେ। ଏଭଳି କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଆଉ ହଁ, ନୂଆ ଛେଳି କି ମେଣ୍ଢା କିଣିଲେ କିଛିଦିନ ସେମାନଙ୍କୁ ଅଲଗା ରଖନ୍ତୁ। ସର୍ବଦା ପରିଷ୍କାର ପରିବେଶରେ ପ୍ରାଣୀଙ୍କୁ ପାଳନ କରନ୍ତୁ। ଛେଳି ମଡ଼କରୁ ଛେଳିଙ୍କୁ ରକ୍ଷା କରିବା ପାଇଁ ପିପିଆର ଟିକା ଦିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘର

ପ୍ରଚାର କଲୁ କିଛି ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲମ ପସନ୍ଦ। ଉପସ୍ଥାପନା ଦମୟନ୍ତୀ ବୈକାର।

0: ଆପଣ ନମସ୍କାର।
1: ନମସ୍କାର
0: ଗୀତା କହୁଥିଲି ଜଗତସିଂହପୁରରୁ।
1: ଗୀତା ଆପଣଙ୍କୁ ୱେଲକମ୍ କରୁଛୁ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ଏ ବର୍ଷା ପାଗରେ କେମିତି ଅଛନ୍ତି? କେତେ ଦିନ ହେଲା ତ କଥାବାର୍ତ୍ତା ଆମେ ହେଇନୁ।
1: ଆମେ ତ ସବୁବେଳେ ଠିକ ଠାକ୍ ଥାଉ ଗୀତା, ଆପଣଙ୍କ ସେବାରେ ଥାଉ।
0: ବଢିଆ ସବୁ ପ୍ରୋଗ୍ରାମ କରୁଛନ୍ତି, ବଢିଆ ଲାଗୁଛି ଆପଣଙ୍କ କଥା ଶୁଣିବାକୁ। ଆପଣଙ୍କ ସହିତ କଥା ହେଇଗଲେ ଦିନଟା ପୁରା ବଢିଆ ହେଇଯାଏ।
1: ଆଜ୍ଞା, କେମିତି ରଥଯାତ୍ରାର ମାହୋଲ ଆପଣଙ୍କ ଜଗତସିଂହପୁରରେ ଗୀତା?
0: ଆମର ତ ଏଠି ବହୁତ ଜାଗାରେ ରଥ ହୁଏ। ଆମର ସିଦ୍ଧଳ, ଜୟଗଡ଼, ଆମର ସବୁ ଅଛି ସବୁ ଜାଗା, ଆଉ ଧ୍ୟାନକୁଦ ସବୁଠି ବଢିଆ ସେ ରଥଯାତ୍ରା ହୁଏ।
1: ଆଚ୍ଛା, କିଛି ବିଶେଷତ୍ଵ କିଛି କିମ୍ବଦନ୍ତୀ ଅଛି କି ରଥଯାତ୍ରା ପଛରେ?
0: ଆମର ଯୋଉ ଧ୍ୟାନକୁଦରେ ଯୋଉ ଅଛନ୍ତି ସେଠି ପଞ୍ଚସଖାଙ୍କ ପୀଠ, ସେଠି ପଞ୍ଚସଖାଙ୍କ ମୂର୍ତ୍ତି ଅଛି, ସେଇଟା ବଢିଆ ସେ ହୁଏ। ସେଠି ଗୋଟେ ନଈଟେ ଅଛି, ବଢିଆ ସେ ହୁଏ, ବହୁତ ଲୋକ ସମାଗମ ହୁଅନ୍ତି ସେଠି।
1: ଆଚ୍ଛା ଆଚ୍ଛା, ସେଇ ପୀଠରେ ହୁଏ?
0: ଆଜ୍ଞା,
1: ବହୁତ ବଢିଆ। ରଥ ଦେଖିବା ପାଇଁ ଗଲେ ରଥ ଉପରେ ଠାକୁରଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ମିଳେନି, ଏ ବିଶ୍ୱାସ ଆମ ସମସ୍ତଙ୍କର ଅଛି, ସବୁ ଓଡ଼ିଆର ଅଛି। ତ ଆପଣ ଯାଇଥିଲେ କି ନାହିଁ ରଥ ଦେଖିବା ପାଇଁ?
0: ନାଇଁ ମ୍ୟାଡାମ, ଆମେ ରଥଯାତ୍ରା ଘରେ ମନା କରନ୍ତି, ରଥରେ ଯୋଉ ଭିଡ ହଉଛି ଆମେ ଯାଉନି, ଘରେ ସବୁ କହନ୍ତି ଟିଭିରେ ହେଲେ ଆପଣ ଦେଖିପାରିବ ଟିଭିରେ, କିନ୍ତୁ ସେଠି ଗଲେ ଦେଖିପାରିବନି। କାଲି ସେମିତି ଦଳା ଚକଟରେ କେତେ ଜଣ ମରିଛନ୍ତି,
1: ପୁରୀରେ
0: ଆହତ ହେଇଛନ୍ତି। ହଁ, ପୁରୀରେ ଆମର ଏଇଠି ଯୋଉଠି ହୁଏ ପାଖରେ ଆମେ ଯାଉ।

0: ସେଇଟା ସେ ଗାଁର ରଥ ଏମିତି ହୁଏ ନା ଗୀତା ଯେ ଆମେ ଗୋଟେ ଭାବ ବିହୋଳ ହେଇକି ରଥ ଉପରେ ଚଢ଼ିଯାଉ, ଠାକୁରଙ୍କୁ ଛୁଇଁବା ପାଇଁ ଚେଷ୍ଟା କରୁ, ଏଇଠି ସେଇଠି ଗହଳି ଭିତରେ ପଶିଯାଉ, ଠେଲାପେଲା କରୁ, ସେଗୁଡ଼ାକ ଏଭଏଡ୍ କରିକି ଦୂରରୁ ଯୋଉଠି ସ୍ପଷ୍ଟ ଦେଖାଯିବେ ଠାକୁର ତାଙ୍କୁ ଦର୍ଶନ କରିକି ଶାନ୍ତିରେ ଆମେ ଘରକୁ ଫେରିବା, ଏଇଥିରେ ସମସ୍ତଙ୍କର ଭଲ ହବ।
1: ଡର ତ ଲାଗିବ, ରଥ ଉପରକୁ ଚଢିବାକୁ ଭୟ ତ ଲାଗିବ।
0: ଆଜ୍ଞା,
1: ଲୋକମାନେ କେମିତି ଯାଇକି ଜଗନ୍ନାଥଙ୍କୁ ଛୁଉଛନ୍ତି ରଥଯାତ୍ରା, ପୁରା
0: ଆଶ୍ଚର୍ଯ୍ୟ ଲାଗେ। ସେମିତି ବି ହୁଏ, ତାପରେ ଗହଳି ଭିତରେ ପଶି ଯାଆନ୍ତି, ଆମେ ମନା କରୁନୁ, ମାନେ ଭଗବାନଙ୍କ ପ୍ରତି ସେଇଟା ତାଙ୍କର ଗୋଟେ ଆସ୍ଥା, ଗୋଟେ ବିଶ୍ୱାସ, ଆସକ୍ତ ହେଇକି ସେମାନେ ଗହଳି ଭିତରେ ପଶନ୍ତି, ପର ମୁହୂର୍ତ୍ତରେ ସେମାନଙ୍କର ହିଁ କ୍ଷତି ହୁଏ। ତ ଦେଖିକି ଭିଡ଼ ଭିତରକୁ ଯାଆନ୍ତୁ, ଜାନିଯାତ୍ରାରେ ବୁଲନ୍ତୁ, ନିଜର ହିଁ କ୍ଷତି ହୁଏ। କେତେବେଳେ ଗହଣା ଚୋରି ହୁଏ, କେତେବେଳେ ପର୍ସ ଚୋରି ହୁଏ, କେତେବେଳେ ଫୋନ୍ ଟାଣିକି ନେଇଯାଆନ୍ତି, ସେଥିପ୍ରତି ସମସ୍ତେ ସତର୍କ ହୁଅନ୍ତୁ ଆଉ ଜାନିଯାତ୍ରା ଦେଖନ୍ତୁ।
1: ଲୋକମାନଙ୍କର ଗୋଟେ ବିଶ୍ୱାସ ଟିକେ ଖୁସି ହେଇଯାନ୍ତି, ଆମେ ସେମିତି ଯାଇ ଦେଖିବୁ ଠାକୁରଙ୍କୁ।
0: ହଁ, ବାସ୍ ବାସ୍ ବାସ୍
1: ଯାଆନ୍ତି, କିନ୍ତୁ ଟିକେ ସଚେତନ ହେଇଯିବା କଥା ଆଉ।
0: ବାସ୍, ଏଇ କଥା ହିଁ କୁହାଯାଉଛି ଏଠି। ଗୀତା କହିଦିଅନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ?
1: ଗୋଟେ 10 ନମ୍ବରୀ ପିକ୍ଚର ର ଏ ଦୁନିଆ ଏକ ନମ୍ବରୀ ତୋମେ 10 ନମ୍ବରୀ।
0: ଆଜ୍ଞା ଆଜ୍ଞା, ଚାଲନ୍ତୁ ଶୁଣିବା ଗୀତ।
1: ଏଇଟାକୁ ମୁଁ ଡେଡିକେଟ୍ କରିବି।
0: ହଁ,
1: ଫାଷ୍ଟ ଆପଣଙ୍କୁ
0: ଧନ୍ୟବାଦ,
1: ତାପରେ ଆମର ଯୋଉ ରେଡିଓ ଲଭର ନାରାୟଣ ପ୍ରଧାନ, ସବିତା ମ୍ୟାଡାମ, ମମତା ମ୍ୟାଡାମ, ଡଲି ମ୍ୟାଡାମ, ଆମ ସବୁ ଆଉ ଯୋଉ ଶ୍ରୋତା ମାନେ ସବୁ ଶୁଣୁଛନ୍ତି, ସମସ୍ତଙ୍କୁ ଏ ଗୀତ ଡେଡିକେଟ୍ କରିଦେବେ।
0: ଆଜ୍ଞା,
1: ଆଉ ଆପଣ ଭଲରେ ଥାନ୍ତୁ, ଶୁଣିବା ଅପେକ୍ଷାରେ ରହିଲି। ନମସ୍କାର,
0: ନମସ୍କାର।

0: ହ୍ୟାଲୋ, ଶୁଭ ସକାଳ ପା, ନମସ୍କାର।
1: ଆଜ୍ଞା ନମସ୍କାର, କୁହନ୍ତୁ।
0: ମୁଁ ରେଡ଼ିଓ ସମ୍ରାଟ ମୁନା ଭାଇଜାନ କଟିଲ କନପୁର ଜଳସମ୍ପୁର କହୁଥିଲି।
1: ନାଁଟା କୁହନ୍ତୁ।
0: ମୁଁ ମୁନା ପଣ୍ଡା କଟିଲ କନପୁର ଜଳସମ୍ପୁର କହୁଥିଲି।
1: ଆଜ୍ଞା, କେମିତି କଣ ଅଛନ୍ତି?
0: ବିନ୍ଦାସର ଦେହସାଥୀ ମା ଶାଳାଙ୍କ ଆଶୀର୍ବାଦରୁ ଆପଣ ବିନ୍ଦାସ ଥାନ୍ତୁ, ଖୁସି ଥାନ୍ତୁ, ମା ଶାଳା ପୁଣି ମଣ୍ଡ ଗୋଟେ ରଖିଥାନ୍ତୁ। ପବିତ୍ର ରଥଯାତ୍ରା ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଆପଣଙ୍କୁ, ଆପଣଙ୍କ ପୁରା ଟିମକୁ।
1: ଆଜ୍ଞା, ଧନ୍ୟବାଦ ଆପଣଙ୍କୁ।
0: ଆଜ୍ଞା।

0: ତ କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ହଁ ଆଜି ଗୀତ ଦିଅନ୍ତୁ, ଫିଲ୍ମ ନାଁ ହେଉଛି ଘର କାଶ୍ମୀରାଗ ଆଉ ଗୀତ ଗାଇଛନ୍ତି ଆଶା ଭୋସଲେ, ତୁତକ ତୁତକ ତୁତିଆ ଗୀତଟା ଦେଢ କରିଦେବେ। ପଙ୍କଜ ମିଶ୍ର, ଜଳକଣ୍ଠ, ସ୍ମିତା ମଞ୍ଜରୀ, ତାପରେ ଭାସ୍କର ମହାନ୍ତି, ଶାଶ୍ୱତ ମହାପାତ୍ର, ସୁଶାନ୍ତ କିଲାର ଏବଂ ମୋ ନାଚର ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲେ ସମସ୍ତଙ୍କୁ, ବିଶେଷ କରି ଆପଣଙ୍କୁ, ଆପଣଙ୍କ ପୁରା ଟିମ୍ କୁ ଆଉ
0: ଧନ୍ୟବାଦ।
1: ରହୁଛି ବାପା, ନମସ୍କାର।
0: ନମସ୍କାର।

0: ଜୟ ଜଗନ୍ନାଥ ନମସ୍କାର
1: ନମସ୍କାର ଜୟ ଜଗନ୍ନାଥ କୁହନ୍ତୁ
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମରୁ କହୁଥିଲି
1: କଣ ସବୁ ଖବର ସେଇଠିକାର ମାହୋଲ କେମିତି ରଥଯାତ୍ରାର
0: ରଥଯାତ୍ରା ଆମର ତ ବୁଗୁଡା ରଥ ଟଣା ହଉଥିଲା ଆଉ କିନ୍ତୁ ପ୍ରବଳ ବର୍ଷା ଥିଲା ବର୍ଷାରେ ଲୋକ ମଧ୍ୟ ଚାଷ ଟାଣୁଥିଲେ
1: ବୁଗୁଡାରେ ଯୋଉ ଜଗନ୍ନାଥ ମନ୍ଦିର ଅଛନ୍ତି ତା ପଛରେ କିଛି କିମ୍ବଦନ୍ତୀ କିଛି ପରମ୍ପରା ଏମିତି କିଛି ଲୋକ କଥା ରହିଛି କି
0: ଆଜ୍ଞା ଆମର ଅଛନ୍ତି ବଳଦେବଜୀଉ ଆମର ଲୋକ କଥା ଅଛି ଯେ ଯୋଉ ଲୋକକୁ ସାପ କାମୁଡାଏ ଆଉ ସେ ସେଠି ଅଧିକା ପଡି ରହନ୍ତି ତାପରେ ଠାକୁରଙ୍କର ପାଦୁକା ପିଲାମାନେ ସାପର ଯୋଉ ବିଷ ସେ ମାନେ ଉଠେଇ ଯାଏ ଲୋକଟି ଭଲ ହେଇଯାଏ
1: କୋଉ ଗୀତ ଶୁଣିବେ ଏଥର
0: ଶୁଣିବେ ବେଫା ସାନ ଆମର ଆଚ୍ଛା ସିଲା ଦିଆ ତୁନେ ମେରେ ପ୍ୟାର କା ଆଚ୍ଛା ସିଲା ଦିଆ ତୁନେ ମେରେ ପ୍ୟାର କା ୟାର ନହିଁ ଲୁଟ ଲିଆ ଘର ୟାର କା
1: ବହୁତ ଧନ୍ୟବାଦ ନାରାୟଣ
0: ରହୁଛି ନମସ୍କାର

0: ହ୍ୟାଲୋ ମୋ ପସନ୍ଦ
1: ନମସ୍କାର
0: ନମସ୍କାର
1: ମୁଁ ଭୁବନେଶ୍ୱର ସୈନ୍ୟର ବାସନ୍ତୀ କହୁଛି।
0: ହଁ କଣ ଖବର ଭୁବନେଶ୍ୱରର?
1: ଅପା ସବୁ ଠିକ୍ ଠାକ୍ ଚାଲିଛି ଆଉ।
0: ଆପଣ ଭୁବନେଶ୍ୱରରେ ରଥ ଦେଖିଲେ ନା ପୁରୀରେ?
1: ନାଇଁ ବାପା, ରଥ ଆମ ଘର ପାଖରେ ମୁଁ ଜାଣିଥିଲି। ପୁରୀ ତ ଯାଇପାରିବୁନି ତ ଗହଳିରେ, କିନ୍ତୁ ଆମେ ଏଠି ସବୁ ବର୍ଷ ଟାଣୁଛୁ ଆଉ।
0: ଆଚ୍ଛା ଆଚ୍ଛା,
1: କିନ୍ତୁ ବାପା ମୁଁ ଆଣେ ଠାକୁର ତାଙ୍କ ଯୋଉ ସ୍ଥାନ ସବୁ ଭିଡିକି ଆଣିକି ଆସେ ତାଙ୍କ ମାଉସୀ ମା ମନ୍ଦିର ଯାଙ୍କେ, କିନ୍ତୁ ଏ ବର୍ଷ ବଡ ଲାଗି ମୁଁ ଯାଇପାରିନି, ମାନେ ଗୋଟେ କିଲୋମିଟର ଟାଣିଛି ଆଉ।
0: ସେତିକି ଯଥେଷ୍ଟ
1: ଆଜ୍ଞା।
0: ହଁ କୁହନ୍ତୁ ବାସନ୍ତୀ, କୋଉ ଗୀତ ଶୁଣିବେ ଏଥର?
1: ଆପଣଙ୍କ ପସନ୍ଦର ଗୋଟେ ଦିଅନ୍ତୁ ଆଜି।
0: ଆମ ପସନ୍ଦର
1: ସବୁବେଳେ ମୋ ପସନ୍ଦର ଶୁଣୁଛି।
0: ଆଚ୍ଛା, ଆମ ପସନ୍ଦର ଶୁଣିବା ପାଇଁ ଆଜି ଇଚ୍ଛା ହଉଛି।
1: ଆଜ୍ଞା
0: ଠିକ ଅଛି, ଆପଣ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ବଡ ଠାକୁରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁ। ଆମେ ଗୀତ ଶୁଣୁଛୁ ଆପଣଙ୍କୁ।

0: ମୁଁ ନରେନ୍ଦ୍ର କୁମାର ସାହୁ ଅରକପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
1: ରଥଯାତ୍ରା ହଉଛି ଆପଣଙ୍କ ଗାଁରେ?
0: ଆମ ଗାଁରେ ହଉନି, ଗାଁ ପାଖରେ ହଉଛି 3 କିଲୋମିଟର ଦୂରରେ।
1: ଯାଉଛନ୍ତି ଦେଖିବା ପାଇଁ?

0: ହଁ ଦେଖିବାକୁ ଯାଏ, ଆମର ଗାଁ ପାଖରୁ 10 କିଲୋମିଟର 8 ହଳ, 8 ହଳ ଯାଉ।
1: ମାନେ ବଡ ଯାତ୍ରା ହୁଏ ନା ଏମିତି ଖାଲି ରଥ ଟଣା ଯାଏ?
0: ନାଇଁ, ବଡ ଯାତ୍ରା ହୁଏ।
1: ଯାତ୍ରାରେ କଣ କଣ ସବୁ ମିଳେ?
0: ସବୁ ତ ରକମର ଜିନିଷ ଆଜିକାଲି ଯାତ୍ରାରେ ସବୁ ମିଳିଯାଉଛି, ନାଜାର ସବୁ ପଡ଼ୁଛି ତ ସବୁ ମିଳିଯାଉଛି।
1: ଆଚ୍ଛା ଆଚ୍ଛା, ଠିକ ଅଛି, କୁହନ୍ତୁ କୋଉ ଗୀତ ଶୁଣିବେ
0: ଆଜି? ବର୍ଷା ତ ଚାଲିଛି, ତେଣୁ ବର୍ଷା ଉପରେ ଗୋଟେ ଗୀତ ଦେବେ, ରିମଝିମ୍ ବର୍ଷା ବାହାରେ ପାନି।
1: ଚାଲନ୍ତୁ ଶୁଣିବା ଗୀତ।
0: ହଁ ଆଜ୍ଞା।

ପ୍ରଚାର କଲୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
2: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
1: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ। ମୁଁ ପୁଷ୍ପିତା ପଟ୍ଟନାୟକ। ଆମେ ଏଥର ବିଷୟବସ୍ତୁ ରଖିଛୁ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ। ଗତ 8 ତାରିଖ ଦିନ ଏ ସମ୍ପର୍କିତ ସମସ୍ୟାକୁ ନେଇ ଫୋନ୍ ଯୋଗେ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୁଭାଶିଷ ପାଣିଗ୍ରାହୀ। ଆପଣ ଏହାର ପ୍ରଥମ ଭାଗ ଗତ ରବିବାର ଦିନ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ। ସାର୍ଙ୍କୁ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ।
0: କିନ୍ତୁ ଗର୍ଭବତୀ ମହିଳା ପାଇଁ ଘରେ ସେ କେମିତି ଯତ୍ନ ନେଇପାରିବ ନିଜ, କାରଣ ସମୟ ତ ସେ ଘରେ ହିଁ ବିତାଉଛି ନା, ନିହାତି ଭାବରେ ଯତ୍ନ ନେବାକୁ ପଡିବ, ତ

0: କେମିତି ନବ, କଣ କରିବ?
1: ଯେମିତି ମାନେ ଆମର ଲୋକ ଇଏ କୁହନ୍ତି, ଶୋଇ ରହିଲେ ବ୍ଲଡ ପ୍ରେସର କଣ୍ଟ୍ରୋଲ ହବ, ରେଗୁଲାର ଏକ୍ସରସାଇଜ କରିବେ ରେଗୁଲାରଲି, ଯେମିତି ମାନେ ଯୋଉ ମେଡିସିନ ଯାହା ତାଙ୍କୁ ଆଡଭାଇସ କରାଯାଇଥିବ ମେଡିସିନ ଠିକରେ ଖାଇବେ, ନିକଟସ୍ଥ ଡାକ୍ତରଙ୍କୁ ଯାଇକି ରେଗୁଲାରଲି ପରାମର୍ଶ କରିବେ।
0: ମାନେ କହିବା କଥା ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଯୋଉ ବିପିଟା ମାପୁଥିବେ, ଓଜନ ବି ଯାଞ୍ଚ କରୁଥିବେ, ଆଉ ବିଶ୍ରାମ ତ ସହଜ ନେବେ, ଆଉ କାମ ତ କମ କରିବାକୁ ପଡିବ। ହ୍ୟାଲୋ,
2: ହ୍ୟାଲୋ,
0: ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର
2: ମ୍ୟାଡାମ। ନମସ୍କାର,
0: କିଏ କହୁଥିଲେ?
2: ମୁଁ କହୁଥିଲି ମନୋଜା ପଟ୍ଟନାୟକ।
0: ଆପଣଙ୍କର ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ଡକ୍ଟର ସୁଭାଶିଷ ପାଣିଗ୍ରାହୀ, ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର।
1: ନମସ୍କାର,
0: ଆପଣଙ୍କର କଣ ସମସ୍ୟା ରହିଛି ନା କଣ କିଛି ପରାମର୍ଶ ନେବାକୁ ଚାହୁଁଛନ୍ତି?
2: ମାନେ ପରାମର୍ଶ ହିଁ ଚାହୁଁଥିଲି।
0: କୁହନ୍ତୁ,
2: ଆମର ମୋର ଭଉଣୀର ବହୁ ଜଣେ ପ୍ରେଗନେନ୍ସି ଅଛି, ତ ସେଇ ସମୟରେ ତାର ବିପି ହାଇ ରହୁଛି ଟିକେ।
1: କେତେ ରହୁଛି ମ୍ୟାଡାମ?
2: ତା ପାଇଁ କିଛି କାହିଁକି ରହୁଛି ଆଉ କଣ କଲେ କମିବ?
1: କେତେ ରହୁଛି ମ୍ୟାଡାମ?
2: ପ୍ରାୟ 90 ରହୁଛି।
0: ମାନେ ତଳଟା 90
2: ରହୁଛି? ତଳଟା 90 ରହୁଛି।
1: ହଁ, ଉପରଟା?
2: ତାର ଏଜ୍ 30।
1: ଆଜ୍ଞା, ଉପରଟା?
2: ଉପରଟା 130 140 ଏମିତି ରହୁଛି।
1: ଆଚ୍ଛା, ଏବେ କେତେ ମାସ ପ୍ରେଗନେନ୍ସି ଚାଲିଛି?
2: 7 ମାସ ଚାଲିଛି।
1: ହଁ, ଯଦି 130 ଉପରେ ରହୁଛି ଏବଂ ତଳଟା 90 କମ୍ ରହୁଛି, କିଛି ବ୍ୟସ୍ତ ହେବାର ନାହିଁ। ଏଇଟା ବ୍ଲଡ ପ୍ରେସର ଅଧିକାର କିଛି ଯାଉନି, ନର୍ମାଲ ଏଇଟା ବ୍ଲଡ ପ୍ରେସର ଯାଉଛି। ଯଦି 140 ବାଇ 90 କିମ୍ବା ତାଠୁ ଅଧିକା ରହୁଥିବ ତାହେଲେ ଏଇଟା ବ୍ଲଡ ପ୍ରେସର
2: 140-90 ଭିତରେ ଥାଉଛି।
1: ହଁ, ତାହେଲେ ନର୍ମାଲ, ଏଇଟାକୁ ବ୍ଲଡ ପ୍ରେସର ଅଧିକାର ଏଇଟା ଯିବନି, ଏଇଟା ନର୍ମାଲ ରହିବ। ଖାଲି ରେଗୁଲାରଲି ଖାଲି ମାନେ ବିପିଟାକୁ ଚେକଅପ୍ କରାନ୍ତୁ, ଏବଂ ଯାହା ଡାକ୍ତର ଯୋଉ ନର୍ମାଲ ଯୋଉ ସବୁ ଆଡଭାଇସ କରୁଛନ୍ତି ମେଡିସିନ ସେଇଟା ଖାଆନ୍ତୁ। ଏଇଟା ବ୍ଲଡ ପ୍ରେସର ମେଡିସିନ ଏଥିରେ କିଛି ଦରକାର ନାହିଁ।
2: ସାର୍, ଯଦି ଅଧିକା ହୁଏ ଭିତରେ
1: ଜାଗ୍ରତ ମାନେ ଆପଣ ରେଗୁଲାରଲି ସେ ଯୋଉ ମେଡିସିନ ଯାହା ଆପଣଙ୍କୁ ଆଡଭାଇସ କରିବେ ଡାକ୍ତର, ନିକଟସ୍ଥ ଡାକ୍ତର ଯାହା ପାଖରେ ଆପଣ ଚେକଅପ୍ କରାଉଛନ୍ତି ତାଙ୍କଠୁ କନସଲ୍ଟ କରିକି ମେଡିସିନ ଠିକ ଭାବରେ ଖାଇବେ, ଆଉ ଓଜନକୁ କଣ୍ଟ୍ରୋଲ କରିବେ, ଓଜନ ବେଶୀ ବଢ଼େଇ ଦେବେ, ଓଜନ କଣ୍ଟ୍ରୋଲ କରିବେ, ଆଉ ହଁ ଫାଷ୍ଟ ଫୁଡ୍ ଆଭଏଡ କରିବେ, ରେଗୁଲାରଲି ଆମର ଯାହା ସନ୍ତୁଳିତ ଖାଦ୍ୟ ଖାଇବେ, ଏବଂ ଟିକେ ଚଲାଚଲି ଟିକେ କରିବେ, ଏକ୍ସରସାଇଜ କରିବେ, ଚଲାଚଲି କରିବେ। ଖାଦ୍ୟ ଖାଆନ୍ତୁ, ଖାଦ୍ୟ କିଛି ମନା ନାହିଁ, କାରଣ ଖାଦ୍ୟ ଦରକାର ଛୁଆ ପାଇଁ, ତ ଖାଦ୍ୟ ଦରକାର। ହଁ, ୱାକ୍ କରିବେ, କିନ୍ତୁ ଏମିତି ଦୌଡ଼ିବେନି କି ପହଁରା ପହଁରି କରିବେନି, ନର୍ମାଲ ଖାଲି ଚାଲିବେ ଏମିତି।
0: ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧରେ ଅବହେଳା କରିବେନି, ବିପିକି କଣ୍ଟ୍ରୋଲ କରିବାର ଅଛି, ଔଷଧ ବିଲକୁଲ ଅବହେଳା କରିବେନି, ଯେମିତି ପରାମର୍ଶ କରିଛନ୍ତି ସେ ଅନୁସାରେ ଔଷଧ ନେବେ, ସେଟା ହଉଛି ମୁଖ୍ୟ କଥା।
2: ମାନେ ବିପି ଯଦି ଅଧିକା ରହୁଛି 90 ଅଧିକା, ମାନେ ସାଙ୍ଗେ ସାଙ୍ଗେ ଡକ୍ଟରଙ୍କ
1: ପରାମର୍ଶ ନେବେ।
0: ହଁ ହଁ, ବାସ୍ ବାସ୍ ବାସ୍, ଠିକ ଅଛି, ଧନ୍ୟବାଦ।
1: ନମସ୍କାର।
0: ଏଠି ଗୋଟେ କଥା ପଚାରିବାର ଥିଲା ଯେ ଗର୍ଭ ଅବସ୍ଥା ପୂର୍ବରୁ ଯଦି ଆମେ ଜାଣୁଛେ ଜଣଙ୍କର ହାଇ ବିପି ରହୁଛି, ସେଇଟାକୁ ଆମେ ରୋକି ପାରିବା କି, ବା ତାର କିଛି ସମାଧାନ କରିପାରିବା କି? ପ୍ରେଗନେନ୍ସି ଯେହେତୁ ସେ ଜାଣିଛି ଯେ ମୋର ସବୁବେଳେ ହାଇ ବିପି ରହୁଛି, ସେଇ ଜାଗାରେ ସେ କ'ଣ କରିପାରିବ?
1: ସେଇଟାକୁ ଆମେ ଗୋଟେ କ୍ରୋନିକ ହାଇପରଟେନସନ୍ ବୋଲି କହୁଛେ, ମାନେ ପ୍ରେଗନେନ୍ସିର ପୂର୍ବରୁ ବିପି।
0: ହ୍ୟାଲୋ
3: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଥିଲେ? ସୌଦାମିନୀ ଭଉଣୀ, ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ଡକ୍ଟର ସୁଭାଶିଷ ପାଣିଗ୍ରାହୀ, ଆପଣଙ୍କର କଣ ସମସ୍ୟା ରହିଛି ନା କିଛି ଜାଣିବାକୁ ଚାହୁଁଛନ୍ତି, ପଚାରନ୍ତୁ। ହଁ, ଆଜି ଟିକେ ଅସୁବିଧା ଅଛି ସେଟା ଆମେ ଜାଣିପାରୁଛୁ, ଆପଣ ଯେହେତୁ ରେଗୁଲାର ଫୋନ କରୁଛନ୍ତି, କୁହନ୍ତୁ ଆପଣଙ୍କର କଣ ସମସ୍ୟା ରହିଛି କହିଲେ?
3: ନମସ୍କାର
1: ମ୍ୟାଡମ।
3: ସାର୍, କଣ କି ମୋର ବୟସ 40 ବର୍ଷ, ତ ମତେ ଯେତେବେଳେ ପିରିୟଡ ସାର୍ ଠିକ ଟାଇମରେ ହଉଥିଲା, ଏବେ 4-5 ହେଲା, ମାନେ 25 ଦିନ କି ଥରେ ହେଇଯାଉଛି, ତାପରେ ପିରିୟଡ ପୂର୍ବରୁ ପୁରା ଅଣ୍ଟା ପେନ୍ ହଉଛି ସାର। ଏଇଟା ମାନେ ଆଗ 30 ଦିନରେ ହଉଥିଲି, ତ ଏବେ ପୁରା 25 ଦିନରେ ଥରେ ହେଇଯାଉଛି, ତାପରେ ହେଲା ପରେ ବି ତଳ ପେଟ କାଟୁଛି ପ୍ଲସ୍ ଅଣ୍ଟା ପେନ୍ ହଉଛି।
0: ସୌଦାମିନୀ ଭଉଣୀ, ଆମେ ଏଠି ଆପଣଙ୍କୁ କହିବାକୁ ଚାହିଁବୁ, ଏଥର ବିଷୟବସ୍ତୁ ରହିଛି ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ତଥାପି ଯେହେତୁ ଆମ ଗହଣରେ ଆଜି ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୁଭାଶିଷ ପାଣିଗ୍ରାହୀ ସାର୍ ଅଛନ୍ତି, ଆପଣଙ୍କ ସମସ୍ୟାର ସମାଧାନ ବାଟ ସେ ଦେଖାଇଦେବେ।
1: ଆଜ୍ଞା, ଏଇଟା କେତେ ମାସ ହେଲା?

0: ଅସୁବିଧା ଆରମ୍ଭ ହେଇଛି?
1: ଏବେ 2-3 ମାସ ହେଲା ସାର୍।
0: ଆପଣଙ୍କ ବୟସ
1: ହଁ,
0: କେତେ?
1: 40 ବର୍ଷ।
0: 40 ବର୍ଷ। ଆଗରୁ କିଛି ମାନେ ଏମିତି ଥାଇରଏଡ୍ କି ଡାଇବେଟିସର କିଛି ଏମିତି ଚେକ୍ କରିଛନ୍ତି କେଉଁଠି?
1: ନାଇଁ ନାଇଁ, ମଝିରେ କଣ ଗୋଟେ ବ୍ଲଡ୍ ଟେଷ୍ଟ କରିଛନ୍ତି, ଖାଲି କୋଲେଷ୍ଟ୍ରୋଲ ବଢିଯାଇଥିଲା ବୋଲି କହୁଥିଲେ।
2: ଆଜ୍ଞା।
0: ଏବେ କଣ ଏବେ ହଠାତ୍ କିଛି ଓଜନ ବଢିବା କି ଓଜନ କମିବା ଏମିତି କଣ ଲକ୍ଷଣ ଅଛି କି? ନିଦ୍ରାହୀନତା, ଶୋଇପାରୁନାହାନ୍ତି କି କିଛି ଟେନସନ କି ଷ୍ଟ୍ରେସ କି କିଛି ଲାଇଫରେ ଅଛି, କିମ୍ବା ଓଜନ କମ ବେଶୀ ହଉଛି କି ଏବେ ମାନେ ଯୋଉ 3-4 ମାସ କହୁଛନ୍ତି ଆପଣ? ହଁ, ତ ଯଦି ସେଇଆ ମାନେ ଯଦି ଆପଣ ଓଜନ ହଠାତ୍ କି ଓଜନ କମିଯିବ କିମ୍ବା ଓଜନ ହଠାତ୍ ବଢିଯିବ କିମ୍ବା ଆପଣ କିଛି ଷ୍ଟ୍ରେସରେ ରହୁଛନ୍ତି, ତାହେଲେ ଆମ ଶରୀରର ହରମୋନାଲ ଡିଷ୍ଟର୍ବାନ୍ସ ହୁଏ, ତ ତା ପାଇଁ ଏମିତି ମେନ୍ସର ଏପଟ ସେପଟ ହବ, ଏଇଟା କିଛି ବ୍ୟସ୍ତ ହେବାର ନାହିଁ। କିନ୍ତୁ ୟା ପରେ ଯଦି ଏମିତି ହଉଛି ତାହେଲେ ଗୋଟେ ଡାକ୍ତରଙ୍କୁ ଦେଖେଇକି, ଯୋଉ ଆମକୁ ମୁଁ ପଚାରିଲି ଆପଣଙ୍କୁ ଯେମିତି ଆପଣ ଥାଇରଏଡ୍ ଟେଷ୍ଟ କରିଛନ୍ତି କି ନାହିଁ, ଗୋଟେ ଥାଇରଏଡ୍ ଟେଷ୍ଟ କରେଇବେ ପ୍ରୋଫାଇଲଟା, ଆଉ ଗୋଟେ ଅଲଟ୍ରାସାଉଣ୍ଡଟା କରେଇବେ।
2: ବୁଝିପାରିଲେ?
1: ଠିକ
2: ଅଛି, ଧନ୍ୟବାଦ। ଆଲୋଚନା ତ ଆଗକୁ କରିବା ନିହାତି ଭାବରେ, କିନ୍ତୁ ଶ୍ରୋତାବନ୍ଧୁମାନଙ୍କୁ ଏଇଠି ଅନୁରୋଧ କରିବି, ଆମ କାର୍ଯ୍ୟକ୍ରମରେ ଆପଣ ଫୋନ୍ ଯୋଗେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ବା ଯେଉଁ ସମସ୍ୟାର ସମାଧାନର ବାଟ ଖୋଜିବାକୁ ଚାହୁଁଛନ୍ତି, ପରାମର୍ଶ ନେବାକୁ ଚାହୁଁଛନ୍ତି, ଅନ୍ତତଃ ବିଷୟବସ୍ତୁକୁ ନେଇକି ପ୍ରଶ୍ନଟିଏ ପଚାରନ୍ତୁ, ତାହେଲେ ଯାଇକି ଭଲ ଲାଗିବ।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ଗର୍ଭାବସ୍ଥା ପୂର୍ବରୁ ଆମେ ଯଦି ହାଇ ବ୍ଲଡ୍ ପ୍ରେସର ଅଛି, କେମିତି ନିଜକୁ ସୁଧାରି ପାରିବା?
0: ଗର୍ଭାବସ୍ଥାରୁ ଯଦି ପୂର୍ବରୁ ଯଦି ମାନଙ୍କର ବ୍ଲଡ୍ ପ୍ରେସର ଲୋକଙ୍କର ଅଧିକା ରହୁଛି, ତାହେଲେ ସେ ନିଶ୍ଚୟ ଭାବରେ କୋଉ ଡାକ୍ତରଙ୍କୁ ଦେଖେଇକି ମେଡିସିନ ବ୍ୟବହାର କରୁଥିବେ। ତାହେଲେ ଯେହେତୁ ଗର୍ଭ ରହିଲା ପରେ ମା ଯେମିତି ମାନେ ମାଟା ଯେମିତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ଶିଶୁ ଏବଂ କେତେଟା ମେଡିସିନ ଗୁଡ଼ା ଯୋଉଟାକୁ ପ୍ରେଗନେନ୍ସି ସମୟରେ ଦେଇ ହେବନି, ତ ସେଇ ସମୟ ବେଳେ ଦେଖିବାର ଅଛି କେତେଟା ମେଡିସିନ, ଯେମିତି ଆମର ଗୋଟେ ଏସି ଇନିଭିଟର ଅଛି, ମାନେ ଆଞ୍ଜିଓଟେସିନ କନଭର୍ଟିଂ ଏନଜାଇମ୍ ଇନିଭିଟର ଅଛି, ଆଉ ଗୋଟେ ଆଞ୍ଜିଓଟେସିନ ରିସେପ୍ଟର ବ୍ଲକର ଅଛି, ସେଗୁଡ଼ା ସବୁ ଦେଇ ହେବନି। କିନ୍ତୁ କେତେଟା ଡ୍ରଗ୍ ସେଫ୍ ପ୍ରେଗନେନ୍ସିରେ, ମିଥାଇଲ୍ ଡୋପା, ଲାବେଟାଲଲ, ଯେଉଁ ଡ୍ରଗ୍ ଗୁଡ଼ା ପ୍ରେଗନେନ୍ସିରେ ସେଫ୍, ସେଇ ଡ୍ରଗ୍କୁ ମାନେ ସେଇ ମେଡିସିନ ଗୁଡ଼ା ବ୍ୟବହାର କରିବେ। ଯେଉଁ ମେଡିସିନ ଗୁଡ଼ାକ ସବୁ କ୍ଷତିକାରକ ହେବ ଛୁଆ ପାଇଁ, ସେଇ ମେଡିସିନଟାକୁ ଚେଞ୍ଜ କରିକି ଯେଉଁଗୁଡ଼ାକ ପ୍ରେଗନେନ୍ସି ସେଫ୍ ମେଡିସିନ, ସେ ମେଡିସିନ ବ୍ୟବହାର କରିବେ।
2: ଯଦି ଆମେ ପୂର୍ବରୁ ନିଜକୁ ସତର୍କ କରିବା, ତାହେଲେ ଗର୍ଭାବସ୍ଥାରେ କୌଣସି ପ୍ରକାର
0: ଅସୁବିଧା ନାହିଁ।
2: ପ୍ରସବ ପରେ ହୁଏ ତ ଏଇ ଯେଉଁ ଉଚ୍ଚ ରକ୍ତଚାପଟା ସୁଧୁରି ଯାଏ କି?
0: ପ୍ରାୟତଃ ସୁଧୁରି ଯାଏ, କିନ୍ତୁ କେତେକ ଅଂଶରେ ଏଇଟା ମାନେ ଲଙ୍ଗ ଟର୍ମରେ ମାନେ ପୁରା ଆମେ କ୍ରୋନିକ ହାଇପରଟେନସନ କହୁଥିଲେ, ସେମିତି ହାଇପରଟେନସନ ରହିଯାଏ କେତେ ଜଣଙ୍କର। ଆମର ଯେଉଁ ଡେଫିନେସନ ସଂଜ୍ଞା ଅନୁସାରେ, ଯେଉଁ ଜେଷ୍ଟେସନାଲ ହାଇପରଟେନସନ ଅନୁସାରେ, ଯେଉଁଟା 20 ସପ୍ତାହ ପରେ ଯେଉଁଟା ଆମର ଦେଖାଯିବ ଯେ 140/90 ଅଧିକ ରହୁଥିବ, ସେଇଟା 12 ସପ୍ତାହ ଭିତରେ ସେଇଟା କଣ୍ଟ୍ରୋଲ ହେଇଯାଏ। କିନ୍ତୁ କେତେକ ଅଂଶରେ ସେ 12 ସପ୍ତାହରେ କଣ୍ଟ୍ରୋଲ ନ ହେଇକି ସେଇଟା ସେମିତି ବ୍ଲଡ୍ ପ୍ରେସର ଅଧିକା ହିଁ ରହେ।
2: ତାହେଲେ ଯେଉଁମାନଙ୍କର ହାଇ ବ୍ଲଡ୍ ପ୍ରେସର ରହୁଛି, ସେଇ ମହିଳାମାନଙ୍କର ଭବିଷ୍ୟତରେ କଣ ସବୁ ବିପଦ ରହିଛି, ଆଶଙ୍କା ରହିଛି?
0: ସେଇଟା ଯଦି ବ୍ଲଡ୍ ପ୍ରେସର ଠିକ୍ରେ କଣ୍ଟ୍ରୋଲ ନ କଲେ, ଲଙ୍ଗ ଟର୍ମ ବ୍ଲଡ୍ ପ୍ରେସର ଅନକଣ୍ଟ୍ରୋଲ ହେଇକି ରହିଲା, ତାହେଲେ ସେଇଟା ଆଖି ଉପରେ ପ୍ରଭାବ ପକାଇବ, ସେଇଟା କିଡ଼ନୀ ଉପରେ ପ୍ରଭାବ ପଡ଼ିବ, ତ ଲଙ୍ଗ ଟର୍ମ ଏଗୁଡ଼ାକର ସବୁ ଅସୁବିଧା କରିବ। ଅତି ଅଧିକା ଯଦି କଣ୍ଟ୍ରୋଲ ବ୍ଲଡ୍ ପ୍ରେସର ନହେଲା, ତାହେଲେ ଷ୍ଟ୍ରୋକ୍ ମାନେ ଯୋଉ ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ହେଇଯାଇପାରେ, ଷ୍ଟ୍ରୋକ୍ ହେଇଯାଇପାରେ।
2: ହ୍ୟାଲୋ,
5: ହ୍ୟାଲୋ,
2: ନମସ୍କାର।
5: ନମସ୍କାର ମ୍ୟାଡମ,
2: କିଏ କହୁଥିଲେ?
5: ମ୍ୟାଡମ, ମୁଁ ଆସ୍କାରୁ ସାଗରିକା ଦଳେଇ କହୁଥିଲି।
2: କୁହନ୍ତୁ, ଆପଣଙ୍କର ଆଜି କଣ ସମସ୍ୟା ରହିଛି ନା କଣ ସାରଙ୍କଠୁ ବୁଝିବାକୁ ଚାହୁଁଛନ୍ତି ପଚାରନ୍ତୁ। ଆମ ପାଖରେ ଅଛନ୍ତି ଡକ୍ଟର ସୁଭାଷିଷ।
0: ନମସ୍କାର
5: ସାର। ନମସ୍କାର ସାର, ମୋର ଗୋଟେ ବଡ ପ୍ରଶ୍ନ ହଉଛି, ଯୋଉ ପ୍ରେଗନେଣ୍ଟ ସମୟରେ ରକ୍ତଚାପ ତ ପ୍ରାୟତଃ ସାଧାରଣତଃ ଦେଖାଯାଉଛି, ସେଟା ହବନି କେମିତି ସାର୍? ସେଇଟା ତ ଖାଇବା ପିଇବା ଏପଟ ସେପଟ ହଉଛି ନା ସାର୍, ହେଲେ ଆମେ ଆଉ ପ୍ରିକସନ କଣ ନେବୁ?
0: ପ୍ରିକସନ ମାନେ ଆପଣଙ୍କର ୱେଟ ଆଉ କଣ୍ଟ୍ରୋଲ ରଖିବେ, ଏକ୍ସଟ୍ରା ୱେଟକୁ ୱେଟ ଗେନ୍ କରେଇବେନି, ରେଗୁଲାରଲି ଏକ୍ସରସାଇଜ କରିବେ, ମାନେ ଯୋଉ ନର୍ମାଲ ଗାଁ ମାନେ ଆମର ଲୋକଙ୍କର ମିଥ୍ ଥାଏ କି ଆମେ ପୁରା ବେଡ୍ ରେଷ୍ଟ କରିଦେଲେ ପ୍ରେଗନେନ୍ସିଟାର ଇଏଟା ରେଜଲ୍ଟ ଭଲ ହେବ, ସେଇଟା ଭୁଲ ଜିନିଷ।

0: ଆପଣ ମାନେ ମିନିମମ୍ ଟିକେ ଚଲାଚଲି କରିବେ, ୱେଟ୍ ଗେନ୍କୁ ଅଧିକା କରେଇବେନି, ଆଉ ଯେମିତି ଆପଣଙ୍କର ଯାହା ଆପଣଙ୍କୁ ଆଡ଼ଭାଇସ୍ କରିଥିବେ ଡକ୍ଟର ଯେଉଁ କ୍ୟାଲସିୟମ୍ ଟାବଲେଟ୍, ଠିକ୍ରେ କ୍ୟାଲସିୟମ୍ ଟାବଲେଟ୍ ଖାଇବେ, ଆଉ ରେଗୁଲାରଲି ପ୍ରତି ମାସରେ ଯାଇକି ଜଣେ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ହୁଅନ୍ତୁ କିମ୍ବା ନିକଟସ୍ଥ ଜଣେ ଡାକ୍ତରଙ୍କୁ ରେଗୁଲାରଲି ଦେଖେଇବେ।
1: ସାର୍ ଏଇଟା କେତେ ବର୍ଷର ମହିଳା ପର୍ଯ୍ୟନ୍ତ ପ୍ରେଗନେଣ୍ଟ ହେଲେ ଦେଖାଯିବ?
0: ହଁ, ମାନେ ଏମିତି ନାହିଁ ଯେ ୟଙ୍ଗ ମାନେ ଯେଉଁମାନଙ୍କର 20 ବର୍ଷ ବା 22 ବର୍ଷରେ ଯେଉଁମାନେ ପ୍ରେଗନେନ୍ସି ରହୁଛି ସେମାନଙ୍କର ଦେଖାଯିବନି, କିନ୍ତୁ ସାଧାରଣତଃ ଯେଉଁମାନଙ୍କର ପ୍ରଥମ ପ୍ରେଗନେନ୍ସିଟା 35 ବର୍ଷ ଉପରେ ରହେ ସେମାନଙ୍କର ରିସ୍କ ଟିକେ ଅଧିକା। କିନ୍ତୁ ଏମିତି ନାହିଁ ଯେ ମାନେ ଯେଉଁମାନେ କମ୍ ଏଜ୍ରେ ବାହା ମାନେ ଇଏ ହଉଛି ପ୍ରେଗନେନ୍ସି ହଉଛି ସେମାନଙ୍କର ଦେଖାଯିବନି।
1: ସାର୍ ଏଇଠି ଗୋଟେ ପ୍ରଶ୍ନ, ଯୋଉଟା କି ଏବେ ଧରନ୍ତୁ ଗୋଟେ ମହିଳାଟେ ତାର ଯାର 40 ବର୍ଷରୁ ଏବଭ୍ ହେଇଗଲା, ସେ ପ୍ରେଗନେଣ୍ଟ ହେଲା, ସେ କ୍ଷେତ୍ରରେ କଣ ଡର ରହୁଛି କି ସେମାନଙ୍କୁ? ଖାଲି ବିପି
2: ମାନେ ସେ କହିବା କଥା, ବିପି ହେଲେ କୋଉ କୋଉ ରୋଗର ଆଶଙ୍କା ଅଛି ବା ତାଙ୍କର କଣ ଅସୁବିଧା ହବ ଗର୍ଭାବସ୍ଥାରେ?
0: ହଁ, ଯଦି ବ୍ଲଡ ପ୍ରେସରଟା କଣ୍ଟ୍ରୋଲ କରି ରଖୁଛନ୍ତି ତାହେଲେ କିଛି ଅସୁବିଧା ନାହିଁ। ଯଦି ବ୍ଲଡ ପ୍ରେସର କଣ୍ଟ୍ରୋଲ ହେଉନି, ଯେଉଁଟା ଅନକଣ୍ଟ୍ରୋଲ ବ୍ଲଡ ପ୍ରେସର ବୋଲି କୁହାହଉଛି, ମାନେ ବିଲକୁଲ ଡାକ୍ତରଙ୍କୁ ଦେଖେଇବେନି, ବ୍ଲଡ ପ୍ରେସର କଣ୍ଟ୍ରୋଲ କରେଇବେନି, ତାହେଲେ ଉଭୟ ମା ଆଉ ଶିଶୁ, ଗର୍ଭସ୍ଥ ଶିଶୁ ଦୁଇ ଜଣ ଜଣଙ୍କ ପାଇଁ ବିପଦ। ମାର ତାର ଇଭିନ୍ ତାର ବାତ ମାରି ଦେଇପାରେ, ଅନ୍ଧାର ଦେଖାଯିବ, ଛାତି କାଟିବ, ଏସବୁ ଜିନିଷ ଗୁଡ଼ା ସବୁ ହବ। ଛୁଆର ଠିକ୍ରେ ଗ୍ରୋଥ ହେବନି, ଛୁଆ ପେଟ ଭିତରେ ନଷ୍ଟ ହୋଇଯାଇପାରେ, ଛୁଆ ବାହାରିଲେ କାନ୍ଦିବନି, କମ୍ ଓଜନର ଛୁଆ ଜନ୍ମ ହେବ, ଛୁଆ ଜନ୍ମ ହେଲା ପରେ ତାକୁ ନେଇକି ଆଇସିୟୁରେ ଆଡମିସନ୍ କରା ଦରକାର ପଡ଼ିପାରେ,
2: ବୁଝିପାରିଲା?
0: ହଁ, ଖାଇପାରିବେ।
2: ମାନେ ଖାଇବା ପିଇବାରେ ଅସୁବିଧା ନାହିଁ, ମୂଳ କଥା ହେଲା ଆପଣ ନିକଟସ୍ଥ ଡକ୍ଟରଙ୍କ ପାଖକୁ ଦେଖାଉଥିବେ ରେଗୁଲାରଲି, ଆଉ ବିପିକୁ ଚେକ୍ କରୁଥିବେ, ଆଉ କଣ୍ଟ୍ରୋଲରେ ରଖିବାକୁ ଚେଷ୍ଟା କରିବେ।
0: ନର୍ମାଲ ତ ଆମର ଯୋଉଟା ମାନେ ଯୋଉ ସ୍ପାନ୍ଟା ଦେଖାହଉଛି, ରିପ୍ରଡକ୍ଟିଭ୍ ଲାଇଫ୍ ସ୍ପାନ୍ ଦେଖାହଉଛି 15-45, କିନ୍ତୁ ସବୁବେଳେ ଟିନ୍ ଏଜ୍ ପ୍ରେଗନେନ୍ସି ମାନେ ଯୋଉଟାକ ସବୁ 18-19-20 ନୁହେଁ, 19 ଯୋଉଟା ଟିନ୍, ଆମର 19 ଯୋଉ କହନ୍ତି, ତ ଟିନ୍ ଏଜ୍ ପ୍ରେଗନେନ୍ସି ମାନେ ଯୋଉଟାକୁ ଆଭଏଡ୍ କରିବା କଥା, ଆଉ ଲେଟ୍ ଏଜ୍ର ପ୍ରେଗନେନ୍ସି ଯୋଉଟା 35 ବର୍ଷ ପରେ ଆଭଏଡ୍ କରିବା କଥା। କିନ୍ତୁ ସମସ୍ତଙ୍କର ପାରିବାରିକ ଅସୁବିଧା, କାହାର କିଏ ଏକାଡେମିକ୍ ଗ୍ରୋଥ୍ ପାଇଁ କିଏ ଇଏ କରୁଛି, ଲେଟ୍ରେ ବାହା ହେଉଛି, ତ ସେଗୁଡ଼ାକ ତ ଆମ ପର୍ସନାଲ ଇଏ ଜିନିଷଟା ଆମେ ଇଏ କରିପାରିବାନି, କିନ୍ତୁ ନର୍ମାଲି ସବୁ ଆମର 25-35 ବର୍ଷ ଭିତରେ ପ୍ରେଗନେନ୍ସି ରଖିଲେ ଭଲ।
2: ବଢିଆ କଥା ଟିକେ ପଚାରିଲେ, ଯୋଉଟାକି ଲୋକମାନେ ସେଟା ଜାଣନ୍ତୁ, ସତର୍କ ହୁଅନ୍ତୁ, ଚେଷ୍ଟା ବି କରନ୍ତୁ, ଯୋଉଠି ନିହାତି ଭାବରେ ହେଇପାରୁଛି ଏଇ ବୟସ ସୀମା ଭିତରେ ହେଲେ ଭଲ କଥା। ରହିଲୁ, ଧନ୍ୟବାଦ,
1: ନମସ୍କାର।
2: ହ୍ୟାଲୋ, କିଏ କହୁଥିଲେ? ଆପଣଙ୍କର କଣ ପରାମର୍ଶ ନବାକୁ ଚାହୁଁଛନ୍ତି ସାର୍? ଶୁଣୁଛନ୍ତି, ପଚାରନ୍ତୁ।
1: ସାର୍ ନମସ୍କାର, ମୁଁ ଜାଣିବାକୁ ଚାହୁଁଛି ଯେ ପ୍ରେଗନେନ୍ସି ଟାଇମ୍ରେ ହାଇ ବିପି ଟାବ୍ଲେଟ ଯିଏ ନଉଥିବ ସେଟା ଛୁଆ ଉପରେ ମାନେ ତାର ପ୍ରଭାବ କଣ ପଡେ କି?
0: ହଁ,
2: ମାନେ ଟାବ୍ଲେଟ ନଉଥିବ ମାନେ ଆପଣ କଣ ମାନେ ପ୍ରେଗନେନ୍ସି ପୂର୍ବରୁ ଯଦି ହାଇ ବିପି ଅଛି ସେ ବିଷୟ କହୁଛନ୍ତି ନା?
0: ହଁ, ଆପଣ ଯୋଉ ମେଡିସିନ ପ୍ରେଗନେନ୍ସି ପୂର୍ବରୁ ବ୍ୟବହାର କରୁଛନ୍ତି, କେତେଟା ମେଡିସିନ ଯୋଉଟାକି ପ୍ରେଗନେନ୍ସି ହଉ ହଉ ସେ ମେଡିସିନ ସବୁ ଚେଞ୍ଜ ହେବା ଦରକାର ଅଛି, କାହିଁକିନା ସେଟାକ ପ୍ରେଗନେନ୍ସି ସମୟରେ ଦେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକେଇବ। କେମିତି? କେତେଗୁଡ଼ାକ ସବୁ ମାନେ କନଜେନିଟାଲ ଆନୋମାଲି ତିଆରି କରିବ, ମାନେ ଗ୍ରହଣ ଖଣ୍ଡିଆ, ଛୁଆର କିଡ଼ନୀର ଅସୁବିଧା କରେଇବ, ତ ସେଇ ସବୁ ମେଡିସିନ ଗୁଡ଼ା ଚେଞ୍ଜ କରିକି ଯୋଉଟାକ ପ୍ରେଗନେନ୍ସିରେ ନିରାପଦ, ମାନେ ଛୁଆ ଉପରେ ପ୍ରଭାବ ପକେଇବନି, ସେମିତିଆ ମେଡିସିନ ଯୋଉଟାକ ସବୁ ଆମର ବଜାରରେ ମିଳୁଛି, ଯୋଉଗୁଡ଼ାକ ସବୁ ମିଥାଇଲ ଡୋପା, ଲାବେଟାଲୋଲ ବଟିକା, ନିଫେଡିପିନ୍ ବଟିକା, ଏସବୁ ବଟିକା ବ୍ୟବହାର କରିବେ। କିନ୍ତୁ ଆପଣ ଯଦି ସବୁ ଟେଲମିସେଟାନ ବଟିକା କି ଏଇଭଳିଆ ବ୍ୟବହାର କରୁଥିବେ, ରାମିପ୍ରିଲ ବଟିକା, ତାହେଲେ ଏଗୁଡ଼ାକ ସବୁ ବନ୍ଦ କରିକି ଯୋଉଟା ପ୍ରେଗନେନ୍ସିରେ ସେଫ୍ ମେଡିସିନ ସେଗୁଡ଼ାକ ସବୁ ବ୍ୟବହାର କରନ୍ତୁ।
2: ଏଇଠି ଆମେ ନିହାତି ଭାବରେ କହିଦେବା ଯେ ଆପଣ ଡକ୍ଟରଙ୍କ ସହିତ ପରାମର୍ଶ କରିକି ସେ ଔଷଧ ନିଅନ୍ତୁ, ନିଜେ କୌଣସି ଔଷଧ ଦୋକାନରୁ ମାଗିକି ଔଷଧ ଖାଆନ୍ତୁ ନାହିଁ। ଠିକ୍ ଅଛି, ଧନ୍ୟବାଦ।
3: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା। ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
4: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି।

0: उपलब्ध
1: आज ही आसंतु सम हॉस्पिटल सीतालपल्ली तारातारिणी रोड ब्रह्मपुर सुलभ सुविधाजनक और उन्नत स्वास्थ्य सेवार अनन्य ठिकाना।
2: नमस्कार।
3: नमस्कार, आकाशवाणी ब्रह्मपुर कहते?
2: आज्ञा आज्ञा, कहतु किए कहते? सरिता मैडम, आपणकर कौन परामर्श नवार अच्छी पचारंतु सार सुनुछंती आपणक कथा।
3: अच्छा, आज आपणकर स्त्री रोग उपर अछि ना?
2: गर्भावस्था रे हाई ब्लड प्रेशर।
3: अच्छा, आमर भौणी जने प्रेग्नेंट अछंती।
2: आज्ञा,
3: तो से टिके टिके कथा रे लागि जाउछंती कोन सारा ब्लड प्रेशर रो लक्षण होकि
4: आपण सेटा को ये माने रागीवाटा को ब्लड प्रेशर होय देखंदुनी आपण सेटा को मापंदु केते रहउची ब्लड ब्लड प्रेशर मशीन रे मापंदु सेटा केते रहउची
3: देखोती त टिके हाई रहउची बोली देखो
4: केते रहउची केते रहउची
3: केते 180 बोली कहउथिले ना कोन
2: एरे बाबरे
4: ताल तो बहुत अधिका अछि।
3: आज्ञा,
4: से केते मासर प्रेग्नेंट हेबे?
3: एबे 5 मासर।
4: ओह, ताले से जो डाक्टर को का देखौछन त ना देखौ ना देखि?
3: हां देखौछन बड़ मेडिकल रे।
4: ओहो, ताले से प्रेगनेंसी रे से आउट के माने दिए करे कि जो मेडिसिन उडा को सेफ मेडिसिन तार डोज को बढ़ांतु नहल नै डोज माने मेडिसिन चेंज करांतु से जो डाक्टर को देखै कहौछन कैना 100 केते 85 रे केते कहौछले तो बहुत अधिक हालानी।
3: ओके,
2: बुझि परले? कारण एते अधिक हला माने मा पई शिशु पई दुजन को पई असुविधा अछि तो जानतु डॉक्टर सहित कथाबार्ता करी कि टिके देखे दियंतु।
5: हेलो, स्वास्थ्य पे कथा टिके कार्यक्रम।
6: मैडम, मु रश्मिता नायक कहूँ चिकिटी रु।
5: नमस्कार।
6: नमस्कार नमस्कार, आज्ञा बोलते कि?
5: हाँ, ताले आपण ठीक जानिछंती आ आज आम गहण रे अछंती स्त्री एवं प्रसूति विभाग रो असिस्टेंट प्रोफेसर डॉक्टर सुभाषिस पाणिग्रे। आपणकर कोन समस्या रही छे ना कोन जानिबा को चाहुछंती पचारले?
6: हाँ आज्ञा, होले मोर नमस्कार टा कहि दे।
5: शुणुछंती कोन्तु?
6: हाँ मैडम, कोन बोले आम पिलाटा एबे प्लस टू पढ़ुची, ताको 18 वर्ष होइची, एडी गबा चिकिडी कॉलेज रे पढ़ुची। हेले कोन बोले तार हाई बीपी हेइथिला बा ହେଇଥିଲା ଯେ ସେ ହାଇ ବିପିରେ ତାର ମୁଣ୍ଡ ବୁଲେଇ ହଉଥିଲା, ଔଷଧ ଖାଉଛି। ହେଲେ ଏବେ 18 ବର୍ଷ ପିଲାଟା ବୋଲେ ତାକୁ ବିବାହ କରିବା ନା, ବିବାହ କଲେ ଯଦି କ'ଣ ପ୍ରୋବ୍ଲେମ୍ ହେଲା ତାର ବୋଲେ ତାକୁ କ'ଣ କରିବାକୁ ପଡ଼ିବ ସେଇଟା ମୋତେ ବଡ଼ ଚିନ୍ତା ଲାଗୁଛି।
5: ଠିକ୍ ଅଛି, ବଢ଼ିଆ ପ୍ରଶ୍ନଟେ ପଚାରିଲେ। ତାମାନେ ଆପଣ ଜାଣିବାକୁ ଚାହୁଁଛନ୍ତି ଏବେଠୁ ସେ ଯଦି ସାବଧାନତା ସତର୍କତା ଅବଲମ୍ବନ କରିବ ସେ ଅସୁବିଧାରେ କେମିତି ନ ପଡ଼ିବ, ସେଥିପାଇଁ କ'ଣ କରିବାକୁ ପଡ଼ିବ? ଠିକ୍ ଅଛି ସାର୍, କହୁଛନ୍ତି ଆପଣ ଶୁଣନ୍ତୁ।
6: ମ୍ୟାଡାମ କୁହନ୍ତୁ।
4: ହଁ, ଆପଣ ଯୋଉ ମେଡିସିନ ପ୍ରେଗନେନ୍ସି ପୂର୍ବରୁ ବ୍ୟବହାର କରୁଛନ୍ତି କେତେଟା ମେଡିସିନ ଯୋଉଟାକି ପ୍ରେଗନେନ୍ସି ହଉ ହଉ ସେ ମେଡିସିନ ସବୁ ଚେଞ୍ଜ ହେବା ଦରକାର ଅଛି, କାହିଁକିନା ସେଟାକ ପ୍ରେଗନେନ୍ସି ସମୟରେ ଦେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକେଇବ। କେମିତି କେତେଗୁଡ଼ାକ ସବୁ ମାନେ କନଜେନିଟାଲ ଆନୋମାଲି ତିଆରି କରିବ, ମାନେ ଗ୍ରହଣ ଖଣ୍ଡିଆ, ଛୁଆର କିଡ଼ନୀର ଅସୁବିଧା କରାଇବ, ତ ସେଇ ସବୁ ମେଡିସିନ ଗୁଡ଼ା ଚେଞ୍ଜ କରିକି ଯୋଉଟାକ ପ୍ରେଗନେନ୍ସିରେ ନିରାପଦ ମାନେ ଛୁଆ ଉପରେ ପ୍ରଭାବ ପକେଇବନି ସେମିତିଆ ମେଡିସିନ ଯୋଉଟାକ ସବୁ ଆମର ବଜାରରେ ମିଳୁଛି, ଯୋଉଗୁଡ଼ାକ ସବୁ ମିଥାଇଲ ଡୋପା, ଲାବେଟାଲୋଲ ବଟିକା, ନିଫେଡ଼ିପିନ ବଟିକା, ଏସବୁ ବଟିକା ବ୍ୟବହାର କରିବେ। କିନ୍ତୁ ଆପଣ ଯଦି ସବୁ ଟେଲମିସେଟାନ ବଟିକା କି ଏଇଭଳିଆ ବ୍ୟବହାର କରୁଥିବେ, ରାମିପ୍ରିଲ ବଟିକା, ତାହେଲେ ଏଗୁଡ଼ାକ ସବୁ ବନ୍ଦ କରିକି ଯୋଉଟା ପ୍ରେଗନେନ୍ସିରେ ସେଫ୍ ମେଡିସିନ ସେଗୁଡ଼ାକ ସବୁ ବ୍ୟବହାର କରନ୍ତୁ।
2: ଏଇଠି ଆମେ ନିହାତି ଭାବରେ କହିଦେବା ଯେ ଆପଣ ଡକ୍ଟରଙ୍କ ସହିତ ପରାମର୍ଶ କରିକି ସେ ଔଷଧ ନିଅନ୍ତୁ, ନିଜେ କୌଣସି ଔଷଧ ଦୋକାନରୁ ମାଗିକି ଔଷଧ ଖାଆନ୍ତୁ ନାହିଁ। ଠିକ୍ ଅଛି, ଧନ୍ୟବାଦ।
6: ହଁ ମ୍ୟାଡାମ, ଧନ୍ୟବାଦ ଧନ୍ୟବାଦ
5: ଧନ୍ୟବାଦ। ନମସ୍କାର ନମସ୍କାର, କିଏ କହୁଥିଲେ?
7: ମୁଁ କହୁଥିଲି ପ୍ରକାଶ ମହାନ୍ତି, ଗୁଗୁରା ଗଞ୍ଜାମ।
5: ଆଜ୍ଞା, ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୁଭାଷିସ ପାଣିଗ୍ରାହୀ।
7: ସାର୍ ନମସ୍କାର।
5: ଆପଣ କଣ ଜାଣିବାକୁ ଚାହୁଁଛନ୍ତି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ସାର୍ଙ୍କୁ ପଚାରନ୍ତୁ। ସାର୍ ଶୁଣୁଛନ୍ତି ଆପଣଙ୍କ କଥା।
7: ମୋ ସ୍ତ୍ରୀଙ୍କର ଟିକେ ବିପି ରହୁଛି, ତାଙ୍କର ଆକ୍ଚୁଆଲି ସାର୍ କହିବାକୁ ଗଲେ ତାଙ୍କର ଗର୍ଭାବସ୍ଥା ଟିକେ ହାଇ ବିପି ରହୁଛି, ହେଲେ କଣ କରିବାକୁ ପଡିବ ସାର୍?
4: ପ୍ରିକସନ ମାନେ ଆପଣଙ୍କର ୱେଟ ଆଉ କଣ୍ଟ୍ରୋଲ ରଖିବେ, ଏକ୍ସଟ୍ରା ୱେଟକୁ ୱେଟ ଗେନ୍ କରେଇବେନି, ରେଗୁଲାରଲି ଏକ୍ସରସାଇଜ୍ କରିବେ। ମାନେ ଯେଉଁ ନର୍ମାଲ ଗାଁ ମାନେ ଆମର ଲୋକଙ୍କର ମିଥ୍ ଥାଏ କି ଆମେ ପୁରା ବେଡ୍ ରେଷ୍ଟ କରିଦେଲେ ପ୍ରେଗନେନ୍ସିଟାର ଇଏଟା ରେଜଲ୍ଟ ଭଲ ହେବ, ସେଇଟା ଭୁଲ ଜିନିଷ। ଆପଣ ମାନେ ମିନିମମ୍ ଟିକେ ଚଲାଚଲି କରିବେ, ୱେଟ୍ ଗେନ୍କୁ ଅଧିକା କରେଇବେନି, ଆଉ ଯେମିତି ଆପଣଙ୍କର ଯାହା ଆପଣଙ୍କୁ ଆଡ଼ଭାଇସ୍ କରିଥିବେ ଡକ୍ଟର ଯେଉଁ କ୍ୟାଲସିୟମ୍ ଟାବ୍ଲେଟ୍, ଠିକ୍ରେ କ୍ୟାଲସିୟମ୍ ଟାବ୍ଲେଟ୍ ଖାଇବେ, ଆଉ ରେଗୁଲାରଲି

0: ରେଗୁଲାରଲି ପ୍ରତି ମାସରେ ଯାଇକି ଜଣେ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ହୁଅନ୍ତୁ କିମ୍ବା ନିକଟସ୍ଥ ଜଣେ ଡାକ୍ତରଙ୍କୁ ରେଗୁଲାରଲି ଦେଖେଇବେ।
1: ହଁ ସାର୍, ଆଉ ଗୋଟେ ମୋର ପ୍ରଶ୍ନ ଥିଲା, ଯଦି ବିପି କଣ୍ଟ୍ରୋଲ ହଉନି, ବୁଝିଲେ ନା ସାର୍, ଯଦି ବିପି କଣ୍ଟ୍ରୋଲ ହଉନି ତେବେ କଣ ଅସୁବିଧା ହବ କି ସାର୍?
0: ହଁ, ଯଦି ବ୍ଲଡ ପ୍ରେସରଟା କଣ୍ଟ୍ରୋଲ କରି ରଖୁଛନ୍ତି ତାହେଲେ କିଛି ଅସୁବିଧା ନାହିଁ। ଯଦି ବ୍ଲଡ ପ୍ରେସର କଣ୍ଟ୍ରୋଲ ହଉନି, ଯେଉଁଟା ଅନକଣ୍ଟ୍ରୋଲ ବ୍ଲଡ ପ୍ରେସର ବୋଲି କୁହାହଉଛି, ମାନେ ବିଲକୁଲ ଡାକ୍ତରଙ୍କୁ ଦେଖେଇବେନି, ବ୍ଲଡ ପ୍ରେସର କଣ୍ଟ୍ରୋଲ କରେଇବେନି, ତାହେଲେ ଉଭୟ ମା ଆଉ ଶିଶୁ, ଗର୍ଭସ୍ଥ ଶିଶୁ ଦୁଇ ଜଣ ଜଣଙ୍କ ପାଇଁ ବିପଦ। ମାର

0: ଗ୍ରୋଥ ହେବନି, ଛୁଆ ପେଟ ଭିତରେ ନଷ୍ଟ ହୋଇଯାଇପାରେ, ଛୁଆ ବାହାରିଲେ କାନ୍ଦିବନି, କମ୍ ଓଜନର ଛୁଆ ଜନ୍ମ ହେବ, ଛୁଆ ଜନ୍ମ ହେଲା ପରେ ତାକୁ ନେଇକି ଆଇସିୟୁରେ ଆଡମିସନ୍ କରିବା ଦରକାର ପଡ଼ିପାରେ।
1: ବୁଝିପାରିଲେ? ଆପଣ ନିକଟସ୍ଥ ଡକ୍ଟରଙ୍କ ସହିତ ଯୋଉ ପରାମର୍ଶ ନେଉଛନ୍ତି ରେଗୁଲାର ନିଅନ୍ତୁ, ଔଷଧ ଟାଇମ୍ ବାଇ ଟାଇମ୍ ଖାଆନ୍ତୁ, ନିହାତି ଭାବରେ ସୁସ୍ଥ ରହିବେ।
2: ହଉ ମ୍ୟାଡମ୍,
1: ଧନ୍ୟବାଦ, ନମସ୍କାର।
2: ହଉ ସାର୍, ଧନ୍ୟବାଦ।
1: ଯୋଉ ଶ୍ରୋତା ବନ୍ଧୁମାନେ ଯାହା ଜାଣିବାକୁ ଚାହୁଁଥିଲେ ଆପଣ ତାକୁ ବୁଝେଇଲେ କହିଲେ, କିନ୍ତୁ ଆମେ ଏଠି କହିବୁ ଆପଣ ଯୋଉ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଜନିତ କଥା କହିଲେ ଅତି ସଂକ୍ଷେପରେ ଶ୍ରୋତାବନ୍ଧୁମାନଙ୍କୁ ଆଉ ଗୋଟିଏ ଥର କହିଦିଅନ୍ତୁ ତାର କାରଣ ଲକ୍ଷଣ ଆଉ କେମିତି ରୋକିବ।
0: ପ୍ରେଗନେନ୍ସିରେ ଉଚ୍ଚ ରକ୍ତଚାପର ତାର ସଂଜ୍ଞା ଅନୁସାରେ ଯଦି 4 ଘଣ୍ଟାର ଡିଫରେନ୍ସରେ 2 ଥର ଆମେ ବିପି ଯଦି ମାପିବା, ଯଦି 140/90 ଅଧିକା ରହୁଥିବ ତାହେଲେ ଏଟାକୁ ଆମେ ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ ବୋଲି କହିବା। ଏଇଟା ନର୍ମାଲି 20 ସପ୍ତାହ ପରେ ଦେଖାଗଲେ ଏଟାକୁ କୁହା ହୁଏ ଜେଷ୍ଟେସନାଲ ହାଇପରଟେନସନ୍। ଯଦି ଏଇଟା 20 ସପ୍ତାହ ପୂର୍ବରୁ କିମ୍ବା ପ୍ରେଗନେନ୍ସିର ମାନେ ଗର୍ଭଧାରଣ ପୂର୍ବରୁ ଯଦି ବ୍ଲଡ୍ ପ୍ରେସର ରହିଥାଏ ତାହେଲେ ସେଟାକୁ ଆମେ କହିବା କ୍ରୋନିକ୍ ହାଇପରଟେନସନ୍ ବୋଲି କହିବା। କିମ୍ବା 20 ସପ୍ତାହ ପରେ ପ୍ରେଗନେନ୍ସିରେ ବ୍ଲଡ୍ ପ୍ରେସର ରହିବ ଯଦି 140/90 ଅଧିକା ରହିବ, ଏବଂ ପ୍ରଥମ 3 ମାସ ମାନେ ଡେଲିଭରିର 3 ମାସ ଭିତରେ ଯଦି ସେଟା ନର୍ମାଲ ରେଞ୍ଜକୁ ନ ଆସୁଛି ତାହେଲେ ସେଟାକୁ କ୍ରୋନିକ୍ ହାଇପରଟେନସନ୍ ବୋଲି କୁହାଯାଏ। ଏବଂ ଯଦି ପ୍ରେଗନେନ୍ସିରେ ବ୍ଲଡ୍ ପ୍ରେସରଟା ରହିବ 140/90 20 ସପ୍ତାହ ପରେ, ଏବଂ ତା ସାଙ୍ଗରେ ଯଦି ପ୍ରୋଟିନ୍ ଶରୀରରୁ ଗଲା ତାହେଲେ ସେଟାକୁ ପ୍ରି ଏକ୍ଲାମ୍ସିଆ ବୋଲି କହିବା। ଏବଂ ୟା ସାଙ୍ଗରେ ଯଦି ଆମର ଫିଡ୍ସ ମାରିଲା ତାହେଲେ ଏଟାକୁ ଆମେ ଏକ୍ଲାମ୍ସିଆ ବୋଲି କହିବା। ଏମିତି 4 ପ୍ରକାର ଭାବରେ ଆମେ ବ୍ଲଡ୍ ପ୍ରେସରଟାକୁ ମାନେ ହାଇ ବ୍ଲଡ୍ ପ୍ରେସରଟାକୁ ପ୍ରେଗନେନ୍ସିରେ ପ୍ରକାର ଭେଦ ଭାବରେ କରାଯାଇଛି। ଯଦି ଏମିତି ଉଚ୍ଚ ରକ୍ତଚାପର ପ୍ରେଗନେନ୍ସି ରହିବ ଏବଂ ତାକୁ ଯଦି ଠିକ୍ରେ ଆମେ କଣ୍ଟ୍ରୋଲ ନ କରିବା ତାହେଲେ ଏହା ଉଭୟ ମା ଏବଂ ଶିଶୁ ପାଇଁ
1: କ୍ଷତିକାରକ
0: ହେବ। ମା ପାଇଁ ଏଇଟା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି କରିବ, ଯେମିତି କିଡ଼ନୀର ଫେଲିୟର କରାଇଦେଇପାରେ, ଷ୍ଟ୍ରୋକ୍ କରିଦେଇପାରେ, ଆଖିର ରେଟିନୋପାଥି କରିକି ବ୍ଲାଇଣ୍ଡନେସ୍ ବି କରିପାରେ। ସେମିତି ଗର୍ଭସ୍ଥ ଶିଶୁର ତାର ଠିକ୍ରେ ଗ୍ରୋଥ୍ ହେବନି, ଫିଟାଲ ଗ୍ରୋଥ୍ ରେଷ୍ଟ୍ରିକ୍ସନ୍ ହେବ। ସେମିତି ପାଣି କମେଇ ଦେଇକି ଅଲିଗୋହାଇଡ୍ରେମ୍ନେସ୍ କରିବ। ଛୁଆ ଜନ୍ମ ହେଲା ପରେ ଛୁଆର ଆପଗାର ସ୍କୋର ଯେଉଁଟା ମାନେ ଛୁଆ ରେସ୍ପିରେଟ ରେଷ୍ଟ୍ରିକ୍ସନ୍ ରୁହ, ଛୁଆ ଠିକ୍ରେ କାନ୍ଦିବନି, ଛୁଆକୁ ଆଇସିୟୁ ଆଡମିସନ୍ ଦରକାର ହେଇପାରେ, ଓଜନ ଲୋ ବାର୍ଥ ୱେଟ୍ର ଛୁଆ ଜନ୍ମ ହେବ। ତେଣୁ ଏଗୁଡ଼ାକ ସବୁ ଛୁଆ ପାଇଁ ବିପଦ। ତେଣୁ ଠିକ୍ ଭାବରେ ଆପଣ ପ୍ରେଗନେନ୍ସି ହେବା ପରେ ନିୟମିତ ଭାବରେ ରେଗୁଲାରଲି ଚେକଅପ୍ କରାନ୍ତୁ, ନିକଟସ୍ଥ ପାଖରେ ଯେଉଁ ଡାକ୍ତର ଆଭେଲେବୁଲ୍ ଅଛନ୍ତି ତାଙ୍କ ପାଖରେ ଚେକଅପ୍ କରାନ୍ତୁ। ଏବଂ ଯେଉଁ କ୍ୟାଲସିୟମ୍ ଟାବ୍ଲେଟ୍ ଦିଆଯାଉଛି ତାକୁ କ୍ୟାଲସିୟମ୍ର ଠିକ୍ ମାତ୍ରାରେ କ୍ୟାଲସିୟମ୍ ବଟିକା ଖାଆନ୍ତୁ, ଏବଂ ନିଜର ଓଜନ କଣ୍ଟ୍ରୋଲ୍ ରଖନ୍ତୁ, ରେଗୁଲାରଲି କିଛି ପରିମାଣରେ ଏକ୍ସରସାଇଜ୍ କରନ୍ତୁ, ଯେଉଁଗୁଡ଼ାକ ସବୁ ମାନେ ଚାଲିବା ନର୍ମାଲି, ଇଏ ବ୍ରିସ୍କ ୱାର୍କିଂ ନାହିଁ, ନର୍ମାଲ୍ ଚାଲନ୍ତୁ। ଏବଂ ହାଇ ମାନେ ଇଏ ବାଲା ଆକ୍ଟିଭିଟି ଯେଉଁଗୁଡ଼ାକ ସବୁ ବ୍ରିସ୍କ ୱାର୍କିଂ ବା ରନିଂ, ଜମ୍ପିଂ, ସୁଇମିଂ ଏଗୁଡ଼ା ସବୁ କରନ୍ତୁ ନାହିଁ।
1: ବଢ଼ିଆ କଥା କହିଲେ। ଆଜି ଯେଉଁ ବିଷୟବସ୍ତୁ ଥିଲା ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ପ୍ରାଞ୍ଜଳ ଭାବରେ ବୁଝେଇଦେଲେ। ଶ୍ରୋତାମାନଙ୍କର ଯେଉଁ ସମସ୍ୟା ଥିଲା ଯାହା ଜାଣିବାକୁ ଚାହୁଁଥିଲେ ବୁଝେଇଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍,
1: ନମସ୍କାର।
0: ନମସ୍କାର।
3: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
5: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
4: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ଆଇସିୟୁ, ଓଏସ୍ଡିୟୁ, ଡାଇଲିସିସ୍, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
5: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ରହିଛି। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଜୁଲାଇ ମାସ 19 ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲବା ଭିତରେ ଆମେ କାଇତାସ କରଲେ ହେଇସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 19 ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଜଳବାୟୁ ବାଦଲବା ଭିତରେ ଆମେ କାଇ ତାସ କରିଲେ ହେଇସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ରାତି 10 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ସଂସଦ କେ ସମକ୍ଷ ମୁଦ୍ଦେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:30 ଶୁଣିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ ଡାଇଲଟ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 7 ଏବଂ ରାତି 8 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଚକା ଭଉଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ମହମ୍ମଦ ଅଜିଜ୍ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

ପ୍ରଚାର କଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି।

ପରବର୍ତ୍ତୀ ଗୀତଟି ନେଇଛୁ ଜଗା ହାତରେ ପଘା ଚଳଚ୍ଚିତ୍ରରୁ। ଶିଳ୍ପୀ ମହମ୍ମଦ ଅଜିଜ, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ୍ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଶ୍ରୋତାବନ୍ଧୁ, ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ହୀରା ନୀଳା ଚଳଚ୍ଚିତ୍ରରୁ। ଶିଳ୍ପୀ ଦେବାଶିଷ, ସ୍ୱରୂପ ଏବଂ ରାଧାରାଣୀ ଦେବୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ମା ମଙ୍ଗଳା ଚଳଚ୍ଚିତ୍ରରୁ। ଶିଳ୍ପୀ ଇରା ମହାନ୍ତି, ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ବିଜୁ ସ୍ୱାଇଁ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣଙ୍କ ପାଖରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ଏଇଠି ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ମନେ ପକାଇ ଦେଉଛୁ, ଆଜି ଅପରାହ୍ନ 5:30 ଶୁଣିବାକୁ ଭୁଲିବେନି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲ ବା ଭିତରେ ଆମେ କାଇ ତାସ୍ କଲେ ହେଇସି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ 11:00। ଭେଟି ଦେଉଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

କୋଟି ଓଡ଼ିଆଙ୍କ ମଉଡ଼ ମଣିଷେ, କୋଟି କୈବଲ୍ୟର ନାଥ, ନୀଳାଚଳ ଧାମେ ବିଜେ କରିଛନ୍ତି ନାମ ବହି ଜଗନ୍ନାଥ। ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଆପଣ ସମସ୍ତଙ୍କୁ ଆଷାଢ଼ର ଏହି ପୁଣ୍ୟ ମୁହୂର୍ତ୍ତରେ ହୃଦୟରୁ ଅନେକ ଅନେକ ସ୍ୱାଗତ କରୁଛି। ଆପଣଙ୍କର ଉପସ୍ଥାପକ ରାଜେଶ ରାୟ। କେମିତି ଅଛନ୍ତି ଆପଣମାନେ? ନିଶ୍ଚୟ ଭଲରେ ଥିବେ। ଏବଂ ଯେହେତୁ ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରାର ଶୁଭାରମ୍ଭ ହୋଇସାରିଛି, ମଣିମା ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି, ମା ପାଖକୁ ଆସିଛନ୍ତି। ତେଣୁ ଏହିଭଳି ଗୋଟିଏ ମହାର୍ଘ୍ୟ ମୁହୂର୍ତ୍ତରେ ଆକାଶବାଣୀ ଲାଇଭ୍ରେ ଆଜି ଆମେ କଥା ହେବା ଅନେକ କିଛି କଥା। ତେବେ ଚାଲନ୍ତୁ ସେହି ମଣିମାଙ୍କ ଚରଣାରବିନ୍ଦରେ ସମର୍ପଣ କରି ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ।

ହଁ ବନ୍ଧୁ, ସେ ହେଉଛନ୍ତି ଭାବର ଠାକୁର। ତାଙ୍କୁ କେବଳ ପୂର୍ଣ୍ଣ ଭାବରେ ହିଁ ବାନ୍ଧିକରି ରଖି ହୁଏ। ସେ ମନୁଆ ଠାକୁର ଏବଂ ତାଙ୍କ ବିଷୟରେ ଯେତେ କହିଲେ କମ୍ ପଡ଼ିଯିବ। ତଥାପି ଆକାଶବାଣୀ ଲାଇଭ୍ରେ ଆମେ ଆଜି କଥା ହେବା ତାଙ୍କରି ବିଷୟରେ। ତା ସହିତ ଅନ୍ୟ କିଛି କଥା ମଧ୍ୟ ଅଛି। କ'ଣ ଆପଣମାନେ ପ୍ରସ୍ତୁତ ଅଛନ୍ତି ତ? ଆଶା କରୁଛି ଆପଣମାନେ ସମସ୍ତେ ରେଡିଓ ପାଖରେ ନିହାତି ଥିବେ। ବନ୍ଧୁ, ଜୟପୁର ସହର, ଜୟପୁର ସହରରେ ଯେଉଁ ରଥଯାତ୍ରା ଅନୁଷ୍ଠିତ ହୁଏ ତାହାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ଏବଂ କିମ୍ବଦନ୍ତୀ କହେ, ଶ୍ରୀ ଗୁଣ୍ଡିଚା ଯାତ୍ରାର ଗୋଟିଏ ଦିନ ପରେ ଜୟପୁର ସହରରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଏହାର ଅନେକଗୁଡ଼ିଏ ଇତିହାସ ମଧ୍ୟ ରହିଛି। ଏବଂ ଚଳିତ ବର୍ଷ ଜୟପୁର ସହରରେ ଯେଉଁ ରଥଯାତ୍ରା ଅନୁଷ୍ଠିତ ହୋଇଛି ସେଥିରେ ଅନେକଗୁଡ଼ିଏ ନୂତନତ୍ୱ ରହିଛି। ବିଶେଷ କରିକି ନୂଆ ରଥ ଚଳିତ ବର୍ଷ ଗଢ଼ା ହୋଇଛି ଜୟପୁର ସହରରେ। ଜୟପୁରବାସୀମାନେ ନୂଆ ରଥକୁ ଟାଣିଛନ୍ତି। ଏବଂ ଯେଉଁଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ସେହିଦିନ ପ୍ରବଳ ବର୍ଷା ହେଉଥିଲା, କିନ୍ତୁ ଲୋକମାନେ

0: ଆଗ୍ରହ କମି ନଥିଲା ଏବଂ ଜୟପୁର ରଥଯାତ୍ରାରେ ଆପଣ ଯଦି ଦେଖିବେ ମହାପ୍ରଭୁଙ୍କର ରଥ ସହିତ ପତିତ ପାବନଙ୍କର ଗୋଟିଏ କ୍ଷୁଦ୍ର ରଥ ମଧ୍ୟ ଆସିଥାଏ ଏବଂ ସେଥିରେ ଯିଏ ଡାହୁକ ସେବା କରନ୍ତି ସେ ହେଉଛନ୍ତି ଭାବଚନ୍ଦ୍ରିକା ଦେବୀ ମ୍ୟାଡ଼ାମ ଏବଂ ସିଏ ଯେହେତୁ ଜୟପୁର ରଥଯାତ୍ରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସାହିତ୍ୟକୁ ଭଲ ପାଉଥିବା ଜଣେ ମଣିଷ ଏବଂ ଭଗବାନଙ୍କ ଭକ୍ତିରେ ବୁଡ଼ି ରହୁଥିବା ଜଣେ ମଣିଷ ତେଣୁ ଆମେ ଚାହିଁଲୁ ଆଜି ଆକାଶବାଣୀ ଲାଇଭ୍ରେ ଭାବଚନ୍ଦ୍ରିକା ମ୍ୟାଡ଼ାମଙ୍କ ପାଖରୁ ରଥଯାତ୍ରାର ମାନେ ଜୟପୁର ରଥଯାତ୍ରାର ଅନୁଭୂତି ସମ୍ପର୍କରେ ତାଙ୍କ ପାଖରୁ ଶୁଣିବା ପାଇଁକି ତେବେ ଚାଲନ୍ତୁ ଆଉ ଡେରି କରିବାନି ଶୁଣିବା ଭାବଚନ୍ଦ୍ରିକା ମ୍ୟାଡ଼ାମଙ୍କ ପାଖରୁ ଜୟପୁର ରଥଯାତ୍ରା ସମ୍ପର୍କରେ
1: ନମସ୍କାର ମୁଁ ହେଲି ଭାବଚନ୍ଦ୍ରିକା ଦେବୀ ମତେ ଶ୍ରଦ୍ଧାରେ ଗୀତୁ ଡାକନ୍ତି ଭଗବାନଙ୍କର ଆଶୀର୍ବାଦରୁ ମୁଁ ଏଇଟା ଦ୍ୱିତୀୟ ଥର ପାଇଁ ବୋଲି ଡାହୁକ ସେବା କାମଟା ପାଇଛି କିନ୍ତୁ ଯେତେବେଳେ କି 2012 ଯେତେବେଳେ ଆରମ୍ଭ କଲେ ମହିଳାମାନଙ୍କ ପାଇଁ ବୋଲି ଛୋଟ ରଥ ସେତେବେଳେ ବି ସୁଯୋଗ ପାଇଥିଲି କିନ୍ତୁ ଜୀବନର ଧରାନ୍ଧା ଜୀବନ କାଳରେ ଚାକିରି ଜୀବନ କାଳରେ ବାସ୍ତବରେ ମୁଁ ଭଗବାନଙ୍କର ସେବା କରିପାରିନଥିଲି ବୋଧହୁଏ ସେତେବେଳେ ଜଗନ୍ନାଥ ସୁଯୋଗ ଦେଇଥିଲେ ମଧ୍ୟ ଟିକେ ଏତେ ହୃଦୟର ସହିତ ବୋଧେ ମତେ ଡାକି ନଥିଲେ ତାପରେ ମଧ୍ୟ ବୋଧହୁଏ 15-16 ଏମିତି ଆଡକୁ ଆଉ ଥରେ ସୁଯୋଗ ପାଇଥିଲି କିନ୍ତୁ ସେଇ ଧରାବନ୍ଧା ଜୀବନ ତେଜନ ସଂସାର ୟା ଭିତରେ ବାନ୍ଧି ହେଇକି ମୁଁ ପତିତ ପାବଙ୍କ ସେବା କରିପାରିନଥିଲି କିନ୍ତୁ ବର୍ତ୍ତମାନ ଯେତେବେଳେ ମତେ ସୁଯୋଗ ମିଳିଲା ଭଗବାନ ବୋଧେ ହାତ ଠାରିକି ଡାକିଲେ ହାତ ଠାରିକି ନେଇଗଲେ ହାତ ଧରିକି ରଥ ଉପରକୁ ଟାଣି ନେଲେ ଯୋଉଟା କି ମୁଁ ଅବସର ପରେ ମଧ୍ୟ ଏଇ ସୁଯୋଗଟା ପାଇକି ଖୁସି ମନରେ କରୁଛି ରଥରେ ଥିବା ପର୍ଯ୍ୟନ୍ତ ମତେ କୌଣସି ରକମର କଷ୍ଟ ଜଣାପଡୁ ନାହିଁ ରଥରୁ ଓହ୍ଲେଇଲା ପରେ ଶାରୀରିକ କଷ୍ଟ ଟିକେ ହେଉନି ଏକଥାଟା ନୁହଁ କିନ୍ତୁ ରଥରେ ଭଗବାନ ଯେମିତି ମତେ ଟାଣି ନିଅନ୍ତି ଭଗବାନ ଯେମିତି ମତେ ପଦକୁ ପଦ ଛନ୍ଦି ଦିଅନ୍ତି ଏମିତି ମତେ ଅନୁଭବ ହଉଛି ସେ ସସାହସ ସେ ଭଗବାନଙ୍କର ଆଶୀର୍ବାଦରୁ ବୋଧହୁଏ ଆଜି ଯାଏ ମୁଁ ଆଗେଇ ଆସିଛି ଏ ବର୍ଷ ରଥଯାତ୍ରା ନିଶ୍ଚିତ ଭାବରେ ନୂତନତ୍ଵ ଥିଲା ରଥର ନୂତନତ୍ଵ ଥିଲା ରଥର ଗଢ଼ର ନୂତନତ୍ଵ ଥିଲା ଆଉ ଉପସ୍ଥାପନାର ମଧ୍ୟ ନୂତନତ୍ଵ ଥିଲା

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ

0: ଆଲୋଚନା ପାଇଁ 1455 ନମ୍ବର କୁ କଲ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ବନ୍ଧୁ, ଆପଣ ଅଛନ୍ତି ଆକାଶବାଣୀ ଲାଇଭ ପରିସରରେ। ଆଜି ଆମେ ଆଲୋଚନା କରୁଛୁ ଜୟପୁର ସହରର ରଥଯାତ୍ରା ସମ୍ପର୍କରେ। ନିଜ ମନର କଥା କହୁଛନ୍ତି ଭାବଚନ୍ଦ୍ରିକା ଦେବୀ ମ୍ୟାଡ଼ାମ। ପ୍ରକୃତରେ ଚଳିତ ବର୍ଷ ଜୟପୁର ରଥଯାତ୍ରା ଗୋଟିଏ ନିଆରା ଅନୁଭୂତି ସମସ୍ତଙ୍କୁ ଦେଇଛି। ଯେଉଁମାନେ ରଥଯାତ୍ରାକୁ ଦେଖିବାକୁ ଯାଇଛନ୍ତି ସମସ୍ତେ ମହାପ୍ରଭୁଙ୍କର ଭାବରେ ଭକ୍ତିରେ ବୁଡ଼ିଛନ୍ତି, ପ୍ରେମରେ ଓଦା ହୋଇଛନ୍ତି। କିନ୍ତୁ ଜୟପୁର ସହରର ରଥଯାତ୍ରାରେ କ'ଣ ରହିଥିଲା ଚଳିତ ବର୍ଷର ବ୍ୟବସ୍ଥା? ଯେହେତୁ ମହାପ୍ରଭୁ ମା ଗୁଣ୍ଡିଚାଙ୍କ ପାଖକୁ ଆସିଛନ୍ତି, ମାଙ୍କ କୋଳକୁ ଆସିଛନ୍ତି, ତେଣୁ ବ୍ୟବସ୍ଥା କିପରି ଥିଲା? ଯେହେତୁ ପ୍ରତିବର୍ଷ ଏହି ପରମ୍ପରା ଅନୁଷ୍ଠିତ ହେଉଛି, ଗୋଟିଏ ଦିନ ପରେ ପରେ ଜୟପୁର ସହରରେ ରଥଯାତ୍ରା ହେଉଛି, ତେବେ ବ୍ୟବସ୍ଥା କ'ଣ ଥିଲା ଏବଂ ଭାବଚନ୍ଦ୍ରିକା ଦେବୀ ମ୍ୟାଡ଼ାମ କ'ଣ ଅନୁଭବ କରିଛନ୍ତି, କେଉଁଠି ଟିକେ ତ୍ରୁଟି ରହିଯାଇଥିଲା, ସେ ସମ୍ପର୍କରେ ଆସନ୍ତୁ ଶୁଣିବା।
5: ବଡ଼ ରଥରେ ମଧ୍ୟ ବ୍ୟବସ୍ଥା କରିଥିଲେ, ବହୁତ ସୁନ୍ଦର ଭାବରେ ସାଉଣ୍ଡ ଆସୁଥିଲା, ଭଲ ଲାଗିଲା। କିନ୍ତୁ ସମାଜକୁ ଯଦି ସବୁ ପରିବର୍ତ୍ତନ ହେଇପାରିଲା, ନୂଆ ରଥ ହେଲା, ନୂଆ ଡିଜାଇନ ହେଲା, ନୂଆ ତାଙ୍କର ଯୋଉଟା କି ସାଇଜ ଟାକୁ ମଧ୍ୟ ବଡ କଲେ, ସବୁ ନୂଆ କଲେ, ସବୁ ଯୁଗ ସହିତ ତାଳ ଦେଇକିରି ଚାଲିଲେ, ତାହେଲେ ଏ ଭାଷା ଅବସର ବୋଧେ ଟିକେ ଯୁଗ ସହିତ ତାଳ ଦେଇଥିଲେ ବୋଧେ ସମସ୍ତେ ଆହୁରି ଖୁସି ହେଇଥାନ୍ତେ। ବଡ଼ ରଥ ଅସଲତା ବୋଧେ ଆମେ ମାନଙ୍କୁ ଟିକେ ଗ୍ରହଣ କରିପାରିନୁ, ଜୟପୁରବାସୀ ବିଶେଷ କିନା। ଯଦି ମତେ ବ୍ୟକ୍ତିଗତ ଭାବରେ ପଚାରନ୍ତୁ, ସେ ଡ୍ରଇଂ ରୁମ୍ ରେ ସଜା ହବା ଫୁଟୁକିଆ ରଥ ହଉ, ପୂଜା ଘରେ ପୂଜା ପାଉଥିବା ଇଞ୍ଚିକିଆ ରଥ ହଉ, କିମ୍ବା ବଡ ଦାଣ୍ଡରେ ଗଡୁଥିବା ବଡ ସାନ ଯେକୌଣସି ରଥ ହଉ, ସେ ରଥ ସେ ଜଗନ୍ନାଥଙ୍କର ରଥ, ସେ ବଳଭଦ୍ରଙ୍କର ରଥ, ସେ ମା ସୁଭଦ୍ରାଙ୍କର ରଥ। ରଥର ମନୋଭାବ, ରଥର ଯୋଉ ଭାବଟା ଯୋଉ ରହେ, ଜଗନ୍ନାଥଙ୍କ ପାଇଁ ଯୋଉ ଭକ୍ତିଭାବଟା ରହେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଯୋଉ ଆନ୍ତରିକତାଟା ରହେ, ଆମେ ଓଡ଼ିଆ ହିସାବରେ, ଆମେ ହିନ୍ଦୁ ହିସାବରେ, ଓଡ଼ିଆ ହିସାବରେ, ଓଡ଼ିଶାବାସୀ ହିସାବରେ ଯୋଉ ଆନ୍ତରିକତା ରହେ, ରଥର ବିରାଟ କାୟ କିମ୍ବା କ୍ଷୁଦ୍ର କାୟକୁ ନେଇକି ତାର କାୟାର କୌଣସି ରକମର ପରିବର୍ତ୍ତନରେ ହୃଦୟର ପରିବର୍ତ୍ତନ ହୁଏ ନାହିଁ, ହଁ ଦୃଷ୍ଟିର ପରିବର୍ତ୍ତନ ହୁଏ। ଗତକାଲି କଥା ଯଦି ଆପଣ କହିବେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ତ ମୁଁ କୋଟି କୋଟି ପ୍ରଣାମ ଦେବି, ନିଶ୍ଚିତ ଭାବରେ ପ୍ରଣାମ ଦେବି, କିନ୍ତୁ ଜୟପୁରବାସୀଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ। ଏତେ ଯୋଉଟା କି ଢାଳୁଥିଲା ବର୍ଷା, ମୂଷଳଧାରାରେ ବର୍ଷା ଢାଳୁଥିଲା, ତଥାପି ଲୋକଙ୍କର ଆଗ୍ରହ କମି ନଥିଲା। ରଥ ଟାଣୁଥିଲେ, ରଥ ଓଜନ ହେଇଯାଇଥିଲା, ରଥ ଦୌଡ଼ି ଓଜନ ହେଇଯାଇଥିଲା, ତଥାପି ଭିଜି ଭିଜି ରଥ ଟାଣୁଥିଲେ। ସେଇ ଦୋକାନ ଦାଣ୍ଡରେ ଲୋକ ଠିଆ ହେଇଥିଲେ, ସେଇ କୋଠା ଘର ଉପରେ, ଛାତ ଉପରେ କିମ୍ବା ବାଲକୋନିରେ ଠିଆ ହେଇ ଭିଜି ଭିଜି ଦେଖୁଥିଲେ। ଏମାନଙ୍କର ଉତ୍ସାହ, ଏମାନଙ୍କର ଆନ୍ତରିକତାଟା, ଏମାନଙ୍କ ଶ୍ରଦ୍ଧା, ଏମାନଙ୍କ ସ୍ନେହ ଜମା ବି କମି ନାହିଁ, ସେମାନଙ୍କୁ କୋଟି କୋଟି ପ୍ରଣାମ।

0: କିଛି ସମୟ ପର୍ଯ୍ୟନ୍ତ ରହିଗଲା। ତେବେ ଚାଲନ୍ତୁ ଏ ସମ୍ପର୍କରେ ଶୁଣିବା ଭାବଚନ୍ଦ୍ରିକା ମ୍ୟାଡାମଙ୍କ ପାଖରୁ।
1: କରି କରାଉ ଥାଏ ମୁହିଁ, ମବିନୁ ଅନ୍ୟ କେତେ ନାହିଁ, ଜଗନ୍ନାଥ ଯେତେବେଳେ ଯାହା ଯେମିତି ଚାହିଁବେ ସେମିତି ହିଁ ହବ। ଆପଣ ରାସ୍ତାକୁ ଯେତେ ପ୍ରଶସ୍ତ କରନ୍ତୁ, ଯେତିକି ବ୍ୟବସ୍ଥା କରନ୍ତୁ, ସେ ଯଦି ନ ଚାହିଁବେ ଆପଣ ତାଙ୍କୁ ହଲେଇ ପାରିବେ ନାହିଁ। ସେ ଯଦି ନ ଚାହିଁବେ ପତ୍ର ହଲିବ ନାହିଁ, କି ବାୟୁର ପରିବର୍ତ୍ତନ ହବ ନାହିଁ, କିମ୍ବା ବର୍ଷା ହବ ନାହିଁ, ଖରା ହବ ନାହିଁ, ଶୀତ ହବ ନାହିଁ, ମଣିଷ ମଧ୍ୟ ବଞ୍ଚି ରହିବ ନାହିଁ। ଜଗନ୍ନାଥଙ୍କର ଇଚ୍ଛା। ଆଉ ଯୋଉ କହିଲେ ଗଡେଇ ନବା କି କି ପ୍ରକାର ବ୍ୟବସ୍ଥା ରହିବା, ଗଛରେ ଲାଗିଯିବା, ସେ ଗଛଟା ତ ଗୋଟେ କୋଣରେ ଥିଲା, ଥୁଣ୍ଟା ଗଛଟିଏ, ମୃତ ଗଛଟିଏ, ଥୁଣ୍ଟା ଗଛଟିଏ ସେ କୋଣରେ ରହିଥିଲା। ଜଗନ୍ନାଥ ଯଦି ଚାହିଁଥାନ୍ତେ ତାକୁ ଛାଡି ଦେଇକି ନା ବୋଧହୁଏ ରାସ୍ତା କାଟିକି ପଳେଇ ଯାଇପାରିଥାନ୍ତେ। ସେତିକି ରାସ୍ତା ଥିଲା, ଜୟପୁର ପାଇଁ ପ୍ରଶସ୍ତ ରାସ୍ତା ଥିଲା, ଭକ୍ତଙ୍କର ପାଇଁ ଯଥେଷ୍ଟ ରାସ୍ତା ଥିଲା। ବ୍ୟବସ୍ଥା କରିବା କଥା କହୁଛନ୍ତି ସରକାରଙ୍କ ତରଫରୁ। ହଁ, ଆମେ ଆମ ଆଡୁ ତା ବୋଲି ଭଗବାନଙ୍କ ଉପରେ ସବୁ ଛାଡି ଦେଇକି ନା ରହିଲେ ହବ ନାହିଁ। ଯେହେତୁ ସେ ଗୋଟେ ଥୁଣ୍ଟା ଗଛ ଥିଲା, ତାକୁ ମାନେ ପ୍ରଶାସନ ଯଦି ଆଗରୁ ବାହାର କରିଦେଇଥିଲେ ବି ଭଲ ହେଇଥାନ୍ତା। କିନ୍ତୁ ଆମେ ଏଇଟାକୁ କହିବାନି ଯେ ପ୍ରଶାସନର ସମ୍ପୂର୍ଣ୍ଣ ରୂପରେ ଭୁଲ ଅଛି, ଜଗନ୍ନାଥଙ୍କର ଇଚ୍ଛା ନାହିଁ। ଆମେ ଓଡ଼ିଆ, ଆମେ ବଢିଆ, ଆମ ଜଗନ୍ନାଥ ବଢିଆ, ଆମ ସଂସ୍କୃତି ବଢିଆ, ସମସ୍ତଙ୍କୁ ଜଗନ୍ନାଥଙ୍କର ଆଶୀର୍ବାଦ ମିଳୁ, ଚତୁର୍ଦ୍ଧା ମୂର୍ତ୍ତିର ଆଶୀର୍ବାଦ ମିଳୁ, ପତିତ ପାବନଙ୍କର ଆଶୀର୍ବାଦ ମିଳୁ। ସମସ୍ତେ ଏମିତି ଉତ୍ସାହିତ ହେଇ ସବୁ ବର୍ଷ ରଥଯାତ୍ରା କରନ୍ତୁ, ପ୍ରଶାସନ ନୂତନ ନୂତନ ପଦକ୍ଷେପ ନହୁ, ନୂତନ ନୂତନ କାର୍ଯ୍ୟକ୍ରମ କରୁ। ହଁ, ସମସ୍ତଙ୍କୁ ଜଗନ୍ନାଥଙ୍କର ଆଶୀର୍ବାଦ ମିଳୁ। ଓ

ମାଡ଼ି ଆସିଲା। ଆଖି ପିଛୁଳାକେ ପିଲାଟିକୁ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ପିଲାଟିର ପ୍ରାଣବାୟୁ ଉଡ଼ିଗଲା। ଟିକେ ଚିନ୍ତା କରନ୍ତୁ, ସେହି ବାପା ମାଙ୍କର ମନ, ବାପା ମାଙ୍କର ଚିନ୍ତା, ବାପା ମାଙ୍କର ଜୀବନ କ'ଣ ହେଉଥିବ। ଗୋଟେ ବୋଲି ପୁଅକୁ ସେ ହରେଇଲେ। ଏମିତି ଅନେକ ଦୁର୍ଘଟଣା ଘଟୁଛି ଶ୍ରୋତାବନ୍ଧୁ। ପ୍ରତ୍ୟେକ ଦିନ କୌଣସି ନା କୌଣସି ଜାଗାରେ ସଡ଼କ ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଚାଲିଯାଉଛି ଏବଂ ସରକାର ଆମକୁ ସଡ଼କ ସୁରକ୍ଷା ପାଇଁକି ବିଭିନ୍ନ ନିୟମାବଳୀ କହୁଛନ୍ତି, କିନ୍ତୁ ଆମେ କ'ଣ ତାକୁ ସଠିକ୍ ଭାବରେ ପାଳନ କରୁଛୁ? ବର୍ତ୍ତମାନ ସମୟ ହେଉଛି ଯେହେତୁ ଯାତର ସମୟ, ଯାତ୍ରାର ସମୟ, ଲୋକମାନଙ୍କର ଭିଡ଼ ଅଧିକ ହେଉଥିବ, ତେଣୁ ଆପଣ ଯେକୌଣସି ସ୍ଥାନରେ ଥାଆନ୍ତୁ, ଆପଣ ଯେତେବେଳେ ବାହାରକୁ ଯାଉଛନ୍ତି ହେଲମେଟ୍ ନିହାତି ପିନ୍ଧନ୍ତୁ ଏବଂ ଗାଡ଼ିର ସ୍ପିଡ୍କୁ ସବୁବେଳେ ନିୟନ୍ତ୍ରଣାଧୀନ ରଖନ୍ତୁ। କଥାରେ ଅଛି ନା, ଆପଣମାନେ ଦେଖିଥିବେ ଅନେକ ଗାଡ଼ି ପଛପଟେ ଲେଖା ହୋଇଛି ଯେ ଜମା ନ ପହଞ୍ଚିବା ଅପେକ୍ଷା ବିଳମ୍ବରେ ପହଞ୍ଚିବା ଭଲ। ଆପଣଙ୍କ ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି, ଆପଣଙ୍କୁ ଘରେ ଆପଣଙ୍କ ଭଉଣୀ, ଆପଣଙ୍କ ଭାଇ ଅପେକ୍ଷା କରିକି ରହୁଛନ୍ତି। ଆପଣଙ୍କର ଗୋଟିଏ ଛୋଟିଆ ମିଷ୍ଟେକ୍ ଅକାଳରେ ଆପଣଙ୍କର ଜୀବନ ନେଇଯିବ, କିମ୍ବା ଆପଣଙ୍କର ଭୁଲ ଯୋଗୁଁ ଅନ୍ୟର ଜୀବନ ଚାଲିଯିବ। ତେଣୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣମାନେ ଯେତେବେଳେ ଗାଡ଼ି ନେଇକି ଯାଉଛନ୍ତି ସତର୍କତାର ସହିତ ଗାଡ଼ି ଚଳାନ୍ତୁ। ସଡ଼କ ନିୟମର ସମସ୍ତ ଯେଉଁ ନିୟମଗୁଡ଼ିକ ରହିଛି ତାକୁ ସଠିକ୍ ଭାବରେ ପାଳନ କରନ୍ତୁ। ଦେଖିବେ ଆପଣଙ୍କର ଜୀବନ ସୁରକ୍ଷିତ ରହିବା ସହିତ ଆପଣଙ୍କର ପରିଜନ, ଆପଣଙ୍କର ବନ୍ଧୁ ସମସ୍ତେ ସୁରକ୍ଷିତ ରହିବେ। ନା କ'ଣ କହୁଛନ୍ତି?

ହଁ ବନ୍ଧୁ, ଏହି ଜୀବନ ଅତି ମୂଲ୍ୟବାନ। ଜୀବନର ପ୍ରକୃତ ଅର୍ଥକୁ ବୁଝିବା ଦରକାର। ରକ୍ତ ହାଡ଼ ମାଂସଧାରୀ ଏହି ଶରୀରକୁ ନେଇ ଆମେ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛେ। କୁହାଯାଏ କୋଟି ପୁଣ୍ୟ କଲେ ମଣିଷ ଜନ୍ମ ମିଳିଥାଏ। ଟିକେ ଚିନ୍ତା କଲେ ଯେତେବେଳେ ମଣିଷର ମୃତ୍ୟୁ ଘଟୁଛି, ତାପରେ ପରେ ମଣିଷର ଦିଗ କେଉଁ ଆଡ଼କୁ ଯାଉଛି, ଅର୍ଥାତ୍ ଯେତେବେଳେ ଶରୀରରୁ ଆତ୍ମା ବାହାରି ଯାଉଛି, ସେ ଆତ୍ମାର ପଥ କେଉଁଆଡ଼େ ଯାଉଛି। ବେଳେବେଳେ ଏକଥା ଭାବିଲେ ବହୁତ ଗଭୀରତାର ସହିତ ଚିନ୍ତା କଲେ ଜୀବନ ତୁଚ୍ଛ ଲାଗେ। ଆପଣ ଯଦି ବର୍ତ୍ତମାନ ସମୟରେ ଦେଖିବେ, ଯେଉଁ ଯୁବଗୋଷ୍ଠୀ ଅଛନ୍ତି, ବିଶେଷ କରିକି ଛୋଟ ଛୋଟ ପିଲାମାନେ ଯେଉଁମାନେ ସ୍କୁଲରେ ପାଠ ପଢ଼ୁଛନ୍ତି, ସେମାନେ ଅଧିକାଂଶ ସମୟ ମୋବାଇଲ ଫୋନରେ ରହୁଛନ୍ତି। ଆପଣଙ୍କୁ ଯଦି କୁହାଯାଏ ଆପଣଙ୍କର ପରିଜନ ବନ୍ଧୁବାନ୍ଧବ ତାଙ୍କୁ ଆପଣ ଦୂର କରିଦେଇ କାହାକୁ ଆପଣେଇବାକୁ ଚେଷ୍ଟା କରିବେ, ଆପଣ କହିବେ ଯେ ମୁଁ ସମସ୍ତଙ୍କୁ ଛାଡ଼ିଦେବି କିନ୍ତୁ ଜଣକୁ ପାଖରେ ରଖିବି, ତା ନାଁ ହେଉଛି ମୋବାଇଲ। ମୋବାଇଲକୁ ଛାଡ଼ି ବର୍ତ୍ତମାନ ସମୟରେ ଜୀବନ କାଟିବା ଅତ୍ୟନ୍ତ କଷ୍ଟକର ବନ୍ଧୁ। ଏବଂ ଆପଣ ଜାଣିଛନ୍ତି ଏଇ ଯେଉଁ ମୋବାଇଲ ପ୍ରତି ଆମର ଅହେତୁକ ଭଲ ପାଇବା ଅଛି, ଗୋଟିଏ ଷ୍ଟ୍ରଙ୍ଗ ଆଡିକ୍ସନ୍ ଅଛି ମୋବାଇଲ ପ୍ରତି, ତାକୁ କୁହନ୍ତି ନୋମୋଫୋବିଆ। ମାନେ ଆମେ ମୋବାଇଲ ଠାରୁ ଦୂରେଇ ରହିବା ବର୍ତ୍ତମାନ ସମୟରେ କାଠିକର ପାର୍ଟ। ସେଥିପାଇଁ ଅକାଳରେ ଅନେକ ଗୁଡ଼ିଏ ରୋଗ ଆମ ଶରୀରକୁ ମାଡ଼ି ବସୁଛି। ଏବଂ ବର୍ତ୍ତମାନ ସମୟରେ ବି ଦେଖିବେ ଆପଣ, ଛୋଟ ଛୋଟ ପିଲାମାନେ ଯେତେବେଳେ ବି ଘରେ ରହୁଛନ୍ତି, ଏଇ ରବିବାର, ରବିବାର ହେଉଛି ଛୁଟି ଦିନ, ଏହି ଦିନରେ ସେମାନେ ଘରେ ରୁହନ୍ତି ଏବଂ ଅଧିକାଂଶ ସମୟ ତାଙ୍କର ମୋବାଇଲରେ ବିତୁଛି। ତେଣୁ ଯେଉଁ ଅଭିଭାବକମାନେ ଆମ କଥା ଶୁଣୁଛନ୍ତି ସେମାନେ ବିଶେଷ କରିକି ଧ୍ୟାନ ଦିଅନ୍ତୁ ଏବଂ ଛୋଟ ଛୋଟ ପିଲାମାନଙ୍କ ପାଖରୁ ମୋବାଇଲକୁ ଦୂରେଇ ରଖନ୍ତୁ, ନହେଲେ କେତେବେଳେ କେଉଁ ସମୟରେ ଆପଣଙ୍କର ସେହି ଅତି ପ୍ରିୟ ଯାହାକୁ ଆପଣ ବେଶୀ ଭଲ ପାଉଛନ୍ତି, ସେ ଅନେକ ଗୁଡ଼ିଏ ସମସ୍ୟାକୁ ଚାଲିଯିବ, ତାହା ଆପଣ ଜାଣିପାରିବେନି।

ବନ୍ଧୁ, ବର୍ତ୍ତମାନ ସମୟରେ ଯେହେତୁ ବର୍ଷା ହେଉଛି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି, ଏହି ସମୟରେ ଘରେ ଘରେ ଥଣ୍ଡା ଜ୍ୱର ଲାଗି ରହିଛି। ଆପଣ ଦେଖିବେ ବର୍ତ୍ତମାନ ସମୟରେ ଯେଉଁ ଥଣ୍ଡା ହେଉଛି। ଦେଖନ୍ତୁ, ମୁଁ ଆଜି ଆପଣଙ୍କ ସହିତ କଥା ହେଉଛି, ମୋ ଶରୀର ମଧ୍ୟ ସାମାନ୍ୟ ଅସୁସ୍ଥ, ଆପଣ ଅନୁଭବ କରିପାରୁଥିବେ। କଥା କହିଲା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟତମ ଟିକେ ଇମ୍ବାଲାନ୍ସ ହୋଇଯାଉଛି, କାରଣ ବର୍ତ୍ତମାନ ସମୟରେ ଯେଉଁ ଥଣ୍ଡା ହେଉଛି ସେ ଥଣ୍ଡା ସହଜରେ ଭଲ ହେଉନାହିଁ। ଗଳା ଦରଜ ହେଉଛି ଏବଂ ବଡି ବା ଶରୀର ଦୁର୍ବଳ ହୋଇଯାଉଛି। ଆପଣ ଚିନ୍ତା କରନ୍ତୁ, ଏସବୁ ଜିନିଷ କାହିଁକି ହେଉଛି? କାରଣ ଥଣ୍ଡା ରୋଗ ଯେଉଁ ଭୂତାଣୁ କରୁଛି, ସେହି ଭୂତାଣୁଟି ପରିବର୍ତ୍ତନ ହୋଇ ଶକ୍ତିଶାଳୀ ହୋଇଯାଇଛି ଏବଂ ସେହି ଭୂତାଣୁର ପ୍ରଭାବରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ଆମେ ଯେତେ ପ୍ରକାରର ମେଡିସିନ୍ ଖାଇଲେ ମଧ୍ୟ ସହଜରେ ଦେହରୁ ଜ୍ୱର, ଥଣ୍ଡା ଏସବୁ ଭଲ ହେଉନି। ଅନ୍ୟ ରୋଗ କଥା ଛାଡ଼ନ୍ତୁ, ଏବଂ ଗୋଟିଏ ବଡ଼ କଥା ହେଉଛି ଯେ ଆମେ ବର୍ତ୍ତମାନ ସମୟରେ ଜ୍ୱର ହେଲେ, ଥଣ୍ଡା ହେଲେ ଟିକେ ଟିକେ କଥାରେ ଆମେ ଆଣ୍ଟିବାୟୋଟିକ୍ ଆଣିକି ଖାଇଦେଉଛୁ। କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଆକାଶବାଣୀ ଲାଇଭ୍ ମାଧ୍ୟମରେ ଯେ ଅଧିକାଂଶ ସମୟରେ ଆପଣ ଆଣ୍ଟିବାୟୋଟିକ୍ ଖାଆନ୍ତୁ ନାହିଁ, କାରଣ ଅଧିକାଂଶ ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାରା ଆପଣଙ୍କର ନିଜସ୍ୱ ରୋଗ ପ୍ରତିରୋଧକ ଶକ୍ତି ବାଧାପ୍ରାପ୍ତ ହୁଏ। ଆପଣଙ୍କ ଶରୀରରେ ଯେଉଁ ଅଣୁଜୀବମାନେ ପ୍ରବେଶ କରୁଛନ୍ତି ସେମାନେ ଶକ୍ତିଶାଳୀ ହୋଇଉଠନ୍ତି। ତେଣୁ ଏହା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ ଏବଂ ଯାହା ପ୍ରାକୃତିକ ମେଡିସିନ ଯାହା ସବୁ ଅଛି ସେହି ପ୍ରାକୃତିକ ମେଡିସିନ ଖାଇବାକୁ ଚେଷ୍ଟା କରନ୍ତୁ, ଯେମିତିକି ତୁଳସୀ ପତ୍ର, ଗଙ୍ଗଶିଉଳି ପତ୍ର, ଅଦା, ଯେଉଁ କହନ୍ତି ନା ଯେ ଆମର ପ୍ରକୃତି ରାଣୀ ନିଜ ଗର୍ଭରେ ମହୌଷଧି ରଖିଛି, ସେହି ମହୌଷଧିକୁ ଆମେ ବ୍ୟବହାର କରିବା ଦରକାର। ତେଣୁ ଆଶା କରୁଛୁ ଆପଣମାନେ ସମସ୍ତେ ଏହା ଉପରେ ନିଶ୍ଚୟ ଧ୍ୟାନ ଦେବେ। ତେବେ ଚାଲନ୍ତୁ ଶୁଣିନେବା ଏହି ଗୀତଟି।

ଆଜି ଆକାଶବାଣୀ ଲାଇଭରେ ଆମେ ଅନେକ କିଛି କଥା ହେଉଛେ, ମନର କଥାକୁ ବାଣ୍ଟୁଛେ, ଏବଂ ମୁଁ ଜାଣିଛି ଆପଣମାନେ ସମସ୍ତେ ନିହାତି ରେଡ଼ିଓ ପାଖରେ ପୁରା ମଗ୍ନତାର ସହିତ ବସିଥିବେ, ରେଡ଼ିଓ ଶୁଣୁଥିବେ। ମୁଁ ଆପଣଙ୍କୁ ହିଁ କହୁଛି, ଆପଣଙ୍କ କଥା ଆମେ ନିଶ୍ଚୟ ଶୁଣିପାରୁଛୁ। ହଁ, ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ଯେଉଁଟା ନ କହିଲେ ମନରେ ଅନେକ ଆଶଙ୍କା ରହିଯିବ। ଏଇ କିଛିଦିନ ପୂର୍ବରୁ ଆମେ ପାଳନ କରିଛେ ବନ ସୁରକ୍ଷା ସପ୍ତାହ, ଏବଂ ବନ ସୁରକ୍ଷା ସପ୍ତାହରେ ବୃକ୍ଷରୋପଣ କରାଯାଇଛି, ଗଛ ଲଗାଯାଇଛି। ମୁଁ ଏଇ କିଛିଦିନ ପୂର୍ବରୁ ରାସ୍ତାରେ ଯାଉଥିବା ସମୟରେ ଦେଖିଲି ଯେଉଁ ଗଛଗୁଡ଼ିକ ଲଗାହୋଇଛି ସେ ଗଛଗୁଡ଼ିକ ସବୁ ନଇଁ ପଡ଼ିଛି। ଆପଣ ଚିନ୍ତା କରନ୍ତୁ, ଆମେ କେବଳ ଗଛ ଲଗେଇ ଦେଇ ଆସିଲେ ହେବନି, ତାକୁ ବରଂ ସମୟରୁ ସମୟ ଆମେ ଯାଇକି ଦେଖିବା କଥା, ମନିଟର କରିବା କଥା ଯେ ଗଛର ଅବସ୍ଥା କେମିତି ଅଛି। କାରଣ ଯେମିତି ଗୋଟିଏ ଛୋଟ ଶିଶୁକୁ ଆମେ ଯତ୍ନର ସହିତ ବଢ଼େଇଥାଉ, ଠିକ୍ ସେମିତି ଗୋଟିଏ ଗଛକୁ ଆମେ ଛୋଟ ଶିଶୁ ଭଳି ଭାବିବା ଦରକାର, ତାର ମଧ୍ୟ ଯତ୍ନ ନେବା ଦରକାର, ତେବେ ଯାଇକି ଆମର ଗଛ ଲଗେଇବାର ସାର୍ଥକତା ରହିବ। ଆକାଶବାଣୀ ଜୟପୁର ତରଫରୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ଆପଣ ଯେଉଁ ଗଛ ବି ଲଗାଉଛନ୍ତି ତାକୁ ଆପଣ ସୁରକ୍ଷା ଦିଅନ୍ତୁ, ତାର ଯତ୍ନ ନିଅନ୍ତୁ। କେବଳ ଗଛ ଲଗେଇ ଦେଇ ଆସିଲେ ହେବନି, ତାର ସୁରକ୍ଷା ନେବା ନିହାତି ଦରକାର। ନା କ'ଣ କହୁଛନ୍ତି?

ଦେଖନ୍ତୁ ନା ବନ୍ଧୁ, କେତେବେଳେ କଥା ହେଇ ହେଇ ସମୟ ଇସାରା ଦେଲାଣି ତାହା ମୁଁ ମଧ୍ୟ ଜାଣିପାରିଲିନି। କୁହାଯାଏ ନା, କଥା ଯେତେବେଳେ ଦୁଇ ବନ୍ଧୁ ହେଉଥିବେ, ହୃଦୟରୁ ହୃଦୟର କଥା ଯେତେବେଳେ ବାଣ୍ଟୁଥିବେ, ସେତେବେଳେ ସମୟର କେତେବେଳେ ଆବଶ୍ୟକତା ଚାଲିଯିବ, ମା ସମୟ କେତେବେଳେ ଦୂରେଇ ଯିବ ତାହା ଜଣାପଡ଼ିବନି। ତେବେ ସମୟ ଆସିଛି କାର୍ଯ୍ୟକ୍ରମକୁ ଆମେ ଏଇଠି ଶେଷ କରିବା। କେମିତି ଲାଗୁଛି ଆପଣଙ୍କୁ ଆକାଶବାଣୀ ଲାଇଭ, ଆପଣ ନିଶ୍ଚୟ ଜଣାନ୍ତୁ। ଯେଉଁ ଶ୍ରୋତାବନ୍ଧୁମାନେ ଆମକୁ ଶୁଣୁଛନ୍ତି, କେବଳ ଶୁଣିଲେ ହେବ ନାହିଁ, ଯଦି ସତରେ ଆମକୁ ଭଲ ପାଉଛନ୍ତି ଏବଂ ଆମ କାର୍ଯ୍ୟକ୍ରମରୁ ଆପଣ କିଛି ନା କିଛି ଶିଖୁଛନ୍ତି, ତାହେଲେ ନିଶ୍ଚୟ ଆପଣଙ୍କର କଥା ଆମକୁ ଜଣାନ୍ତୁ। ଆମେ ଖୁସି ହେବୁ ଯେ ଆପଣ ଆମକୁ ଶୁଣୁଛନ୍ତି। ଆଜିର ଆକାଶବାଣୀ ଲାଇଭ ପରିସରରେ ଆପଣଙ୍କ ସେବାରେ ଥିଲି ମୁଁ, ଉପସ୍ଥାପକ ରାଜେଶ ରାୟ। ତେବେ ବିଦାୟ ନେବା ପୂର୍ବରୁ କହି ରଖୁଛି, ଆଜି ଯାହା ବି ଆମେ ଆଲୋଚନା କଲେ ଆପଣ ତାକୁ ନିଶ୍ଚୟ ମାନିବେ, ଏବଂ ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ସତର୍କତାର ସହିତ ଯିବେ, ଗଛମାନଙ୍କର ସୁରକ୍ଷା ନିଶ୍ଚିତ ନେବେ। ରହୁଛି, ନମସ୍କାର।

ପ୍ରଚାର କଲୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଯାହାକୁ ଆପଣ ଅତି ଭଲ ପାଆନ୍ତି, ଆକାଶବାଣୀ ଲାଇଭ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ।

0: ପ୍ରଥମ ଗୀତଟିଏ ଭେଟିଦେଲୁ ହମ୍ କିସି ସେ କମ୍ ନେହିଁ କଥାଚିତ୍ରରୁ। ଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତଟିକୁ ରଚନା କରିଥିଲେ ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଆନୁ ମଲ୍ଲିକ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି।

ଜୁଦାଇ ଏହି କଥାଚିତ୍ରରୁ ଭେଟି ଦେଉଛୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କ୍ରିଶ୍ କଥାଚିତ୍ରରୁ। ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଇବ୍ରାହିମ ଆସ୍କଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାଜେଶ ରୋଶନ।

ଶିଳ୍ପୀ ତପସ୍ୱିନୀଙ୍କ କଣ୍ଠରେ ଭେଟି ଦେଉଛୁ ଏହି ଗୀତଟି। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

କୋଟି କୈବଲ୍ୟର ନାଥ ମହାପ୍ରଭୁଙ୍କର ଅବଡ଼ା ମୁଠିଏ ପାଇବା ପାଇଁ ଭକ୍ତଟିଏ ଆତୁର ହୋଇଉଠେ। ଭକ୍ତଟିଏ ମହାପ୍ରଭୁଙ୍କୁ ପ୍ରାର୍ଥନା କରେ, ହେ ମଣିମା, ଆପଣ ତ ଷାଠିଏ ପଉଠି ଖାଉଛନ୍ତି, ଆପଣ ଏଇ ଭକ୍ତକୁ ଅବଡ଼ା ମୁଠିଏ ଦିଅନ୍ତୁ। ତେବେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ। ଶିଳ୍ପୀ ହେଲେ ବସନ୍ତ ପାତ୍ର।

କଳସୀରେ ଗଙ୍ଗା ଜଳ ଏବଂ ଥାଳିରେ ବେଲପତ୍ର ଧରି ଭକ୍ତଟିଏ ବାହାରିଛି ଦେବଦେବ ମହାଦେବଙ୍କୁ ଉପାସନା କରିବା ପାଇଁ। ସେ ପରା ଆଶୁତୋଷ, ତାଙ୍କୁ ହୃଦୟରୁ ଡାକିଲେ ସେ ନିଶ୍ଚୟ ଶୁଣନ୍ତି। ତେବେ ଆସନ୍ତୁ ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା, ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ।

ସିଏ ମା। ମା ଯାହାର ସାହା ତାର କୌଣସି ବି ଅସୁବିଧା ହୁଏ ନାହିଁ। ମା ଡାକ ଶୁଣିଦେଲେ ମନ ଆତ୍ମା ପବିତ୍ର ହୋଇଯାଏ। ତେବେ ଆସନ୍ତୁ ମାଙ୍କ ନାମରେ ଏହି ଗୀତଟି ଶୁଣିବା। ଶିଳ୍ପୀ ହେଲେ ସୁବାସ ଦାସ। ଅଲେଖ ବିଶ୍ୱାଳଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣଙ୍କ ଘରଟା

0: ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ, ହିନ୍ଦୀ କଥାଚିତ୍ର ସରଗମରୁ। ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ସାଥୀ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଭେଟିଦେଲୁ ହିନ୍ଦୀ କଥାଚିତ୍ରରୁ ଭକ୍ତି ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପନ୍ଦର ମିନିଟ। ପ୍ରଚାର କରୁଛୁ ଆଜି ଦୁଇ ପ୍ରହରର ଚାଷବାସ କଥା। ଏଥିରେ ଆଜି ଶୁଣନ୍ତୁ ଚିନାବାଦାମ ଚାଷ ସମ୍ପର୍କରେ। ଉପସ୍ଥାପନା କରିଛନ୍ତି ସ୍ୱାଗତିକା ପାଣିଗ୍ରାହୀ।
1: ଆଜିର ଚାଷବାସ କଥାରେ ଜାଣିବା ଚିନାବାଦାମ ଚାଷ ବିଷୟରେ। ଓଡ଼ିଶାରେ ଜୁଲାଇ ମାସରେ ଅର୍ଥାତ୍ ଖରିଫ ବା ବର୍ଷା ଋତୁରେ ଚିନାବାଦାମ ଚାଷ କରିବା ଏକ ଉତ୍ତମ ସମୟ। ଏହା ମାଟିର ଉର୍ବରତା ବଢ଼ାଇବା ସହିତ କମ୍ ଖର୍ଚ୍ଚରେ ଭଲ ଲାଭ ଦେଇଥାଏ। ହାଲୁକା ଦରସା, ବାଲିଆ ଦରସା ଏବଂ ଜଳ ନିଷ୍କାସନ ହେଉଥିବା ଉଚ୍ଚା ଜମି ଏହି ଚିନାବାଦାମ ଚାଷ ପାଇଁ ସବୁଠାରୁ ଉପଯୁକ୍ତ। ଏଥିପାଇଁ ଉନ୍ନତ କିସମଗୁଡ଼ିକ ହେଲା ଖରିଫ ଋତୁ ପାଇଁ ସ୍ମୃତି OG 71-3, TEG 24, TG 73A ଏବଂ ଦେବୀ। ଏଥିପାଇଁ ଜମି ପ୍ରସ୍ତୁତି ଓ ବିହନ ହାର। ଜମି ପ୍ରସ୍ତୁତି, ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିବା। ଶେଷ ଚାଷ ସମୟରେ ଏକର ପ୍ରତି 2-3 ଟନ୍ ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇବା। ଏକର ପ୍ରତି 50-60 କିଲୋଗ୍ରାମ ଭଲ ପୁଷ୍ଟ ଚିନାବାଦାମ ମଞ୍ଜି ଆବଶ୍ୟକ ହୁଏ। ବୁଣିବା ଦୂରତା, ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ବୁଣିବା। ବିହନ ବିଶୋଧନ, ମୂଳ ସଢା କିମ୍ବା ପଚା ରୋଗରୁ ରକ୍ଷା କରିବା ପାଇଁ ବିହନ ବିଶୋଧନ ନିହାତି ଜରୁରୀ। ପ୍ରତି କିଲୋଗ୍ରାମ ମଞ୍ଜିରେ 3 ଗ୍ରାମ ଥିରାମ କିମ୍ବା 2 ଗ୍ରାମ କାର୍ବନଡାଇଜିମ ମିଶାଇ ବିଶୋଧନ କରିବା। ବୁଣିବାର କିଛି ସମୟ ପୂର୍ବରୁ ରାଇଜୋବିୟମ ଏବଂ PSB କଲଚର ଗୋଳାଇ ଛାଇରେ ଶୁଖାଇ ବୁଣିବା। ସାର ଏବଂ ଜିପ୍ସମ ପ୍ରୟୋଗ, ଏକର ପ୍ରତି 8 କିଲୋଗ୍ରାମ ଯବକ୍ଷାରଜାନ, 16 କିଲୋଗ୍ରାମ ପଟାସ ସାର ଦେବା। ଜିପ୍ସମ ପ୍ରୟୋଗ, ବାଦାମ ଚାଷରେ ଜିପ୍ସମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଛରେ ଫୁଲ ଆସିବା ସମୟରେ ଏକର ପ୍ରତି 100 କିଲୋଗ୍ରାମ ଜିପ୍ସମ ଗଛ ମୂଳରେ ଦେଇ ମାଟିକୁ କଡ଼ା ଖସା କରି ଚଢ଼ାଇ ଦେବା। ଏହାଦ୍ୱାରା ବାଦାମ ଭିତରେ ଦାନା ଭଲ ପଶେ ଏବଂ ଫାଙ୍କା ରହେ ନାହିଁ। ବର୍ଷା ଦିନେ ସାଧାରଣତଃ ପାଣି ଦେବା ଦରକାର ହୁଏ ନାହିଁ, କିନ୍ତୁ ଯଦି ଅଧିକ ଦିନ ଧରି ବର୍ଷା ନ ହୁଏ ତେବେ ଫୁଲ ଆସିବା ଓ ଦାନା ବାନ୍ଧିବା ସମୟରେ ହାଲୁକା ଜଳସେଚନ କରିବା। ଜମିରେ ଯେପରି ବର୍ଷା ପାଣି ଜମି ନ ରହେ ସେଥିପାଇଁ ନାଳ ବ୍ୟବସ୍ଥା କରିବା। ରୋଗ ଓ ପୋକ ପରିଚାଳନା, ଟିକା ରୋଗ, ପତ୍ରରେ କଳା ବା ବାଦାମୀ ରଙ୍ଗର ଦାଗ ହୁଏ, ଏହାର ପ୍ରତିକାର ପାଇଁ କାର୍ବେଣ୍ଡାଜିମ ମାଙ୍କେଜେଭ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଧଳା ହୁଣ୍ଡା ପୋକ, ଏହା ମାଟି ଭିତରେ ରହି ଗଛର ଚେରକୁ ଖାଇଯାଏ, ଏଥିପାଇଁ ଶେଷ ଚାଷ ସମୟରେ କାର୍ବୋଫ୍ୟୁରନ ମାଟିରେ ମିଶାଇବା। ଅମଳ, ଗଛର ପତ୍ର ହଳଦିଆ ପଡ଼ି ଶୁଖିଗଲେ ଏବଂ ବାଦାମ ଚୋପା ଭିତର ପାଖ ଟିକେ ଟିକେ କଳା ରଙ୍ଗ ହେଲେ ଫସଲ ଅମଳକ୍ଷମ ହୁଏ। ଖରିଫ ଋତୁରେ ଏହା ପ୍ରାୟ 100-115 ଦିନ ମଧ୍ୟରେ ଅମଳ ହୋଇଥାଏ। ଏକର ପ୍ରତି ପ୍ରାୟ 6-8 କ୍ୱିଣ୍ଟାଲ ଚିନାବାଦାମ ମିଳିଥାଏ। ଚିନାବାଦାମ ଚାଷକୁ ଅଧିକ ଲାଭଦାୟକ କରିବା ପାଇଁ ଅମଳ ଏବଂ ଅମଳ ବୃଦ୍ଧି କରିବା ପାଇଁ ବୈଜ୍ଞାନିକ ତଥା ଗୁପ୍ତ ସୂତ୍ର ବି ରହିଛି। ସେଗୁଡ଼ିକ ହେଲା ମାଟି କୋଡ଼ା ଖସା କରିବା ଓ ଚଢ଼ାଇବା, ବୁଣିବାର 30-35 ଦିନ ପରେ ଜିପ୍ସମ ଦେବା ସହିତ ଗଛ ମୂଳକୁ ହାଲୁକା ମାଟି ଚଢ଼ାଇ ଦେବା। ଏହାଦ୍ୱାରା ଫୁଲରୁ ବାହାରୁଥିବା ଶୁଣ୍ଢି ବା ସୁଆଙ୍ଗା ସହଜରେ ମାଟି ଭିତରକୁ ପଶିପାରେ ଏବଂ ଅଧିକ ବାଦାମ ଧରେ। ବୁଣିବାର 45 ଦିନ ପରେ ଜମି ଭିତରକୁ ଆଦୌ ପଶନ୍ତୁ ନାହିଁ କି ଘାସ ସଫା କରନ୍ତୁ ନାହିଁ, ନଚେତ୍ ମାଟି ଭିତରକୁ ପଶୁଥିବା ଶୁଣ୍ଢି ଗୁଡ଼ିକ ଭାଙ୍ଗିଯିବ ଏବଂ ଅମଳ କମିଯିବ। ମାଇକ୍ରୋନ୍ୟୁଟ୍ରିଏଣ୍ଟର ଆବଶ୍ୟକତା, ବୋରନର ପ୍ରୟୋଗ, ବାଦାମ ଭିତରେ ଦାନା ନ ରହି ଫାଙ୍କା ରହିବା ସମସ୍ୟା ଦେଖାଗଲେ ଏକର ପ୍ରତି 4 କିଲୋଗ୍ରାମ ବରକ୍ସ ମାଟିରେ ମିଶାଇବା। ଲୁହାସାର ଅଭାବ, ବେଳେବେଳେ ବାଦାମ ଗଛର ଅଗ ପତ୍ରଗୁଡ଼ିକ ହଳଦିଆ କିମ୍ବା ଧଳା

0: ପଡ଼ିଯାଏ। ଏହା ଦେଖାଗଲେ ଏକ ଲିଟର ପାଣିରେ 5 ଗ୍ରାମ ଫେରସ ସଲଫେଟ୍ ମିଶାଇ ସ୍ପ୍ରେ କରିବା।
1: ଚିନାବାଦାମ ଚାଷ ସମ୍ପର୍କରେ ଜାଣିଲେ ଆଜି ଦ୍ୱିପ୍ରହରର ଚାଷବାସ କଥାରେ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:20। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ଅନୁପମ ରାଜୁ ଏବଂ ଅପର୍ଣ୍ଣା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: କୁହାଯାଏ ଏକତା ହିଁ ବଳ। ଯେକୌଣସି କାମ କର, ଯଦି ଜଣକରୁ ଦୁଇ ଜଣ ମିଶି ବ୍ୟବସ୍ଥିତ ଭାବେ କରନ୍ତି ତ କାମଟି ସମୟ ପୂର୍ବରୁ ସୁରୁଖୁରୁରେ ସମ୍ପାଦିତ ହୋଇଥାଏ।
1: ହଁ, ମିଳିମିଶି କାମ କରିବା ଦ୍ୱାରା କାର୍ଯ୍ୟର କଠିନତା ଜଣାପଡ଼ିନଥାଏ। ପାଞ୍ଚ ଆଙ୍ଗୁଠି ଏକାଠି ହେଲେ ଯେମିତି ମୁଠା ହୁଏ, ଆମେ ସେହି ମନୋଭାବକୁ ନେଇ ଆଗକୁ ବଢ଼ିବା ତ ନିଶ୍ଚୟ ସଫଳ ହେବା।
0: ଆମ ଭିତରେ ଏହି ଏକତ୍ୱ ମନୋଭାବ ରହୁ। ଏହି ସୁନ୍ଦର କଥାଟି ସହ ଆଜିର ଘର ଘରଣୀର ଅଗଣାକୁ ଆପଣ ସଭିଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଅନୁପମା ରାଜୁ
1: ଆଉ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

0: ଏକତା କଥା କହୁଥିଲେ ନା, ଆମ ମହିଳାମାନଙ୍କ ବିକାଶ ପାଇଁ ସରକାର ମଧ୍ୟ ଅନେକ ଯୋଜନା ରଖିଛନ୍ତି। ଯେମିତିକି ଆମ SHG ମା ଭଉଣୀମାନେ ଏକାଠି ଅନେକ କାମ କରି ସଫଳତା ପାଇଛନ୍ତି ଆଉ ସରକାରଙ୍କ ସବୁ ଯୋଜନାରେ ସାମିଲ ହେଉଛନ୍ତି।
1: ଠିକ୍ କଥା କହିଲ ଅପର୍ଣ୍ଣା। ସବୁ ସୁବିଧା ସୁଯୋଗ ଭିତରେ ବ୍ୟାଙ୍କ ସେବା ଏକ ପ୍ରମୁଖ ସେବା। ଏହି ବିଷୟରେ ତ ଆମେ ସମସ୍ତେ ଜାଣିଛେ, ବ୍ୟାଙ୍କ ହେଉଛି ଆମ ଆର୍ଥିକ ଜୀବନର ଏକ ମଜବୁତ ଆଧାର। ଏହା କେବଳ ଟଙ୍କା ରଖିବାର ସ୍ଥାନ ନୁହେଁ, ବରଂ ସଞ୍ଚୟ, ନିବେଶ ଏବଂ ଆର୍ଥିକ ସୁରକ୍ଷାର ଏକ ବିଶ୍ୱସନୀୟ ମାଧ୍ୟମ।
0: ବ୍ୟାଙ୍କରେ ଟଙ୍କା ଜମା ରଖିଲେ ତାହା ସୁରକ୍ଷିତ ରହେ ଏବଂ ସେହି ଟଙ୍କା ଉପରେ ସୁଧ ମଧ୍ୟ ମିଳେ। ଘର ନିର୍ମାଣ, ଶିକ୍ଷା, କୃଷି କିମ୍ବା ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ସୁବିଧା ପ୍ରଦାନ କରେ। ବର୍ତ୍ତମାନ ଡିଜିଟାଲ ବ୍ୟାଙ୍କିଙ୍ଗ, UPI, ATM ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଘରେ ବସି ସହଜରେ ଲେଣଦେଣ କରିପାରୁଛୁ ଆମେ।
1: ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ଅର୍ଥ ସିଧାସଳଖ ବ୍ୟାଙ୍କ ଖାତାକୁ ପହଞ୍ଚୁଛି। ଏହାଦ୍ୱାରା ସ୍ୱଚ୍ଛତା ବଢ଼ିଛି ଏବଂ ଦୁର୍ନୀତି କମିଛି। ବ୍ୟାଙ୍କିଙ୍ଗ ସେବାର ସଠିକ୍ ବ୍ୟବହାର କରିବା ସହିତ ନିୟମିତ ସଞ୍ଚୟ କରିବା ଏବଂ ଏକ ସଶକ୍ତ ଭାରତ ଗଠନରେ ନିଜର ଅବଦାନ ରଖିବା।
0: ଆଜି ବ୍ୟାଙ୍କ ଉପରେ ଆଲୋଚନା କରିବାର କାରଣ ହେଉଛି ଜୁଲାଇ ମାସର 19 ତାରିଖ, ଅର୍ଥାତ୍ ପ୍ରତିବର୍ଷ ଆଜିର ଦିନରେ ବ୍ୟାଙ୍କ ଜାତୀୟକରଣ ଦିବସ ପାଳନ କରାଯାଏ। 1965 ଭାରତ ସରକାର 14 ପ୍ରମୁଖ ବାଣିଜ୍ୟିକ ବ୍ୟାଙ୍କକୁ ଜାତୀୟକରଣ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବ୍ୟାଙ୍କିଙ୍ଗ ସେବାକୁ ସହର ସହିତ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚାଇବା ଏବଂ କୃଷକ, କ୍ଷୁଦ୍ର ବ୍ୟବସାୟୀ ଆଉ ସାଧାରଣ ଲୋକଙ୍କୁ ସହଜରେ ଋଣ ଓ ଆର୍ଥିକ ସହାୟତା ଯୋଗାଇବା।
1: ବ୍ୟାଙ୍କ ଜାତୀୟକରଣ ଦେଶର ଆର୍ଥିକ ବିକାଶକୁ ନୂଆ ଦିଗ ଦେଇଥିଲା, ଯାହାଦ୍ୱାରା ସଞ୍ଚୟର ଅଭ୍ୟାସ ବଢ଼ିଲା, ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ବିସ୍ତାର ହେଲା ଏବଂ ଆର୍ଥିକ ସେବା ଅଧିକ ଲୋକଙ୍କ ପାଖରେ ପହଞ୍ଚିଲା।
0: ହଁ,

0: ଆଜିର ଯୁଗରେ ଆମେ ବ୍ୟାଙ୍କିଂ ଅଭ୍ୟାସ ଗଢ଼ି ତୋଳିବା ଏବଂ ଡିଜିଟାଲ ବ୍ୟାଙ୍କିଂକୁ ସଚେତନତାର ସହ ବ୍ୟବହାର କରିବା। ତାହେଲେ ଆସନ୍ତୁ ଶ୍ରୋତା ଭଉଣୀ, ଗ୍ରାମୀଣ ମହିଳାଙ୍କ ବିକାଶରେ ବ୍ୟାଙ୍କିଂ ସେବା ସମ୍ପର୍କରେ ସାକ୍ଷାତକାରଟିଏ ଶୁଣିବା।
1: ସାର୍ ନମସ୍କାର।
2: ନମସ୍କାର।
1: ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ଧନ୍ୟବାଦ।
1: ପ୍ରଥମେ ଆମ ଶ୍ରୋତା ଭଉଣୀଙ୍କ ପାଇଁ ଆପଣଙ୍କର ପରିଚୟ ଆପଣଙ୍କ ମୁହଁରେ।
2: ମୁଁ ସ୍ଥିତ ପ୍ରଜ୍ଞା ଦାସ, ମୁଁ ବନ୍ଧନ ବ୍ୟାଙ୍କର କ୍ଲଷ୍ଟର ମ୍ୟାନେଜର ଅଛି। ମୁଁ ଟୋଟାଲ ସାଉଥ ଓଡ଼ିଶା

0: କଣ୍ଡକ୍ଟ କରିବା, ଆଉ ସମାଜର ବିଭିନ୍ନ ଦୁର୍ବଳ ଆର୍ଥିକ ସ୍ଥିତି ଥିବା ଲୋକଙ୍କୁ ସାହାଯ୍ୟ କରିବା ନେଇ ଗୋଟେ ମୋର ସଉକ କହିପାରନ୍ତି।
1: ସାର୍ ଆଜି ଆମେ ତ କଥା ହେବା ଗ୍ରାମୀଣ ମହିଳାମାନଙ୍କ ବିକାଶରେ ଥିବା ବ୍ୟାଙ୍କ ସେବା, ତ ସେ ବିଷୟରେ କଥାବାର୍ତ୍ତା କରିବା ପରେ ପ୍ରଥମେ କୁହନ୍ତୁ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ମହିଳାମାନେ ବ୍ୟାଙ୍କ ସେବାର କେତେ ସୁବିଧା ପାଉଛନ୍ତି?
0: ଦେଖନ୍ତୁ, ଏଇ ବିଗତ କିଛି ବର୍ଷ ହେଲା ସ୍ଥିତିରେ କିଛିଟା ଉନ୍ନତି ଆସିଛି। ଗ୍ରାମାଞ୍ଚଳ ଭିତରୁ ବ୍ୟାଙ୍କର ସୁବିଧା ସରକାରଙ୍କ ବିଭିନ୍ନ ଯୋଜନାରେ ଅଛି, ଓ ଗ୍ରାମାଞ୍ଚଳ ଭିତରୁ ବି ବ୍ୟାଙ୍କ ମାନେ ଧୀରେ ଧୀରେ ତାଙ୍କର ଶାଖା ଜରିଆରେ ପ୍ରବେଶ କରୁଛନ୍ତି। ମହିଳାମାନେ କିଛି ପରିମାଣରେ SHG ମାଧ୍ୟମରେ ହଉ ବା ପର୍ସନାଲ ମାଧ୍ୟମରେ ହଉ ଜାଣିକି ସେ ବିଷୟରେ କିଛି କରୁଛନ୍ତି, କିନ୍ତୁ ତଥାପି ବହୁତ ବାକି ଅଛି। ଏପର୍ଯ୍ୟନ୍ତ ବି ମହିଳାମାନେ ସମ୍ପୂର୍ଣ୍ଣ ରୂପେ ବ୍ୟାଙ୍କ ର ଯେତେ ସୁବିଧା ଅଛି ସେସବୁ ଉଠେଇ ପାରୁନାହାନ୍ତି, ନଲେଜ ଗ୍ୟାପ ଅଛି। ଧୀରେ ଧୀରେ ସେ ଜିନିଷରେ ସରକାର ବି କାମ କରୁଛନ୍ତି, ବ୍ୟାଙ୍କ ମାନେ ବି କାମ କରୁଛନ୍ତି। ଆଗକୁ ଭାବୁଛୁ ଭବିଷ୍ୟତରେ ଏସବୁ ସମସ୍ୟାର ସମାଧାନ ଧୀରେ ଧୀରେ ହେଇଯିବ, ଆଉ ମୁଖ୍ୟ ସ୍ରୋତରେ ବ୍ୟାଙ୍କିଂ ସେବା ନେବା ପାଇଁ ବେଶୀରୁ ବେଶୀ ମହିଳା ଆଗକୁ ଆସିବେ।
1: ନିଶ୍ଚୟ ଭାବରେ ସାର୍, ଯେତେ ମହିଳା ବ୍ୟାଙ୍କ ସହିତ ଜଡିତ ହେବେ ସେତେ ସେମାନଙ୍କର ବିକାଶ ବଢିବ
0: ନିଶ୍ଚିନ୍ତ, କାରଣ ଦେଖନ୍ତୁ ଆଜିକା ସମୟରେ ବ୍ୟାଙ୍କ ଆଉ ଗୋଟେ ଅପସନାଲ ସବଜେକ୍ଟ ନୁହେଁ। ବ୍ୟାଙ୍କିଂ ସାଙ୍ଗରେ ଆପଣ ଦୈନନ୍ଦିନ ଜୀବନ ଅତପ୍ରୋତ ଭାବେ ଜଡିତ। ଡିଜିଟାଲାଇଜେସନ ହେଲା ପରେ କେବଳ ବ୍ୟାଙ୍କ ଆଉ ଗୋଟେ ଜମା କରିବା ବା ଋଣ ଦେବାର ମାଧ୍ୟମ ହିଁ ହେଇନି, ସେଟା ତ ବ୍ୟାଙ୍କର ମୁଖ୍ୟ କାରଣ। ତା ଛଡା ମଧ୍ୟ ଅନ୍ୟାନ୍ୟ ଜାଗାରେ ବ୍ୟାଙ୍କର ଅନୁପ୍ରବେଶ ହେଲାଣି। ଆମେ ଯାହା କୌଣସି ପେମେଣ୍ଟ କରୁଛୁ, ଯାହା କିଛି ଦଉଛୁ କିଣୁଛୁ, ସବୁଥିରେ ବ୍ୟାଙ୍କିଂ ଆମେ ଡିଜିଟାଲ ପ୍ଲାଟଫର୍ମର ହେଲ୍ପ ନଉଛୁ, ଯେତେବେଳେ ଫୋନ ପେ ଗୁଗୁଲ ପେ ସବୁଥିରେ ବ୍ୟାଙ୍କର ଆବଶ୍ୟକତା ରହୁଛି।
1: SHG ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ସହିତ ବ୍ୟାଙ୍କର ସଂଯୋଗ ଆଜି ମହିଳାମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି?
0: ବହୁତ ପରିବର୍ତ୍ତନ ଆଣିଛି। ଯଦି ଆପଣ ଦେଖିବେ ଲାଷ୍ଟ ଯେତେବେଳେ ସ୍ୱୟଂ ସହାୟକ ସୃଷ୍ଟି ଲାଷ୍ଟ 15-20 ବର୍ଷ ହେଲା, ଯେପରି ମୁଁ ତ ଏକ୍ସପିରିଏନ୍ସ ହେଲାଣି ବ୍ୟାଙ୍କିଂରେ, ତ ସେ ସମୟରେ ପ୍ରଥମ ପ୍ରଥମେ ମହିଳାମାନଙ୍କର ଯେତେବେଳେ ଆମେ SHG କୁ ହେଲ୍ପ କରୁଥିଲୁ, ସେ ବ୍ୟାଙ୍କ ମାନେ ଯାଉଥିଲେ ସେ ସମୟରେ ଆମର ମହିଳାମାନଙ୍କର ନଲେଜ ଗ୍ୟାପ୍ ହବ ବା ସୂଚନା ନ ଜାଣିଥିବାର ବେଶୀ ତ ଜଡିତ ହଉନଥିଲେ, ବହୁତ କଷ୍ଟ କରିବାକୁ ପଡୁଥିଲା କିନ୍ତୁ ସେମାନେ ଜଣାଇବା ପାଇଁ। ଆଜିକାଲି ବହୁତ ବହୁତ ମହିଳା ସ୍ୱତଃପ୍ରବୃତ୍ତ ଭାବରେ ସେମାନଙ୍କ ଗୋଷ୍ଠୀ ତିଆରି କରି ବ୍ୟାଙ୍କକୁ ଆସୁଛନ୍ତି, ଛୋଟ ଛୋଟ ଜିନିଷ ତିଆରି କରୁଛନ୍ତି, ସ୍ୱାବଲମ୍ବୀ ହେଉଛନ୍ତି, ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେଉଛି, ସେମାନେ ନିଷ୍ପତ୍ତି ନେବାର ପରିବାରର ପ୍ରମୁଖ ଭୂମିକା ନିଭାଉଛନ୍ତି, ଏବଂ ଆସ୍ତେ ଆସ୍ତେ ସେସବୁ ବିକାଶ ଧାରା ସେମାନେ ଜଡିତ ହେଇଯାଉଛନ୍ତି। ବ୍ୟାଙ୍କ ମାନଙ୍କ ଦ୍ୱାରା SHGରେ ଦେଶର ବହୁତ କିଛି ଉନ୍ନତି ହେଉଛି, ଆଗକୁ ମଧ୍ୟ ବହୁତ କିଛି ହେବାର ଅଛି।
1: ତ ମୁଦ୍ରା ଯୋଜନା ଆଉ ଷ୍ଟାଣ୍ଡ ଅପ୍ ଇଣ୍ଡିଆ କି ଅନ୍ୟାନ୍ୟ ଋଣ ଯୋଜନା ଯାହା ସବୁ ଅଛି ଗ୍ରାମୀଣ ମହିଳାଙ୍କୁ କେତେ ସାହାଯ୍ୟ କରୁଛି ସାର୍?
0: ଦେଖନ୍ତୁ, ସରକାରଙ୍କ ବିଭିନ୍ନ ଯୋଜନା ମାନ ଅଛି, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଦେଶର ଅର୍ଥନୈତିକ ପ୍ରଗତିକୁ ଆଗକୁ ବଢାଇବା ପାଇଁ ସରକାର ଆଉ ତୃଣମୂଳ ସ୍ତରରେ ବିକାଶ ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା କରୁଛନ୍ତି, ସେଥିରେ ବ୍ୟାଙ୍କ ମାନେ ସହଯୋଗ କରୁଛନ୍ତି, ବ୍ୟାଙ୍କ ମାନଙ୍କ ମାଧ୍ୟମରେ ସେଟା ହଉଛି। କିନ୍ତୁ ଠିକ ଭାବରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଗ୍ରାମୀଣ ମହିଳାମାନଙ୍କ ପାଇଁ ଯଦି କିଛି କାମ କରୁଛି ତାହା SHG ହିଁ କାମ କରୁଛି। ଷ୍ଟାର୍ଟଅପ୍ ଇଣ୍ଡିଆ ହଁ ସହରାଞ୍ଚଳରେ କାମ କରିଛି, ଗ୍ରାମାଞ୍ଚଳରେ କିଛି ପରିମାଣରେ କାମ କରୁଛି, କିନ୍ତୁ ଏତେ ବ୍ୟାପକ ଭାବରେ ଗ୍ରାମାଞ୍ଚଳରେ ଆର ଏପର୍ଯ୍ୟନ୍ତ ଆସିନି, ଆହୁରି ବାକି ଅଛି। କିନ୍ତୁ SHG ମାଧ୍ୟମରେ SHG ଗୁଡିକୁ ଗ୍ରାମାଞ୍ଚଳ ଗଲାଣି, ଆଉ SHG ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହେଇପାରୁଛନ୍ତି।
1: କହିଲେ ଯେ ଗ୍ରାମାଞ୍ଚଳରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏତେ ବ୍ୟାପକ ଭାବରେ ଆସିନି, ନ ଆସି ପାରିବାର କାରଣ କଣ ଆପଣ ଅନୁଭବ କରନ୍ତି?
0: କାରଣ ଅନେକ ଗୁଡିଏ ଅଛି, ଗୋଟେ ହଉଛି ସୂଚନାର ଅଭାବ। ମହିଳାମାନେ ଏପର୍ଯ୍ୟନ୍ତ ସ୍ୱତଃପ୍ରବୃତ୍ତ ଭାବରେ ବ୍ୟାଙ୍କ ଶାଖା ଗୁଡିକ ଆସି ଯେତେ ଗୁଡ଼ିଏ ସରକାରୀ ଯୋଜନାର ଲାଭ ଅଛି ସେ ବିଷୟରେ ଜାଣିନାହାନ୍ତି, କେମିତି ଋଣ ନିଆହବ ସେ ବିଷୟରେ ଜାଣିପାରୁନାହାନ୍ତି। ବ୍ୟାଙ୍କ ଗୁଡ଼ିକ ଡିଫରେଣ୍ଟ ପ୍ରୋଗ୍ରାମ କରୁଛନ୍ତି, ବ୍ୟାଙ୍କ ଗ୍ରାମାଞ୍ଚଳ କରିକି ଜଣାଉଛନ୍ତି, ତଥାପି ମଧ୍ୟ ଗ୍ୟାପ୍ ଅଛି। ଆଗକୁ ଆହୁରି ଯେତେବେଳେ ସେମାନଙ୍କର ଉନ୍ନତି ହବ ସେମାନେ ଧୀରେ ଧୀରେ ଜାଣିବେ, ଆଉ ଷ୍ଟାର୍ଟଅପ୍ ଇଣ୍ଡିଆରେ ମଧ୍ୟ ସେମାନେ ପାର୍ଟିସିପେସନ କରିବେ। ସହରାଞ୍ଚଳରେ ମହିଳାମାନେ କଲେଣି, ଆଉ ବେସିକାଲି ଷ୍ଟାର୍ଟଅପ୍ ଇଣ୍ଡିଆରେ ମେଟ୍ରୋ ଅପର ଅର୍ବନ ସେମି ଅର୍ବନ ଏରିଆର ଲୋକମାନେ ପାର୍ଟିସିପେସନ କଲେଣି, କିନ୍ତୁ ଗ୍ରାମାଞ୍ଚଳ ଭିତରକୁ ଏପର୍ଯ୍ୟନ୍ତ ସେଟା ଯାଇପାରିନି।
1: ଏଇଥିପାଇଁ ଏଇ ଆର୍ଥିକ ସାକ୍ଷରତାର ବୃଦ୍ଧି ପାଇଁ ବ୍ୟାଙ୍କ କଣ ପଦକ୍ଷେପ ନେଉଛି?
0: ହଁ, ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗାଇଡଲାଇନ ଅଛି, ସବୁ ବ୍ୟାଙ୍କ ଗୁଡିକ ଫାଇନାନ୍ସିଆଲ ଲିଟରେସି କ୍ୟାମ୍ପ FLC କରୁଛନ୍ତି, ସେମାନଙ୍କର ଗାଇଡଲାଇନ ଦିଆଯାଇଛି କୋଉ ବେସିସ ଉପରେ ସେମାନେ କରିବେ। ସେମାନେ ବିଭିନ୍ନ ଗ୍ରାମାଞ୍ଚଳ ଯାଇ ଲୋକମାନଙ୍କୁ ଆର୍ଥିକ ସାକ୍ଷରତା ବ୍ୟାଙ୍କିଂ ବିଷୟରେ ଜଣାଉଛନ୍ତି, ସରକାରଙ୍କ ବିଭିନ୍ନ ଲାଭ ଯୋଉଟା ବ୍ୟାଙ୍କ ମାଧ୍ୟମରେ ସେମାନେ ପାଇପାରିବେ ତା ବିଷୟରେ ଜଣାଉଛନ୍ତି। ଏ ପ୍ରକ୍ରିୟା ଚାଲିଛି, କିନ୍ତୁ ଆମ ଦେଶ ତ ଗୋଟେ ବହୁତ ବଡ ଦେଶ, ବହୁତ ଗ୍ରାମ, ଆଉ ଟିକେ ସ୍ଥିତି ବଦଳିବାକୁ ସମୟ ଲାଗିବ, କିନ୍ତୁ ଚେଷ୍ଟା ଚାଲିଛି।
1: ତ ଏଇ ଯୋଉ ଚେଷ୍ଟା ଚାଲିଛି ଆପଣମାନେ

0: ଅନେକ ସମସ୍ୟାକୁ ସାମ୍ନା କରୁଥିବେ, ତେବେ ଜେନେରାଲି ମହିଳାମାନେ ବ୍ୟାଙ୍କ ଋଣ ପାଇବାରେ କେଉଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୋଲି ଆପଣ ଫିଲ୍ କରୁଛନ୍ତି?
1: ଦେଖନ୍ତୁ, ମୁଖ୍ୟ ସମସ୍ୟା ହଉଛି ତ ସୂଚନାର ଅଭାବ। ବ୍ୟାଙ୍କକୁ ଆସିଲା ବେଳେ ବ୍ୟାଙ୍କ ବି ଆପଣଙ୍କର ଗୋଟେ ସେବା ଦେବା ପାଇଁ ଅଛି, ସେଥିପାଇଁ ସମସ୍ତଙ୍କ ସମାନ ଅଧିକାର ଅଛି, ସମସ୍ତେ ଆସିକି ବ୍ୟାଙ୍କରେ ସେବା ଗୋଟେ ନେଇପାରିବେ। କିନ୍ତୁ ଶିକ୍ଷାର କୌଣସି ଅଭାବରୁ ବା ସୂଚନାର ଅଭାବରୁ ସାଧାରଣତଃ ମହିଳାମାନେ ସ୍ୱତଃପ୍ରବୋଧରେ ବ୍ୟାଙ୍କକୁ ଆସୁନାହାନ୍ତି। ସେଇ ଯୋଉ ସେମାନଙ୍କ ପାଇଁ ଯୋଉ ଦ୍ୱିଧାଟା ରହିଯାଉଛି, ସେଇଟା ହିଁ ଆମ ପାଇଁ ମୁଖ୍ୟ ସମସ୍ୟା। ଯେତେବେଳେ ସେମାନେ ସ୍ୱତଃପ୍ରବୋଧରେ ବ୍ୟାଙ୍କକୁ ଆସିବେ, ପଚାରିବେ ସେମାନେ କଣ ସୁବିଧା ନେଇପାରିବେ ବ୍ୟାଙ୍କିଂ ସେବା ଗୁଡିକ, ଲୋନ୍ ବିଷୟରେ ସେମାନଙ୍କ ଆଇଡିଆ ଡିସ୍କସନ୍ କରିବେ ବ୍ୟାଙ୍କରେ। ତେଣୁ ମୋର ଗୋଟେ ଅନୁରୋଧ ସମସ୍ତଙ୍କୁ ଏଇ ମାଧ୍ୟମରେ, ସେ ସମୟରେ ବ୍ୟାଙ୍କ ଯଦି ଗ୍ରାମାଞ୍ଚଳ ମହିଳାମାନେ ଶୁଣୁଛନ୍ତି, ଆପଣଙ୍କ ପାଖରେ କିଛି ଯୋଜନା ଅଛି, ଆପଣ ବ୍ୟାଙ୍କର ସହାୟତା ଚାହୁଁଛନ୍ତି, ସିଧା ଯାଆନ୍ତୁ ବ୍ୟାଙ୍କର କର୍ମଚାରୀଙ୍କୁ ମିଶନ୍ତୁ, ଦେଖା କରନ୍ତୁ, ତାଙ୍କୁ ସେ ବିଷୟରେ ଜଣାନ୍ତୁ। ଆପଣଙ୍କୁ କିଏ ନା କିଏ ବ୍ୟାଙ୍କରେ ସାହାଯ୍ୟ କରିବେ, ତାହେଲେ ବ୍ୟାଙ୍କର ନିଜର ଟାର୍ଗେଟ ବି ଅଛି, ସୋସିଆଲ ଟାର୍ଗେଟ ବି ଅଛି, ସବୁ ଜିନିଷ ଆଚିଭ୍ କରିବା ପାଇଁ RBI ପକ୍ଷରୁ ଦିଆହଉଛି, ସରକାରଙ୍କ ତରଫରୁ ଦିଆହଉଛି। ତ ସେମାନେ ଯଦି ଯିବେ ଯାଇ କଥା ହେବେ, ନିଶ୍ଚିନ୍ତ ଭାବେ ତାଙ୍କୁ ସହାୟତା ମିଳିବ, ସେମାନେ ଆଗକୁ ବଢି ପାରିବେ ବ୍ୟାଙ୍କ ସହାୟତାରେ।
0: ସାର୍, ବର୍ତ୍ତମାନ ତ ଡିଜିଟାଲ ଦୁନିଆ, ଏ ଡିଜିଟାଲ ବ୍ୟାଙ୍କିଂ ଆମର ସହରୀ ମହିଳାମାନଙ୍କୁ ତ ଅନେକ ସହାୟତା ମିଳୁଛି, ସୁବିଧା ହେଇଛି, କିନ୍ତୁ ଗ୍ରାମୀଣ ମହିଳାଙ୍କ ପାଇଁ କେତେ ଉପଯୋଗୀ ହେଇଛି?
1: ଦେଖନ୍ତୁ, ଡିଜିଟାଲ ବ୍ୟାଙ୍କିଂ ତ ଗୋଟେ ବିପ୍ଳବିକ ପରିବର୍ତ୍ତନ ଆଣିଛି ଦେଶରେ। ଲାଷ୍ଟ 4-5 ବର୍ଷ 6 ବର୍ଷ ଭିତରେ ଯଦି ଆପଣ ଦେଖିବେ, କେବଳ ମହିଳାମାନଙ୍କୁ ନାହିଁ, ସମଗ୍ର ବ୍ୟାଙ୍କିଂ କ୍ଷେତ୍ରରେ, ସାମାଜିକ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଗୋଟେ ବହୁତ ବଡ ପରିବର୍ତ୍ତନ ଆଣିଛି ଡିଜିଟାଲ ବ୍ୟାଙ୍କିଂ ଦ୍ୱାରା। ଆଗରୁ ଯୋଉ ସରକାରୀ ଲାଭ ଗୁଡିକ ଅନ୍ୟାନ୍ୟ ମାଧ୍ୟମରେ ଦିଆଯାଉଥିଲା, କ୍ୟାସ ଚେକ୍ ବା ଯୋଉଥିରେ କି ଟିକେ ରାସ୍ତାରେ ବାଟମାରଣ ହେବାର ଚାନ୍ସ ଥିଲା, ଲୋକମାନେ ଠିକ ସମୟରେ ସେ ପଇସା ପାଇପାରୁନଥିଲେ, କିନ୍ତୁ ଡିଜିଟାଲ ବ୍ୟାଙ୍କିଂ ଗୋଟେ ଡାଇରେକ୍ଟ ଆକାଉଣ୍ଟକୁ ସେମାନେ ଯାଉଛି ଫାର୍ଷ୍ଟ ସରକାରୀ ଯୋଜନା। ଏବେ ଦେଖିବେ ସୁଭଦ୍ରା ଯୋଜନା ଗୋଟେ ପପୁଲାର ଯୋଜନା ହେଇଛି, ସେଟା ମହିଳାମାନଙ୍କ ଖାତାକୁ ପଇସା ଯାଇଛି, ତ ସେଥିରେ ସେ ଲାଭ ହଉଛି ସେମାନେ, ଏଥିରେ ସେମାନେ ସେ ବେନିଫିଟଟା ଡାଇରେକ୍ଟ ପାଉଛନ୍ତି। ଦ୍ୱିତୀୟ କଥା ହେଲା, ବର୍ତ୍ତମାନ ଯୋଉ ଡିଜିଟାଲାଇଜେସନ ଫଳରେ ଆପଣଙ୍କର ଯୋଉ ଫୋନ ପେ ବା ଆପଣ ଗୁଗୁଲ ପେ ୟୁଜ୍ କରୁଛନ୍ତି, ସେଇ ସମୟରେ କଣ ହଉଛି ନା, ସିଧାସଳଖ ଭାବରେ ଆପଣ ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଜଡିତ ହଉଛନ୍ତି, ଯୋଉ ପଇସା ଆପଣ ପାଉଛନ୍ତି ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଉଛି। ମହିଳାମାନଙ୍କ କ୍ଷେତ୍ରରେ ସୁବିଧା ଏହା ହଉଛି, ସେ ପଇସାଟା ତାଙ୍କ ଜମା ହିଁ ରହୁଛି, ସାଧାରଣତଃ ମହିଳାମାନଙ୍କର ଦୂରସ୍ଥିତି ସେମାନେ ପରିବାର ବିଷୟରେ ଚିନ୍ତା କରନ୍ତି, ଏବଂ ସେମାନଙ୍କ ପାଖରେ ଯେତେବେଳେ ସେ ଅର୍ଥଟା ସିଧାସଳଖ ତାଙ୍କ ପାଖକୁ ଆସୁଛି ବା ସେମାନେ ତାକୁ ଆଉ ବ୍ୟାଙ୍କକୁ ଯିବାକୁ ପଡୁନି ଡିପୋଜିଟ୍ କରିବା ପାଇଁ। ଗୋଟେ କଥା, ସମୟ ଯୋଉ ଅପଚୟ ହଉଥିଲା ବ୍ୟାଙ୍କକୁ ଯିବା ପାଇଁ, ସେଟା ହଉନି, ଆଉ ସେମାନେ ସିଧାସଳଖ ସେ ପଇସା ପାଉଛନ୍ତି, ଆଉ ସେଇଟା ତାଙ୍କ ଜମାରେ ରହୁଛି, ଯେଉଁଟା ତାଙ୍କ ଅର୍ଥନୈତିକ ବିକାଶ ପ୍ରଗତିରେ ବା ଅନ୍ୟ କୌଣସି ଜାଗାରେ ସେମାନେ କିଛି କରିବାକୁ ଚାହୁଁଥିବେ ସେ ପଇସାକୁ ବ୍ୟବହାର କରିପାରୁଛନ୍ତି। ଡିଜିଟାଲ ତ ବହୁତ ପରିବର୍ତ୍ତନ, ମୁଁ କହିବି ଲାଷ୍ଟ 5 ବର୍ଷରେ ବ୍ୟାଙ୍କିଂ ଯାହା ହେଇନଥିଲା, ଡିଜିଟାଲ ବ୍ୟବସ୍ଥା ହେଲା ପରେ ଲୋକଙ୍କୁ ବହୁତ ସୁବିଧା ହେଇଛି, ଗ୍ରାମାଞ୍ଚଳ ହଉ ସହରାଞ୍ଚଳ ହଉ ସବୁ ଜାଗାରେ। ମୁଁ ତ ଦେଖୁଛି, ମୁଁ ସୋସିଆଲ ସର୍ଭିସ କଲାବେଳକୁ ଉଦୁଲଗୁଡ଼ା ଯାଏ, ସେ ପାଖାପାଖି ବେପାରୀଗୁଡ଼ା ଗାଁରେ, ସେମାନେ ବି ତାର ବେନିଫିଟ ଉଠାଉଛନ୍ତି, ଆଉ ଡାଇରେକ୍ଟ ଆକାଉଣ୍ଟ ପେମେଣ୍ଟ ହେବା ପରେ ମହିଳାମାନେ ବହୁତ ବିଶେଷ ଭାବେ ଉପକୃତ ହେଇଛନ୍ତି, ସେତେ କିଛି ଦ୍ୱିମତ ନାହିଁ।
0: ଶେଷରେ ଗୋଟେ କଥା ପଚାରିବାକୁ ଚାହିଁବି, ଆଗାମୀ ଦିନରେ ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ଆଉ କଣ କରିବା ଆବଶ୍ୟକ ଆପଣ ମନେ କରନ୍ତି?
1: ବ୍ୟାଙ୍କ ତରଫରୁ ତ ଚେଷ୍ଟା ଚାଲିଛି, ଆଗରୁ ଯୋଉ ବ୍ୟାଙ୍କ ମାନେ କେବଳ ସହରାଞ୍ଚଳ ମଧ୍ୟରେ ସୀମିତ ରହୁଥିଲେ, ଆସ୍ତେ ଆସ୍ତେ ପ୍ରାଇଭେଟ ହଉ ଗଭର୍ଣ୍ଣମେଣ୍ଟ ହଉ ସବୁ ବ୍ୟାଙ୍କ ମାନେ ଗ୍ରାମାଞ୍ଚଳକୁ ଧୀରେ ଧୀରେ ଯାଉଛନ୍ତି। ଆପଣ ଦେଖିବେ ଯଦି ଗ୍ରାମାଞ୍ଚଳର ଗ୍ରାମ ବିକାଶ ବ୍ୟାଙ୍କ ଗୁଡିକ ଧୀରେ ଧୀରେ ଗ୍ରାମାଞ୍ଚଳରେ ଶାଖା ଖୋଲୁଛି, ସେମାନଙ୍କର ସେଇ ଶାଖା ଗୁଡିକ ଖୋଲିବା ଫଳରେ ଲୋକମାନଙ୍କ ପାଖରେ ସଚେତନତା ବି ବୃଦ୍ଧି ପାଉଛି, ମହିଳାମାନେ ସଚେତନ ଘର ପାଖରେ ହେଲେ। ଡିଜିଟାଲାଇଜେସନ ଆଉ ଗୋଟେ ବିପ୍ଳବିକ ପରିବର୍ତ୍ତନ ଦେଇଛି, ସେମାନେ ଘରେ ରହିକି ସବୁ ପ୍ରକାର ବ୍ୟାଙ୍କିଂ ସୁବିଧା ପାଇପାରୁଛନ୍ତି। ଆଗକୁ ବ୍ୟାଙ୍କ ଆହୁରି ଭିତରକୁ ବ୍ୟାଙ୍କ ମାନେ ଯେତେବେଳେ ବଢିବା ଆରମ୍ଭ କରିବେ, ଆହୁରି ଗ୍ରାମ ଭିତରକୁ ଯିବେ, ଯୋଉ ଏରିଆ ଗୁଡାକ ଟଚ୍ ହଉନଥିଲା,
0: ଅଧିକ ମହିଳା ବ୍ୟାଙ୍କ ସହିତ ଜଡିତ ହେବେ,
1: ଜଡିତ ହେବେ ଯେତେବେଳେ ଗ୍ରାମ ଭିତରେ ବ୍ୟାଙ୍କର ଶାଖା ଖୋଲିବ ବହୁତ ଗୁଡିକ, ତାହେଲେ ତ ସେଇ ଅଞ୍ଚଳର ମହିଳାମାନେ ସୁନିଶ୍ଚିତ ଜଡିତ ହେବେ।
0: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଆମକୁ ସମୟ ଦେଲେ, ଗ୍ରାମୀଣ ମହିଳାଙ୍କ ବିକାଶରେ ବ୍ୟାଙ୍କ ସେବା ସମ୍ପର୍କରେ ଅନେକ କିଛି ମୂଲ୍ୟବାନ ସୂଚନା ଦେଲେ, ସେଥିପାଇଁ ଆମ କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଅପର୍ଣ୍ଣା, ବର୍ତ୍ତମାନର ଡିଜିଟାଲ ଯୁଗରେ ବ୍ୟାଙ୍କିଂ ସେବା ଏବଂ ସୋସିଆଲ ମିଡିଆ ଆମ ଜୀବନର ଏକ ଅଂଶ ହୋଇପାରିଛି।
1: ହଁ, ବ୍ୟାଙ୍କିଂ ସେବା ଯେମିତି ଆମକୁ ଘରେ ବସି ଟଙ୍କା ପଠାଇବା, ବିଲ୍ ପୈଠ କରିବା ଏବଂ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟ ସହଜରେ କରିବାର ସୁବିଧା ଦେଉଛି,
0: ସେମିତି ସୋସିଆଲ ମିଡିଆ ବ୍ୟାଙ୍କମାନଙ୍କୁ ଲୋକମାନଙ୍କ ପାଖରେ ନୂଆ ଯୋଜନା, ଡିଜିଟାଲ ସେବା ଏବଂ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ପହଞ୍ଚାଇବାର ସାହାଯ୍ୟ ମଧ୍ୟ କରୁଛି। ଏହା ମାଧ୍ୟମରେ ଆମେ ଖୁବ୍ ଶୀଘ୍ର ସୂଚନା ମଧ୍ୟ ପାଇପାରୁଛେ।
1: କିନ୍ତୁ ଅନୁ, ଏହା ଅତ୍ୟଧିକ ବ୍ୟବହାର ଆମର ସମୟ, ପାଠପଢ଼ା, ସ୍ୱାସ୍ଥ୍ୟ ଏବଂ ପାରିବାରିକ ସମ୍ପର୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି ନା?
0: ତେବେ ସୋସିଆଲ ମିଡିଆ ଠାରୁ ଆମେ କେମିତି ଦୂରେଇ ରହିବା ସେ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ଆମର ଜଣେ ଶିକ୍ଷୟିତ୍ରୀ ଭଉଣୀଙ୍କ ଠାରୁ।
2: ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ,
2: ଆପଣଙ୍କ ପରିଚୟ ଦିଅନ୍ତୁ।
3: ମୁଁ ସ୍ୱପ୍ନା ହତା, ପେଶାରେ ଜଣେ ଶିକ୍ଷୟିତ୍ରୀ।
2: ଆଜି ଆମେ ଆଲୋଚନା କରିବା ସୋସିଆଲ ମିଡିଆ ଠାରୁ ଆମେ ନିଜକୁ କେମିତି ଦୂରେଇ ରଖିବା। ତ ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ସୋସିଆଲ ମିଡିଆ ମାନେ କ'ଣ ଆଉ ଏହାର ଆବଶ୍ୟକତା ଆମ ପାଇଁ କ'ଣ ରହିଛି?
3: ମ୍ୟାଡାମ ଦେଖନ୍ତୁ, କହିବାକୁ ଗଲେ ସୋସିଆଲ ମିଡିଆ ହେଉଛି ଏକ ଡିଜିଟାଲ ମାଧ୍ୟମ ବର୍ତ୍ତମାନ ସମୟ ପାଇଁ, ଯାହା ଗୋଟେ ଇଣ୍ଟରନେଟ୍ ସାହାଯ୍ୟରେ ଆମେ ଲୋକମାନଙ୍କ ସହିତ ଯୋଗାଯୋଗ କରୁ ତଥା ସୂଚନାର ଆଦାନ ପ୍ରଦାନ କରୁ, ବିଭିନ୍ନ ଫଟୋ, ଭିଡିଓ କିମ୍ବା ଲେଖା ଅନ୍ୟମାନଙ୍କୁ ମତାମତ କିମ୍ବା ସେୟାର କରୁ, ଯାହାଫଳରେ ଆମର କଣ ହୁଏ ନା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଖବର ଦେବା କିମ୍ବା ଆଣିବା, ଏଥିପାଇଁ ଆମକୁ ସୋସିଆଲ ମିଡିଆଟା ବହୁତ ସାହାଯ୍ୟ କରିଥାଏ। ବର୍ତ୍ତମାନ ବ୍ୟବହାର କରୁଛେ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ୟୁଟ୍ୟୁବ୍ କିମ୍ବା ଟ୍ୱିଟର ହଉ, ତ ଏହା ଫଳରେ କଣ ହୁଏ ନା ଆମର ଯାହା ଯୋଗାଯୋଗ ହୁଏ ଅନ୍ୟମାନଙ୍କ ସହିତ ତାହା ବହୁତ ସହଜ ହୋଇପାରିଥାଏ।
2: ଆଜିକାଲି ଛୋଟରୁ ବଡ଼ ସମସ୍ତେ ସୋସିଆଲ ମିଡିଆରେ ପ୍ରାୟ ବ୍ୟସ୍ତ ରହୁଛନ୍ତି, ତ ଏଇ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର କ୍ଷତି କରିଥାଏ କି?
3: ନିଶ୍ଚିତ ଭାବରେ, କାରଣ ଯାହା ଯାହା ଜିନିଷ ଆମ ଜୀବନକୁ ଅଧିକ ସୁଗମ କରେ, ଆମକୁ ଯାହା ଯାହା ଅତି ସହଜରେ ଉପଲବ୍ଧି ହୁଏ, ତାହାର ଖରାପ ପ୍ରଭାବ ବି ରହିଛି, ଭଲ ପ୍ରଭାବ ବି ରହିଛି। ତ ସୋସିଆଲ ମିଡିଆର ଯୋଉ ଖରାପ ପ୍ରଭାବଟା ରହିଛି, ତ ଅତ୍ୟଧିକ ଯଦି ଆମେ ଆସକ୍ତି ହେଇଯିବା ବା ଆଡିକ୍ଟ ହେଇଯିବା, ତାହେଲେ କଣ ହୁଏ ନା ଆମର ଜୀବନ ପ୍ରଭାବ ଉପରେ ବହୁତ ଖରାପ ପ୍ରଭାବ ପକାଏ। ଯଦି ଆମେ ଅଧିକ ଆଡିକ୍ଟ ହବା କିମ୍ବା ଅଧିକ ଆସକ୍ତି ହବା ସୋସିଆଲ ମିଡିଆ ପ୍ରତି, ଆମର ନିଜର ଯୋଉ ଦୈନନ୍ଦିନ ଜୀବନଶୈଳୀ ରହିଛି ତାହା ବହୁତ ମାତ୍ରାରେ ବାଧାପ୍ରାପ୍ତ ହବ ପ୍ରତ୍ୟେକ କାର୍ଯ୍ୟରେ, ତାହା ପାଠପଢା ହଉ କିମ୍ବା ନିଜର କାର୍ଯ୍ୟବ୍ୟସ୍ତତା ଜୀବନଶୈଳୀରେ ମଧ୍ୟ ସୋସିଆଲ ମିଡିଆ ଆସିଲେ ତାହାର ବି ବାଧାପ୍ରାପ୍ତ ହବ। ଏହା ବ୍ୟତୀତ ଅନେକ ମାନସିକ ଚିନ୍ତା ଆମ ଭିତରେ ଦେଖାଯିବ। ସୋସିଆଲ ମିଡିଆ ହଉଛି ଏପରି ଏକ ମାନେ ଏଡିକ୍ଟ ଖରାପ ଆସକ୍ତି, ଯାହାକି କଣ ହୁଏ ନା ମତେ ଏ ସମୟରେ ଯଦି ନ ଦେଖିବି, ମୋବାଇଲ ଦେଖିବିନି, ଫେସବୁକ୍ ଦେଖିବିନି, ମାନେ ଅଲଗା ଟାଇପ୍ର ଗୋଟେ ମାନସିକ ଚିନ୍ତା ମନକୁ ଆସିବ ଯେ ମତେ ଏଇ ଟାଇମ୍ରେ ଏଇଟା ଦେଖିବାର ହିଁ ଅଛି, ଯାହାଫଳରେ କଣ ହୁଏ ଆମର ପ୍ରତ୍ୟେକ କାର୍ଯ୍ୟରେ ଆମକୁ ତାହା ବାଧ କରିବ, ଆମେ ଆଗକୁ ବଢିବାରେ ଆମକୁ ବହୁତ ଖରାପ ପ୍ରଭାବ ଦେଖେଇଦବ।
2: ଯେତେବେଳେ ଆମେ ସୋସିଆଲ ମିଡିଆ ବ୍ୟବହାର କରିଥାଏ, ଆମେ ଭାବିଥାଉ ଯେ କମ ସମୟ ଦେଖିବୁ, କିନ୍ତୁ ସେଇ କମ ସମୟ ହେଇ ହେଇ ହିଁ ଅଧିକ ସମୟ ହେଇଯାଏ। ତ ଜଣେ ସୋସିଆଲ ମିଡିଆରେ ଏଡିକ୍ଟ ବା ଆସକ୍ତି ହେଇଛି ବୋଲି ଆମେ କେମିତି ଜାଣିବା?
3: ଦେଖନ୍ତୁ, ମୁଁ ଯେମିତି ଆଗରୁ କହିଲି, ପ୍ରତ୍ୟେକ ଜିନିଷର ବ୍ୟବହାର ଉପରେ ଖରାପ ଅଛି, ଭଲ ବି ଅଛି, କିନ୍ତୁ ଖରାପ ଜିନିଷ ପ୍ରତି ମନୁଷ୍ୟ କଣ କରେ ନା ଅଧିକ ଆକୃଷ୍ଟ ହୋଇଥାଏ, ଯାହାକି ଗୋଟେ ଡିଜିଟାଲ ମାଧ୍ୟମ ସୋସିଆଲ ମିଡିଆ, ଯାହାଫଳରେ ପ୍ରତ୍ୟେକ ଜିନିଷକୁ ଅତି ରଙ୍ଗୀନ ମାଧ୍ୟମରେ, ଚିତ୍ରଣ ମାଧ୍ୟମରେ ଯୋଉ ପ୍ରକାଶ କରାଯାଏ ତାହା ମଣିଷକୁ ବହୁତ ଆସକ୍ତି କରେ। ସେ ଦିଗରେ ଯେତେବେଳେ ଯାଏ ତ ସେ କେତେବେଳେ ସମୟ ନଷ୍ଟ କରିଦିଏ ସେ ଭିତରେ ସେ ନିଜେ ବି ଜାଣିପାରେନି। ମୁଁ ଭାବେ କି ମୁଁ 5 ମିନିଟ୍ ଦେଖିବି, ମନେକର ଇନଷ୍ଟାଗ୍ରାମ ହଉ କିମ୍ବା ଫେସବୁକ୍ ହଉ, 5 ମିନିଟ୍ ଦେଖିବି, ସେ ସେତିକି ଭିତରେ ସ୍କ୍ରଲ କରି କରିକି ଦେଖିକି ଘଣ୍ଟାଟି ବିତିଯାଏ, ସେ ଜାଣିପାରେନି ସେ ଘଣ୍ଟାଟି ଭିତରେ ତାର ଅନ୍ୟାନ୍ୟ କାମ ବି ଯୋଉ କରିଥାନ୍ତା ସେଥିରୁ ସେ ନିବୃତ ହୋଇଯାଏ, ଯାହାଫଳରେ ସମୟ ନଷ୍ଟ ହୁଏ, ଶାରୀରିକ ମାନସିକ ସମସ୍ୟା ଦେଖାଯାଏ, ଆମର ଚକ୍ଷୁ ଉପରେ ବା ଆଖି ଉପରେ ବହୁତ ଖରାପ ପ୍ରଭାବ ପଡେ। ତ ଏତେ ଯଦି ଆସକ୍ତି ହେଇଯାଏ ମଣିଷ, ତ ସେ କ୍ଷେତ୍ରରୁ ବାହାରିବାଟା ବହୁତ କଷ୍ଟ ହୋଇଯାଏ। ସେଥିପାଇଁ ଯେତେ ଆମେ ସୋସିଆଲ ମିଡିଆକୁ ନିଜଠୁ ଦୂରରେ ରଖିବା ସେତେ ଆମ ପାଇଁ ଭଲ। ତାର ଅନ୍ୟାନ୍ୟ ମାଧ୍ୟମ ଯାକ ବି ଅଛି ଯୋଉଥିପାଇଁ ଆମେ ସୋସିଆଲ ମିଡିଆକୁ ନିଜକୁ ଦୂରରେ ରଖିପାରିବା, ତାହା ବଦଳରେ ଆମେ ବିଭିନ୍ନ ଗପ ବହି ପଢିବା କିମ୍ବା ବିଭିନ୍ନ ପ୍ରେରଣାଦାୟୀ

0: ମଣିଷ ଅଛନ୍ତି ସେମାନଙ୍କର ଜୀବନଶୈଳୀ ଆମେ ଆପଣେଇବା, ତ ସେ କ୍ଷେତ୍ରରେ କଣ ହୁଏ ନା ଆମେ ସୋସିଆଲ ମିଡିଆ ଠୁ ଧୀରେ ଧୀରେ ଆମର ଯୋଉ ଆସକ୍ତି ଦୂରେଇ ହୋଇଯାଏ, ଆମେ ଭଲ ରାସ୍ତା ଆଡକୁ ଆମେ ନିଜକୁ ପ୍ରଗତି କରିଥାଉ।
1: ତ ଏଥିରୁ ପିଲାମାନେ କିଭଳି ଭାବରେ ମୁକ୍ତି ପାଇବେ?
0: ଆଜିକାଲିର ସବୁଠୁ ବଡ ସମସ୍ୟା ହଉଛି ପିଲାମାନଙ୍କର ସୋସିଆଲ ମିଡିଆ ପ୍ରତି, ମୋବାଇଲ ଫୋନ ପ୍ରତି ଅଧିକ ଆସକ୍ତି ହେବା, କାହିଁକି ନା ସେଥିରେ ଆମ ଅଭିଭାବକ ମାନଙ୍କର ମଧ୍ୟ ବହୁତ ଭୁଲ ରହୁଛି। ଛୋଟ ପିଲାଟି ଯେତେବେଳେ ଜନ୍ମ ହଉଛି, ସେ ଯେତେବେଳେ ଦେଖୁଛି ମୋବାଇଲ ଦେଖୁଛି, ସେ ବିନା ମୋବାଇଲରେ ବିନା ସୋସିଆଲ ମିଡିଆ, ତା ପାଇଁ ସୋସିଆଲ ମିଡିଆ କିଛି ନାହିଁ, କେବଳ ମୋବାଇଲ ଆଡିକ୍ଟ ଯୋଉଟା ରହୁଛି ଆମର ୟୁଟ୍ୟୁବ ହଉ କିମ୍ବା କୌଣସି ବିଭିନ୍ନ ଖେଳ ଯାହା ବି ହଉ, ସେ ମୋବାଇଲ ଦେଖିକି ଖାଇବା, ମୋବାଇଲ ଦେଖିକି ହିଁ ପ୍ରତ୍ୟେକ ଜିନିଷ କାର୍ଯ୍ୟ କରିବା, ଯାହାଫଳରେ କଣ ହୁଏ କୋମଳମତି ଶିଶୁମାନଙ୍କର ମାନସିକ ତଥା ଶାରୀରିକ ବିକାଶ ଉପରେ ବହୁତ ବାଧାପ୍ରାପ୍ତ ଦେଖାଯାଏ। ଯେତେବେଳେ ଛୋଟ ପିଲାଟି ତା ମା ତାକୁ ମୋବାଇଲ ଧରେଇ ଦିଅନ୍ତି ଖାଇବା ପାଇଁ ହଉ କିମ୍ବା କୌଣସି ଜାଗାରେ ପାଟି ଚୁପ କରିକି ରହିବା ପାଇଁ, ତ ସେ କ୍ଷେତ୍ରରେ କଣ ହୁଏ ପିଲାଟି ଏତେ ଏଡିକ୍ଟ ହେଇଯାଏ ବା ଆସକ୍ତି ହେଇଯାଏ ସୋସିଆଲ ମିଡିଆ ପ୍ରତି ବା ମୋବାଇଲ ପ୍ରତି, ତାହାର ବାହାରୁଥିବା ଯୋଉ ରଶ୍ମି ପିଲାର ମାନସିକ ତଥା ଶାରୀରିକ ବହୁତ ସମସ୍ୟା ଦେଖାଯାଏ, ପିଲାର ମସ୍ତିଷ୍କ ତଥା ବିଭିନ୍ନ ଶାରୀରିକ ଅଗ୍ରଗତି କ୍ଷେତ୍ରରେ ସେ ବାଧା ହୋଇଥାଏ। ତେଣୁ ଏ କ୍ଷେତ୍ରରେ ପିଲାମାନଙ୍କୁ ଆମେ ଦୂରରେ ରଖିବା ପାଇଁ ଛୋଟ ବେଳରୁ ହିଁ ସେମାନଙ୍କୁ ମୋବାଇଲ ଦବା କିମ୍ବା ସେମାନେ ପାଟି ଚୁପ କରିବା ପାଇଁ ସେମାନଙ୍କୁ ମୋବାଇଲ ଦବା ସବୁଠୁ ଖରାପ ଜିନିଷ, ତ ଏ କ୍ଷେତ୍ରରେ ଅଭିଭାବକ ମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ମୋବାଇଲ ଦବା ବଦଳରେ ଆମେ ଯଦି ତାଙ୍କୁ ରଙ୍ଗୀନ କିଛି କାମ କରିବାକୁ ଦବା କିମ୍ବା ଚିତ୍ର କରିବାକୁ ଦବା, କିଛି ଖେଳଣା ଦବା, ଯାହାଫଳରେ ସେମାନେ ତାହାରୁ ଡାଇଭର୍ଟ ହେଇପାରିବେ, ମୋବାଇଲ ପ୍ରତି ଡାଇଭର୍ଟ ନ ହେଇକି ସେମାନେ ଯଦି ଏ କ୍ଷେତ୍ରରେ ନିଜର ମୁଣ୍ଡକୁ ଲଗେଇବେ, ତ ସେ କ୍ଷେତ୍ରରେ ପିଲାର ମାନସିକ ଅଗ୍ରଗତି ହୋଇପାରିବ। ତେଣୁ ଯେତେ ସମ୍ଭବ ସୋସିଆଲ ମିଡିଆ ଠାରୁ ମୋବାଇଲ ଠାରୁ ପିଲାମାନଙ୍କୁ ଦୂରରେ ରଖିବା ଉଚିତ।
1: ମାନେ ପିଲାମାନେ ଯେମିତି ସୃଜନଶୀଳ କାମରେ ବ୍ୟସ୍ତ ରହିବେ, ନିଜର ସମୟ ବିନିଯୋଗ କରିବେ, ସେ ଦିଗରେ ଆମେ ସେମାନଙ୍କୁ ପ୍ରୋତ୍ସାହିତ କରିବା। ତ ଆଜିକାଲି ଆମେ ଡିଜିଟାଲ ଡିଟକ୍ସ କଥା ଶୁଣୁଛେ, ତ ଏଇ ଯୋଉ ଡିଜିଟାଲ ଡିଟକ୍ସ ମାନେ କଣ, ଆଉ ଦୈନନ୍ଦିନ ଜୀବନରେ ଆମର ଡିଜିଟାଲ ଡିଟକ୍ସ କିପରି ଆରମ୍ଭ କରିପାରିବା?
0: ଡିଜିଟାଲ ଡିଟକ୍ସ ହଉଛି ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ମ୍ୟାଡମ, ଯାହାକି ଆମ ଜୀବନକୁ ବହୁତ ମାତ୍ରାରେ ମାର୍ଜିତ କରିପାରିବ। ଦେଖନ୍ତୁ ଆମେ କେବଳ ଛୋଟ ପିଲାମାନଙ୍କ କଥା ନାହିଁ, ଆମେ ବଡମାନଙ୍କ କ୍ଷେତ୍ରରେ ବି ଦେଖିବା, ଆମେ ଯେତେବେଳେ ବି ସକାଳୁ ଉଠୁ, ଠୁଠୁ ଆମକୁ କଣ ଦରକାର ନା ପ୍ରଥମେ ମୋବାଇଲ ଦରକାର। ମୋବାଇଲ ଦେଖିଲେ ହିଁ ଆମେ ଆମର ନିଦଟା ଭାଙ୍ଗେ, ଅଫିସ ଗଲାବେଳେ ମୋବାଇଲ ଦେଖିବା, ଆମେ ରୋଷେଇ କଲାବେଳେ ମୋବାଇଲ ଦେଖିବା, ତ ପ୍ରତ୍ୟେକ କ୍ଷେତ୍ରରେ ଯୋଉ ମୋବାଇଲ ଦେଖୁଛେ, ତ କଣ ହେଇଯାଏ ନା ଏତେ ମାତ୍ରାରେ ଆମେ ମୋବାଇଲ ପ୍ରତି ଆଡିକ୍ଟ ହେଇଯାଉଛେ, ଆସକ୍ତି ହେଇଯାଉଛେ, ବିନା ମୋବାଇଲରେ ଆମେ ରହିପାରିବା ନାହିଁ, ତ ସେ କ୍ଷେତ୍ରରେ କଣ ହୁଏ ଆମର ମାନସିକ ଅବସାଦ ଯୋଉଟା ସେଇଟା ବଢେ, ସମ୍ପର୍କ ଭିତରେ ଦୂରତା ଆସେ, ନିଜର ଭାଇ ଭଉଣୀ ହଉ ବାପା ମା ହଉ କିମ୍ବା ସ୍ୱାମୀ ସ୍ତ୍ରୀ ହଉ ସେମାନଙ୍କ ମଧ୍ୟରେ ବହୁତ ସମ୍ପର୍କରେ ତିକ୍ତତା ପଳେଇ ଆସେ, କାରଣ ଆମେ ଯଦି ସମୟ ଦେବାନି ତ ସ୍ୱାଭାବିକ କଥା ସେ କ୍ଷେତ୍ରରେ ସମ୍ପର୍କରେ ତିକ୍ତତା ଆସିବ ହିଁ ଆସିବ। ତ ମୋବାଇଲ ଡିଟକ୍ସ ହଉଛି ସେଥିପାଇଁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ, ଯାହା ମାଧ୍ୟମରେ ଆମେ ନିଜକୁ ମୋବାଇଲ ଠାରୁ କିମ୍ବା ସୋସିଆଲ ମିଡିଆ ଠାରୁ ଆମେ ନିଜକୁ ଦୂରରେ ରଖିପାରିବା। ତ ନିଜକୁ ସମୟ ଦେବା, ପ୍ରଥମେ ଗୋଟେ ଶପଥ କରିବା ଯେ ମୁଁ ମୋବାଇଲ ୟୁଜ୍ କରିବିନି ଏତିକି ସମୟ ପର୍ଯ୍ୟନ୍ତ, ବାକି ଆମେ ନିଜକୁ ଗୋଟେ ଟାଇମ୍ ଫିକ୍ସ କରିବା ଯେ ଏତିକି ଟାଇମ୍ ପର୍ଯ୍ୟନ୍ତ ହିଁ ମୁଁ ମୋବାଇଲ ୟୁଜ୍ କରିବି, ତାପରେ ମୁଁ ମୋ ନିଜର ପରିବାରକୁ ସମୟ ଦେବି ତଥା ନିଜର ସାମାଜିକ ବନ୍ଧୁ ବାନ୍ଧବ ହଉ ସାଙ୍ଗସାଥିକୁ ସମୟ ଦେବି, ତ ସେ କ୍ଷେତ୍ରରେ କଣ ହୁଏ ନା ଆମର ମାନସିକ ଚାପଟା ଧୀରେ ଧୀରେ କମିବାକୁ ଲାଗେ, ଦେହ ମନ ଆଖି ସବୁ ସୁସ୍ଥ ରୁହେ, ନିଦ ଠିକ ସେ ହୁଏ, କାରଣ ମୋବାଇଲ ଠାରୁ ଆମେ ଯେତେ ନିଜକୁ ଦୂରରେ ରଖିବା, ମୁଁ କହୁନି ଯେ ପୁରା ଦୂରରେ ରଖିବା, ଯେତିକି ଆମକୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ସେତିକି ଆମେ ଆବଶ୍ୟକ ଅନୁସାରେ ବ୍ୟବହାର କରିବା, ଅନ୍ୟାନ୍ୟ ଟାଇମ୍ ଆମେ ନିଜ ସମ୍ପର୍କକୁ ଦବା, ଯାହାଫଳରେ କଣ ହୁଏ ନା ବାଲାନ୍ସ ଆସେ, ତ ସେଥିପାଇଁ ଡିଜିଟାଲ ଡିଟକ୍ସ ନିହାତି ଆବଶ୍ୟକ, ଯାହାଫଳରେ କଣ ହୁଏ ନା ଆମର ମାନସିକ ଅବସାଦ ହଉ, ଚିନ୍ତା ହଉ, ନିଦ୍ରା ହଉ, ଏଇସବୁ ସମସ୍ୟା ଦୂର ହୁଏ ଆଉ ମୋବାଇଲ ଠାରୁ ଆମର ଯେ ଆଡିକ୍ସନ କମିଥାଏ।
1: ତ ଶେଷରେ ଆମର ଶ୍ରୋତା ଭଉଣୀ ମାନଙ୍କୁ ଆପଣ କିଛି ବାର୍ତ୍ତା ଦେବାକୁ ଚାହିଁବେ କି?
0: ନିଶ୍ଚିତ ଭାବେ ମ୍ୟାଡମ, ମୁଁ କହିବାକୁ ଚାହିଁବି ପିଲାଟି ଛୋଟ ହଉ କିମ୍ବା ବଡ ହଉ କିମ୍ବା ଯିଏ ବି ହୁଅନ୍ତୁ, ଆମ ପାଇଁ ବିଜ୍ଞାନ ଯେତେ ଅଗ୍ରଗତି କରୁଛି ସେ ଆମର ସୁବିଧା ପାଇଁ ବହୁତ ସାରା ଜିନିଷ ତିଆରି କରୁଛି, ସେ ମୋବାଇଲ ହଉ, କମ୍ପ୍ୟୁଟର ହଉ, ଟ୍ୟାବ ହଉ, ଲ୍ୟାପଟପ ହଉ, ଯାହା କିଛି ବି ହଉ, କିନ୍ତୁ ତାହାର ଖରାପ ପ୍ରଭାବ ପ୍ରତି ବି ଆମେ ଗୁରୁତ୍ୱପୂର୍ଣ୍ଣ ଭାବରେ ନିଜକୁ ଭାବିବା ଆବଶ୍ୟକ ଯେ ଯଦି ଆମେ ଏହା ଅଧିକ ମାତ୍ରାରେ ବ୍ୟବହାର କରିବା, କୌଣସି ବି ଜିନିଷ ଯଦି ଆମେ ଅତିରୁଇତି ଯାହା ବି ଅଧିକ ମାତ୍ରାରେ ବ୍ୟବହାର କରିବା, ତାହା ଆମ ଶରୀର ପ୍ରତି ସମାଜ ପ୍ରତି କ୍ଷତିକାର ହବ ହିଁ ହବ, ତ ସେଥିପାଇଁ ନିଜକୁ ସମୟ ଦିଅନ୍ତୁ, ନିଜର ପରିବାରକୁ ସମୟ ଦିଅନ୍ତୁ। ମୋବାଇଲ କିଛି ସମୟ ପାଇଁ ଆମକୁ ଖୁସି ଦେଇପାରେ, କିନ୍ତୁ ତା ପଛରେ ଯୋଉ ବହୁତ ବଡ କ୍ଷତି ଘଟାଏ ତାହା ଆମେ କେବେ କଳନା ବି କରିପାରିବାନି, ସେଥିପାଇଁ ନିଜକୁ ଯେତେ ସୋସିଆଲ ମିଡିଆ ଠାରୁ ଯାହା ବି ଆମେ ଦୂରକୁ ରଖିପାରିବା ଆମ ପାଇଁ ବହୁତ

0: ଗୁରୁତ୍ୱପୂର୍ଣ୍ଣ ଜିନିଷ। ଆଉ ଗୋଟେ ଜିନିଷ ହେଲା, ମୁଁ କହିବାକୁ ଚାହିଁବି ଏଠାରେ, ଆଜିକାଲି ବହୁତ ଫ୍ରଡ୍ କଲ୍ ଠୁ ଆରମ୍ଭ କରିକି ବହୁତ ସାରା ସୋସିଆଲ ମିଡିଆର ମିସ୍ୟୁଜେସ୍ ହେଉଛି, ଯାହାଫଳରେ କଣ ହଉଛି ନା, ଫଟୋ କିମ୍ବା ଭିଡିଓ ଅପଲୋଡ ହଉ, ଯାହା ବି ହଉ, ଝିଅମାନେ ହୁଅନ୍ତୁ କିମ୍ବା ନାରୀମାନେ ହୁଅନ୍ତୁ କିମ୍ବା ଛୋଟ ପିଲା ହୁଅନ୍ତୁ, ବହୁତ ମାତ୍ରାରେ ଶିକାର ହଉଛନ୍ତି କିମ୍ବା ଗେମ୍ ଖେଳରେ ନିଜକୁ ବ୍ୟସ୍ତ ରହି ବହୁତ ଜୀବନ ମଧ୍ୟ ଯାଉଛି। ସେଥିପାଇଁ ଏଇସବୁ ଜିନିଷଠୁ ତ ବହୁତ ଭଲ ଯେ ଆମେ ସୋସିଆଲ ମିଡିଆ ଠାରୁ ଦୂରରେ ରଖିବା, ଯେତିକି ଦରକାର ସେତିକି ଆବଶ୍ୟକ ବେଳେ ବ୍ୟବହାର କରିବା, ଅନ୍ୟ ଟାଇମରେ ଏଥିରୁ ଆମେ ନିବୃତ ରହିବା, ଯାହାଫଳରେ ଆମର ଜୀବନ ଗୋଟେ ସହଜ, ସୁଗମ ଆଉ ବହୁତ ସୁନ୍ଦର ଜୀବନଟେ ଆମେ ଗଢିପାରିବା।
1: ସୋସିଆଲ ମିଡିଆ ଆମ ସମସ୍ତଙ୍କର କାର୍ଯ୍ୟରେ ଆସିଥାଏ, କିନ୍ତୁ ଆମେ ଦେଖି ଚାହିଁ ତାର ବ୍ୟବହାର କରିବା, ଯାହାଦ୍ୱାରା ଆମେ ଏକ ସୁନ୍ଦର ଜୀବନ ବିତାଇ ପାରିବା। ଯା ହଉ ମ୍ୟାଡମ୍, ଆଜି ଆପଣ ଆମକୁ ସମୟ ଦେଲେ। ସୋସିଆଲ ମିଡିଆ ଠାରୁ ଆମେ ନିଜକୁ କେମିତି ଦୂରେଇ ରଖିବା ସେ ସମ୍ପର୍କରେ ଆଲୋଚନା କଲେ, ସେଇଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ଧନ୍ୟବାଦ ମ୍ୟାଡମ୍, ନମସ୍କାର।

0: ବର୍ଷା ଋତୁ ପ୍ରକୃତିକୁ ସବୁଜ ସୁନ୍ଦର କରିଥାଏ, କିନ୍ତୁ ଏହି ସମୟରେ ଘର ଚାରିପାଖରେ ପାଣି ଜମି ରହିଲେ ମଶା ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ିଥାନ୍ତି। ଏହାଫଳରେ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଯାଏ। ସେଇଥିପାଇଁ ବର୍ଷା ଦିନରେ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ।
1: ଆମେ ଆମ ଘର ଚାରିପାଖରେ ପାଣି ଜମିବାକୁ ଦେବାନି। ନାଳ ଆଉ ଡ୍ରେନ୍କୁ ନିୟମିତ ସଫା କରିବା, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା, ପାଣି ରଖିଥିବା ପାତ୍ରକୁ ସବୁବେଳେ ଢାଙ୍କି ରଖିବା, ଆଉ ଶୋଇବା ବେଳେ ମଶାରୀ ବ୍ୟବହାର କରିବା।
0: ସ୍ୱଚ୍ଛତା କେବଳ ବ୍ୟକ୍ତିଗତ ଅଭ୍ୟାସ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ। ଆମେ ଯଦି ନିଜ ଘର ଓ ଆଖପାଖକୁ ସଫା ରଖିବା, ତେବେ ଆମ ପରିବାର, ପଡ଼ୋଶୀ ଆଉ ସମାଜ ସୁସ୍ଥ ରହିବ।
1: ତେବେ ଶ୍ରୋତା ଭଉଣୀ, ଆପଣଙ୍କ ପରିବାରର ସମସ୍ତେ ସୁସ୍ଥ ରହନ୍ତୁ, ଖୁସିରେ ରହନ୍ତୁ। ଏହି କାମନାର ସହିତ ଆଜି ପାଇଁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ଅନୁପମା ରାଜୁ,
0: ଆଉ ମୁଁ ଅପର୍ଣ୍ଣା ପଟ୍ଟନାୟକ।
1: ନମସ୍କାର।

0: ପ୍ରଚାର କଲୁ ମହିଳାଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଆଜି ପାଇଁ ଉପସ୍ଥାପନାରେ ଥିଲେ ଅନୁପମା ରାଜୁ ଏବଂ ଅପର୍ଣ୍ଣା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦିନ 1:50ରେ ଶୁଣିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିପାରିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ

0: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନଭସ୍କା ଡାଭାକୁପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଏବଂ ସଂସଦର ସଭାପତିଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବା ସହ ଉତ୍ତର ମାସିଡୋନିଆ ସାଂସଦକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କୃଷି, ଔଷଧ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାକାର ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜାଞ୍ଜିବରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ ଅଲି ମୁଇନୋମୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜାଞ୍ଜିବରସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ଓ ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ୍ତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି।

ଆକାଶବାଣୀରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000ରୁ ଅଧିକ ସ୍ଥାନରେ ସାଇକେଲ୍ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି, ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି, ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହିଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ ଦେଇଥାଏ। ଲଦାଖର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ସାଙ୍କୁ ସବ୍ଡିଭିଜନର ସଂଗ୍ରହ ଗ୍ରାମରେ ଗତକାଲି ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କାର୍ଗିଲ୍ ଜନ୍ସ୍କର୍ ଜାତୀୟ ରାଜପଥ NH-301ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ କୌଣସି ଜୀବନହାନୀ ନେଇ ଏପର୍ଯ୍ୟନ୍ତ ଖବର ହସ୍ତଗତ ହୋଇନଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସଡ଼କ ଯୋଗାଯୋଗ ନେଇ ପାଗ ପରିସ୍ଥିତି ଏବଂ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରାଯାଉଛି। ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ପ୍ରଭାବିତ ଅଞ୍ଚଳରେ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ତ୍ୱରିତ ପ୍ରତିକ୍ରିୟା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜମ୍ମୁ ଓ କାଶ୍ମୀରର କଟ୍ରା ଏବଂ ତ୍ରିକୁଟ ପାହାଡ଼ରେ ପ୍ରତିକୂଳ ପାଗ ଯୋଗୁଁ ଶ୍ରୀ ମାତା ବୈଷ୍ଣବଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆକାଶବାଣୀ ଜମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁସାରେ ପ୍ରତିକୂଳ ପାଗ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାତ୍ରା ପୁନଃ ଆରମ୍ଭ ନେଇ ତୀର୍ଥଯାତ୍ରୀଙ୍କୁ ସରକାରୀ ଚ୍ୟାନେଲ୍ ମାଧ୍ୟମରେ ଅବଗତ କରାଯିବ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭେନେଜୁଏଲା ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା 5119କୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସେଠାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେନେଜୁଏଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର 2 ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡ୍ମିଣ୍ଟନ ଖେଳାଳି। ଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ 3 ବିଶ୍ୱ ଟାଇଟଲ୍ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତଥରର ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ 3-ଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍।

ଶୁଣୁଥିଲେ ଇଂରାଜୀରେ ମିଡ୍ ଡେ ନ୍ୟୁଜ୍ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଖଣ୍ଡାନ୍ ଏହି କଥାଚିତ୍ରରୁ ନେଇଛୁ ପ୍ରଥମ ଗୀତଟି। ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଆଶା ଭୋସଲେ। ରାଜିନ୍ଦର କ୍ରିଶନଙ୍କ ଗୀତ, ସଙ୍ଗୀତ ରବି।

ଏଥର କଥାଚିତ୍ର ପ୍ୟାର କା ମୌସମ, ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ମଜରୁ ସୁଲତାନାପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ କଥାଚିତ୍ର ତିସ୍ରି ମଞ୍ଜିଲରୁ। ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁହ ସୁଲତାନାପୁରୀ। ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10 ଏବଂ ରାତି 10:55। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦିନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମଭିତ୍ତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତି, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋକମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9 ବିଳମ୍ବିତ ରାତ୍ର 3 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ ଏଫ୍ସିଆର୍ଏ ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଲାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି

0: ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତିମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତିମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଛି। ଚଳନ୍ତି ଭଣ୍ଡାରର ଗଣତିମଣତି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ଗଣତିମଣତି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ଗଣତିମଣତି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ। କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ ମାସ 23 ତାରିଖରୁ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପରିବେଶ ସଫା, ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ। ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି। ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30ରୁ ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜିକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜିକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସ୍ସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ଭଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପିଏମ୍ଏୱାଇ 2.0 ଅଧୀନରେ 3 ଏନ୍ଏସ୍ସିରେ ମୋଟ 826 ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ତାରିଖ ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ

ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। ଚାରିଟି ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9:00-6:00 ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ, ଆଜି ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବ ଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ରହିଛି ଜାତୀୟକରଣର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଓ କାହିଁକି, ଏ ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଶ୍ରୋତାଙ୍କ ମେସେଜର ଉତ୍ତର।

0: ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ଆଜି ଭେଟିଦେବୁ ଅପରାହ୍ନ 5:30। ଏଥିରେ ରହିଛି ବିଷୟ, ଜଳବାୟୁ ବାଦଲବା ଭିତରେ ଆମେ କାଇ ତାସ କଲେ ହେଇସି। ଏ ସମ୍ପର୍କରେ ଆପଣମାନେ ସିଧାସଳଖ ଆମ ସହିତ ଯୋଡ଼ି ହୋଇପାରିବେ। ଆମ ଯୋଗାଯୋଗ ନମ୍ବର 0685423069। ସନ୍ଧ୍ୟା 6:10 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାଲ, ଶେଖର ସେନ ଏବଂ ଆନନ୍ଦ କୁମାର। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ଭେଟିଦେବୁ ରାତି 7:30। ରାତି 8:15 ଶୁଣିବେ ଶ୍ରୋତାଙ୍କ ମତାମତକୁ ନେଇକି କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ରାତି 8:30 ଶୁଣିବେ ସମାଚାର ଦର୍ପଣ। ସମାଚାର ଦର୍ପଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ସଂସଦ କେ ସମୀକ୍ଷା ମୁଦ୍ଦେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପୁଣି ଥରେ କହି ରଖୁଛୁ, ସଂସଦ କେ ସମକ୍ଷ ମୁଦ୍ଦେ ଆଜି ରାତି 9:30 ଆପଣମାନେ ଶୁଣିପାରିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଭେଟିଦେବୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। ଏହି କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:48:17। ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନକୁ। ବର୍ତ୍ତମାନଠାରୁ ଅପରାହ୍ନ 5:00 ପର୍ଯ୍ୟନ୍ତ ଆପଣମାନେ ଏଫ୍ଏମ୍ର 103.6 MHz ଯୋଗେ ଶୁଣିପାରିବେ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ। ପୁଣି ଥରେ ଆପଣଙ୍କ ସହିତ ଭେଟ ହେବ ଅପରାହ୍ନ 5:00। ତେବେ ବର୍ତ୍ତମାନ ଆମକୁ ଏଇଠି ବିଦାୟ ଦିଅନ୍ତୁ।
1: बूंद जो बन गई मोती, इस फिल्म का दोगाना आपने सुना। मुकेश और सुमन कल्याणपुर का गाया, भरत व्यास की रचना थी।
2: अपने देश में बढ़ रही है यूरिन की समस्या, लोग परेशान हैं प्रोस्टेट की बीमारी से, जरूरी है सजगता और सचेत रहना।
3: यंग लोगों में जो होती है प्रॉब्लम, वो ज्यादा करके अर्जेंट कॉन्टिनेंस है, जो कभी भी स्ट्रेस के कारण, कभी कभी कैफीन वगैरह ज्यादा पदार्थ लेने के कारण, ये सब चीजों से वो कंट्रोल नहीं कर सकते, जो काफी हद तक दवाई से कंट्रोल में आ सकता है, जिसे हम अर्जेंट कॉन्टिनेंस कहते हैं।
2: यूरोलॉजिस्ट डॉक्टर उमेश ओझा चर्चा करेंगे प्रोस्टेट और यूरिन से जुड़ी तमाम बीमारियों पर। तो सुनिए सेहतनामा 20 जुलाई शाम 4 बजे सिर्फ विविध भारती पर।
4: इक्कीस जुलाई गीतकार आनंद बख्शी की याद का दिन।
5: ओ तेरे प्यार का।
4: 22 जुलाई पार्श्व गायक मुकेश का जन्मदिन।
6: मुबारक हो सबको समाये।
4: विविध भारती लेकर आ रहा है 2 खास कार्यक्रम। गीतकार आनंद बख्शी के बेटे राकेश आनंद बख्शी याद करेंगे अपने पिता को 21 जुलाई शाम 4 बजे।
7: उन्होंने क्या किया कि एक नौकरी पकड़ ली टाइम पास, एक सिनेमा हॉल था वहाँ पे पास में, पैसे नहीं चाहिए थे, फिल्म देखने को मिलता था फ्री में, वो छड़ी से जो उनको मार पड़ी है उसके बाद जबरदस्त मार पड़ी।
4: 22 जुलाई को स्टूडियो में होंगे 2 गायक मुख्तार शाह और गोविंद मिश्र, जो गाएंगे मुकेश के ढेर सारे गाने।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ, ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି ଶ୍ରୀପଦ୍ମା ସାହୁ ଏବଂ ସାଇ ସ୍ୱସ୍ତିକ ପାଢ଼ୀ।

0: ସବୁ ଦୀପ ଯେବେ ଲିଭିସାରିଥାଏ, ଆଖି ହୋଇଯାଏ ମୁଦି, ତୁମ ଛବି କିନ୍ତୁ ଉଜ୍ଜଳ ଦିଶାଇ ଭାବିବା ଆଗରୁ କିଛି।
1: ତୁମେ ଆସ ଛପି ଛପି, ନା ମୋ ମନର ଭାବରାଇ ଯେ ମୁଁ ଉଡ଼ି ବୁଲୁଥାଏ ତୁମକୁ ଯେ ଖୋଜି ଖୋଜି।
0: ସ୍ୱାଗତ ସାଥୀ ଆଜିର ଆଉ ଏକ ସୁନେଲି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ। ଆଜିର ସୁରଭି ଅଗଣାକୁ ଆପଣଙ୍କୁ ଭେଟିବାକୁ ଆସିଯାଇଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ସାଇ ସ୍ୱସ୍ତିକ।
0: ନମସ୍କାର।

0: ସାଥୀ, ଆପଣ ତ ଜାଣିଛନ୍ତି ପ୍ରତ୍ୟେକ ରବିବାରର ସୁରଭି କାର୍ଯ୍ୟକ୍ରମରେ ଆମେ ପଢ଼ୁ ଆପଣ ପଠାଇଥିବା ଏ ସପ୍ତାହ ଯାକର ଯୁବବାଣୀ କାର୍ଯ୍ୟକ୍ରମର ମତାମତ।
1: ତେବେ ଚାଲନ୍ତୁ ଡେରି ନ କରି ପଢିବା ପ୍ରଥମ ମେସେଜଟିକୁ ଯାହାକୁ ପଠାଇଛନ୍ତି ଶାଶ୍ୱତ ମହାପାତ୍ର ଭାଇ ଜୟପୁରରୁ।
0: ସେ ଲେଖିଛନ୍ତି, 12 ଜୁଲାଇ 2027 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ମେହକପା ଅସ୍ମିତା ଅପା, ଦୁହିଁଙ୍କ ଉପସ୍ଥାପନା ଭାରି ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ଆଜିର ଦିନର ବିଶେଷତ୍ୱ ଶୁଣିଲି ଭଲ ଲାଗିଲା। ହିନ୍ଦୀ ଗୀତ ଶୁଣିଲି ଭଲ ଲାଗିଲା। ରବି ନାରାୟଣ ନନ୍ଦ ସାର୍ଙ୍କ ସହ ସାକ୍ଷାତକାର ଶୁଣିଲି ଭଲ ଲାଗିଲା। ଏସ୍ଏମ୍ଏସ୍ ଇମେଲ ଭଏସ୍ ମେସେଜ ଶୁଣିଲି ଭଲ ଲାଗିଲା। ଜାଣିବା କଥା ଶୁଣିଲି ଭଲ ଲାଗିଲା।
1: ଧନ୍ୟବାଦ ଶାଶ୍ୱତ ମହାପାତ୍ର ଭାଇ, ଆପଣ ଏହିପରି ଆମର କାର୍ଯ୍ୟକ୍ରମ ଶୁଣି ଆମକୁ ମତାମତ ପଠାଉଥାନ୍ତୁ।

0: ଆମର ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ନୀଲୁ ଦାସ ଭାଇ ଶାସ୍ତ୍ରୀ ନଗର ବଲାଙ୍ଗୀରରୁ।
1: ସାଥୀ ସେ ଲେଖିଛନ୍ତି, 13 ଜୁଲାଇ 2027 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ। ପାଠ ପଢ଼ିଲେ ଯେ ସମସ୍ତେ ଚାକିରି କରିବେ ତାହା ଆମ ଭୁଲ ଧାରଣା। ପାଠ ପଢ଼ିଲେ ଆମେ ଶିକ୍ଷିତ ହୋଇ ଘରେ ବସି ରହିବା ଅପେକ୍ଷା ଚାକିରି ନହେଲା ନାହିଁ, ମନୁଷ୍ୟ ବ୍ୟବସାୟ କରି ମଧ୍ୟ ଚଳିପାରିବାର ତାର ଇଚ୍ଛାଶକ୍ତି ଥିବା ଦରକାର। ଗ୍ରାହକ ହେଉଛନ୍ତି ଜଣେ ବ୍ୟବସାୟ କରୁଥିବା ଲୋକଙ୍କର ଲକ୍ଷ୍ମୀ, ସେ ଏକଥା ବୁଝିବା ନିହାତି ଆବଶ୍ୟକ ରହିଛି। ଗ୍ରାହକ ଛୋଟ ହୋଇଥାନ୍ତୁ କିମ୍ବା ବଡ଼, ସମସ୍ତଙ୍କୁ ସମ୍ମାନ ଦେବା ଜଣେ ବ୍ୟବସାୟୀ ପାଇଁ ନିହାତି ଜରୁରୀ ଅଟେ, ଏ କଥାକୁ ଭୁଲିବା କଥା ନୁହେଁ। କାର୍ଯ୍ୟକ୍ରମ ସୁରଭି ସନ୍ଧ୍ୟାର ବହୁତ ସୁନ୍ଦର ଉପସ୍ଥାପନା କରିଥିଲେ ଅସ୍ମିତା ଭଉଣୀ ଏବଂ ମହକ ଭଉଣୀ। କିରାଣୀ ବ୍ୟବସାୟୀ ରବି ନାରାୟଣ ପଣ୍ଡା ଆଜ୍ଞାଙ୍କ ସହ ସାକ୍ଷାତକାର ଭଲ ଥିଲା, ହସପସରା ଭଲ ଲାଗିଲା। ସିନେମା ହଲ୍ର ଦୃଶ୍ୟ ହସକଥା ଏବଂ ଶ୍ରେଣୀଗୃହ ମଧ୍ୟରେ ଛାତ୍ରୀ ଏବଂ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳାପ ହସକଥା ଭାରି ଭଲ ଲାଗିଲା, ବହୁତ ବଢିଆ ଲାଗିଲା ସୁରଭି କାର୍ଯ୍ୟକ୍ରମ।
0: ଧନ୍ୟବାଦ ନୀଲୁ ଭାଇ, ଆପଣ ଏହିପରି ଆମ କାର୍ଯ୍ୟକ୍ରମ ଶୁଣି ଆମକୁ ମତାମତ ପଠାଉଥାନ୍ତୁ। ଦିଦି, ତମେ କଣ କିଛି ଭୁଲି ଯାଉନ?
1: କଣ?
0: ଓହୋ, ଆଜିର ବିଚାର।
1: ନା ନା, ସେମିତି କେମିତି ହବ। ସାଥୀ ଶୁଣନ୍ତୁ ଆଜିର ସୁନ୍ଦର ବିଚାରଟି। ସାଥୀ, ଆପଣମାନେ ଯାହା କାର୍ଯ୍ୟ କରୁଛନ୍ତି ତାକୁ ଗମ୍ଭୀରତାର ସହ ସମ୍ପୂର୍ଣ୍ଣ କରିବା ସହ ଭଲ ଭାବରେ କରନ୍ତୁ। ଏହାକୁ କେବେ ବି ଅଧା ବା ଅସମ୍ପୂର୍ଣ୍ଣ ସାରି ଦିଅନ୍ତୁ ନାହିଁ।
0: ନିଜର ସର୍ବୋତ୍ତମ ପ୍ରୟାସ ନ କରିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତୁ ନାହିଁ। ତେବେ ପରବର୍ତ୍ତୀ ମେସେଜଟି ପଠାଇଛନ୍ତି କେ ମୋହନ ରାଓ ଆଚାରି ଭାଇ ସୁନାରି ସ୍ୱିଟ୍ ଜୟପୁରରୁ।
1: ସେ ଲେଖିଛନ୍ତି, 12 ଜୁଲାଇ 2026 ରବିବାରର ସୁରଭି କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ମେହକ ମିଶ୍ର। ଆଜିର ବିଚାରରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମଟିକୁ। ବାଟେଘାଟରେ ସାକ୍ଷାତକାରଟି ଶୁଣି ଭଲ ଲାଗିଲା, ତାପରେ ଶ୍ରୋତାମାନେ ପଠାଇଥିବା ମେସେଜ ଏବଂ ଭଏସ୍ ମେସେଜ ଶୁଣି ଭଲ ଲାଗିଲା, ତାପରେ ହସପସରା ଏବଂ ଜଣା ଅଜଣା ଶୁଣି ମଧ୍ୟ ବହୁତ ଭଲ ଲାଗିଲା। ତେବେ କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିବାରୁ ଅସ୍ମିତା ଷଡ଼ଙ୍ଗୀ ଏବଂ ମେହକ ମିଶ୍ରଙ୍କୁ ଧନ୍ୟବାଦ।
0: ସେ ପରବର୍ତ୍ତୀ ମେସେଜଟି କରିଛନ୍ତି 13 ଜୁଲାଇ 2000

0: 2024 ସୂର୍ଯ୍ୟନୀ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସୁଶୀଲ ସାହୁ ଭାଇ ଆଉ ସରୋଜିନୀ ମଣ୍ଡଲ ଭଉଣୀ। ଆରମ୍ଭ କରିଥିଲେ ଆଜିର ବିଚାରରୁ, ତାହା ଶୁଣିକି ଭଲ ଲାଗିଲା। ସାହିତ୍ୟ ବିନା ସମାଜ ଅସମ୍ଭବ, ଏହି ଉପରେ ସମ୍ପାଦକୀୟ ଶୁଣିଲି, ତାହା ମଧ୍ୟ ଭଲ ଲାଗିଲା। ଗପସପରେ ଶିବାନୀ ଭଉଣୀଙ୍କ ଠାରୁ ସାକ୍ଷାତକାର ଶୁଣିକି ବହୁତ ଭଲ ଲାଗିଲା। ଜାଣିବା କଥାରେ ବହୁତ କିଛି ଜାଣିବାକୁ ପାଇଲି, ତାହା ମଧ୍ୟ ଭଲ ଲାଗିଲା। ସମସ୍ତ ପ୍ରୋଗ୍ରାମଟି ଭଲ ଥିଲା, ତେଣୁ ସୁଶୀଲ ସାହୁ ଭାଇ ଆଉ ସରୋଜିନୀ ମଣ୍ଡଲ ଭଉଣୀଙ୍କୁ ମୋର ଧନ୍ୟବାଦ।
1: ତାପରେ ସେ ଲେଖିଛନ୍ତି, 14 ଜୁଲାଇ 2026 ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ବର୍ଷା ମହାପାତ୍ର ଏବଂ ସ୍ମୃତି ପ୍ରଜ୍ଞା ପାତ୍ର। ଆଜିର ବିଚାରରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ଭାରତୀୟ କ୍ରିକେଟରେ ଓଡ଼ିଶା କ୍ରିକେଟ ଉପରେ ସମ୍ପାଦକୀୟ ଶୁଣି ଭଲ ଲାଗିଲା। ଖେଳ ହିଁ ଜୀବନରେ ଇଣ୍ଟରଭ୍ୟୁଟି ଶୁଣି ଭଲ ଲାଗିଲା। ତାପରେ ଖେଳ ପରିକ୍ରମାରେ ବିଭିନ୍ନ ଖେଳାଳିମାନଙ୍କ ବିଷୟରେ ଶୁଣି ମଧ୍ୟ ଭଲ ଲାଗିଲା। ଅତି ସୁନ୍ଦର ଉପସ୍ଥାପନା ପାଇଁ ବର୍ଷା ମହାପାତ୍ର ଭଉଣୀ ଏବଂ ସ୍ମୃତି ପ୍ରଜ୍ଞା ପାତ୍ରଙ୍କୁ ଧନ୍ୟବାଦ।
0: ସେ ପରବର୍ତ୍ତୀ ମେସେଜଟି କରିଛନ୍ତି, 15 ଜୁଲାଇ 2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତିମୟୀ ଆଉ ସାଇ ସ୍ୱସ୍ତିକ ଭାଇ, ଉଭୟଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲେ ତାହା ମଧ୍ୟ ଭଲ ଲାଗିଲା। ଆମ ସମୟର ଯୁବବାଣୀରେ ଧରିତ୍ରୀ ଶତପଥୀ ଭଉଣୀଙ୍କ ଠାରୁ ବହୁତ କିଛି ଜାଣିବାକୁ ପାଇଲି, ଆଉ ଜାଣିବା କଥାରୁ ମଧ୍ୟ ବହୁତ କିଛି ଜାଣିବାକୁ ମିଳିଲା। ତେଣୁ ସାଇ ସ୍ୱସ୍ତିକ ଭାଇ ଆଉ ସ୍ମୃତିମୟୀ ଭଉଣୀଙ୍କୁ ମୋର ବହୁତ ବହୁତ ଧନ୍ୟବାଦ।
1: ପରବର୍ତ୍ତୀ ମେସେଜରେ ସେ ଲେଖିଛନ୍ତି, 17 ଜୁଲାଇ 2026 ସମ୍ପର୍କ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସଲିମ ଖାନ ଭାଇ ଆଉ ସ୍ମୃତି ପ୍ରଜ୍ଞା ପାତ୍ର ଭଉଣୀ। ଆଜିର ବିଚାରରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ହ୍ୟାଲୋ ଗୁଞ୍ଜନରେ ଶ୍ରୋତାମାନଙ୍କର ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତଗୁଡ଼ିକ ଶୁଣି ଭଲ ଲାଗିଲା, ଏବଂ ସୁନ୍ଦର ଉପସ୍ଥାପନା ପାଇଁ ସଲିମ ଭାଇ ଆଉ ସ୍ମୃତି ଭଉଣୀଙ୍କୁ ଧନ୍ୟବାଦ।
0: ଶେଷ ମେସେଜଟି କରିଛନ୍ତି ସେ 18 ଜୁଲାଇ 2026 ଶନିବାର ଜୁଆନ କଥା ନେଇ ଆସିଥିଲେ ନରେନ୍ଦ୍ର ହରିଜନ ଆଉ ପୁଷ୍ପାଞ୍ଜଳି ଗୌଡ଼ ଭଉଣୀ। ମୋବାଇଲ ନିଶା ଏହି ସମ୍ପର୍କରେ ଶୁଣିଲେ ତାହା ମଧ୍ୟ ଭଲ ଲାଗିଲା। ସାକ୍ଷାତକାରରେ ଶୁଣିଲେ ଆଜିର ଯୁବପିଢ଼ି ରାଜନୀତି ପ୍ରତି କେତେ ସଚେତନ, ତାହା ମଧ୍ୟ ଭଲ ଲାଗିଲା। ଜାଣିବା କଥାରେ ବହୁତ କିଛି ଜାଣିବାକୁ ମିଳିଲା, ତାହା ମଧ୍ୟ ଭଲ ଲାଗିଲା। କହିବାକୁ ଗଲେ ସମସ୍ତ ପ୍ରୋଗ୍ରାମଟି ଭଲ ଥିଲା, ତେଣୁ ନରେନ୍ଦ୍ର ହରିଜନ ଭାଇ ଆଉ ପୁଷ୍ପାଞ୍ଜଳି ଗୌଡ଼ ଭଉଣୀଙ୍କୁ ମୋ ହୃଦୟରୁ ଧନ୍ୟବାଦ।
1: ଧନ୍ୟବାଦ ମୋହନ ଭାଇ, ଆପଣ ନିଜର ଦୈନନ୍ଦିନ ଜୀବନରୁ ସମୟ କାଢି ଆମର ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଥିବାରୁ ଏବଂ ପ୍ରତିଦିନ ଏହିପରି ମେସେଜ୍ ଦେଉଥିବାରୁ ଆଶା କରୁଛୁ ଆପଣ ଏହିପରି ଆମ ସହିତ ସମ୍ପର୍କରେ ରହିବେ। ସାଥୀ, ବର୍ତ୍ତମାନ ଶୁଣନ୍ତୁ ଆପଣ ପଠାଇଥିବା ଭଏସ୍ ମେସେଜ୍ ଗୁଡ଼ିକ।
2: ଚଉଦ ଜୁଲାଇ 2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟିକୁ ବହୁତ ସରସ ଓ ସୁନ୍ଦର ଭାବରେ ସୁନେଲି ଶୂନ୍ୟକୁ ନେଇ ଆସିଥିଲେ ସ୍ମୃତି ପ୍ରଜ୍ଞା ପାତ୍ର ବର୍ଷା ମହାପାତ୍ର, ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ହୋଇଥିଲା। ସମ୍ପାଦକୀୟ ଶୁଣିଥିଲେ ଯାହାର ବିଷୟବସ୍ତୁ ଥିଲା ଭାରତରେ କ୍ରିକେଟ ଖେଳ, ଓଡ଼ିଶାର କ୍ରିକେଟ ଖେଳାଳି, ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ ଯାହାର ବିଷୟବସ୍ତୁ ଥିଲା ଖେଳ ହିଁ ଜୀବନ, ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଭାଇଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାରକୁ ନେଇ ଆସିଥିଲେ ସ୍ମୃତି ପ୍ରଜ୍ଞା ପାତ୍ର। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତା ଜଣାଇଦେବେ। ଖେଳ ହିଁ ଜୀବନ ଉପଲକ୍ଷେ ଅନେକ କିଛି କଥା କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବାକୁ ପାଇଥିଲେ ସେ ଭାଇଙ୍କ ପାଖରୁ, ଏବଂ ସୁନ୍ଦର ଭାବରେ କୁଶ୍ଚିନ୍ ପଚାରିଥିଲେ ସ୍ମୃତି ପ୍ରଜ୍ଞା ପାତ୍ର ଏବଂ ସୁନ୍ଦର ଉତ୍ତର ଗୁଡିକ ପାଇଥିଲେ ସେ ଭାଇଙ୍କ ପାଖରୁ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଖେଳ ପରିକ୍ରମା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନେରା ହୋଇଛି। 15 ଜୁଲାଇ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟିକୁ ବହୁତ ସରସ ସୁନ୍ଦର ଭାବରେ ସୁନାଲି ସନ୍ଧ୍ୟାକୁ ନେଇ ଆସିଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଓ ସାଇ ଶକ୍ତିକ ପାଢ଼ୀ, ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ହୋଇଥିଲା। ଏକ ସୁନ୍ଦର ମୋର ପ୍ରିୟ ସାକ୍ଷାତକାର କାର୍ଯ୍ୟକ୍ରମ ଶୁଣିଥିଲି ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗରୁ, ଯାହାର ବିଷୟବସ୍ତୁ ଥିଲା ଆମ ସମୟର ଯୁଗବାଣୀ ତଥା ସ୍ମୃତିରେ ଯୁଗବାଣୀ। ଏ ସୁନ୍ଦର ବିଷୟବସ୍ତୁ ପରେ ପୂର୍ବତନ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗର ଉପସ୍ଥାପିକା ତଥା ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଓ ଘରଣୀ ବିଭାଗର ଉପସ୍ଥାପିକା କାର୍ଯ୍ୟକ୍ରମ କରୁଥିବା ଧରିତ୍ରୀ ଶତପଥୀ ମ୍ୟାମ୍ଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟିକୁ ବହୁତ ସରସ ସୁନ୍ଦର ଭାବରେ ସାକ୍ଷାତକାରଟିକୁ ନେଇ ଆସିଥିଲେ ସ୍ମୃତିମୟୀ ପାଣିଗ୍ରାହୀ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ, କାରଣ ଏତେ ସୁନ୍ଦର ଭାବରେ ଇଣ୍ଟରଭ୍ୟୁଟି ବହୁତ ଖୁସି ଲାଗିଥିଲା, ଏବଂ ଆମ ସମୟର ଯୁଗବାଣୀକୁ ନେଇକରି ଖୁବ୍ ମତାମତ ଗୁଡ଼ିକ ଧରିତ୍ରୀ ମ୍ୟାମ୍ଙ୍କ ପାଖରୁ ଜାଣିବାକୁ ପାଇଥିଲି, ଏବଂ ତା ସହିତ ସୁନ୍ଦର ଭାବରେ କୃଷି ଗୁଡିକ ପଚାରିଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଏବଂ ଧରିତ୍ରୀ ମ୍ୟାମ୍ଙ୍କ ପାଖରୁ ସୁନ୍ଦର ଭାବରେ ଉତ୍ତର ଗୁଡିକ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଓ ଶେଷରେ କିଛି ଜାଣିବା କଥା ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ଆକାଶବାଣୀ ଜୟପୁର ଯୁଗବାଣୀ ଦାୟିତ୍ୱ ବିଭାଗର ଦାୟିତ୍ୱ ରଞ୍ଜନ ସାର୍କୁ ଏବଂ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗର ଉପସ୍ଥାପିକା ସ୍ମୃତିମୟୀ ପାଣିଗ୍ରାହୀ ଓ ସାଇ ଶକ୍ତି ପାଢ଼ୀଙ୍କୁ ମୋ ତରଫରୁ ଏବଂ ତା ସହିତ ରଥଯାତ୍ରା ଉପଲକ୍ଷେ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଆଉ ଏତେ ସୁନ୍ଦର ଭାବରେ ଆପଣମାନେ କାର୍ଯ୍ୟ

0: କର୍ମଟି ପ୍ରଚାର ପ୍ରସାର କରିଥାନ୍ତୁ ଏବଂ ଆମକୁ ଏମିତି ଆପଣମାନେ ଉତ୍ସାହିତ କରନ୍ତୁ। ଆଉ ଯେତେ ବି ଉପସ୍ଥାପକ ଉପସ୍ଥାପିକା ଆକାଶବାଣୀ ଜୟପୁର ଯୋଗବାଡ଼ି ବିଭାଗର ପୂର୍ବତନ ଥିଲେ ସମସ୍ତଙ୍କ ଏମିତି ଆପଣମାନେ ଇଣ୍ଟରଭ୍ୟୁ ନିଅନ୍ତୁ ଆଉ ସମସ୍ତଙ୍କର ଖୁସିରେ ଖୁସି ଆମେ ଶୁଣିବେ ବୋଲି ଆଶା ବିଶ୍ୱାସ କରିଛି। 17 ଜୁଲାଇ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ ସୁନେଲି ସନ୍ଧ୍ୟାକୁ କାର୍ଯ୍ୟକ୍ରମଟିକୁ ବହୁତ ସୁନ୍ଦର ଭାବରେ ନେଇ ଆସିଥିଲେ ଶ୍ରୁତି ପ୍ରଜ୍ଞା ପାତ୍ର ସଲିମ ଖାନ, ତା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଶ୍ରୋତା ବନ୍ଧୁମାନଙ୍କର ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଏହି ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ଡିଲାଞ୍ଚଳ ଭୟ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି, ନମସ୍କାର।
1: ଧନ୍ୟବାଦ ନୀଳାଚଳ ଭାଇ, ଆପଣ ଏହିପରି ଆମର କାର୍ଯ୍ୟକ୍ରମ ଶୁଣି ଆପଣଙ୍କ ମତାମତ ପଠାଉଥାନ୍ତୁ।
2: ସାଥୀ, ଆଜିର ହସପସରାରେ ଶୁଣନ୍ତୁ ଏକ ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକଙ୍କ ମଧ୍ୟରେ ଏକ କଥାବାର୍ତ୍ତା।
1: ମ୍ୟାଡାମ ନମସ୍ତେ।
3: ନମସ୍ତେ ନମସ୍ତେ। ଆରେ ସାର୍, ଏତେ ଦିନ ପରେ ବ୍ୟାଙ୍କରେ ଆସିଛନ୍ତି।
1: ହଁ ହଁ, ମୋର ଟିକେ ବ୍ୟାଙ୍କ ବାଲାନ୍ସ ଚେକ୍ କରିବାର ଥିଲା ଆଉ ପଇସା ବି ଉଠେଇବାର ଥିଲା।
3: ଓହୋ ସାର୍, କଣ ଏତେ ସୁଖିସାକି ଯାଇଛନ୍ତି?
1: ହଁ ମ୍ୟାଡାମ, ଟିକେ ଡାଇଟିଂରେ ଅଛି ତ। ଆପଣ ଟିକେ ଜଲ୍ଦି ମୋର ପଇସାଟା ଟିକେ ଦେଖିଦେବେ କି?
3: ହଁ ହଁ ସାର୍, ଦେଖୁଛି ଦେଖୁଛି। ସାର୍, ମତେ ଲାଗୁଛି ଆପଣଙ୍କ ସହ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ବି ଡାଇଟିଂ କଲାଣି।
1: ବ୍ୟାଙ୍କରୁ ମନେ ପଡିଲା, ତମେ ନୋଟିସ କରିଛ ଆମ ଦେଶର କେତେ ବ୍ୟାଙ୍କ ଗୁଡିକ ଜାତୀୟକରଣ ହୋଇଗଲାଣି?
3: ହଁ ହଁ, କିନ୍ତୁ ତାର ଆବଶ୍ୟକତା କଣ ଥିଲା?
1: ଦିଦି, ମୁଁ ଏଇ କଥା ଜାଣିବା ପାଇଁ ଜଣେ ଅତିଥିଙ୍କୁ ଆଣିଛି।
3: ହଁ, ତାହେଲେ ଚାଲ ତାଙ୍କ ସହ କଥା ହୋଇ ଜାଣିବା ବ୍ୟାଙ୍କର ଜାତୀୟକରଣର ମୁଖ୍ୟ ଉଦ୍ଦେଶ୍ୟ କଣ ଏବଂ କାହିଁକି ଏହାର ଆବଶ୍ୟକତା ରହିଛି।
4: ଭଉଣୀ ନମସ୍କାର।
5: ନମସ୍କାର,
4: ସ୍ୱାଗତ କରୁଛି ଆଜି କାର୍ଯ୍ୟକ୍ରମକୁ।
5: ଧନ୍ୟବାଦ।
4: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦିଅନ୍ତୁ।
5: ମୋ ନାଁ ହଉଛି ଜାଗୃତି ମେହର ଆଉ ମୁଁ ଜୟପୁରରେ ରହୁଛି, ଏବେ ଜଷ୍ଟ ଗ୍ରାଜୁଏସନ ସରିଛି ମୋର।
4: ହେଲେ ମ୍ୟାଡମ, ଆପଣ ବ୍ୟାଙ୍କ ଜାତୀୟକରଣ ବିଷୟରେ ଜାଣିଛନ୍ତି କି ନାହିଁ?
5: ହଁ, ବ୍ୟାଙ୍କ ଜାତୀୟକରଣ ହେଉଛି ସରକାରଙ୍କ ଦ୍ୱାରା ବେସରକାରୀ ବ୍ୟାଙ୍କର ମାଲିକାନାକୁ ନିଜ ଅଧୀନକୁ ନେବା। ଏହାର ଉଦ୍ଦେଶ୍ୟ ଥିଲା କି ବ୍ୟାଙ୍କ ସେବାକୁ ସମସ୍ତ ଲୋକଙ୍କ ପାଖକୁ ପହଞ୍ଚାଇବା ଏବଂ ଦେଶର ସମତୁଳିତ ଆର୍ଥିକ ବିକାଶ କରିବା।
4: ଭାରତର ବ୍ୟାଙ୍କ ଜାତୀୟକରଣ କେବେ ହୋଇଥିଲା?
5: ଭାରତର ବ୍ୟାଙ୍କ ଜାତୀୟକରଣ 1969 ପ୍ରଥମ ପର୍ଯ୍ୟାୟରେ 14 ବଡ଼ ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା। ତା ସହିତ ପରେ 1980 ଆଉ 6 ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା।
4: ହେଲେ ଭଉଣୀ, ବ୍ୟାଙ୍କ ଜାତୀୟକରଣର ମୁଖ୍ୟ ଉଦ୍ଦେଶ୍ୟ ସବୁ କଣ ଥିଲା?
5: ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବା ପହଞ୍ଚାଇବା, କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଯୋଗାଇବା ଏବଂ ଦେଶର ଆର୍ଥିକ ବିକାଶକୁ ଆଗେଇ ନେବା, ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
4: ଏହା ଫଳରେ ସାଧାରଣ ଲୋକ କିପରି ଉପକୃତ ହେଲେ?
5: ଏହା ଫଳରେ ଗାଁରେ ବ୍ୟାଙ୍କ ଶାଖା ବଢିଲା, ତା ସହିତ ଲୋକମାନେ ସହଜରେ ଖାତା ଖୋଲି ପାରିଲେ ଏବଂ ସଞ୍ଚୟର ଅଭ୍ୟାସ ବଢିଲା ଏବଂ କୃଷି ଓ ଛୋଟ ବ୍ୟବସାୟ ପାଇଁ ଋଣ ମିଳିବା ମଧ୍ୟ ସହଜ ହେଲା, ତ ବହୁତ ଉପକୃତ ହେଲେ ଗାଁର ଲୋକମାନେ।
4: ହେଲେ ଆଜିର ସମୟରେ ବ୍ୟାଙ୍କ ଜାତୀୟକରଣର ପ୍ରାସଙ୍ଗିକତା କଣ?
5: ଆଜି ମଧ୍ୟ ସରକାରୀ ବ୍ୟାଙ୍କ ଆର୍ଥିକ ସମାବେଶ ସରକାରୀ ଯୋଜନାରେ ଲାଭ ପହଞ୍ଚାଇବା ଏବଂ ଦେଶର ଆର୍ଥିକ ସ୍ଥିରତା ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି।
4: ହେଲେ ଭଉଣୀ, ବ୍ୟାଙ୍କ ଜାତୀୟକରଣର ଆବଶ୍ୟକତା କାହିଁକି ପଡିଲା?
5: ବ୍ୟାଙ୍କ ଜାତୀୟକରଣର ଦେଖନ୍ତୁ, ଏବେ ସ୍ୱାଧୀନତା ପରେ ଦେଶର ଅଧିକାଂଶ ବ୍ୟାଙ୍କ ବେସରକାରୀ ହାତରେ ଥିଲା। ସେମାନେ ପ୍ରାୟତଃ ବଡ଼ ଶିଳ୍ପପତି ଓ ଧନୀ ବ୍ୟବସାୟୀଙ୍କୁ ଋଣ ଦେଉଥିଲେ। କୃଷକ, ଛୋଟ ବ୍ୟବସାୟୀ ଓ ଗ୍ରାମାଞ୍ଚଳରେ ଲୋକ ବ୍ୟାଙ୍କିଂ ସୁବିଧାରୁ ବଞ୍ଚିତ ଥିଲେ, ତ ଏହି ଅସମାନତାକୁ ଦୂର କରିବା ଓ ଦେଶର ସମସ୍ତ ଶ୍ରେଣୀର ଲୋକଙ୍କୁ ବ୍ୟାଙ୍କ ସେବା ଦେବା ପାଇଁ ବ୍ୟାଙ୍କ ଜାତୀୟକରଣ କରାଯାଇଥିଲା।
4: ଭଉଣୀ, ବ୍ୟାଙ୍କ ଜାତୀୟକରଣର ପ୍ରମୁଖ ଲାଭ କଣ ସବୁ ଅଛି?
5: ବ୍ୟାଙ୍କ ଜାତୀୟକରଣର ମାନେ ଏହା ଦ୍ୱାରା ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ବହୁତ ବଢିଲା ଏବଂ କୃଷକ, ଛାତ୍ରଛାତ୍ରୀ, ମହିଳା ଓ କ୍ଷୁଦ୍ର ଉଦ୍ୟୋଗୀମାନେ ସହଜରେ ଋଣ ପାଇବା ଆରମ୍ଭ କଲେ। ତା ସହିତ ଲୋକଙ୍କ ମଧ୍ୟରେ ସଞ୍ଚୟର ଅଭ୍ୟାସ ବଢିଲା ଏବଂ ଦେଶର ଆର୍ଥିକ ବିକାଶରେ ବ୍ୟାଙ୍କ ମାନଙ୍କ ଭୂମିକା ଅଧିକ ସକ୍ରିୟ ହେଲା।
4: ହେଲେ ଭଉଣୀ, 1969 ବ୍ୟାଙ୍କ ଜାତୀୟକରଣକୁ କାହିଁକି ଐତିହାସିକ କୁହାଯାଏ?
5: 1969 14 ବଡ ବ୍ୟାଙ୍କକୁ ଜାତୀୟକରଣ କରାଯାଇଥିଲା। ଏହା ଭାରତର ଆର୍ଥିକ ଇତିହାସରେ ଏକ ବଡ଼ ପଦକ୍ଷେପ ଥିଲା। ଏହାପରେ ବ୍ୟାଙ୍କିଂ ବ୍ୟବସ୍ଥା ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚିଲା ଏବଂ ଉନ୍ନତିର ଲାଭ ସମସ୍ତଙ୍କୁ ମିଳିବାର ସୁଯୋଗ ବଢିଲା।
4: ଭଉଣୀ, ଗ୍ରାମାଞ୍ଚଳର ବିକାଶରେ ବ୍ୟାଙ୍କ ଜାତୀୟକରଣର ଭୂମିକା କଣ?
5: ଜାତୀୟକରଣ ପରେ ହଜାର ହଜାର ବ୍ୟାଙ୍କ ଶାଖା ଗ୍ରାମାଞ୍ଚଳରେ ଖୋଲାଗଲା। କୃଷକମାନେ ଚାଷ ପାଇଁ ଋଣ ପାଇଲେ, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେଲା, ଛୋଟ ବ୍ୟବସାୟ ବୃଦ୍ଧି ପାଇଲା ଏବଂ ଗ୍ରାମୀଣ ଅର୍ଥନୀତି ମଜବୁତ ମଧ୍ୟ ହୋଇଗଲା।
4: କୃଷିମାନଙ୍କ ପାଇଁ ବ୍ୟାଙ୍କ ଜାତୀୟକରଣ କିପରି ଉପକାରୀ ହେଲା?
5: କୃଷିମାନ

0: ଙ୍କ ପାଇଁ ଦେଖନ୍ତୁ, ପୂର୍ବରୁ କୃଷକମାନେ ସାହୁକାରଙ୍କ ଠାରୁ ଅଧିକ ସୁଧରେ ଟଙ୍କା ନେଉଥିଲେ। ଜାତୀୟକରଣ ପରେ ସେମାନେ କମ୍ ସୁଧରେ କୃଷି ଋଣ ପାଇଲେ ଏବଂ ବିହନ, ସାର, କୃଷି ଯନ୍ତ୍ର କିଣିବା ସହଜ ହେଲା ଏବଂ କୃଷି ଉତ୍ପାଦନ ମଧ୍ୟ ବଢିଲା।
1: ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଙ୍କ ଜାତୀୟକରଣର ଗୁରୁତ୍ୱ କଣ ରହିଛି?
0: ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ଶିକ୍ଷା ଋଣ ସାହାଯ୍ୟରେ ପାଉଛନ୍ତି। ଉଚ୍ଚ ଶିକ୍ଷା, ବୈଦେଶିକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ ପାଇଁ ବ୍ୟାଙ୍କ ସହଯୋଗ କରୁଛି। ଏହା ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ବହୁତ ସାହାଯ୍ୟ କରୁଛି।
1: ତେବେ ମହିଳା ଶକ୍ତିକରଣର ବ୍ୟାଙ୍କର ଭୂମିକା କଣ?
0: ବ୍ୟାଙ୍କ ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଛୋଟ ବ୍ୟବସାୟ ଓ ସ୍ୱରୋଜଗାର ପାଇଁ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ଅନେକ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି।
1: ତେବେ ଭଉଣୀ, ବ୍ୟାଙ୍କ ଜାତୀୟକରଣ ଦେଶର ଅର୍ଥନୀତିକୁ କିପରି ପ୍ରଭାବିତ କଲା?
0: ଦେଶର ସଞ୍ଚୟ ବଢିଲା, ତା ସହିତ ନିବେଶ ବଢିଲା, ତା ସହିତ କୃଷି, ଶିଳ୍ପ ଓ ସେବା କ୍ଷେତ୍ରରେ ଉନ୍ନତି ମଧ୍ୟ ହେଲା। ଏହାଦ୍ୱାରା ଦେଶର ସାମଗ୍ରିକ ଆର୍ଥିକ ବିକାଶକୁ ଗତି ମଧ୍ୟ ମିଳିଲା।
1: ବ୍ୟାଙ୍କ ଜାତୀୟକରଣର କିଛି ଅସୁବିଧା ମଧ୍ୟ ଥିଲା କି?
0: ହଁ, କେତେକ ସମୟରେ ଋଣ ଫେରସ୍ତ ନ ହେବା କିମ୍ବା କାର୍ଯ୍ୟରେ ବିଳମ୍ବ ହେବା, ଅଧିକ କାଗଜପତ୍ର ଓ ବ୍ୟବସ୍ଥାପନଗତ ସମସ୍ୟା ଦେଖାଯାଇଥିଲା। ତଥାପି ଏହାର ସାମାଜିକ ଲାଭ ଅଧିକ ଥିଲା। ଯଦି ଆମେ ଅସୁବିଧାକୁ କମ୍ପେୟାର କରିବା, ଦେନ୍ ସାମାଜିକ ଲାଭଟା ବହୁତ ବେଶୀ ଥିଲା।
1: ଡିଜିଟାଲ ବ୍ୟାଙ୍କିଂ ଯୁଗରେ ଜାତୀୟକରଣର ପ୍ରାସଙ୍ଗିକତା ଅଛି କି?
0: ନିଶ୍ଚୟ, ଆଜି ମଧ୍ୟ ସରକାରୀ ବ୍ୟାଙ୍କ ମାନେ ଜନଧନ ଯୋଜନା, ଡିବିଟି, ୟୁପିଆଇ, ପେନ୍ସନ, ଛାତ୍ରବୃତ୍ତି ଓ ଅନ୍ୟାନ୍ୟ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବଡ଼ ଭୂମିକା ନେଉଛନ୍ତି।
1: ହେଲେ ଯୁବପିଢ଼ିଙ୍କ ପାଇଁ ବ୍ୟାଙ୍କିଂ ଜ୍ଞାନ କାହିଁକି ଜରୁରୀ?
0: ଆଜିର ଯୁଗରେ ସଞ୍ଚୟ, ନିବେଶ, ଡିଜିଟାଲ ପେମେଣ୍ଟ, ଋଣ ଓ ଆର୍ଥିକ ପରିକଳ୍ପନା ବିଷୟରେ ଜ୍ଞାନ ଥିବା ଆବଶ୍ୟକ। ଏହା ହେଉଛି ଯୁବପିଢ଼ିଙ୍କ ଆର୍ଥିକ ଭାବେ ସ୍ୱାବଲମ୍ବୀ କରେ। ସେଥିପାଇଁ ବ୍ୟାଙ୍କିଂର ଜ୍ଞାନ ରହିବା ନିହାତି ଜରୁରୀ ଆଜିକାଲିକା ଯୁବପିଢ଼ି ମାନଙ୍କ ପାଇଁ।
1: ହେଲେ ଭଉଣୀ, ବ୍ୟାଙ୍କ ଜାତୀୟକରଣରୁ ଆମେ କଣ ଶିଖିବା ଉଚିତ?
0: ବ୍ୟାଙ୍କ ଜାତୀୟକରଣରୁ ଆର୍ଥିକ ସେବା ସମସ୍ତଙ୍କ ପାଇଁ ସମାନ ଭାବେ ଉପଲବ୍ଧ ହେବା ଉଚିତ ଏବଂ ବିକାଶ ସେତେବେଳେ ସଫଳ ହୁଏ ଯେତେବେଳେ ସମାଜର ପ୍ରତ୍ୟେକ ଶ୍ରେଣୀ ଏହାର ଲାଭ ପାଆନ୍ତି।
1: ବ୍ୟାଙ୍କ ଜାତୀୟକରଣ ପରେ ଆର୍ଥିକ ସମାବେଶ କିପରି ବଢିଲା?
0: ବ୍ୟାଙ୍କ ଖାତା ଖୋଲିବା ସହଜ ହେଲା, ତା ସହିତ ଗ୍ରାମାଞ୍ଚଳରେ ଶାଖା ବଢିଲା ଏବଂ ସରକାରୀ ସହାୟତା ସିଧାସଳଖ ଲୋକଙ୍କ ଖାତାକୁ ପହଞ୍ଚିବା ଆରମ୍ଭ ହେଲା। ଏହା ଆର୍ଥିକ ସମାବେଶକୁ ମଧ୍ୟ ଅଧିକ ଶକ୍ତିଶାଳୀ କରିଲା।
1: ହେଲେ ଭଉଣୀ, ବ୍ୟାଙ୍କ ଓ ଦେଶର ବିକାଶର ସମ୍ପର୍କ କଣ?
0: ବ୍ୟାଙ୍କ ସଞ୍ଚୟ ସଂଗ୍ରହ କରେ ଓ ସେହି ଅର୍ଥକୁ କୃଷି, ଶିଳ୍ପ, ଶିକ୍ଷା ଓ ଭିତ୍ତିଭୂମି ବିକାଶରେ ନିବେଶ କରେ। ତେଣୁ ବ୍ୟାଙ୍କ ଯେତେ ଶକ୍ତିଶାଳୀ, ଦେଶର ଅର୍ଥନୀତି ମଧ୍ୟ ସେତେ ମଜବୁତ।
1: ହେଲେ ଭଉଣୀ, ବ୍ୟାଙ୍କ ଜାତୀୟକରଣ ପରେ ଦେଶର ସଞ୍ଚୟ ହାର ଉପରେ କି ପ୍ରଭାବ ପଡିଲା?
0: ବ୍ୟାଙ୍କ ଜାତୀୟକରଣ ପରେ ଦେଶର ବିଭିନ୍ନ ଅଞ୍ଚଳରେ ନୂତନ ବ୍ୟାଙ୍କ ଶାଖା ଖୋଲାଗଲା। ଏହାଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାଙ୍କର ଟଙ୍କା ସଞ୍ଚୟ କରିବାର ଅଭ୍ୟାସ ବଢିଲା। ପୂର୍ବରୁ ଯେଉଁ ଲୋକମାନେ ଘରେ ଟଙ୍କା ରଖୁଥିଲେ କିନ୍ତୁ ପରେ ସେମାନେ ବ୍ୟାଙ୍କରେ ଜମା କରିବା ଆରମ୍ଭ କଲେ ଏବଂ ଏହି ସଞ୍ଚିତ ଅର୍ଥକୁ ବ୍ୟାଙ୍କ ଦେଶର ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିପାରିଲେ।
1: ହେଲେ ଭଉଣୀ, ବ୍ୟାଙ୍କ ଜାତୀୟକରଣ ଆର୍ଥିକ ସମାବେଶ ମଧ୍ୟରେ କି ସମ୍ପର୍କ ରହିଛି?
0: ଆର୍ଥିକ ସମାବେଶର ଅର୍ଥ ହେଉଛି ସମାଜର ପ୍ରତ୍ୟେକ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବା। ତ ବ୍ୟାଙ୍କ ଜାତୀୟକରଣ ପରେ ଗ୍ରାମାଞ୍ଚଳ, ପଛୁଆ ଅଞ୍ଚଳ ଏବଂ ଦରିଦ୍ର ଶ୍ରେଣୀର ଲୋକମାନେ ବ୍ୟାଙ୍କିଙ୍ଗ ଅବସ୍ଥା ସହ ଯୋଡ଼ି ହେଲେ। ଏହାଦ୍ୱାରା ସରକାରୀ ସହାୟତା, ପେନ୍ସନ୍, ଛାତ୍ରବୃତ୍ତି ଓ ବିଭିନ୍ନ ଯୋଜନାର ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ଖାତାକୁ ପହଞ୍ଚିବା ସମ୍ଭବ ହେଲା।
1: ବର୍ତ୍ତମାନ ସମୟରେ ସରକାରୀ ବ୍ୟାଙ୍କ ମାନଙ୍କର ଭୂମିକା ସବୁ କଣ ରହିଛି?
0: ଆଜି ସରକାରୀ ବ୍ୟାଙ୍କ ମାନେ କେବଳ ଋଣ ଓ ସଞ୍ଚୟ ସେବା ନୁହେଁ, ବରଂ ଡିଜିଟାଲ ବ୍ୟାଙ୍କିଙ୍ଗ, ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍ଗ, କୃଷି ଋଣ, ଶିକ୍ଷା ଋଣ, ଷ୍ଟାର୍ଟଅପ୍ ଋଣ ଓ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀ ରୂପାୟଣରେ ମୁଖ୍ୟ ଭୂମିକା ନେଉଛନ୍ତି, ଯେଉଁମାନେ ଦେଶର ଆର୍ଥିକ ସ୍ଥିରତାର ଏକ ମୁଖ୍ୟ ଆଧାର।
1: ହେଲେ ଭଉଣୀ, ବ୍ୟାଙ୍କ ଜାତୀୟକରଣରୁ ଯୁବ ଉଦ୍ୟୋଗୀ ମାନେ କିପରି ଲାଭ ପାଉଛନ୍ତି?
0: ଆଜିର ଯୁବପିଢ଼ି ଷ୍ଟାର୍ଟଅପ୍, କ୍ଷୁଦ୍ର ଶିଳ୍ପ, ଏମ୍ଏସ୍ଏମ୍ଇ ଓ ସ୍ୱରୋଜଗାର ପାଇଁ ସରକାରୀ ବ୍ୟାଙ୍କରୁ ସହଜ ସର୍ତ୍ତରେ ଋଣ ପାଇପାରୁଛନ୍ତି। ଏହା ଯୁବମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା, ନୂତନ ରୋଜଗାର ସୃଷ୍ଟି କରିବା ଓ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରୁଛି।
1: ଭଉଣୀ, ଯୁବପିଢ଼ିଙ୍କ ପାଇଁ ଆବଶ୍ୟକ ବାର୍ତ୍ତା କଣ?
0: ଯୁବପିଢ଼ି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସଠିକ ଭାବରେ ବ୍ୟବହାର କରନ୍ତୁ ଏବଂ ନିୟମିତ ସଞ୍ଚୟ କରନ୍ତୁ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗକୁ ସୁରକ୍ଷିତ ଭାବେ ବ୍ୟବହାର କରନ୍ତୁ ଏବଂ ଆର୍ଥିକ ସଚେତନତା ମଧ୍ୟ ବଢାନ୍ତୁ। ଏହା ମୋର ଆଜିକା ଯୁବପିଢ଼ିଙ୍କ ପାଇଁ ବାର୍ତ୍ତା ରହିବ।
1: ତେବେ ଭଉଣୀ, ବ୍ୟାଙ୍କ ଜାତୀୟକରଣ ବିଷୟରେ ଆପଣଙ୍କର ଶେଷ ବାର୍ତ୍ତା କଣ?
0: ବ୍ୟାଙ୍କ ଜାତୀୟକରଣ କେବଳ ଏକ ଆର୍ଥିକ ନୀତି ନୁହେଁ, ଏହା ସାମାଜିକ ନ୍ୟାୟ ଓ ସମାନ ବିକାଶର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ି ଦେଶର ଆର୍ଥିକ ପ୍ରଗତିକୁ ଗତି ଦେଇଛି। ଯୁବପିଢ଼ିଙ୍କୁ ଆର୍ଥିକ ସଚେତନତା ବଢ଼ାଇ ବ୍ୟାଙ୍କିଙ୍ଗ ସେବାରେ ସଠିକ ବ୍ୟବହାର କରି ଦେଶର

0: ବିକାଶରେ ସହଭାଗୀ ହେବା ଉଚିତ।
1: ଧନ୍ୟବାଦ ଭଉଣୀ, ଆପଣ ସାଙ୍ଗ କଥା ହେଇ ବହୁତ ଖୁସି ଲାଗିଲା।
0: ମତେ ମଧ୍ୟ ବହୁତ ଖୁସି ଲାଗିଲା ଏବଂ ଆପଣ ମତେ କହିବାର ସୁଯୋଗ ଦେଇଥିବାରୁ ସେଥିପାଇଁ ମଧ୍ୟ ଧନ୍ୟବାଦ।
1: ରହିଲୁ ଭଉଣୀ, ନମସ୍କାର।
0: ନମସ୍କାର
2: ଦିଦି, ଆମ ଅତିଥିଙ୍କ ସହ ଆଲୋଚନାରୁ ଆମେ ବ୍ୟାଙ୍କ ବିଷୟରେ କେତେ କଥା ଜାଣିପାରିଲୁ ନା?
3: ହଁ, ଠିକ କହିଛ। ବ୍ୟାଙ୍କର ଜାତୀୟକରଣ ନିଶ୍ଚୟ ଏକ ଆବଶ୍ୟକୀୟ ପଦକ୍ଷେପ, କିନ୍ତୁ ସ୍ୱସ୍ତିକ, ତମେ ସୁରେନ୍ଦ୍ର ମହାନ୍ତିଙ୍କ ବିଷୟରେ କିଛି ଜାଣିଛ କି?
2: ବୁଝିଗଲି ବୁଝିଗଲି, ତମେ ଜାଣିବା କଥାର ସମୟ ହେଇଗଲାଣି ବୋଲି ଇସାରା ଦେଉଛ ନା?
3: ହଁ, ଠିକ ବୁଝିଲ। ତେବେ ସାଥୀ ଶୁଣନ୍ତୁ କିଛି ଜାଣିବା କଥା। ପ୍ରଥମେ ଶୁଣନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କ ବିଷୟରେ।
2: ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କଥାକାର, ଔପନ୍ୟାସିକ ଏବଂ ପ୍ରବନ୍ଧକାର। ତାଙ୍କ ରଚନାରେ ସାମାଜିକ ଜୀବନ, ଇତିହାସ, ମାନବୀୟ ମୂଲ୍ୟବୋଧ ଏବଂ ମନସ୍ତତ୍ୱର ସୁନ୍ଦର ଚିତ୍ରଣ ଦେଖିବାକୁ ମିଳେ। ସେ ଓଡ଼ିଆ ଗଳ୍ପ ଏବଂ ଉପନ୍ୟାସକୁ ନୂତନ ଦିଗ ପ୍ରଦାନ କରିଥିଲେ। ତାଙ୍କ ଭାଷା ଥିଲା ସରଳ, ସାବଲୀଳ ଏବଂ ଭାବପୂର୍ଣ୍ଣ। ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ରଚନା ଆଜି ମଧ୍ୟ ପାଠକମାନଙ୍କ ମନରେ ଆଦୃତ। ତାଙ୍କର କିଛି ସ୍ମରଣୀୟ କୃତିଗୁଡ଼ିକ ହେଲା ନୀଳଶୈଳ, ଅନ୍ଧ ଦିଗନ୍ତ, ମରାଳର ମୃତ୍ୟୁ, କୃଷ୍ଣଚୂଡ଼ା ଇତ୍ୟାଦି। ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଅବିସ୍ମରଣୀୟ ସ୍ରଷ୍ଟା।
3: ସାଥୀ ଏହାପରେ ଶୁଣନ୍ତୁ ସୁବୋଧ ପଟ୍ଟନାୟକଙ୍କ ବିଷୟରେ। ସୁବୋଧ ପଟ୍ଟନାୟକ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ ଔପନ୍ୟାସିକ ଏବଂ ଗାଳ୍ପିକ। ତାଙ୍କ ଲେଖାରେ ତତ୍କାଳୀନ ସମାଜ, ଗ୍ରାମୀଣ ଜୀବନ, ମାନବୀୟ ସମ୍ପର୍କ ଏବଂ ସାମାଜିକ ସମସ୍ୟାର ବାସ୍ତବ ଚିତ୍ର ଫୁଟି ଉଠେ। ସରଳ ଭାଷା ଏବଂ ଜୀବନ ଘନିଷ୍ଠ କାହାଣୀ ତାଙ୍କ ରଚନାର ବିଶେଷତ୍ୱ। ସେ ପାଠକଙ୍କୁ ଚିନ୍ତା କରିବାକୁ ପ୍ରେରିତ କରନ୍ତି। ତାଙ୍କର କିଛି କୃତିଗୁଡ଼ିକ ହେଲା ଯାଜ୍ଞସେନୀ, ଅସନ୍ତ ଅରଣ୍ୟ, ଅନ୍ଧାରର ଛାଇ, ମଣିଷର କାହାଣୀ ଇତ୍ୟାଦି। ଓଡ଼ିଆ ସାହିତ୍ୟରେ ସୁବୋଧ ପଟ୍ଟନାୟକଙ୍କ କୃତି ସ୍ମରଣୀୟ।
2: ସାଥୀ ଏହାପରେ ଶୁଣିବା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ବିଷୟରେ। ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ ସାହିତ୍ୟର ଜଣେ ପ୍ରତିଷ୍ଠିତ କଥାକାର ଏବଂ ଔପନ୍ୟାସିକ। ସେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ସାମାଜିକ ସଚେତନତା ଏବଂ ମନସ୍ତାତ୍ତ୍ୱିକ ବିଶ୍ଳେଷଣକୁ ତାଙ୍କ ରଚନାରେ ସ୍ଥାନ ଦେଇଛନ୍ତି। ତାଙ୍କ ଭାଷା ମାର୍ଜିତ, ସରଳ ଏବଂ ପ୍ରଭାବଶାଳୀ। ସେ ଅନେକ ଉପନ୍ୟାସ, ଗଳ୍ପ ଏବଂ ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କ ରଚନା ମାନବ ଜୀବନର ସତ୍ୟକୁ ଉପସ୍ଥାପନ କରେ। ନରକର ଗୋଟିଏ ସନ୍ଧ୍ୟା, ଶକୁନ୍ତଳା, ଚଳନ୍ତି ଠାକୁର, ଦକ୍ଷିଣ ବ୍ରତ ଆଦି ତାଙ୍କର କିଛି ଶ୍ରେଷ୍ଠ କୃତି।
3: ଶେଷରେ ଶୁଣନ୍ତୁ ସାଥୀ ବ୍ରଜନାଥ ବଡ଼ଜେନାଙ୍କ ବିଷୟରେ। ବ୍ରଜନାଥ ବଡ଼ଜେନା ଓଡ଼ିଆ ସାହିତ୍ୟର ଜଣେ ପ୍ରସିଦ୍ଧ କବି, ନାଟ୍ୟକାର ଏବଂ ଗଦ୍ୟକାର ଅଟନ୍ତି। ସେ 19 ଶତାବ୍ଦୀର ଓଡ଼ିଆ ସାହିତ୍ୟ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ତାଙ୍କ ରଚନାରେ ଦେଶପ୍ରେମ, ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ସଚେତନତାର ପ୍ରତିଫଳନ ଦେଖାଯାଏ। କିଶୋରାନନ୍ଦ ଚମ୍ପୁ, ଉତ୍କଳ ଭାନୁ, ଚନ୍ଦ୍ରିକା ଆଦି ତାଙ୍କର ଅମର କୃତି। ଓଡ଼ିଆ ସାହିତ୍ୟ ଇତିହାସରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମ ଅବିସ୍ମରଣୀୟ।

0: ସାଥୀ, ବେଳ କେତେ ଶୀଘ୍ର ଗଡ଼ିଗଲା ଆମେ ଜାଣି ମଧ୍ୟ ପାରିଲୁ ନାହିଁ। ତ ଅଧିକ ଡେରି ହେବା ଆଗରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ କବି ଦୀନକୃଷ୍ଣ ଦାସଙ୍କ ବିଷୟରେ ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ଯୁବପିଢ଼ି ପାଇଁ ଶୃଙ୍ଖଳା କେତେ ଜରୁରୀ।

0: ତେବେ ସାଥୀ, ଘଣ୍ଟାର କଣ୍ଟା ଟିକ୍ ଟିକ୍ କରି ଆମକୁ ଇସାରା ଦେଲାଣି ମେଲାଣି ନେବାକୁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହାର ମତାମତ ଦେବା ଯେପରି ନ ଭୁଲନ୍ତି। ଆମକୁ ଯୋଗାଯୋଗ କରିବାର ନମ୍ବରଟି ହେଉଛି
1: 9438268568
0: ଏବଂ ଆମକୁ ଇମେଲ କରିବାର ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ପୁଣି ଭେଟ ହେବ ଏହିପରି ଆଉ ଏକ ସୁନୀଲ ସନ୍ଧ୍ୟାରେ ଗୀତ ତାଳେ ତାଳେ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ। ମୁଁ ଶ୍ରୀପଦ୍ମା ସାହୁ,
1: ମୁଁ ସାଇ ସ୍ୱସ୍ତିକ,
0: ନମସ୍କାର।
2: ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଜଳବାୟୁ ବଦଳାବା ଭିତରେ ଆମେ କାଇତାସ କର୍ଲେ ହେଇସି। ଉପସ୍ଥାପନାରେ ଅଛନ୍ତି ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ହେଲା ନାହିଁ, ଏପର୍ଯ୍ୟନ୍ତ ଚାଷୀମାନେ ଧାନ ତଳି ପକେଇ ନାହାନ୍ତି।
1: ହ୍ୟାଲୋ ରେଡିଓ କୁ ପଚାରୁ।
2: ତମର
1: ପାଗ ଠିକ ଅଛେ ବୋଲବା କଥା ଚାଷବାସ କରବା କାଜେ କି ବିଲମ ହେଇଗଲା?
2: ବର୍ତ୍ତମାନ ଆମେ ଦୁଇ ତିନି ବର୍ଷ ତଳ କଥା ଯଦି କହିବା, ନିହାତି ଜଳବାୟୁ ପରିବର୍ତ୍ତନ ହେଇଛି, ଠିକ ସମୟରେ ବର୍ଷା ନାହିଁ, ତା ଦେହରେ ଗରମ ମଧ୍ୟ ହଉଛି। ତ ମୋର ପ୍ରଶ୍ନ ରହିବ ଆଜ୍ଞା କି ଆମେ ଯୋଉ ଜମି ଯୋଉ ଧାନ ଚାଷ କରୁଛୁ, ଧାନ ଚାଷକୁ ଛାଡିକି ଆମେ ଖରାକୁ ସହ୍ୟ କରିପାରୁଛନ୍ତି କି ଅନ୍ୟ ଚାଷ କରିପାରିବା କି ଏବଂ ନିଶ୍ଚିତ ଚାଷ କରିପାରିବା କି? ଆଜ୍ଞା
0: ନିଶ୍ଚୟ, ବହୁତ ବଢିଆ ପ୍ରଶ୍ନ ଆପଣଙ୍କର। ସେହି ବିଷୟରେ ଆମେ ଆଲୋଚନା କରିବା। ଏଇ ଯୋଉ ପାଣିପାଗ ପରିବର୍ତ୍ତନ ହେଉଛି, ବର୍ଷା ଠିକ୍ ସମୟରେ ମାରୁନାହିଁ, ଯେଉଁଥିପାଇଁ କି ଧାନ ଚାଷ ପାଇଁ ଏଇଟା ଅନୁକୂଳ ହେଉନାହିଁ। ଆଉ ଧାନ ଚାଷ ଏ ବର୍ଷ ବି ଯେଉଁମାନେ କରୁଛନ୍ତି, ମୁଁ ଏତିକି କହିବି, ସେମାନେ ଅଳ୍ପଦିନିଆ ଧାନ ଚାଷ କରିବା ଦରକାର, ଯେମିତି ଅତି ବେଶରେ 120 ଦିନ ଭିତରେ ଯେ ଧାନ ପାଚିବ ସେ ଧାନ ଚାଷ କରିବା ଦରକାର। ଯେଉଁଠି ଜଳସେଚନର ସୁବିଧା ଅଛି ତ ଠିକ୍ ଅଛି, ଯେଉଁଠି ଜଳସେଚନର ସୁବିଧା ନାହିଁ ତାହେଲେ ସେଠି ଅଳ୍ପଦିନିଆ ଚାଷ କରାଯାଇପାରିବ। ଆଉ ଖାଲବେଡ଼ା ଗୁଡ଼ାକରେ ଧାନ ଚାଷ କରିପାରିବେ। ଯଦି ଅଣଧାନ ଚାଷ କରିବାକୁ ଚାହୁଁଛନ୍ତି ତାହେଲେ ଖାଲବେଡ଼ା ଯେଉଁଠି ଧାନ ଛଡ଼ା ଅନ୍ୟ କିଛି ହେଇନପାରିବ ସେଠି ତ ଧାନ ଚାଷ କରିବେ, କିନ୍ତୁ ଯେଉଁଠି ସୁବିଧା ଅଛି ଧାନ ଛଡ଼ା ଅଣଧାନ ଚାଷ କରିପାରିବେ ତାହା ବହୁତ ଭଲ ଏହି ସମୟ ପାଇଁ। ବିଶେଷ କରି ଅଣଧାନ ଚାଷ ଭିତରେ ଆପଣ ମାଣ୍ଡିଆ ଜାତୀୟ ଶସ୍ୟ କରିପାରିବେ, ଯେମିତି ମାଣ୍ଡିଆ, ସୁଆଁ ଆଉ କାଙ୍ଗୁ, ଏହିସବୁ ଚାଷ ବହୁତ ଭଲ ହେଇପାରିବ। ତା ସହିତ ମିଶ୍ରିତ କୃଷି ଯେଉଁ କହିଲେ, ଯେମିତିକି ଆପଣ ମକା ସହିତ ଅନ୍ୟ ଧାନ ଜାତୀୟ ଚାଷ କରିପାରିବେ, ଯେମିତି ମାଣ୍ଡିଆ ମକା ସହିତ ମିଶାଇ କରିପାରିବେ, ମକା ସହିତ କାନ୍ଦୁଲ ପକାଇ କରିପାରିବେ, ଇଣ୍ଟରକ୍ରପିଂ ଯେଉଁ କୁହାଯାଉଛି, ମକା ସହିତ କାନ୍ଦୁଲ ବିରି ମିଶାଇକି କରିପାରିବେ, ସେମିତି ମାଣ୍ଡିଆ ବିରି ମକା ମିଶାଇ କରିପାରିବେ, ଏମିତି ବିଭିନ୍ନ ପ୍ରକାର ମିଶ୍ରିତ ଚାଷ ମଧ୍ୟ କରିପାରିବେ। ଆଉ କିଛି ଜମି ରହିଛି ଟିକେ ଉଚ୍ଚା ଜମି ଯଦି ଅଛି, ସେଇଠି ଆପଣ ଯେମିତି କୁହାଯାଉଛି ଆଗ୍ରୋ ଫରେଷ୍ଟ୍ରି ଭଳିଆ, ମାନେ ଆପଣ ଆମ୍ବ ଅନ୍ୟାନ୍ୟ ଫଳ ଜାତୀୟ ଗଛ ଲଗାଇ ପାରିବେ, ତା ଭିତରେ ଇଣ୍ଟରକ୍ରପିଂ ଯେମିତି ଅଦା ହଳଦୀ ଏହିସବୁ ଜିନିଷ ଦେଇପାରିବେ, ଏହାଦ୍ୱାରା ଆପଣ ଭଲ ଲାଭ ପାଇପାରିବେ।
1: ଶୁଣିଲା ଧନ୍ୟବାଦ ବାବୁ, ଏମିତି ଫୋନ କରୁଥିବା ତମ ସାଙ୍ଗସାଥି ମାନଙ୍କୁ ମିଶା କୁହ ଫୋନ କରିଦେବେ ଜୁହାର ଲାଗ। ହେଲେ ବାବୁ ଇଲେ ଗରମ ହେଲେ ଏମିତି ପାନି ମନ ଅସୁବିଧା ମାରବା କହିଛି ବୋଲା ନାଇଁ କି ଏ ଗରମ କାହିଁପାଇଁ ହେଲାନି?
0: ଏଇଟା ତ ମୁଖ୍ୟ କାରଣ ଯେ ଆମେ ସମସ୍ତେ ସେଥିପାଇଁ ଦାୟୀ ଯେ ଆମର କୋରାପୁଟ ଜିଲ୍ଲାରେ ଏତେ ଗରମ କେବେ ହୁଏନି, ବିଶେଷ କରି ଜୟପୁରରେ ତ ବହୁତ ଗରମ ହେଲାଣି, କୋରାପୁଟରେ ବି ଆଗରୁ ଗରମ ଏତେ ହେଉନଥିଲା, ଏଥର ବି ଗରମ ହେଲାଣି, ସେମିଳିଗୁଡ଼ା ପଟାଙ୍ଗିରେ ତ ଏବର୍ଷ ବି ଗରମ ଅଧିକ ହେଇଛି। ତାହେଲେ ତାର ମୁଖ୍ୟ କାରଣ ହେଉଛି ଯେ ଗଛ କାଟିବାଟା ଆଉ ପୋଡ଼ୁ ଚାଷ। ଲୋକ ପୋଡ଼ୁ ଚାଷ ଆଗରୁ ବନ୍ଦ କରିଥିଲେ, ଏବେ ବି ସେ ପୋଡ଼ୁ ଚାଷ କଲେଣି, ଜଙ୍ଗଲରେ ନିଆଁ ଲଗାଇକି ଗଛକୁ ପୋଡ଼ିକି ତାପରେ ଚାଷ କରୁଛନ୍ତି, ଆଉ ଗଛ ଲଗାଉନାହାନ୍ତି, ଗଛ କାଟୁଛନ୍ତି, ପୋଡ଼ ଚାଷ କରୁଛନ୍ତି, ଗଛ ଲଗାଇବାଟା କମିଯାଉଛି। ଆଉ ଗୋଟେ ହେଉଛି ଖଣି ଖାଦାନ, ଆମ ଅଞ୍ଚଳରେ ଖଣି ଖାଦାନ ବି ରହିଛି, ସେଇଟା ମଧ୍ୟ ତାଦ୍ୱାରା ମଧ୍ୟ ଗଛ କଟୁଛି ଆଉ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଘଟୁଛି, ତାପମାନ ବଢୁଛି, ତେଣୁ ଆମେ
1: ରୋଡ ବନାଇବୁ ବୋଲି ଗଛ କାଟିଲୁନି।
0: ହଁ, ରୋଡ ବନାଇବା ପାଇଁ ଗଛ କାଟିଲୁ,
1: ଏବେ ଗୋର ବାନ୍ଧିବୁ ବୋଲି ସେ ଜାଗା ମାନ ବିକିଲୁନି
0: ବିକିଲି।
1: ହଁ, ସେଟା ମିଶ ଦାୟୀ କି ବାବୁ?
0: ନିଶ୍ଚିତ। ଆଉ ଘର ଯୋଉ ଆମେ ଜୟପୁର ତ ଦେଖୁଛୁ, ଘର ଯୋଉ ହଉଛି ତା ପାଖରେ ଗଛଟେ ଲଗାଇବାକୁ ଜାଗା ନାହିଁ। ଆପଣ ଦେଖିବେ ସବୁ ଯୋଉ ପ୍ଲଟିଂ ହେଇଛି ସେଠି ଯେଉଁମାନେ ଘର କରୁଛନ୍ତି, କୋଉ ଗୋଟେ ଜାଗାରେ ଗଛଟେ ଏବେ ଲଗାଇବାକୁ ଜାଗା ନାହିଁ, ତେଣୁ ଜୟପୁର ଅଞ୍ଚଳରେ ସେଥିପାଇଁ ତ ବେଶୀ ଏବେ ଗରମ ବଢୁଛି, ଯେମିତିକି ଗଛ ସଂଖ୍ୟା ବହୁତ କମିଗଲାଣି ଜୟପୁର।
1: ହେଲେ ଏଟା ପାଇଁ ଆମର ବର୍ଷା ଡୋଲେ ନାହିଁ କି ଆମକେ ସମାନ ମିଶା ପାଣି ମାରେ ନାହିଁ, ହେଲେ ଏ ଭିତରେ ଆମେ ତ ତାସ ଉପରେ ନିର୍ଭର କରିବା ଲୋକ କି ନାହିଁ, ହେଲେ ତାସ ଭିତରେ ଆମେ ଏ ଆମର କୋରାପୁଟ ଜିଲ୍ଲା ଭିତରେ ବୋଲିବେ କି ନହେଲେ ଓଡ଼ିଶା ଭିତରେ ବେଶୀ ଜାଗା ତାନେ ଧାନ ତାଷ ହେଲାନି, ଏ ଯେଉଁ ଧାନ ତାସ ଉପରେ ଆର କାଇ ପ୍ରଭାବ ହେଇଛି କି ବାବୁ?

0: ଧାନ ଚାଷ କରିବା ଦ୍ୱାରା ମଧ୍ୟ ତାର ପ୍ରଭାବ ରହିଛି, ଧାନ ଚାଷରୁ ଗୋଟେ ମିଥେନ୍ ଗ୍ୟାସ ବାହାରେ, ସେଥିପାଇଁ ମଧ୍ୟ ସରକାର ବି କହିଲେଣି ତମେ ଅଣ ଧାନ ଚାଷ ଯେତେ ଅଧିକ କରିବ ସେଇଟା ମଧ୍ୟ ଜଳବାୟୁକୁ ସହାଇଲା ଭଳିଆ ହବ।
1: ମୁଁ କହିବା କଥା ଏ ଯେଉଁ ଧାନ ଚାଷ ଆମେ ତ ଛାଡ଼ି ନ ଏହା ବୋଲା ପରା ହେଲେ ଏ ଧାନ ଚାଷ ଉପରେ କାଇ ପ୍ରଭାବ ପକାଇଛି କି ଏ ଯେଉଁ ପାଣିପାଗ?
0: ଆଚ୍ଛା ହଁ, ଧାନ ଚାଷ ଉପରେ ମଧ୍ୟ ଏଇଟା ପ୍ରଭାବ ପକାଉଛି, କାହିଁକିନା ଆମେ ଯେତିକି ପାଣି ଧାନ ଚାଷ ପାଇଁ ଦରକାର ଯଦି ସେତିକି ପାଣି ସେ ବର୍ଷରେ ପାଇବା ନାହିଁ ତାହେଲେ ସେଟା ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ଠିକ ସମୟରେ ପାଣି ବର୍ଷା ଯଦି କମିଗଲା ଆଉ ଫ୍ଲାୱାରିଂ ଷ୍ଟେଜ୍ ଯୋଉ ଫୁଲ ଆସିବା ବେଳକୁ କମିଗଲା ଯଦି ତାହେଲେ ମଧ୍ୟ ଆମକୁ ଠିକରେ ଅମଳ ମିଳିବ ନାହିଁ। କେବଳ ହେଉଛି ଜଳସେଚନ ଅଞ୍ଚଳରେ ଲୋକମାନେ ସେତିକି ସୁବିଧା ତାକୁ କରିପାରିବ, କିନ୍ତୁ ଆମର ତ ବେଶୀ ଅଣଜଳସେଚିତ ଅଞ୍ଚଳ ଜମି ଅଛି, ସେଇ ଜମି ମାନଙ୍କରେ ଧାନ ଚାଷ କରିଲେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ହଉଛି ତା ପାଇଁ ବହୁତ ଅସୁବିଧା ହଉଛି।
1: ସେଟା କଣଟା ପାଚି କଣଟା ନ ପାଚି କଣଟା ପଡିଯାଇଛି ଏମିତି ବିଷୟ ଧନ୍ଦା ହେଇପାରେ। ହେଲେ ଆର ଉପରେ ଆମର ଯୋଉ ଜଳସେଚିତ ବୋଲି କହିଲୁ ଆମେ, ଜଳସେଚିତ ବୋଲି ତ କୋନ୍ତି ହେଲେ ମୁଣ୍ଡା ବାନ୍ଧିକରି କୋନ ହେଲେ ଗାଡ଼ିକେ ମୁଣ୍ଡା ବାନ୍ଧିକରି ସେଟା ଦେବାର ଥିଲେ ନିକି ହେଲେ ଏ ଯେଉଁ ପାନି ମାରବା ଭିତରେ ସେ ଯୋଉ ଜଳ ଭଣ୍ଡାର ଉପରେ କାଇ ପ୍ରଭାବ ହେଇଛି କି?
0: ହଁ, ଜଳ ଭଣ୍ଡାରରେ ଜଳସ୍ତର ବି କମିଯାଉଛି। ଆମେ ଯଦି ଯେତିକି ଦରକାର ଜଳ ଭଣ୍ଡାରରେ ଯେତିକି ପାଣି ଦରକାର ଗୋଟେ ବର୍ଷରେ ସେଇଟା ଯଦି କମିଗଲା ତାହେଲେ ଜଳସେଚନ ସେତିକି ପରିମାଣରେ ହେଇପାରିବ ନାହିଁ, ଆମର ଯେତିକି ଜମିକୁ ଜଳସେଚନ କରିବା କଥା ମଧ୍ୟ କମିପାରିବନି, ଶେଷ ପଏଣ୍ଟରେ ଯେଉଁମାନେ ଅଛନ୍ତି ତାଙ୍କ ପାଖରେ ପାଣି ପହଞ୍ଚି ପାରିବ ନାହିଁ, ତେଣୁ ଜଳସେଚନରେ ମଧ୍ୟ ପ୍ରଭାବ ପଡୁଛି, ସବୁ ଜମିକୁ ଜଳ ଯାଇପାରୁ ନାହିଁ।
1: ହେଲେ ଦିନକେ ଦିନ ଏ ପାଣି ଉନା ଏତେ ଯାଇଛି ତାସ ଉନା ଏତେ ଯାଇଛି ବୋଲା ହେନ୍ତି ହେଲେ ଆସନ୍ତା ଦିନ ଭିତରେ କେତେ ଦିନ ଭିତରେ ତ ଆମେ ଯଦି ଏମିତି ଚାଲିବୁ ବୋଲେ ଆମକେ ଖାଦ୍ୟ ମିଶା ଅଭାବ ପଡିଯାଇଛି ଏକା?
0: ହଁ, ସେଇ ସମସ୍ୟା ପନ୍ଥା ଆସିବ, ଖାଦ୍ୟ ଅଭାବ ପଡିବ, ଆଉ ଆମର ଯୋଉ ଇନକମ ଯେତିକି ଚାଷ ଜମିରେ ହଉଛି ସେଇଟା ବି କମିଯିବ। ସେଇଥିପାଇଁ ସରକାର ବେଶୀ ଏବେ ଗୁରୁତ୍ୱ ଦଉଛନ୍ତି ଧାନ ଉପରେ ବେଶୀ ନିର୍ଭର ନ କରିକି ଅଣ ଧାନ ଚାଷ ସବୁ କରିବା।
1: ହେଲେ ପାନି ଜନ୍ତି ଉନା ଖାଇଛି, ପାନି ଜନ୍ତି ଉନା ମାରିଲେ ମିଶା ସେଟା
0: ସେ ଚାଷ
1: ହେଲେ ଖାଇକି ତାସ ଆମେ କରିପାରୁ।
0: ହଁ, ସେଇ ଅଣଧାନ ଚାଷ ଭିତରେ ଯେମିତି ମୁଁ କହିଲି ମାଣ୍ଡିଆ ଜାତୀୟ ଶସ୍ୟ ଭିତରେ ଆମ ଅଞ୍ଚଳରେ ମାଣ୍ଡିଆ ହଉଛି, ସୁଆଁ ହଉଛି, କାଙ୍ଗୁ ହଉଛି, ବାର୍ନାଡ ମିଲେଟ ଗୋଟେ ଏବେ ହେଲାଣି ଭଲ ହଉଛି, ଏଇସବୁ ଜିନିଷ ଏ ଚାଷ ଗୁଡାକ ଭଲ କରିହବ, ଆଉ ଚାଷୀମାନେ ଆକୁ ଚାଷ କରିକି ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି, ଭଲ ରେଟ୍ରେ ମାଣ୍ଡିଆ ସରକାର ମଧ୍ୟ କିଣୁଛନ୍ତି।
2: ତମେ କହିଲା ପରେ ଧାନ ଉନା ହେଇଗଲା ବୋଲେ ଲୋକମାନେ ଖାଇବା କାଯ୍ୟ ଅସୁବିଧା ନା ହେଇଛି କି ବାବୁ?
0: ଧାନ ଆମର ଏତେ ସମସ୍ୟା ନାହିଁ, ଓଡ଼ିଶାରେ ତ ଧାନ ଯେତିକି ଉତ୍ପାଦନ ହେଉଛି ଆମର ବଳକା ହେଲାଣି, ତେଣୁ ଆମକୁ ଖାଇବାରେ ସମସ୍ୟା ହବ ନାହିଁ, ତେଣୁ ଧାନ ଚାଷ କମିଲେ ବି କିଛି ଅସୁବିଧା ହବନି ଆଗକୁ, କାହିଁକିନା ଆମକୁ ଯେତିକି ଦରକାର ଧାନ ଆମର ଓଡ଼ିଶା ପାଇଁ ତାଠାରୁ ଅଧିକ ମିଳୁଛି।
1: ଏବେ ମାଣ୍ଡିଆ କଥା ତମକୁ କହିଲା ସବୁ ସରକାର ଜାଣିଲାନି ବୋଲି, ଠିକ ଅଛି, ମାତ୍ର ଯଦି ସୁଆଁ କାଙ୍ଗୁ କି ନହେଲେ କାନ୍ଦୁଲ ବିରି ମୁଙ୍ଗ ଏଟା ମାନେ ଯଦି କିଏ ଯଦି କରବାଇ ତାର ବେପାର ବାଟ ବ୍ୟବସ୍ଥା
0: ତାର ବେପାର ବାଟ ବ୍ୟବସ୍ଥା ମଧ୍ୟ ସରକାର କରୁଛନ୍ତି, ଯେମିତିକି ଇ ପୋର୍ଟାଲରେ ତାର ଗୋଟେ ରେଜିଷ୍ଟ୍ରେସନ କରିକି କରୁଛନ୍ତି, ସେଥିରେ ମଧ୍ୟ ଭଲ ପଇସା ପାଇପାରିବେ ଚାଷୀମାନେ ବେପାର କରିକି, ଆଉ ଠିକ ରେଟ୍ରେ ମଧ୍ୟ ବିକ୍ରି କରିପାରିବେ, ଆଉ ଅଣ ମାଣ୍ଡିଆ ଯୋଉ କାଙ୍ଗୁସୁଆ ପାଇଁ ମଧ୍ୟ ସରକାର ଚିନ୍ତା କରୁଛନ୍ତି, ତା ପାଇଁ ମଣ୍ଡି ବ୍ୟବସ୍ଥା କରିବା ପାଇଁ ଆଗକୁ ଚିନ୍ତା ବି କରୁଛନ୍ତି।
1: ଏବେ ଯେଉଁ ଇ ପୋର୍ଟାଲ କଥା କହିଲେ ସେଟା ତ ସବୁ ଲୋକେ ନା ଜାଣୁ, ଏବେ ଆମର ଦେଶିଆ ଲୋକ ମୋର କଥା କହିବି ମୁଇଁ ଏକା ନା ଜାନି, ହେଲେ ମୁଇଁ ଯଦି ମୋର ପାଚି ଯଦି ବିକିବାକେ ମନ କରିବି ଠିକ ରେଟ୍ରେ ବିକିବା ସବୁଆଡ଼େ ମନ ତ ନେବାଇ ସେମାନେ 15-20 ଟଙ୍କା 50 ଟଙ୍କା ଭିତରେ ମିଶା ତ ନେବାଇ ସେମାନେ ନାଇଁ ନ ବୋଲ ସେମାନେ ଗେଲାଇନି ସେଟା ସେମାନଙ୍କ ମାଡ଼ି ବସଲା ଅଛ ତେବେ ବଜାରକେ ବୁଲୁବେ ସେମାନେ ନେଇକି ସେଟା 200 ଲେଖା ବି କହିବେ ସେଟା ଯେ ମାତ୍ର ସମାନ ଦାମ ମୁଇଁ କେମିତି ପାଇବାକେ ସେମିତି ଆମର ବଜାର ସୁବିଧା ଅଛି କି?
0: ହଁ, ବଜାର ସୁବିଧା ସରକାର କରିବାକୁ ଚେଷ୍ଟା କରୁଛନ୍ତି ନିଜେ କିଣିବା ପାଇଁ ମଣ୍ଡି ମାଧ୍ୟମରେ, ଯଦି ସେଇଟା ନାହିଁ ତାହେଲେ ଆଉ ଗୋଟେ ଜିନିଷ କରିହବ ଯେ ଆପଣ ଯଦି ସେ ଆପଣଙ୍କ ଅଞ୍ଚଳରେ ଯଦି ପ୍ରସେସିଂ ୟୁନିଟ୍ ଅଛି ତାକୁ ପ୍ରସେସ କରିବା ପାଇଁ ପ୍ରକ୍ରିୟାକରଣ ବ୍ୟବସ୍ଥା ଯଦି ଅଛି ତାହେଲେ ଆପଣ ପ୍ରକ୍ରିୟାକରଣ କରିକି ମଧ୍ୟ ଭଲ ରେଟ୍ରେ ବିକି ପାରିବେ, ତାର ବଜାର ଚାହିଦା ଅଛି। ଆଉ ଯେମିତି କହିଲେ ଯଦି ଆପଣ ଖାଲି ଏମିତି ବିକିଦେବେ ଅନ୍ୟମାନଙ୍କୁ ଯେଉଁମାନେ ମିଡିଲ ମ୍ୟାନ୍ ସବୁ ଆସୁଛନ୍ତି କିଣିବା ପାଇଁ, ସେଇଠି ସେମାନେ ଟିକେ କମ୍ ରେଟ୍ରେ ସେମାନେ କିଣୁଛନ୍ତି, ନହେଲେ ଆପଣ ଯେମିତି ଭାଲ୍ୟୁ ଆଡିସନ କରିକି ତାକୁ ପ୍ରସେସ କରିକି ଯଦି ବିକି ପାରିବେ ତାହେଲେ ତାଦ୍ୱାରା ମଧ୍ୟ ଭଲ ଅମଳ କରିପାରିବେ, ପାଇପାରିବେ ପଇସା।
1: ଏବେ ଦୂରବେ ମୁଇଁ ତାସ କରିବି, ଏବେ କୋନ୍ ଡାଲ ମିଶା ଗୋଟେ ଏବେ ମାଣ୍ଡିଆ ଛାଡ଼ିକି ସୁଆଁ କଲି, ସୁଆଁ କରିକରି ମୁଇଁ ତା ଡୋଲ ପରା ସବୁ ତିଆରି ତିକାର କରିଲି, କରିଲେ ମିଶା ମୋର ଲୋକେ ଏବେ ବଜାର ନାହିଁ କି କେମିତି ବିକ୍ରି ହେଇ ନାହିଁ ବୋଲିକରି ଆମର ତାସ

0: ଚଲ ଭାଇ ନମସ୍କାର।
1: ନମସ୍କାର କୁହନ୍ତୁ।
0: ଆଜ୍ଞା, ପାଣିପାଗ ବଦଳିବା ଭିତରେ ଏବଂ ପାଣିପାଗର ଅନିଶ୍ଚିତତା ତା ମଧ୍ୟରେ ଆମେ କେଉଁ କେଉଁ ଚାଷ କରିପାରିବା?
1: ଠିକ ଅଛି। ଆପଣ ତ ବଲାଙ୍ଗୀରରେ ଧାନ ଚାଷ ବେଶୀ କରୁଛନ୍ତି, ଆଉ ସବୁ ବର୍ଷ ଧାନ ବିକିବାକୁ ବି ଆପଣଙ୍କର ଅସୁବିଧା ବି ହେଉଛି, ତେଣୁ ଏବେ ଟିକେ ଧାନ ଠାରୁ ଧାନ ଚାଷ ଯେତିକି ଦରକାର କରିକି ବାକି ଜମି ଗୁଡ଼ାକ ଆଉ ଅଣ ଧାନ ଚାଷ କଲେ ଭଲ, ଯେମିତିକି ଆପଣ ବିଭିନ୍ନ ପ୍ରକାର ମାଣ୍ଡିଆ ଜାତୀୟ ଶସ୍ୟ କରିପାରିବେ ଜମି ଦେଖିକି। ଯଦି ବେଶୀ ଖାଲ ବେଡ଼ା ନାହିଁ ତାହେଲେ ଆପଣ ମାଣ୍ଡିଆ ଜାତୀୟ ଶସ୍ୟ କରିପାରିବେ, ଡାଲି ଜାତୀୟ ଶସ୍ୟ କରିପାରିବେ, ଆଉ ବିଭିନ୍ନ ଉଦ୍ୟାନ ଭିତ୍ତିକ ଚାଷ ଯେମିତି ଆପଣ ଅଦା ହଳଦୀ ଆଉ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ଯେମିତି ଆପଣ ମୁଗ ବିରି ସମୟ ଅନୁସାରେ ଏଇ ମାନେ ବର୍ଷା ଦିନରେ ମଧ୍ୟ ଆପଣ ବିରି ବି ପକାଇ ପାରିବେ, କାନ୍ଦୁଲ କରିପାରିବେ, ଏହିସବୁ ଚାଷ ମଧ୍ୟ କରିପାରିବେ। ତା ସହିତ ଯଦି ଉଦ୍ୟାନ ଭିତ୍ତିକ ଚାଷ ପନିପରିବା ଆପଣ ଯଦି ତା ଉପରେ ଗୁରୁତ୍ୱ ଦେବେ, ଆପଣ ପିଆଜ ଆଉ ବିଭିନ୍ନ ପ୍ରକାର ଇଭିନ୍ ଆଳୁ ଆଳୁ ଯଦି ଆପଣଙ୍କର ଅଞ୍ଚଳରେ ହେଇପାରିବ ଆପଣ ବି ଚେଷ୍ଟା କରିବେ ଆଳୁ କରିପାରିବେ, ଆଉ ବିଭିନ୍ନ ପ୍ରକାର ପନିପରିବା ଯେଉଁ ପନିପରିବା ଆପଣଙ୍କ ଅଞ୍ଚଳରେ ଭଲ ହେଇପାରୁଛି ତାକୁ ମଧ୍ୟ କରିପାରିବେ। ତେଣୁ ଧାନ ଉପରେ ସବୁବେଳେ ଆପଣ ଅଧିକ ଗୁରୁତ୍ୱ ନ ଦେଇ ଯେତେ ଅନ୍ୟ ମକା ବି ଆପଣ ଚାହିଁଲେ ମକା ଚାଷ ବି କରିପାରିବେ, ଏହିସବୁ ଚାଷ ଉପରେ ଟିକେ ଗୁରୁତ୍ୱ ଦେଲେ ଭଲ
2: ହେବ।
0: ଶୁଖିଲା ପାଗରେ ଏବଂ ବଢି ପରି ପରିସ୍ଥିତିରେ କଣ କଣ ଚାଷ କରିପାରିବେ ଚାଷୀ?
2: ଶୁଖିଲା ପାଗ ଭିତରେ ଆରି ବନ୍ୟା ବନ୍ୟା ପରିସ୍ଥିତି ଭିତରେ ଚାଷ କରିଛି।
1: ହଁ, ଶୁଖିଲା ପାଗ ଭିତରେ ଯେମିତି କହିଲେ ଆପଣ ଯଦି ଜମିରେ ଜଳ ଯଦି ରହୁନଥିବ, ପାଣି ଯଦି ଜମିକି ରହୁନଥିବ, ତାହେଲେ ଆପଣ ଯେଉଁ ଜମି ଯେଉଁ ଚାଷ ଗୁଡ଼ାକ କହିଲେ ସେ ଚାଷ ଗୁଡ଼ାକ ଠିକ୍ରେ କରିପାରିବେ। ଯଦି ପାଣି ଜମିକି ରହୁଛି ତ ଧାନ କରିବାକୁ ପଡ଼ିବ, ଆଉ ବଢି ପାଣି ଯଦି ହେଉଛି ସେ ବଢି ସହଣ ଶକ୍ତି ଥିବା ବିହନ ନେଇକି ଆପଣ ଧାନ ଚାଷ ମଧ୍ୟ କରିପାରିବେ। କିନ୍ତୁ ଆପଣ ଜମିରେ ପାଣି ସବୁବେଳେ ଜମି ରହୁଛି କି ନାହିଁ ସେଇଟା ଦେଖିବେ। ଯଦି ଜମି ରହି ପାଣି ଜମିକି ରହୁଛି ତାହେଲେ ଧାନ ହିଁ କରିବାକୁ ପଡ଼ିବ, ଯଦି ପାଣି ନିଗିଡ଼ି ଯାଉଛି ତାହେଲେ ଧାନ ଛାଡ଼ିକି ଅଣଧାନ ଚାଷ ମଧ୍ୟ ଆପଣ କରିପାରିବେ।
2: ହେଲା ନୀଲୁ ବାବୁ, ହେଲା ଆରି କାଇ ପ୍ରଶ୍ନ ଅଛି କି? ହେଲେ ଏମିତି ଫୋନ କରୁଥିଲ ବାବୁ, ଆରି ସବୁ ଲୋକ କୁହ ତୁମର ସାଙ୍ଗସାଥି ମାନେ ଫୋନ କରିବେ, ଆରେ ଧନ୍ୟବାଦ, ଜୁହାର ଲାଗ। ହେଲେ ଏବେ ଜଣ ଆଦା ହଲଦୀ କଥା ଆମେ ହେଲୁ ନିକି, ସେ ବାବୁକେ କହିଲୁ ଯେ ଏଇଟା ସେଟା କରା ବୋଲି, ଏବେ ଦେଖିଲୁନି ଆମେ ଆଦା କି ହଲଦୀ ପିଆଜ ଆଲୁ ଆମର ଭିତରେ ତ କୋରାପୁଟ ଜିଲ୍ଲା ଭିତରେ ହେଇଛି ଏକା ଆଲୁ ଆର ଦୁଇ ଆର ହେଇଛି ଅଛି ଆମର କୋରାପୁଟ ଜିଲ୍ଲା ଭିତରେ, ମାତ୍ର ଆର ବିକ୍ରି ବଟା ବ୍ୟବସ୍ଥା ଭଲ ନାହିଁ। ଗୋଟେ ବର୍ଷେ ଆଦା କରିଲା ଲୋକ ନାଇଁ କି ତିନି ଟଙ୍କା ଲେଖା ପାଞ୍ଚ ଟଙ୍କା ଲେଖା ମିଶା ବିକିଲା, ହେଲେ ସେ ତାଷୀ କେମିତି କରି ସେଟାକେ ଜିଇଁସି, ସେ କେମିତି କରି ସେ ତାସ ବିଷୟରେ ଜିଇଁସି?
1: ହଁ, କୋରାପୁଟ ଜିଲ୍ଲାରେ ସେଇଟା ଗୋଟେ ବଡ ସମସ୍ୟା ଆମ ପାଖରେ ରଖିବା ପାଇଁ ଯୋଉ ଦରକାର ଶୀତଳ ଭଣ୍ଡାର ଆମ ପାଖରେ ନାହିଁ। ସେଥିପାଇଁ ମଧ୍ୟ ଆମେ କେତେଥର ସରକାରଙ୍କୁ ମଧ୍ୟ ନିବେଦନ କରିଥିଲୁ ଯେ ପ୍ରତି ଜିଲ୍ଲାରେ ଅତିକମରେ ଦୁଇ ତିନିଟି ଶୀତଳ ଭଣ୍ଡାର କରିବା ଦରକାର, ଯେଉଁଥିପାଇଁ କି ଲୋକମାନେ ଚାଷୀମାନେ ଆମ ଅଞ୍ଚଳରେ ଯେମିତି କହିଲେ ଆଳୁ ବହୁତ ଭଲ ହେଉଛି, ପିଆଜ ବି ହେଉଛି, ଅଦା ହଳଦୀ ହେଉଛି, କିନ୍ତୁ କହିଲା ଭଳିଆ ଯୋଉ ସମୟରେ ଅମଳ କରୁଛନ୍ତି ସେ ସମୟରେ ରଖିବାକୁ ଜାଗା ନଥିବାରୁ ସେମାନେ କମ୍ ରେଟ୍ରେ ବିକି ଦେଉଛନ୍ତି।
2: ଏବେ ଜୋନା କଥା କହିଲା, ମକା କଥା କହିଲା, ମକା ମିଶା ପୂର୍ବ ବର୍ଷେ ଯୋଉଟା କି 25-27 ଟଙ୍କା ଲେଖା ହେଲା, 15-16 ଟଙ୍କା ହେଲେ ସେଟା ତାଷିକେ ଯଦି ଅସୁବିଧା ହେଲାନି, ଅସୁବିଧା ହେଲାନି ବୋଲି ସେମାନେ ଅଣ ଚାଷ ନ କରି ଧାନ ଚାଷ କରିବାକୁ ବାଧ୍ୟ ହେଲାନି କାହିଁକି ଶୀତଳ ଭଣ୍ଡାର ଆମର ଲୋକ ନାହିଁ, ଏ ଧାନ ଚାଷକେ ଶୀତଳ ଭଣ୍ଡାର ଦରକାର ନାହିଁ, ସମୟ ଦେଲେ ହେଲା ହେଲେ ସେଟା ମିଶା ଲୋକ ଧାନ ଚାଷ ଜବର କରିଲାନି କି ବୋଲିନି ମୁଁ।
1: ସେଇଟା ବି ଗୋଟେ କାରଣ କାହିଁକିନା ରଖିବା ପାଇଁ ତାଙ୍କୁ ସୁବିଧା ହେଉନି, ତେଣୁ ସରକାର ମଧ୍ୟ ଏ କ୍ଷେତ୍ରରେ ଯଦି ଗୁରୁତ୍ୱ ଦେବେ। ଆଉ ଗୋଟେ ହେଉଛି ଉଦ୍ୟାନ କୃଷି ବିଭାଗ ତରଫରୁ ଯେଉଁମାନେ ଛୋଟ ଛୋଟ ଶୀତଳ ଭଣ୍ଡାର କରିବାକୁ ଚାହିଁବେ ସେଠି ସବସିଡି ମଧ୍ୟ ଦେଉଛନ୍ତି, ଯେଉଁଥିପାଇଁ କି ଶୀତଳ ଭଣ୍ଡାର ନିଜେ କରିପାରିବେ। ସେ କ୍ଷେତ୍ରରେ ଯଦି ଚାଷୀ ଚାହିଁବେ ଟିକେ ଯେଉଁମାନଙ୍କର ଅଛି ସୁବିଧା ସେମାନେ ମଧ୍ୟ ଶୀତଳ ଭଣ୍ଡାର କରିପାରିବେ।
2: ହେଲେ ସେଟା ଖଣ୍ଡେ ଯଦି ସାହୁକାର ତାଷୀ ହେଲେ କରିପାରୁଛି, ହାତର ଲଗାଉ ଯଦି ଅତି ତଳ ଚାଷୀ ବୋଲେ ଯଦି ନାମକ ମାତ୍ର ଚାଷୀ ସେ ତ କରିନପାରେ, ହେଲେ ବେଜରି ବାଇଗନ ଶାଗ ଡାଲ ସବୁ ସେ ପତାଇ ଦେଇଛି, ପଛେ ବେଜରି କେଜି 2 ଟଙ୍କା ଲାଭ ବିକ୍ସି ତା ଖାଇଲା ବେଶୀ।
1: ଏବେ ଗୋଟେ ସରକାର ମଧ୍ୟ ଗୋଟେ ବାହାରିଛି ଜିରୋ ଏନର୍ଜି କୁଲି।

ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:15 ଶୁଣିବେ ଶ୍ରୋତାଙ୍କ ମତାମତଙ୍କୁ ନେଇ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ରାତି 8:30 ଶୁଣିବେ ସମାଚାର ଦର୍ପଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ସାଂସଦ କେ ସମକ୍ଷ ମୁଦ୍ଦେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରାମପଦ ନନ୍ଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର କିଛି। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଅଖିଳ କୁମାର ଲେଙ୍କା, ସବିତା ମିଶ୍ର, ଭିକାରୀ ଚରଣ ବଳ। ବର୍ଣ୍ଣାଳୀରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକଙ୍କ ସହ ସାକ୍ଷାତକାରର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିବେ ହେରା ପଞ୍ଚମୀ ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:30। ଦିନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ ଦିନ 12:00। ଦିନ 1:05 ଶୁଣିବେ ବାଦ୍ୟଯନ୍ତ୍ରର କାର୍ଯ୍ୟକ୍ରମ।

ନିର୍ଝରିଣୀ ଏଥିରେ ମ୍ୟାଣ୍ଡୋଲିନ୍ରେ ଧୁନ୍ ପରିବେଷଣ କରିଛନ୍ତି କେ ଈଶ୍ୱର ସରାଫ ପରେ ଭାଓଲିନ୍ ଏବଂ ମ୍ୟାଣ୍ଡୋଲିନ୍ରେ ଧୁନ୍ ପରିବେଷଣ ଶୁଣିବେ ଶିଳ୍ପୀ ସତ୍ୟକମ୍ ବେହେରା ଏବଂ କେ ଈଶ୍ୱର ସରାଫ ଘରୋଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 8:20 ଏଥିରେ ଶୁଣିବେ ହେରା ପଞ୍ଚମୀ ସମ୍ପର୍କରେ ପରେ ଶୁଣିବେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଏ ସମ୍ପର୍କରେ ଏକ ସାକ୍ଷାତକାର ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଆଜିର ଡିଜିଟାଲ ଯୁଗରେ ନାରୀର ସ୍ଥାନ ଯୁବବଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00 ଏଥିରେ ସୃଜନୀରେ କିଛି କଥା କିଛି ଗୀତରେ ଶୁଣିବେ କବି ଦୀନକୃଷ୍ଣ ଦାସଙ୍କ ସମ୍ପର୍କରେ ପରେ ଶୁଣିବେ ସାକ୍ଷାତକାର ଯୁବପିଢ଼ି ପାଇଁ ଶୃଙ୍ଖଳା କେତେ ଜରୁରୀ ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ ଯୁବଶକ୍ତି ସନ୍ଧ୍ୟା 6:30 ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଏବଂ ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25 ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ରାତି 8:00 ସଂସଦ ସମୀକ୍ଷା ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଓଡ଼ିଆରେ ଆଲୋଚନା ପ୍ରଚାର କରିବୁ ରାତି 8:15 ରାତି 9:30 ପ୍ରଚାର କରିବୁ କେତୋଟି ଭକ୍ତି ଗୀତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ନୀଳଶୈଳ ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି ବେତା ରୂପାନ୍ତର ନାରାୟଣ ସିଂ ପ୍ରଯୋଜନା ଲଲିତ କାନୁନଗୋ ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ ପ୍ରସାରଣ ସମୟ ରାତି 10:00 ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଭେଟି ଦେଉଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଥମ ଗୀତଟି ଆମେ ନେଇଛୁ ସାୟା ଚଳଚ୍ଚିତ୍ରରୁ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ ଗୀତ ରଚନା ଆନନ୍ଦ ବାକ୍ସି ସଙ୍ଗୀତ ସଂଯୋଜନା ମହେଶ ଭଟ୍ଟ

ଭେଟିଦେଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 143ତମ ଭାଗ।

ମହାଭାଗବତ ଭରତ ରହୁଗଣ ରାଜାଙ୍କୁ ରୂପକ ଛଳରେ ଯେଉଁ ସଂସାର ଅରଣ୍ୟ କଥା କହିଥିଲେ, ଶ୍ରୀ ଶୁକଦେବ ତାହାକୁ ଅଳ୍ପବୁଦ୍ଧି ମଣିଷଙ୍କ ବୋଧଗମ୍ୟ ଭାଷାରେ ସଦୃଷ୍ଟାନ୍ତ ବୁଝାଇଛନ୍ତି। ଏହି ସୂତ୍ରରେ ସେ କର୍ମର ପ୍ରକାରଭେଦ, ଗୃହ ଓ ବିଷୟଭୋଗର ଯନ୍ତ୍ରଣା ଏବଂ ସୁବର୍ଣ୍ଣର ଦୋଷ କଥା କହିସାରି ଅସତ୍ସଙ୍ଗର କଷ୍ଟ ଉପସ୍ଥାପନ କରୁଛନ୍ତି।

0: पंचम स्कंधे भरत उपाख्यान नाम चतुर्दशो अध्याय।
1: ଶୁଣିଲେ ଶ୍ରୀମଦ୍ ଭାଗବତର 143ତମ ଭାଗ। ଆକାଶବାଣୀ ଜୟପୁର।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ଶେଖର ସେନ, ଗୀତ ରଚନା ଅନୁରାଗ ସେନ।

0: ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବିଧିରେ

0: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କେଣ୍ଟରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବାବେଳେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଜୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ, ରେଖା, ଚିତା, ଅଣ୍ଟାପଟି ଓଲାଗି ହୋଇଥିବାବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3ଟି ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେ ଚିତାଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେ ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ

କହିଛନ୍ତି ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଭନ ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସପଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିତ୍ତିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ୱର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଥିବାବେଳେ ବିଜ୍ଞାନରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମ ଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କିନ୍ରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ

0: ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନର ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,62,162 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିକ୍ରେ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରା ପଞ୍ଚମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ରୁକୁଣା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖା କରିବା ପାଇଁ କରିଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝାଇଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକୁଣା ରଥ ଭାଙ୍ଗିଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଳଠାରୁ 25 କିଲୋମିଟର ଦୂରରେ ଥିବା 7 ତାଲର ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡି ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ। ରାମଭକ୍ତ ହନୁମାନ ବାଲ୍ ବ୍ରହ୍ମଚାରୀ ଭାବେ ପରିଚିତ, ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 କିଲୋମିଟର ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9 ବିଦ୍ୟାରୁ 5 ଶିକ୍ଷା କରିଥିଲେ, ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ୍ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମ୍ମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରମଦେବ ମାର୍ଗରେ 15 କିଲୋମିଟର ଦୂରରେ ଛପ୍ରି ଗ୍ରାମ ରହିଛି। ସେଠାରୁ ମଡୁଆ ମହଲ ଗଲେ ତା'ପରେ ପଥୁରିଆ ରାସ୍ତାରେ କିଛି ବାଟ ଯାଇ କରିଆ ଆମା ପହଞ୍ଚି ହୁଏ।

0: ଏଠାରେ ଶନିଦେବଙ୍କ ପତ୍ନୀ ସ୍ୱାମିନୀଙ୍କ ସହ ପୂଜା କରାଯାଉଛି। ବିବାହିତ ଦମ୍ପତି ଏହି ମନ୍ଦିରରେ ଦର୍ଶନ କଲେ ଏବଂ ସ୍ୱରିସ୍ଥଳ ଅର୍ପଣ କଲେ ସେମାନଙ୍କ ଜୀବନରେ ବାଧାବିଘ୍ନ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମନ୍ଦିର ରହିଛି, ଯେଉଁଠି ରାମ ଦରବାର ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଭେଣ୍ଡ ଜିଲ୍ଲା ଅନ୍ତର୍ଗତ ଗୋହଦଠାରେ ଥିବା ପ୍ରାଚୀନ କିଲ୍ଲାରେ ଭଗବାନ ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଉର୍ମିଳାଙ୍କର ମନ୍ଦିର ରହିଛି। ଏଠାକାର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିର 500 ବର୍ଷରୁ ଅଧିକ ପୁରୁଣା। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହା 1762 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ଭାବେ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପୂଜା କରାଯାଉଥିବା ଏହା ଦେଶର ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଗୋହଦର ରାଜା ଛତ୍ର ସିଂ ରାଣା ଏବଂ ତାଙ୍କ ପତ୍ନୀ ଏହି ମନ୍ଦିର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ମନ୍ଦିର ପୁଷ୍କରିଣୀ ମଝିରେ ରହିଥିବାରୁ ରାଣୀ ଡଙ୍ଗାରେ ସେଠାକୁ ପୂଜା କରିବା ଲାଗି ଆସୁଥିଲେ। ଇତିହାସ ଅନୁସାରେ ଏହି କିଲ୍ଲାରେ ଜାଟମାନେ ଶାସନ କରୁଥିଲେ। ଭଗବାନ ଲକ୍ଷ୍ମଣ ଗୋହଦ ରାଜାଙ୍କୁ ସ୍ୱପ୍ନରେ ରକ୍ଷା କରିବାର ପ୍ରତିଶ୍ରତି ଦେଇଥିଲେ ଏବଂ ଏହାକୁ ପାଳନ ମଧ୍ୟ କରିଥିଲେ। ରାଜସ୍ଥାନର ଭରତପୁରଠାରେ ମଧ୍ୟ ଏକ ମନ୍ଦିରରେ ଲକ୍ଷ୍ମଣ ଓ ଦେବୀ ଉର୍ମିଳାଙ୍କୁ ପୂଜା କରାଯାଉଛି। ଏଠାକାର ରାଜପରିବାର ଲକ୍ଷ୍ମଣଙ୍କୁ ସେମାନଙ୍କ କୁଳ ଦେବତା ଭାବେ ଗ୍ରହଣ କରିଛନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲି କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ କ୍ରିମିନାଲ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ପମିଲା ଜୈନ। ଗୀତ ରଚନା ନିଜମ, ସଙ୍ଗୀତ ସଂଯୋଜନା ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଆମେ ତ ଟୋକା ଷଣ୍ଢ ମର୍କା ଚଳଚ୍ଚିତ୍ରରୁ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଭୁ କିଶୋର ଏବଂ ଶୈଳ ଭମା। ଗୀତ ରଚନା ନିଜମ, ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କ ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶର ସ୍ୱାଧୀନତା ଆନ୍ଦୋଳନ, ଧାର୍ମିକ ଏବଂ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗର ବୃହତ୍ ଅବଦାନ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତୀୟ ଜନତା ପାର୍ଟି ପୁଣି ଥରେ ପଶ୍ଚିମବଙ୍ଗକୁ ଆହୁରି ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ଏହା କହିଛନ୍ତି। ଶ୍ରୀ ଶାହା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାଙ୍କ୍ରେଲ୍ଠାରେ ଅମୁଲ ବେଙ୍ଗଲ ଡାଏରୀ ଦହି ପ୍ରସ୍ତୁତ କାରଖାନାର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ର। ଶ୍ରୀ ଶାହା କହିଛନ୍ତି ସମବାୟ ସାମଗ୍ରୀ କ୍ରୟ କରି ଜନସାଧାରଣ କୃଷକମାନଙ୍କ ସଶକ୍ତ କରିବା ଦିଗରେ ସହଯୋଗ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ସମବାୟ କେନ୍ଦ୍ରଗୁଡ଼ିକୁ ଶ୍ରୀ ଶାହା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସେ ମଧ୍ୟ 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 14 ଗୋଦାମ ଗୃହକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ସେହିପରି କୁଚ୍ବିହାର ଏବଂ ଦକ୍ଷିଣ 24 ଜିଲ୍ଲାରେ 100 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 2 ଗୋଦାମ ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ସମବାୟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିପୁର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲି ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ

0: କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରଗାନ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲଭୁ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40 ଭିନ୍ନ ରାଜନୈତିକ ଦଳର 50 ଉର୍ଦ୍ଧ୍ୱ ନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଆରମ୍ଭରେ ବିରୋଧୀ ଦଳ ପକ୍ଷରୁ ଏନ୍ସିପିଆଇ ନେତାଙ୍କ ଅଂଶଗ୍ରହଣ ନେଇ ବୈଠକ ବର୍ଜନ କରିଥିଲେ। ପରେ ବିରୋଧୀ ଦଳ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କିରେନ୍ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସଂସଦର ସୁପରିଚାଳନା ପାଇଁ ସହଯୋଗ କାମନା କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ବିଶୃଙ୍ଖଳା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे।
0: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟାୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକୋଟର ମୁରା ଗ୍ରାମରେ ଭୂସ୍କଳନ ଘଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟାଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀ

0: ସମେତ ହର୍ଷି ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚ୍ଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ ତିନୋଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତ ଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲାବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା କାଙ୍ଗୁଲା, ଦକ୍ଷିଣ କାଳୀ ଓ ମା ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି

ଅନୁଗୁଳ ୟୁଆଇଡିଏଆଇ ଓ ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍କିଟାଲର ଭିଭିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, ଇ ଓପିଡି, ସିସିଟିଭି ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ 2 ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ

ପରାମର୍ଶ ଦେଇଛନ୍ତି। ପାଲଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ ପିସିପିଏନ୍ଡିଟି ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖ୍ତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରୁଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କିଷାନବାଣୀ ଡାଏଲ ଆଉଟ୍ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ଉତ୍ତମ ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଜୁହାର ଭାଇନା, ଜୁହାର ଜୁହାର।
2: ଜୁହାର ପିଲା କେମିତି ରେ?
1: ହଁ ଭାଇନା, ଯାତ୍ରା ତ ସରିଲା। ଯାତ୍ରା ସରିଲା
2: ସରିଲା?
1: ହଁ
2: କେମିତି ରେ ସରିଲା? ନଅ ଦିନ ପରା ରେ
1: ପ୍ରଥମ ଯାତ୍ରା ସରିଲା କି ନାଇଁ? ଆରେ ବାଉଡ଼ା ଅଛି ନା ଆଉ
2: ମତେ ଭକୁଆ ବୋଲ।
1: ନାଇଁ ନାଇଁ ହେଲା ଯେ ଭାଇନା, ଶୁଣ, ଆଜି ଗୋଟେ ବଡ କଥା ଗୋଟେ କହିବି ବୋଲି ତୁମକୁ ଆଇଛି।
2: ବଡ କଥା ବୋଲେ କି?
1: ବଡ କଥା ବୋଲେ ନାଇଁ ନାଇଁ ଭାଇନା, ବଡ କଥା କିସ ବୋଇଲେ, ଏବେ ଦେଖ ଚାଷୀମାନଙ୍କର ସଂଖ୍ୟା ଦିନକୁ ଦିନ ବଢୁଛି କି ନାହିଁ? ବଡ ବଡ ଚାଷ ମାନେ କରୁଛନ୍ତି, ବଡ ବଡ ଗୋଦାମ ଗୃହ ମାନେ କରୁଛନ୍ତି, ସେ ହିସାବରେ ସେ ପଇସା ମିଶା ଲୋଡ଼ା କି ନାହିଁ?
2: ଆରେ ଭଲ କଥା କହିଲେ,
1: ବ୍ୟାଙ୍କ ମାନ କରେ ବୋଲେ ଭାଇନା, ଶହେଟା ବ୍ୟବସାୟୀ, ଶହେଟା ଚାଷୀ, ଦୁଇଶହଟା ଚାଷୀ ଏମିତି ଥିଲେ, ଦଶ ହଜାର କୋଡିଏ ହଜାର ଟଙ୍କା ଋଣ ଆଣିଦେଲେ ସେ ଗାଈ ଗୋରୁ ଛେଳି ମେଣ୍ଡା କରି ଚାଷବାସ କରିଦେଉଥିଲେ, ଟ୍ରାକ୍ଟର ଗୋଟେ କିଣିକି ଚାଷ କରିଦେଉଥିଲେ। ହେଲେ ଏବେ ଭାଇନା ଜାତୀୟ ସ୍ତରରେ ବଡ ବଡ ବ୍ୟାଙ୍କ ସବୁ କାମ କରୁଛି ହେଲା, ସେଟାକୁ ଆକା ଜାଣିବା ପାଇଁ ବୋଲିକିରି ଆଜି ବ୍ୟାଙ୍କ ଜାତୀୟକରଣ ଦିବସ ହେଲା, ଚାଷୀମାନଙ୍କର ଆହୁରି ଉନ୍ନତିରୁ ଉନ୍ନତି ହଉ ବୋଲିକିରି ବହୁତ ଗୁଡ଼େ ବ୍ୟାଙ୍କ ଗୁଡ଼ାକ ଲକ୍ଷ ଲକ୍ଷ ଟଙ୍କା, କୋଟି କୋଟି ଟଙ୍କା ଯୋଜନା ମାଧ୍ୟମରେ, ଉପକରଣ ମାଧ୍ୟମରେ ନଗଦ ହିସାବରେ ଦଉଛନ୍ତି ଭାଇନା, ଋଣ ଦଉଛନ୍ତି। ହେଲେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ କହି ରଖିବା, ସରକାରଙ୍କର ଯୋଉ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅଛି, ବ୍ୟାଙ୍କର ସୁବିଧା ସୁଯୋଗକୁ ତାକୁ ବ୍ୟବହାର କରିବା ଆଉ, ନାଇଁ କି?
2: ଜାଣିକିରି
1: ହେଲେ ଭାଇନା ବୈଠକ ଘରକୁ ତ ଆଇଲେ, ଝୁଆର ମୁଣ୍ଡିଆ ଟିକେ ମାରିଦବା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଜୁହାର ଲାଗୁ ହେଲା ଯେ ଭାଇନା, ଆଜି ତ ରବିବାର, ରବିବାର ବୋଇଲେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କିଷାନବାଣୀ ଡାଇଲ ଆଉଟ। ଏଇ କିଷାନବାଣୀ ଡାଇଲ ଆଉଟ ବୋଇଲେ ଆମର ଚାଷୀ ଭାଇ ଭଉଣୀ ମାନେ ଚିଠି ମାଧ୍ୟମରେ ତାଙ୍କର ଅସୁବିଧା ଜଣାଉଛନ୍ତି, ଆଗକୁ ବି ଜଣାଇବେ ହେଲା, ଆଉ ଆମେ ସେ ସମସ୍ୟାକୁ ଆଜ୍ଞାମାନଙ୍କ ସହିତ କଥାବାର୍ତ୍ତା ହେଇକିରି କେମିତି ସମାଧାନ ହେଇପାରିବ ତାର ବାଟ ଖୋଜୁଛେ, ନାଇଁ କି? ହେଲେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ଆମର ଠିକଣା କହି ରଖିବା, ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର, ପିନ୍କୋଡ଼ ହେଲା 7640005।
2: ଏଇ ଠିକଣାରେ
1: ହେଲେ ଯୋଉମାନେ ଭାଇନା ଚିଠି ଲେଖିପାରିବେ ନାହିଁ ସେମାନେ ନିୟମିତ କାର୍ଯ୍ୟକ୍ରମ ଶୁଣିବେ ବୋଲେ ବହୁତ ଗୁଡ଼େ ସମସ୍ୟାର ସମାଧାନ ପାଇଯିବେ। ହେଲେ ଆଉ ବିଳମ୍ବ କରିବା ନାହିଁ, ଆମର ପ୍ରଥମ ଚିଠି ଭାଇନା ଆସି ଦିଗାପୁରରୁ, ଏଇ ପାଖରୁ ଆଗା ଜୟପୁର ଲେଖିକିରି, ଶିକ୍ଷିତ ଚାଷୀ ଏକା ଗୋପାଳ କୃଷ୍ଣ ସାହୁ ଆଉ ଗୋବର୍ଦ୍ଧନ ପଣ୍ଡା,
2: କଣ
1: ତାଙ୍କର ପ୍ରଶ୍ନ ଅଛି? ସେମାନେ ମାଛ ଚାଷ କରିବାକୁ ଚାହୁଁଛନ୍ତି, ମାଛ ପୋଖରୀ ବ୍ୟବସ୍ଥା କେମିତି କରିବେ, ତାଙ୍କର କେମିତି ଜାଁଳା ପାଇବେ, ଖାଦ୍ୟ ପରିଚାଳନା କେମିତି କରିବେ, ସରକାରୀ ସୁବିଧା କଣ ସବୁ ଅଛି, ସେମାନେ ଜାଣିବାକୁ ଚାହିଁଛନ୍ତି, ପଚାରିଛନ୍ତି ହେଲା। ହେଲେ ମୁଁ ଏଇ ବିଷୟରେ ଆଜ୍ଞା ପଚାରୁଛି, ତମେ ମନ ଧ୍ୟାନ ଦେଇକି ଶୁଣ।
3: ନମସ୍କାର ସାର।
4: ନମସ୍ତେ ସାର।
3: ସର୍ବପ୍ରଥମେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର।
4: ସୀମାଞ୍ଚଳ ପାଢୀ, ସହକାରୀ ମତ୍ସ୍ୟ ଅଧିକାରୀ, କୋରାପୁଟ ଜିଲ୍ଲା।
3: ଆଜ୍ଞା ସାର୍।

0: ଆପଣଙ୍କୁ ବହୁତ ବହୁତ ସ୍ଵାଗତ କରୁଛୁ ସାର୍ ଆମର କାର୍ଯ୍ୟକ୍ରମକୁ। ତ ଦେଖନ୍ତୁ ସାର୍, ଆଜିର ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପ୍ରଶ୍ନ ରହିଛି ଯେ ସେମାନେ ମାଛ ଚାଷ କେମିତି କଣ କରିବେ, ଆଉ ମାଛ ଚାଷ ଦ୍ଵାରା ସାର୍ ସେମାନେ କେମିତି ଲାଭ ପାଇପାରିବେ।
1: ଆଜ୍ଞା, ବହୁତ ଭଲ ପ୍ରସଙ୍ଗଟି ଆପଣ ରଖିଛନ୍ତି। ପ୍ରକୃତରେ ମାଛ ଚାଷ ଏକ ଲାଭଜନକ ଚାଷ ଅଟେ। ଆମ ଶରୀର ପାଇଁ ଆବଶ୍ୟକ ଯୋଉ ପ୍ରାଣୀଜ ପୁଷ୍ଟିସାରର ଆବଶ୍ୟକତା ରହିଛି ଆମ ଶରୀର ବୃଦ୍ଧି କରିବା ପାଇଁ ଏବଂ ଆମେ ସୁସ୍ଥ ରହିବା ପାଇଁ, ତ ମାଛ ଏକ ସୁସ୍ୱାଦୁ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟ ଅଟେ, ଯେଉଁଥିରେ କି ଆମ ଶରୀର ପାଇଁ ଆବଶ୍ୟକ 10ଟି ଅତ୍ୟାବଶ୍ୟକୀୟ ଏମିନୋ ଏସିଡ୍ ବା ଏସେନ୍ସିଆଲ ଏମିନୋ ଏସିଡ୍ ମଧ୍ୟରୁ ମାଛରେ ବହୁତ ପରିମାଣରେ ଅଛି। ତେଣୁ ମାଛରୁ ମିଳୁଥିବା ସ୍ନେହସାର ଶରୀର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଆମର ରକ୍ତ କୋଲେଷ୍ଟ୍ରଲ ବଢ଼ାଏ ନାହିଁ ଏବଂ ଯୋଉ ବ୍ଲଡ୍ ପ୍ରେସର ବା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିବାରେ ସହାୟତା କରିଥାଏ। ତେଣୁ ନିଶ୍ଚିତ ଭାବରେ ଆମେ ସମସ୍ତେ ମାଛ ଚାଷ କରିବା ଏବଂ ଯୋଉ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟ ହିସାବରେ ମାଛ ସୁସ୍ୱାଦୁ ଖାଦ୍ୟକୁ ଆମେ ଗ୍ରହଣ କରି ଆମେ ସୁସ୍ଥ ରହିପାରିବା। ତ ଏଥିପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା ପ୍ରସ୍ତୁତ କରିଛନ୍ତି ଯେ ଆମର ଗାଁର ଚାଷୀମାନେ, ଗାଁର ମହିଳାମାନେ, ଗାଁର ଯୁବକମାନେ କେମିତି ମାଛ ଚାଷ କରିପାରିବେ। ସେଥିପାଇଁ ମାଛ ଚାଷ ପୋଖରୀ ଖୋଳିବା ଠାରୁ ଆରମ୍ଭ କରି ପୁରାତନ ପୋଖରୀରେ ମଧ୍ୟ ମାଛ ଚାଷ କରିବା ପାଇଁ ସରକାରଙ୍କର ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି, ଯୋଉ ଯୋଜନାରେ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଧରନ୍ତୁ ଆମ ପାଖରେ ଜମି ଅଛି, ଆମେ ସେ ଜମିକୁ ଚିହ୍ନଟ କରି ପ୍ରଥମେ ଆମେ ବ୍ଲକରେ ଥିବା ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ଏବଂ ଆମ ଜମିଟିର ଉର୍ବରତାକୁ ପରୀକ୍ଷା କରି ନେବା ଏବଂ ଆମେ ପୋଖରୀ ଖୋଳିବା ପାଇଁ ଗୋସଗୋ ମାଧ୍ୟମରେ ଆବେଦନ କରିବା। ପୋଖରୀ ଖୋଳିବା ପାଇଁ ସରକାରଙ୍କର ସହାୟତା ରହିଛି ଶତକଡ଼ା 40% ରୁ 50%, ପୁଣି ପ୍ରଥମ ବର୍ଷ ମାଛ ଚାଷ କରିବା ପାଇଁ ମଧ୍ୟ ସହାୟତା ରହିଛି, ଯେଉଁଥିରେ କି ସରକାର 40% ରୁ 50% ସରକାରୀ ସହାୟତା ଦେଇଥାନ୍ତି। ଏକ ଏକର ପୋଖରୀ ଖନନ କରିବା ପାଇଁ ହେଲେ 11 ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ରହିଛି, ଯେଉଁଥିରେ କି ସାଧାରଣ ବର୍ଗ ପୁରୁଷମାନେ 4,40,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା ପାଇଥାନ୍ତି ଏବଂ ସମସ୍ତ ବର୍ଗର ମହିଳା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଆମର 50% ଅର୍ଥାତ 5,50,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ରିହାତିର ବ୍ୟବସ୍ଥା ରହିଛି। ଏଥିସହିତ ଆପଣଙ୍କ ପାଖରେ ପୁରୁଣା ପୋଖରୀଟି ଅଛି, ଆପଣ ମାଛ ଚାଷ ପ୍ରତିବର୍ଷ କରୁଛନ୍ତି ଏବଂ ସେଥିରେ ଭଲ ମାଛ ଚାଷ କେମିତି କରିପାରିବେ ସେଥିପାଇଁ ମଧ୍ୟ ସରକାରଙ୍କର ଗୋଟେ ମତ୍ସ୍ୟ ପୋଖରୀ ଯୋଜନା 2 ଅନ୍ତର୍ଗତ ଏକ ଯୋଜନା କାର୍ଯ୍ୟକାରୀ ହେଉଛି, ଯୋଉ ଯୋଜନାରେ ଆପଣ ପୋଖରୀ ହୁଡ଼ା ମରାମତି କରିବେ, ପୋଖରୀ ଦଳ ସଫା କରିବେ ଏବଂ ମାଛ ଚାଷ କରିବେ। ସେଥିପାଇଁ ମଧ୍ୟ ସରକାର ହେକ୍ଟର ପ୍ରତି 4,00,000 ଟଙ୍କାର ଅଟକଳ ମୂଲ୍ୟ ରଖିଛନ୍ତି, ଯେଉଁଥିରେ କି ଆପଣ 40% ଏବଂ 50%ର ସରକାରୀ ସହାୟତା ପାଉଛନ୍ତି। ତ ଅନେକ ଯୋଜନା ରହିଛି, ଯୋଜନାକୁ ଆମେ ଜାଣିବା, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା କିମ୍ବା କୋରାପୁଟ ଜିଲ୍ଲାର ଜୟପୁର ଠାରେ ଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା, ଯଦ୍ୱାରା କି ଆମେ ମାଛ ଚାଷରେ ଅଧିକରୁ ଅଧିକ କେମିତି ଉନ୍ନତି କରିପାରିବା, ଅଧିକରୁ ଅଧିକ କେମିତି ଉତ୍ପାଦନ କରିପାରିବା, ସେଇ ଲକ୍ଷ୍ୟ ହାସଲ କରିବାର ଯୋଉ ଆମର ରହିଛି ଯେ ଆମେ ଅଧିକରୁ ଅଧିକା ମାଛ କେମିତି ଉତ୍ପାଦନ କରିବା, ଯାହାଦ୍ୱାରା ଅଧିକ ଉତ୍ପାଦନ କଲେ ଆମେ ଅଧିକା 2 ପଇସା ରୋଜଗାର କରିପାରିବା, ସେଇ ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ ହେଲେ ଆମେ ଉତ୍ତମ ପ୍ରଣାଳୀରେ ଏବଂ ଭଲ ମାଛ ଚାଷ କେମିତି କରିପାରିବା, ଭଲ ଚାଷୀଟି ହେଇପାରିବା ଏବଂ ଭଲ ବିହନ ଛାଡ଼ିକରି ଆମେ ଅଧିକା କେମିତି ଉତ୍ପାଦନ କରିପାରିବା, ସେଥିପାଇଁ ଯୋଉ ବୈଷୟିକ ଜ୍ଞାନର ଆବଶ୍ୟକତା ରହୁଛି, ସେଇ ବୈଷୟିକ ଜ୍ଞାନ ଦେବା ପାଇଁ ଆମର ଜିଲ୍ଲା ମତ୍ସ୍ୟ ଅଧିକାରୀ ତରଫରୁ ଆମେ ଅନେକ ଗୁଡ଼ିଏ ଚାଷୀକୁ ଆମର ଯୋଉ ମତ୍ସ୍ୟ ତାଲିମ ଶିବିର ମାନ ଆୟୋଜନ କରାଯାଉଛି, ସେଇ ତାଲିମ ଶିବିର ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି, ଚାଷୀମାନଙ୍କୁ ତାଲିମ ଦିଆଯାଉଛି। ଯେଉଁମାନେ ଆଗ୍ରହୀ ଚାଷୀ ଅଛନ୍ତି ସେମାନଙ୍କୁ ଆମେ ସୁଦୂର ଭୁବନେଶ୍ୱର ଏବଂ ବାଲୁଗାଁକୁ ମଧ୍ୟ ପଠାଇଥାଉ, ଯେଉଁଠାରେ କି ସେମାନେ ମାଛ ଚାଷ କେମିତି ଅଧିକରୁ ଅଧିକ ଉତ୍ପାଦନ କରିବାର, ଚାଷ କେମିତି ସେମାନେ କରିପାରିବେ ତାର ବିଭିନ୍ନ ପ୍ରକାର କୌଶଳ ଜ୍ଞାନ ଶିଖିଥାନ୍ତି। ଏବଂ ଆପଣ ଜାଣନ୍ତି ବର୍ତ୍ତମାନ ଏକ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ଯୋଜନା ଆରମ୍ଭ ହୋଇଛି, ଯାହାକି ଆମେ ଜୈବପୁଞ୍ଜ ମାଛ ଚାଷ କହିଥାଉ। ଆପଣଙ୍କ ବାଡ଼ି ବଗିଚାରେ ଯଦି ଆପଣଙ୍କ ପାଖରେ ଛୋଟିଆ ଖଣ୍ଡେ ଜାଗାଟିଏ ଅଛି ତାହେଲେ ସେଥିରେ ମଧ୍ୟ ଆପଣ କୁଣ୍ଡ ପ୍ରସ୍ତୁତ କରିକି ଆପଣ ସେଠି ମାଛ ଚାଷ କରିପାରିବେ, ଯାହାକୁ ଆମେ ଜୈବପୁଞ୍ଜ ଜରିଆରେ ମାଛ ଚାଷ କହୁଛୁ। ସେଠି ଆପଣଙ୍କର କରେଣ୍ଟର ଆବଶ୍ୟକତା ରହୁଛି ଏବଂ କରେଣ୍ଟ ପରେ
0: ମାନେ ବିନା ପୋଖରୀରେ ବି ସେମାନେ ଚାଷ କରିପାରିବେ।
1: ହଁ, ବିନା ପୋଖରୀ

0: ବି ଆମେ ମାଛ ଚାଷ କରିପାରିବା।
1: ଆଜ୍ଞା
0: ଧରନ୍ତୁ ଆମ ପାଖରେ ଜମିର ସଂଖ୍ୟା କମ ଅଛି, ଛୋଟିଆ ଜମିଟିଏ ଥିଲେ ମଧ୍ୟ ନିଜର ବାଡି ବଗିଚାରେ ଆମେ 6ଟି କୁଣ୍ଡ ପାଇଁ 6 ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ରହିଛି,
1: ଆଜ୍ଞା।
0: ଏବଂ ସେଥିରେ ମଧ୍ୟ ସରକାରଙ୍କର 40% ଏବଂ 60% ସରି 50% ଏବଂ 60%ର ସରକାରୀ ରିହାତି ରହିଛି। 3 ଲକ୍ଷ ଠାରୁ 3,60,000 ଟଙ୍କା ପର୍ଯ୍ୟନ୍ତ ଆପଣ 6ଟି କୁଣ୍ଡ ପାଇଁ ସରକାରୀ ରିହାତି ପାଇପାରିବେ। ସେଥିପାଇଁ ଆପଣଙ୍କର ପାଖରେ କରେଣ୍ଟର ଆବଶ୍ୟକତା ରହିଛି ଏବଂ ପାଣିର ସୁବିଧା ଥିବାର ଆବଶ୍ୟକତା ରହିଛି। ତେଣୁ ଆପଣ ଯଦି ଚାହିଁବେ ନିଜ ବାଡି ବଗିଚାରେ ମଧ୍ୟ କୁଣ୍ଡ ପ୍ରସ୍ତୁତ କରିକି ଆପଣ ରୋଜଗାରକ୍ଷମ ହୋଇପାରିବେ ଏବଂ ସୁସ୍ୱାଦୁ ମାଛ ଆପଣ ଉତ୍ପାଦନ କରିପାରିବେ।
1: ସାର୍, ଆମର କୋରାପୁଟ ଜିଲ୍ଲା ଭଳିଆ ଜାଗାରେ କୋଉ କୋଉ ମାଛ ଆମେ ଭଲରେ ପାଳିପାରିବା ଆଉ କମ ଦିନରେ ଅଧିକ ମାନେ ଅମଳ କରିପାରିବା, ମାନେ ଭଲ ଓଜନର ମାଛ ପାଇପାରିବା, କୋଉ କୋଉ ମାଛ ଆମର କୋରାପୁଟ ଭଳିଆ ଜଳବାୟୁ ପାଇଁ ସଠିକ ହେଇପାରିବ ସାର୍?
0: ନିଶ୍ଚିତ ଭାବରେ କୋରାପୁଟ ଏକ ଜଳବାୟୁ, ଏକ ଥଣ୍ଡା ଯୁକ୍ତ ଜଳବାୟୁ ଅଟେ।
1: ଆଜ୍ଞା,
0: ଯୋଉଥିରେ କି ଆମର ନଭେମ୍ବର ମାସ ଠାରୁ ଥଣ୍ଡା ଆରମ୍ଭ ହୁଏ ଏବଂ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଆମ ପାଖରେ ଥଣ୍ଡା ଥାଏ। ତେଣୁ ସେ ଆପଣ ଜାଣନ୍ତି ଯେ ଯେତେବେଳେ ଅତ୍ୟଧିକ ଥଣ୍ଡା ପଡ଼େ ସେତେବେଳେ ମାଛ ଶରୀର ବୃଦ୍ଧିରେ ଆମକୁ ବାଧକ ସାଜିଥାଏ। ତେଣୁ ଆମେ ସାଧାରଣତଃ ପୋଖରୀ ମାନଙ୍କରେ ଯେଉଁମାନେ ମାଛ ଚାଷ କରନ୍ତି ସେମାନଙ୍କୁ ଆମେ ସବୁବେଳେ ସଚେତନ କରିଥାଉ ଯେ ଆମେ ବର୍ଷା ଆରମ୍ଭ ହେବା ବେଳକୁ ହିଁ ମାଛ ପୋଖରୀରେ ଛାଡ଼ିବା। ଏବଂ ଆଜିକାଲି ଯେତେବେଳେ ଆମେ ମାଛ ଛାଡ଼ୁଛେ ସେତେବେଳେ ଆମେ ଅଙ୍ଗୁଳିକା ବିହନ କିମ୍ବା ବର୍ଷିକିଆ ମୁଣ୍ଡା ମାଛ ବିହନ ଆମେ ଛାଡ଼ିବାର ଯୋଜନା କରିବା। ଏବଂ ବର୍ତ୍ତମାନ ଯେହେତୁ ବର୍ତ୍ତମାନ ଖରାଦିନ ଅଛି, ଖରାଦିନ ମାଛ ଆମର ଅମଳ ସରିଗଲା ପରେ ପରେ ଯେତେବେଳେ ଆମେ ପୋଖରୀକୁ ଆମେ ପ୍ରସ୍ତୁତ କରିବା ସେତେବେଳେ ପୋଖରୀର ମରାମତି, ଘାସ ସଫା ଇତ୍ୟାଦି ପ୍ରତି ଆମେ ଧ୍ୟାନ ଦେଇକରି ଆମେ ପୋଖରୀରେ ଯେତେବେଳେ ବର୍ଷା ହେଇଯାଏ, ପାଣି କିଛି ହେଇଯାଏ, 3 ଫୁଟ ଅନ୍ତତଃ ପାଣି ହେଲା ପରେ ପରେ ଆମେ ପୋଖରୀକୁ ପ୍ରସ୍ତୁତ କରିନେବାର ଆବଶ୍ୟକତା ରହିଛି। ଏବଂ ପୋଖରୀ ପ୍ରସ୍ତୁତ କହିଲେ ଆମେ ପୋଖରୀରେ ଚୂନ ପକେଇବା, ଚୂନ ପକେଇବା ଦ୍ୱାରା ପାଣିର ଅମ୍ଳତ୍ୱ ଏବଂ ମାଟିର ଅମ୍ଳତ୍ୱ ଦୂର ହୁଏ, ଯାହାଦ୍ୱାରା କି ମାଛ ଶରୀର ବୃଦ୍ଧିରେ ସହାୟକ ହେଇଥାଏ। ଏବଂ ସେଥିରେ ଖତ ସାର ପ୍ରୟୋଗ କରି ଆମେ ଉତ୍ତମ କିସମର ବିହନ ଛାଡ଼ିବା। ଉତ୍ତମ କିସମର ବିହନ କହିଲେ ଆମ ପାଖରେ ଭାକୁର, ରୋହି, ମିର୍କାଳି ଏବଂ ଗ୍ରାସ କାର୍ପ ଇତ୍ୟାଦି ବିହନ ମହଜୁଦ ଥାଏ। ଏବଂ ଏଥିସହିତ ବର୍ତ୍ତମାନ ମଧ୍ୟ ଆମେ ଅଧିକ ଉତ୍ପାଦନ କରିବା ପାଇଁ ରୂପଚାନ୍ଦ ମାଛ ବି ଅନେକ ଚାଷୀ ଚାଷ କରିବା ଆରମ୍ଭ କଲେଣି। ଏବଂ ଏଥିସହିତ ପାଙ୍ଗାସ୍ୟ ସୂଚି, ଯୋଉଟାକୁ ଆମର ବୋନଲେସ୍ ଫିସ୍ ବି କୁହାଯାଏ, ପାଙ୍ଗାସ ମାଛ ବି ଚାଷ କରିବା ଅନେକ ଚାଷୀ ଆରମ୍ଭ କଲେଣି। ତେଣୁ ଅଧିକ ଉତ୍ପାଦନ କରିବା ପାଇଁ ଯୋଉ ବିହନ, ସେ ପ୍ରକାର ବିହନ ମଧ୍ୟ ଆମ ପାଖରେ ଉପଲବ୍ଧ ହେଲାଣି, ଆମେ ତାକୁ ମଧ୍ୟ ଚାଷ କାର୍ଯ୍ୟରେ ଲଗେଇ ପାରିବା। ଏଥିସହିତ ଯୋଉମାନେ ବାୟୋଫ୍ଲକ୍ରେ ଚାଷ କରୁଛନ୍ତି, ବାୟୋଫ୍ଲକ୍ରେ ସାଧାରଣତଃ ଆମର ଏଇ ଯୋଉ ଭାରତୀୟ ଜାତୀୟ ମାଛ ଚାଷ ହେଇପାରିବ ନାହିଁ। ସେଠି ଆମର ମାଗୁର, ପାଙ୍ଗାସ୍ୟ ସୂଚି, ରୂପଚାନ୍ଦ, ଅମୁରକାର୍ପ, ଚିଙ୍ଗୁଡ଼ି ବି ହେଇପାରିବ। ଏବଂ ଏଥିସହିତ ଆଉ କିଛି ମାଛ ଅଛି, ଯୋଉ ମାଛ ଗୁଡିକ ଆପଣଙ୍କର ଅମ୍ଳଜାନ ଗ୍ରହଣ କରିବାର କ୍ଷମତା ସେମାନଙ୍କ ପାଖରେ ଥାଏ, ସେମିତି ମାଛ ଗୁଡିକ ମଧ୍ୟ ଆମର ବାୟୋଫ୍ଲକ୍ ଟାଙ୍କିରେ ଚାଷ କରାଯାଇପାରିବ ଏବଂ ଆମେ ସେଥି ମଧ୍ୟ ଅଧିକ ଉତ୍ପାଦନ କରିପାରିବା। ସାଧାରଣତଃ ଯେତେବେଳେ ଅଧିକା ଥଣ୍ଡା ପଡେ ସେତେବେଳେ ମାଛ ଶରୀର ବୃଦ୍ଧିରେ ବ୍ୟାଘାତ ଘଟିଥାଏ। ସେଇ ସମୟରେ ଆମକୁ ଅନେକ ଗୁଡିଏ ଦିଗ ପ୍ରତି ଧ୍ୟାନ ଦେଇ ଆମକୁ ପୋଖରୀର ହଉ କିମ୍ବା ବାୟୋଫ୍ଲକ୍ ଟାଙ୍କିର ଯତ୍ନ ବିଶେଷ ଭାବରେ ନେବାର ଆବଶ୍ୟକତା ରହିଛି। ଏବଂ ଆମେ ଯଦି ସେଇ ମୁହୂର୍ତ୍ତରେ ବା ସେଇ ସମୟଟାକୁ ଆମେ ଯତ୍ନ ସହକାରେ ଆମେ ପୋଖରୀର ସଠିକ୍ ପରିଚାଳନା ବା କରିନେବା, ତାହେଲେ ଆମେ ନିଶ୍ଚିତ ଭାବରେ ଏକ ସଫଳ ମାଛ ଚାଷୀ ହେଇପାରିବା ଏବଂ ଅଧିକ ଉତ୍ପାଦନ କରିପାରିବା।
1: ବହୁତ ସୁନ୍ଦର କଥା କହିଲେ ସାର୍, ଆପଣଙ୍କର ପ୍ରତ୍ୟେକଟି ମାର୍ଗଦର୍ଶନ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ନିଶ୍ଚିତ ଭାବରେ ସଫଳତାର କାରଣ ହବ। ଆଉ ଆଗାମୀ ଦିନରେ ଆମ ପରିବାର ସହିତ ଆପଣ ଏମିତି ଜଡିତ ହେଇକି ରହିବେ, ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଆମ ଅନୁଷ୍ଠାନ ତରଫରୁ, ଆମର ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ,
1: ନମସ୍କାର। ନମସ୍କାର ସାର୍, ନମସ୍କାର।
2: ବଢିଆ ଲାଗିଲା ରେ,
3: ଆଉ
2: ଟିକେ ଟିକେ କରିକି ସବୁ କହିଲେ ରେ, ବୁଝିଲୁ କି ନାଇଁ?
3: ଦରକାର ପଡିଲେ ଆଜ୍ଞା ଗାଁକୁ ମିଶାଇବେ, ନମ୍ବର ଦେଇଛନ୍ତି
2: ଆ ପାଖରେ ଅଛନ୍ତି,
3: ଅଛନ୍ତି ଭାଇନା,
2: ଆମର ଭାଗ୍ୟ କାରେ।
3: ହଁ ହେଲେ ଭାଇନା, କିସ ଗୀତ ବାଜଣା ବ୍ୟବସ୍ଥା କରୁଛି ବୋଲଛ? ଯାତ୍ରା ପାଗଡା
2: ଭଲ କା ହେ ରେ ରେ ବଢିଆ ଗୀତ
3: ନାଇଁ ନାଇଁ ଶୁଣିଦବା, ତମେ ଆଇଛ ବୋଲେ ଗୋଟେ ବ୍ୟବସ୍ଥା ହେଇଥିବ
2: ହେଲା,
3: ଆଉ ବିଳମ୍ବ କରିବ ଶୁଣିଦବା,
2: ମନ ପରିଚାଳ କର।
3: ହଁ।

0: ବର୍ଷା ଦିନରେ ଆମେ ଧରୁନୁ, ଖରା ଦିନରେ ତାର ପ୍ରଡକ୍ସନ ହଉଛି,
1: ଖରାଦିନେ ମାଛ ଚାଷ।
0: ଯେହେତୁ ଆମେ ବର୍ଷା ଦିନ ଛାଡ଼ୁଛୁ କି ନାହିଁ, ପାଣି ବନ୍ଧର ପାଣି କମିଲେ ଖରା ଦିନରେ ଧରିବାକୁ ସୁବିଧା ଆମକୁ।
1: ଆଚ୍ଛା ଆଚ୍ଛା ଆଚ୍ଛା, ହେଲେ କେତେଟା ଖଣ୍ଡେ ପଣ୍ଡ ଅଛି ଆଜ୍ଞା ଆପଣଙ୍କର?
0: ଗୋଟେ ଗୋଟେ ଅଛି ଆଜ୍ଞା।
1: ଗୋଟେ କେତେ ଆଜ୍ଞା?
0: କେତେ ପ୍ରାୟ 4 ଏକର ହବ, ୱାଟର ଏରିଆ 4 ଏକର ହବ, ପ୍ରାୟ ଏରିଆଟା 5 ଏକରରୁ ଅଧିକା ହବ।
1: ଆଚ୍ଛା ଆଚ୍ଛା, ହେଲେ ଆପଣ କେମିତି କଣ କରନ୍ତି ସେଇଟା ଟିକେ କହିବେ କି ଆପଣ?
0: ଟ୍ରେଡିସନାଲ ବେସିସ୍ରେ ମୁଁ କରୁଛି ଆଜ୍ଞା।
1: ଆଜ୍ଞା,
0: ବର୍ଷା ଦିନ ପ୍ରଥମ 2ଟା ବର୍ଷା ପରେ
1: ଆଜ୍ଞା
0: ଯେତେବେଳେ ବନ୍ଧରେ ପାଣି ହଉଛି, ଆମେ ଗାଁ ଆଣିକି ଛାଡ଼ୁଛୁ ଫିସରିରୁ, ଜୟପୁରରୁ।
1: ଆଜ୍ଞା, ସେଟା କେମିତି କଣ ଆଣୁଛନ୍ତି?
0: ଆଜ୍ଞା, ସେ କିଲୋ ପିଛା ରହୁଛି, ଜାଳ ଭଲ କ୍ୱାଲିଟି ରହିଲେ ଟିକେ ଗ୍ରୋଥ ଭଲ ହେଉଛି, ତାପରେ ପାଣିର ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ ଆମେ କରିବାକୁ ପଡୁଛି ବର୍ଷ ସାରା ଭିତରେ।
1: ଆଜ୍ଞା ଆଜ୍ଞା,
0: ଏସିଡ଼ ବଢ଼ିଗଲେ ଆମକୁ ଟିକେ ଚୂନ ଦେବାକୁ ପଡ଼ିବ, ମାଛକୁ ଉପରେ ଦାନା ଦେବାକୁ ପଡ଼ିବ, ଖାଇବା ଦେବାକୁ ପଡ଼ିବ, ବୁଝିଲେ? ଏସବୁ ଦେଇକିରି ଆମେ ଟିକେ ବର୍ଷ ସାରା ତାର ଯତ୍ନ ନେଉଛୁ। ଆମେ ଯେତେବେଳେ ଜୁଲାଇରୁ ଅଗଷ୍ଟ ଭିତରେ ପୁରା ମାଛ ଛାଡ଼ୁଛୁ, ଆଉ 6 ମାସ ସମୟ କମସେ କମ ଦରକାର।
1: ହେଲେ ଆପଣ କହିଲେ କେତେ ଏକର ବୋଲି କହିଲେ ଆଜ୍ଞା?
0: ପ୍ରାୟ 4 ଏକର।
1: 4 ଏକର ରେ କେତେ ଖଣ୍ଡେ ଜାଁଳା ଛାଡୁଛନ୍ତି?
0: ମୁଁ ତ ଆଜ୍ଞା ମୋର ଏକଚୁଆଲି କମର୍ସିଆଲ ଚାଷୀ ନାହିଁ ମୁଁ, ମାଛ ଚାଷର।
1: ଆଜ୍ଞା ଆଜ୍ଞା,
0: ଆମର ଖାଲି ପରିବାର ଭିତରେ ଖାଇବା ପିଇଲା ଭଳିଆ ଟିକେ ଚାଷ କରୁଛୁ, ଯାହା ଟିକେ ସରପ୍ଲସ ଯଦି ହଉଛି ତାକୁ ବିକା ବିକି ହଉଛି।
1: ଆଚ୍ଛା ଆଜ୍ଞା, କଣ କଣ ସବୁ ଟ୍ରିଟମେଣ୍ଟ କରୁଛନ୍ତି ଆପଣ କହିଲେ?
0: ଯେତେବେଳେ ଏସିଡ଼ ବଢ଼ିଯାଉଛି ମାଛର ଗ୍ରୋଥ କମିଯିବ, ତାର ଗୋଟେ ଗାଲିସି ପାଖରେ ଗୋଟେ ରେଡନେସ୍ ଆସିବ, ଆମେ ଯେତେବେଳେ ଦେଖୁଛୁ ଫାଷ୍ଟ ନେଟିଂ କରୁଛୁ, ତାର ଗ୍ରୋଥ ଟେଷ୍ଟ ହଉଛି, ମାନେ କୋଉ ସାଇଜ ହବା କଥା କୋଉ ସାଇଜ ହେଇଛି, ତାକୁ ଧରିକି ଆମେ ଟ୍ରିଟମେଣ୍ଟ କରୁଛୁ। ପାଣିର ଡେଫିସିଏନ୍ସି କଣ ରହିଲା ତାକୁ ଟ୍ରିଟମେଣ୍ଟ କରାହଉଛି, ଚୁନ ପକେଇକି ତାର ଏସିଡ଼ ଟ୍ରିଟମେଣ୍ଟ ହଉଛି, ଆଉ ମାଛର ଗ୍ରୋଥକୁ ନେଇକି ଖାଇବା ଦିଆହଉଛି, ଆଉ ଆଜିକାଲି ବିଭିନ୍ନ ସେମାନଙ୍କର ପାଇଁ ମଲ୍ଟିଭିଟାମିନ୍ସ ବି ଆସୁଛି, ଯୋଉଟାକି ଆମେ ପାଣିରେ ଦେବାକୁ ପଡୁଛି, ଯାହାଫଳରେ କି ସେମାନଙ୍କର ଗ୍ରୋଥ ଆସିବ, ଆଉ ଆମର ଛୋଟ ଯୋଉ ଘାସ ଜାତୀୟ ଯୋଉଟା ପାଣିରେ ହବ, ଉଦ୍ଭିଦ ଜାତୀୟ ଯୋଉଟା ସେମାନେ ଖାଇପାରିବେ, ସେଭଳିଆ ଜିନିଷ ବି ପାଣିରେ ଗ୍ରୋଥ ହବ, ଯେମିତି ତାର ବି ଟ୍ରିଟମେଣ୍ଟ କରାହଉଛି।
1: ଆଚ୍ଛା, କୋଉ କିସମର ଛାଡିଛନ୍ତି ଆଜ୍ଞା ଏଥର?
0: ଆମର ଦେଶୀ ଡିମାଣ୍ଡ ଯୋଉଟା ଆଜ୍ଞା, ରୋହି ଭାକୁର।
1: ଆଜ୍ଞା ଆଜ୍ଞା, ସେ ଦୁଇଟା ହିଁ ଆପଣ
0: ମ୍ୟାକ୍ସିମମ୍ ସେଟା।
1: ଆଚ୍ଛା,
0: ଆଉ ଗ୍ରାସ କାର୍ପ ଯୋଉଟା ଅଛି ସେଟା ମାର୍କେଟରେ ଡିମାଣ୍ଡ ନାହିଁ ଆମର ଏଠି, ତେଣୁକରି ଗ୍ରାସ କାର୍ପ ଚାଷ ହଉନାହିଁ, ରୋହି ଭାକୁର ପ୍ରାୟ, ଆଉ ପ୍ରପୋର୍ସନେଟଲି ଛାଡ଼ିବାକୁ ପଡୁଛି, ଯେହେତୁ 3-4ଟା ମିଶିକି ରହିଲେ ସେମାନଙ୍କର ଗ୍ରୋଥ ପାଇଁ ଭଲ, ତେଣୁକରି କିଛି ମାତ୍ରାରେ ଛାଡ଼ିବାକୁ ପଡୁଛି। ସେଟା
1: କେତେ ଖଣ୍ଡେ ଉତ୍ପାଦନ ହଉଛି ଆଜ୍ଞା?
0: ମୋର ସେମିତି ଟାର୍ଗେଟ କିଛି ନାହିଁ
1: ଆଜ୍ଞା,
0: ତଥାପି 5-7 କ୍ୱିଣ୍ଟାଲ ପ୍ରଡକ୍ସନ ହଉଛି।
1: ଆଜ୍ଞା ଆଜ୍ଞା, ଏଇ ଖରାଦିନେ ଆପଣ ନେଟିଂ କରିକି କରୁଛନ୍ତି?
0: ହଁ, ଜାନୁଆରୀ ପରଠୁ, ଜାନୁଆରୀରେ ଷ୍ଟାର୍ଟ ହଉଛି
1: ଆଜ୍ଞା,
0: ଫେବୃଆରୀ ମାର୍ଚ୍ଚ ପରେ ପରେ ନେଟିଂ, ଫେବୃଆରୀ ମାର୍ଚ୍ଚ ପରେ ମ୍ୟାକ୍ସିମମ୍ ନେଟିଂ ହବ
1: ଆଜ୍ଞା,
0: ଆଉ ଡିସେମ୍ବରରେ ଆମର ଫାଷ୍ଟ ନେଟିଂ, ତାପରେ ଆମର ଯୋଉ ଏପ୍ରିଲ ମେ ପର୍ଯ୍ୟନ୍ତ ନେଟିଂ କରିକି ଧରିବାକୁ ପଡୁଛି।
1: ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା, ବହୁତ କିଛି ଜିନିଷ ଆମେ ଜାଣିବାକୁ ପାଇଲୁ।
0: ଆଜ୍ଞା ଆଜ୍ଞା,
1: ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅନେକ ଅନେକ
0: ଆଜ୍ଞା ଆଜ୍ଞା, ଧନ୍ୟବାଦ ଧନ୍ୟବାଦ।
1: ପରିଚୟ ଟିକେ ଦେବେ କି?
0: ଆଜ୍ଞା, ମୁଁ ସିଦ୍ଧାର୍ଥ ପଣ୍ଡା କହୁଛି, କୁମୁଲିରୁ।
1: କୁମୁଲିର?
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ଆଚ୍ଛା, ଆପଣ ତ ଜଣେ ପ୍ରୋଗ୍ରେସିଭ ଫାର୍ମର।
0: ଆଜ୍ଞା,
1: ମାନେ ପଢାଲିଖା ଚାଷୀ।
0: ଆଜ୍ଞା ଆଜ୍ଞା,
1: ଆପଣଙ୍କର ଏବେ କଣ ଚାଲିଛି ଆଜ୍ଞା ଖରାଦିନେ?
0: ଏବେ ଆଜ୍ଞା ମୋର ଟିକେ ଆଳୁ ଚାଷ, ପିଆଜ ଚାଷ ହେଇଥିଲା।
1: ଆଜ୍ଞା
0: ଆଜ୍ଞା, ତା ସହିତ ପ୍ରତି ବର୍ଷ ଟିକେ ମାଛ ଚାଷ କରୁଛୁ ଆମେ, ଯୋଉଟାକି ପ୍ରାୟ ଖରାଦିନରେ ଆମର ପ୍ରଡକ୍ସନ, ବର୍ଷା ଦିନରେ ଆମେ ଧରୁନୁ, ଖରାଦିନରେ ତାର ପ୍ରଡକ୍ସନ ହଉଛି,
1: ଖରାଦିନେ ମାଛ ଚାଷ।
0: ଯେହେତୁ ଆମେ ବର୍ଷା ଦିନ ଛାଡ଼ୁଛୁ କି ନାହିଁ, ପାଣି ବନ୍ଧର ପାଣି କମିଲେ ଖରାଦିନରେ ଧରିବାକୁ ସୁବିଧା ଆମକୁ।
1: ଆଚ୍ଛା ଆଚ୍ଛା ଆଚ୍ଛା, ହେଲେ କେତେଟା ଖଣ୍ଡେ ପଣ୍ଡ ଅଛି ଆଜ୍ଞା ଆପଣଙ୍କର?
0: ଗୋଟେ ଗୋଟେ ଅଛି ଆଜ୍ଞା।
1: ଗୋଟେ କେତେ ଆଜ୍ଞା? କେତେ?

0: ପ୍ରାୟ ତାରିଖର ହବ, ୱାଟର ଏରିଆ ତାରିଖର ହବ, ପ୍ରାୟ ଏରିଆଟା 5 ଏକରରୁ ଅଧିକା ହବ।
1: ଆଚ୍ଛା ଆଚ୍ଛା, ହେଲେ ଆପଣ କେମିତି କ'ଣ କରନ୍ତି ସେଇଟା ଟିକେ କହିବେ କି ଆପଣ?
0: ନା, ଟ୍ରେଡିସନାଲ ବେସିସ୍ରେ ମୁଁ କରୁଛି ଆଜ୍ଞା।
1: ଆଜ୍ଞା,
0: ବର୍ଷା ଦିନ ପ୍ରଥମ 2ଟା ବର୍ଷା ପରେ
1: ଆଜ୍ଞା
0: ଯେତେବେଳେ ବନ୍ଧରେ ପାଣି ହଉଛି, ଆମେ ଗାଳ ଆଣିକି ଛାଡ଼ୁଛୁ ଫିସେରୀରୁ, ଜୟପୁରରୁ।
1: ଆଜ୍ଞା, ସେଟା କେମିତି କ'ଣ ଆଣୁଛନ୍ତି?
0: ଆଜ୍ଞା, ସେ କିଲୋ ପିଛା ରହୁଛି, ଜାଳ ଭଲ କ୍ୱାଲିଟି ରହିଲେ ଟିକେ ଗ୍ରୋଥ ଭଲ ହେଉଛି। ତାପରେ ପାଣିର ବିଭିନ୍ନ ପ୍ରକାର ଟ୍ରିଟମେଣ୍ଟ ଆମେ କରିବାକୁ ପଡୁଛି ବର୍ଷ ସାରା ଭିତରେ।
1: ଆଜ୍ଞା ଆଜ୍ଞା,
0: ଏସିଡ଼ ବଢ଼ିଗଲେ ଆମକୁ ଟିକେ ଚୂନ ଦେବାକୁ ପଡ଼ିବ, ମାଛକୁ ଉପରେ ଦାନା ଦେବାକୁ ପଡ଼ିବ, ଖାଇବା ଦେବାକୁ ପଡ଼ିବ, ବୁଝିଲେ? ଏସବୁ ଦେଇକିରି ଆମେ ଟିକେ ବର୍ଷ ସାରା ତାର ଯତ୍ନ ନେଉଛୁ। ଆମେ ଯେତେବେଳେ ଜୁଲାଇରୁ ଅଗଷ୍ଟ ଭିତରେ ପୁରା ମାଛ ଛାଡ଼ୁଛୁ, ଆଉ 6 ମାସ ସମୟ କମସେ କମ ଦରକାର। ଡିସେମ୍ବରରୁ ଆମର ନେଟିଂ ଷ୍ଟାର୍ଟ ହଉଛି। ଆଜ୍ଞା, ଡିସେମ୍ବରରେ ଗୋଟେ ନେଟିଂ କଲେ ତାର ଗ୍ରୋଥ ପାଇଁ ସୁବିଧା, ତେଣୁ ଡିସେମ୍ବରରେ ଗୋଟେ, ଡିସେମ୍ବର ଲାଷ୍ଟରେ ଗୋଟେ ନେଟିଂ କରୁଛୁ ଆମେ।
1: ଆଜ୍ଞା ଆଜ୍ଞା, ହେଲେ ଆପଣ କହିଲେ କେତେ ଏକର ବୋଲି କହିଲେ? ଆଜ୍ଞା,
0: ପ୍ରାୟ 4 ଏକର।
1: 4 ଏକରରେ କେତେ ଖଣ୍ଡେ ଜାଁଳ ଛାଡ଼ୁଛନ୍ତି?
0: ମୁଁ ତ ଆଜ୍ଞା, ମୋର ଏକଚୁଆଲି କମର୍ସିଆଲ ଚାଷୀ ନାହିଁ ମୁଁ, ମାଛ ଚାଷର।
1: ଆଜ୍ଞା ଆଜ୍ଞା,
0: ଆମର ଖାଲି ପରିବାର ଭିତରେ ଖାଇବା ପିଇବା ଭଳିଆ ଟିକେ ଚାଷ କରୁଛୁ, ଯାହା ଟିକେ ସରପ୍ଲସ୍ ଯଦି ହଉଛି ତାକୁ ବିକା ବିକି ହଉଛି।
1: ଆଚ୍ଛା ଆଜ୍ଞା, କଣ କଣ ସବୁ ଟ୍ରିଟମେଣ୍ଟ କରୁଛନ୍ତି ଆପଣ କହିଲେ?
0: ଯେତେବେଳେ ଏସିଡ଼ ବଢ଼ିଯାଉଛି ମାଛର ଗ୍ରୋଥ କମିଯିବ, ତାର ଗୋଟେ ଗାଲିସି ପାଖରେ ଗୋଟେ ରେଡନେସ୍ ଆସିବ, ଆମେ ଯେତେବେଳେ ଦେଖୁଛୁ ଫାଷ୍ଟ ନେଟିଂ କରୁଛୁ, ସେଠି ତାର ଗ୍ରୋଥ ଟେଷ୍ଟ ହଉଛି, ମାନେ କୋଉ ସାଇଜ ହବା କଥା କୋଉ ସାଇଜ ହେଇଛି, ତାକୁ ଧରିକି ଆମେ ଟ୍ରିଟମେଣ୍ଟ କରିଦେବୁ। ପାଣିର ଡେଫିସିଏନ୍ସି କ'ଣ ରହିଲା ତାକୁ ଟ୍ରିଟମେଣ୍ଟ କରାହଉଛି, ଚୁନ ପକେଇକି ତାର ଏସିଡ଼ ଟ୍ରିଟମେଣ୍ଟ ହଉଛି, ଆଉ ମାଛର ଗ୍ରୋଥକୁ ନେଇକି ଖାଇବା ଦିଆହଉଛି। ଆଉ ଆଜିକାଲି ବିଭିନ୍ନ ସେମାନଙ୍କର ପାଇଁ ମଲ୍ଟିଭିଟାମିନ୍ସ ବି ଆସୁଛି, ଯୋଉଟାକି ଆମେ ପାଣିରେ ଦେବାକୁ ପଡୁଛି, ଯାହାଫଳରେ କି ସେମାନଙ୍କର ଗ୍ରୋଥ ଆସିବ। ଆଉ ଆମର ଛୋଟ ଯୋଉ ଘାସ ଜାତୀୟ ଯୋଉଟା ପାଣିରେ ହବ, ଉଦ୍ଭିଦ ଜାତୀୟ ଯୋଉଟା ସେମାନେ ଖାଇପାରିବେ, ସେଭଳିଆ ଜିନିଷ ବି ପାଣିରେ ଗ୍ରୋଥ ହବ, ଯେମିତି ତାର ବି ଟ୍ରିଟମେଣ୍ଟ କରାହଉଛି।
1: ଆଚ୍ଛା, କୋଉ କିସମର ଛାଡ଼ିଛନ୍ତି ଆଜ୍ଞା ଏଥର?
0: ଆମର ଦେଶୀ ଡିମାଣ୍ଡ ଯୋଉଟା ଆଜ୍ଞା, ରୋହି ଭାକୁର।
1: ଆଜ୍ଞା ଆଜ୍ଞା, ସେ ଦୁଇଟା ହିଁ ଆପଣ
0: ମ୍ୟାକ୍ସିମମ୍ ସେଟା।
1: ଆଚ୍ଛା,
0: ଆଉ ଗ୍ରାସକାର ଯୋଉଟା ଅଛି ସେଟା ମାର୍କେଟରେ ଡିମାଣ୍ଡ ନାହିଁ ଆମର ଏଠି, ତେଣୁକରି ଗ୍ରାସକାର ଚାଷ ହଉନାହିଁ, ରୋହି ଭାକୁର ପ୍ରାୟ। ଆଉ ପ୍ରପୋର୍ସନେଟଲି ଛାଡ଼ିବାକୁ ପଡ଼ୁଛି, ଯେହେତୁ 3-4ଟା ମିଶିକି ରହିଲେ ସେମାନଙ୍କର ଗ୍ରୋଥ ପାଇଁ ଭଲ, ତେଣୁକରି କିଛି ମାତ୍ରାରେ ଛାଡ଼ିବାକୁ ପଡ଼ୁଛି। ସେଟା
1: କେତେ ଖଣ୍ଡେ ଉତ୍ପାଦନ ହଉଛି ଆଜ୍ଞା?
0: ମୋର ସେମିତି ଟାର୍ଗେଟ କିଛି ନାହିଁ
1: ଆଜ୍ଞା,
0: ତଥାପି 5-7 କ୍ୱିଣ୍ଟାଲ ପ୍ରଡକ୍ସନ ହଉଛି।
1: ଆଜ୍ଞା ଆଜ୍ଞା, ଏଇ ଖରାଦିନେ ଆପଣ ନେଟିଂ କରିକି କାଟୁଛନ୍ତି?
0: ହଁ, ଜାନୁଆରୀ ପରଠୁ, ଜାନୁଆରୀରେ ଷ୍ଟାର୍ଟ ହଉଛି
1: ଆଜ୍ଞା,
0: ଫେବୃଆରୀ ମାର୍ଚ୍ଚ ପରେ ପରେ ନେଟିଂ, ଫେବୃଆରୀ ମାର୍ଚ୍ଚ ପରେ ମ୍ୟାକ୍ସିମମ୍ ନେଟିଂ ହବ
1: ଆଜ୍ଞା,
0: ଆଉ ଡିସେମ୍ବରରେ ଆମର ଫାଷ୍ଟ ନେଟିଂ, ତାପରେ ଆମର ଯୋଉ ଏପ୍ରିଲ ମେ ପର୍ଯ୍ୟନ୍ତ ନେଟିଂ କରିକି ଧରିବାକୁ ପଡୁଛି।
1: ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା, ବହୁତ କିଛି ଜିନିଷ ଆମେ ଜାଣିବାକୁ ପାଇଲୁ।
0: ଆଜ୍ଞା ଆଜ୍ଞା,
1: ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅନେକ ଅନେକ
0: ଆଜ୍ଞା ଆଜ୍ଞା, ଧନ୍ୟବାଦ ଧନ୍ୟବାଦ
1: ଧନ୍ୟବାଦ
0: ଆଜ୍ଞା।
2: ଭାଇନା ଘରେ ଏକା ବସିକିରି ପଚାରିଲା ପରେ ପଚାରି ଦେଇଛ,
3: ଭଲ କଥା,
2: ଗୋଟେ ଦିନ ଯିବାର ଅଛି ତମର ସାଙ୍ଗ,
3: ନାଇଁ ଯିବାକୁ ପଡିବ,
2: ହେଲେ ପରେ ଯିବା, ମେଘ ଦେଖ ଶିବା
3: କେତେବେଳେ ଅଜାଡି ଦବ, ଆହୁରି ଘରେ ଯାଇପାରବା ନାଇଁ,
2: ଗୁଟୁ ଗୁଟେ ପଳେଇବା ଭାଇନା,
3: ଯିବା
2: ଟିକେ ଉଜ୍ଜଳ କରୁଛି,
3: ନାଇଁ
2: ପଳେଇବା ନହେଲେ ହଇରାଣ ହେଇଯିବା,
3: ନାଇଁ
2: ଯିବା ଯିବା ଯିବା
4: ଯିବା। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣିଲେ କିଷାନବାଣୀ ଡାଇଲଗ କାର୍ଯ୍ୟକ୍ରମ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଜୁଲାଇ ମାସ 23 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଜୁଲାଇ ମାସ 22 ତାରିଖ ବୁଧବାର ଅପରାହ୍ନ 3:00 to 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଡିଜିଟାଲ ମିଡିଆ ବନାମ ଆକାଶବାଣୀ। ଆମ ଫୋନ୍ ନମ୍ବର ହେଲା 0685423069। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ମନ ରହିଗଲା ସାତସୁରରେ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ବିଷ୍ଣୁ ମହାନ କବି, ଗୀତ ରଚନା ଦିଲୀପ ଜେନା, ସଙ୍ଗୀତ ସଂଯୋଜନା ବାପି ଲେହେରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ରକ୍ଷାର ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତପୁ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ଦିବ୍ୟଲୋଚନ ନାୟକ। ସଙ୍ଗୀତରେ ସଜେଇଛନ୍ତି ଏସ୍ ଚନ୍ଦ୍ରକାନ୍ତ।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୋତାଙ୍କ ମେସେଜ୍ର ଉତ୍ତରକୁ ନେଇ ସମ୍ପର୍କ ସେତୁ। ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ।

0: ସମ୍ପର୍କ ହେଉଛି ହୃଦୟର ଏମିତି ଏକ ସେତୁ ଯେଉଁଠାରେ ବିଶ୍ୱାସ, ସ୍ନେହ ଏବଂ ସମ୍ମାନ ଥାଏ।
1: ଆଉ ସେହି ସମ୍ପର୍କରେ ଦୂରତା ଥିଲେ ମଧ୍ୟ ମନ ସବୁବେଳେ ନିକଟରେ ରହିଥାଏ। ତେଣୁ ଆମେ ଅଳ୍ପ ନମ୍ର ହୋଇ ଭଲ ପାଇବା ସହ ସମୟ ଦେବା ତ ସେହି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇଥାଏ।
0: ତାହେଲେ ଆମ ଶ୍ରୋତାଙ୍କର ସେହି ସ୍ନେହ ଏବଂ ଭଲ ପାଇବାର ସହ ସେମାନଙ୍କର ମତାମତ ଏବଂ ଅଭିଯୋଗକୁ ନେଇ ଆଜିର ସମ୍ପର୍କ ସେତୁକୁ ନେଇ ଆସିଛୁ। ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଧରିତ୍ରୀ ଶତପଥୀ, ନମସ୍କାର।
0: ତେବେ ଧରିତ୍ରୀ, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ ଏବଂ ଦେଖିବା ଆମର ପ୍ରଥମ ମେସେଜଟି କାହାର।
1: ଆଜିର ଆମର ପ୍ରଥମ ମେସେଜଟିକୁ ଲେଖିଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର ରେମଣ୍ଡା ବରଗଡ଼ରୁ। ସେ ଲେଖିଛନ୍ତି, ମହାଶୟ ପ୍ରଣାମ ଗ୍ରହଣ କରିବେ।
0: ଆପଣ ବି ପ୍ରତି ନମସ୍କାର ନେବେ।
1: 6 ଜୁଲାଇ ଆକାଶବାଣୀ ଲାଇଭରେ ଅରୁଣା ମ୍ୟାଡମ୍ ବନ ମହୋତ୍ସବ ଉପରେ ଅନେକ କଥା କହିଲେ। ସେହିପରି 7 ଜୁଲାଇର ବିଷୟବସ୍ତୁ ଥିଲା ଆଇନା। କାର୍ଯ୍ୟକ୍ରମ ଦୁଇଟି ମନୋରଞ୍ଜନ ଧର୍ମୀ ତଥା ଗୀତଗୁଡ଼ିକ ଶ୍ରୁତିମଧୁର ଥିଲା। 8 ଜୁଲାଇ ମୂର୍ଚ୍ଛନାରେ ସୁରେଶ ଚନ୍ଦ୍ର ମିଶ୍ର ଓ ନିହାରିକା ସାହୁଙ୍କ କଣ୍ଠରେ ତୁମେ ଅଛ ବୋଲି ଘର ଲାଗୁନାହିଁ ଖାଲି ଖାଲି, ବହୁତ ଭଲ ଲାଗିଲା। 9 ଜୁଲାଇର ଗବାକ୍ଷର ବିଷୟ ଥିଲା ବିଚାରଧାରା। ଡକ୍ଟର ଶରତ ଚନ୍ଦ୍ର ପରିଡ଼ା, ସକାରାତ୍ମକ ଭାବନା ଯାହା ଆମ କାର୍ଯ୍ୟକଳାପକୁ ପ୍ରଭାବିତ କରେ, ଏହା ଉପରେ ଅନେକ ଉପାଦେୟ କଥା କହିଲେ ଯାହାକି ପ୍ରେରଣାପଦ ଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା ଜଗନ୍ନାଥ ପ୍ରେମୀ ଡକ୍ଟର ଅଭୟ କୁମାର ନାୟକ ଏଥର ବିଜ୍ଞାନିକାରେ ଜଗନ୍ନାଥ ସଂସ୍କୃତି ଓ ବିଜ୍ଞାନ କିପରି ଓତପ୍ରୋତ ଭାବରେ ଜଡ଼ିତ ତା ବିଷୟରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ, ତାଙ୍କୁ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚୟ ଲିଙ୍ଗରାଜ ବାବୁ, ଆପଣ ପ୍ରତିଟି କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ବିସ୍ତୃତ ଭାବରେ ଆମର କାର୍ଯ୍ୟକ୍ରମକୁ ଆପଣଙ୍କର ସୁନ୍ଦର ମେସେଜ ପଠାଇଛନ୍ତି। ପ୍ରଥମେ ଆପଣଙ୍କୁ 6 ଜୁଲାଇର ଆକାଶବାଣୀ ଲାଇଭ୍ ଯାହାକୁ ଉପସ୍ଥାପନା କରିଥିଲେ ଅରୁଣା ମ୍ୟାଡାମ୍, ଆପଣଙ୍କୁ ଭଲ ଲାଗିଛି, ବନ ମହୋତ୍ସବ ସମ୍ପର୍କରେ ସେ କହିଥିଲେ। ତାଛଡ଼ା 7 ଜୁଲାଇର ଆଇନା ନେଇକି ଯେଉଁ ବିଷୟବସ୍ତୁ ଥିଲା ସେହି କାର୍ଯ୍ୟକ୍ରମ ବି ଆପଣଙ୍କୁ ଭଲ ଲାଗିଛି। ମୂର୍ଚ୍ଛନାର କଣ୍ଠଶିଳ୍ପୀ ଥିଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ, ତାଙ୍କର ଶେଷ ଗୀତଟି ଯାହା ଆପଣ ଲେଖିଛନ୍ତି ତାହା ବି ଆପଣଙ୍କୁ ଭଲ ଲାଗିଛି। ଗବାକ୍ଷ କାର୍ଯ୍ୟକ୍ରମରେ ଆପଣ ଶୁଣିଛନ୍ତି ବିଚାରଧାରା ସମ୍ପର୍କରେ ଯେଉଁଥିରେ ଅଂଶଗ୍ରହଣ କରିଥିଲେ ଡକ୍ଟର ଶରତ ଚନ୍ଦ୍ର ପରିଡ଼ା। ଶେଷରେ ବିଜ୍ଞାନିକା ସମ୍ପର୍କରେ ଆପଣ ଲେଖିଛନ୍ତି ଯେ ବିଜ୍ଞାନିକରେ ଯେଉଁ ଆଲୋଚନା ଥିଲା ଡକ୍ଟର ଅଭୟ କୁମାର ନାୟକଙ୍କର ତାହା ବି ଆପଣଙ୍କୁ ଭଲ ଲାଗିଛି। ଖୁବ୍ ସୁନ୍ଦର ଭାବେ, ଖୁବ୍ ମନଧ୍ୟାନ ଭାବେ ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ଶୁଣିଲା ପରେ ସମ୍ପର୍କ ସେତୁକୁ ଆପଣଙ୍କର ମୂଲ୍ୟବାନ ମେସେଜ୍ ପଠାଉଛନ୍ତି। ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। ଆଶା କରୁଛୁ ଆପଣ ଏମିତି ମେସେଜ୍ ପଠାଉଥିବେ। ତାପରେ କାର ମେସେଜ୍ ଅଛି ଧରିତ୍ରୀ?
1: ଏହି ମେସେଜ୍ଟିକୁ ଲେଖିଛନ୍ତି ରେଡିଓ ସମ୍ରାଟ ମୁନ୍ନା ଭାଇନା, ବାସନ୍ତୀ ଖଟୁଆ, ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଟିଳ କନକପୁର ଜଗତସିଂହପୁରରୁ।
0: ଆଚ୍ଛା, କଣ ଲେଖିଛନ୍ତି ସେମାନେ?
1: ସେମାନେ ଲେଖିଛନ୍ତି, ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। 1 ତାରିଖ ଓ 7 ତାରିଖରେ ଲୀନା ମ୍ୟାଡାମଙ୍କର ସକାଳର ବନ୍ଦନା ଓ ଗୀତିଧାରା, ସପ୍ତ

0: ଦ୍ୱାରା ଲାଇଭ୍ ଆକାଶବାଣୀ ଖୁବ୍ ଉଚ୍ଚକୋଟୀର ଓ ହୃଦୟସ୍ପର୍ଶୀ ହୋଇଥିଲା। 2 ତାରିଖର ଗୀତିଧାରା, ସପ୍ତଧାରା ଓ ବନ୍ଦନା ଏବଂ 5 ତାରିଖର ଲାଇଭ୍ ଆକାଶବାଣୀ ସସ୍ମିତା ରାୟଙ୍କର ମଧ୍ୟ ବହୁତ ହୃଦୟସ୍ପର୍ଶୀ ହୋଇଥିଲା। 6 ତାରିଖର ଅରୁଣା ମ୍ୟାଡାମଙ୍କର ପ୍ରୋଗ୍ରାମ ମଧ୍ୟ ବହୁତ ଭଲ ହୋଇଥିଲା। 2 ତାରିଖରେ ସଜମୌଜ ଖୁବ୍ ଭଲ ଲାଗିଲା। ଗୀତିଧାରା ବଦଳରେ ଯଦିଓ ଫୋନ୍ କାର୍ଯ୍ୟକ୍ରମ 9ଟାରେ ହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା, ଏହା ମୋର ଅନୁରୋଧ। ଡାଇରେକ୍ଟର ମନୋଜ ସାରଙ୍କୁ ଅନୁରୋଧ, ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କରନ୍ତେ ଯଦି ବହୁତ ଭଲ ହୁଅନ୍ତା।
1: ପ୍ରଥମେ ଆପଣମାନଙ୍କୁ ଆମେ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଦେଉଛୁ ଯେ ଆପଣମାନେ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଛନ୍ତି ଏବଂ ଶୁଣିଲା ପରେ ଖୁବ୍ ସୁନ୍ଦର ଭାବେ ଗୋଟିଏ ମେସେଜ ପଠାଇଛନ୍ତି। ଲୀନା ମ୍ୟାଡାମଙ୍କର ଉପସ୍ଥାପନା ଭଲ ଲାଗିଛି, ତା ଛଡ଼ା ସସ୍ମିତା ରାୟଙ୍କର, ଅରୁଣା ମ୍ୟାଡାମଙ୍କର ଉପସ୍ଥାପନା ବି ଆପଣଙ୍କୁ ଭଲ ଲାଗିଛି। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଜଣାଇ ଦେଉଛୁ, ଆଉ ସେମାନେ ବି ଆପଣଙ୍କର ଉତ୍ସାହମୂଳକ ବାର୍ତ୍ତା ଶୁଣିଲା ପରେ କାର୍ଯ୍ୟକ୍ରମ କେମିତି ଆହୁରି ଭଲ କରିବେ ସେଥିପାଇଁ ଚେଷ୍ଟା କରିବେ ନିଶ୍ଚୟ। ତାପରେ ଆପଣ ଲେଖିଛନ୍ତି ଯେ ସଜମୌଜ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି 2 ତାରିଖର, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଶେଷରେ ଆପଣ ଗୋଟିଏ ପ୍ରସ୍ତାବ ଦେଇଛନ୍ତି ଯେ 9ଟାରେ ଯେଉଁ ଗୀତିଧାରା ଆମେ ପ୍ରଚାର କରୁଛୁ ତା ପରିବର୍ତ୍ତେ ସେଇଠି ଫୋନ୍ ଇନ୍ ପ୍ରୋଗ୍ରାମ ରଖିଦେଲେ ଭଲ ହୁଅନ୍ତା ବୋଲି। ଦେଖନ୍ତୁ ମୁନାବୁ ବା ଯେଉଁ ଶ୍ରୋତାମାନେ ସବୁ ଲେଖିଛନ୍ତି, ଆମେ କହି ରଖୁଛୁ ଯେ ଫୋନ୍ ଇନ୍ ପ୍ରୋଗ୍ରାମ ଆମର ଯେଉଁ ଡାଇରେକ୍ଟର ଜେନେରାଲ ଅଛନ୍ତି ତାଙ୍କର ବିନା ଅନୁମୋଦନରେ ଆମର କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିପାରିବୁ ନାହିଁ। ଯେକୌଣସି କାର୍ଯ୍ୟକ୍ରମ ପ୍ରସାରଣ କରିବା ପୂର୍ବରୁ ତାଙ୍କର ଅନୁମତି ନିଆଯାଏ ଏବଂ ସେ ଅନୁମୋଦନ କଲାପରେ ହିଁ ଆମେ କାର୍ଯ୍ୟକ୍ରମ ପ୍ରଚାର କରିଥାଉ। ଯଦିଓ ଫୋନ୍ ଇନ୍ ପ୍ରୋଗ୍ରାମ ସମ୍ପର୍କରେ ଆପଣ ଲେଖିଛନ୍ତି 9ଟାରେ କିଛିଟା ବୈଷୟିକ ଅସୁବିଧା ବି ରହିଛି ସେହି ସମୟରେ ଫୋନ୍ ଇନ୍ ପ୍ରୋଗ୍ରାମ କରିବା ପାଇଁ, ତେଣୁ ଆପଣ ଯାହା ଲେଖିଛନ୍ତି ବର୍ତ୍ତମାନ ପାଇଁ ତ ସମ୍ଭବ ନୁହଁ। ଆମେ ତ ପ୍ରତି ସୋମବାର ମଧ୍ୟାହ୍ନ 12ଟାରୁ 1ଟା ପର୍ଯ୍ୟନ୍ତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରୁଛୁ, କଥା ଆପଣଙ୍କର ଗୀତା ଆମର, ସବୁ ସମୟରେ ସେହି କାର୍ଯ୍ୟକ୍ରମ ପ୍ରଚାର କରିବା ବର୍ତ୍ତମାନ ପାଇଁ ସମ୍ଭବ ନୁହଁ। ତାପରେ ସେହି ଯେଉଁ ଫୋନ୍ ଇନ୍ ପ୍ରୋଗ୍ରାମ ବି ହେଉଛି କେବଳ କିଛି ଶ୍ରୋତା ହିଁ ଭାଗ ନେଉଛନ୍ତି, ଯଦି ଅଧିକ ସଂଖ୍ୟାରେ ଶ୍ରୋତା ଆମର ଏହି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ତେବେ ହୁଏତ ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ତି ସେ ବିଚାରକୁ ନେବେ ଏବଂ ଭବିଷ୍ୟତରେ ଆପଣ ଯାହା ଲେଖିଛନ୍ତି ଯେ 9ଟାରେ ଗୀତିଧାରା ପରିବର୍ତ୍ତେ ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମ ପ୍ରଚାର କରିବା ପାଇଁ ହୁଏତ ହେଇପାରେ, ଆପଣ ଅପେକ୍ଷା କରନ୍ତୁ ସେ ଦିନକୁ। ଧରିତ୍ରୀ, ତେବେ ଆମର ତ ଆହୁରି ମେସେଜ ଅଛି, କିନ୍ତୁ ଗତ ସପ୍ତାହରେ ଆମର ଭଏସ୍ ମେସେଜ ଗୋଟେ ରହିଯାଇଥିଲା, ଆମର ଯିଏ ନିୟମିତ ଶ୍ରୋତା ନୀଳାଚଳ ଭୋଇ ପଠାଇଥିଲେ, କିନ୍ତୁ ସମୟ ଅଭାବରୁ ଗତ ସମ୍ପର୍କ ସେତୁରେ ଆମେ ସ୍ଥାନ ଦେଇନଥିଲୁ, ବର୍ତ୍ତମାନ ସେହି ଭଏସ୍ ମେସେଜ ଶୁଣିବା।
2: ନମସ୍କାର, ଆକାଶବାଣୀ ଜୟପୁର ସମ୍ପର୍କ ସେତୁ ବିଭାଗର ଉପସ୍ଥାପକ ଉପସ୍ଥାପିକା, ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୋଡ଼ି ଲାଞ୍ଚଡ ଭୋଇ କହୁଛି, ଗ୍ରାମ ତଲଗ, ଜିଲ୍ଲା ବଲାଙ୍ଗୀରରୁ। ଗତ ରବିବାର ଦିନ ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲି ରେଡିଓ କେ ପାଚାରୁ, ଯାହାର ବିଷୟବସ୍ତୁ ଥିଲା କି ଦାନ୍ତର ସମସ୍ୟା। ବିଶେଷଜ୍ଞ ମହାଶୟ ସୁନ୍ଦର ଭାବେ ଶ୍ରୋତା ବନ୍ଧୁଙ୍କ ଉତ୍ତର ଗୁଡ଼ିକ ଦେଇଥିଲେ ଏବଂ ସେଦିନ ଉପସ୍ଥାପକ ଉପସ୍ଥାପିକା ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଏବଂ ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲି ଡେଲ ଆକାଶବାଣୀ, ଯାହାକି ଉପସ୍ଥାପନ ଦେଇଥିଲେ ଥିଲେ ରଞ୍ଜନ ସାର, ସ୍ୱପ୍ନକୁ ନେଇକରି ଏବଂ ତା ସହିତ ଅନେକ ଶ୍ରୋତା ବନ୍ଧୁଙ୍କ ମତାମତ ଗୁଡ଼ିକ ନେଇକରି। ଏବଂ ମୁଁ ବିଶେଷ କରି ଜାଣିବାକୁ ପାଇଲି ଅନେକ ନୂଆ ଶ୍ରୋତାଙ୍କର ତାଙ୍କ ସ୍ୱରଟେ ଶୁଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ସେଥିପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ବିଶେଷ କାର୍ଯ୍ୟକ୍ରମ ଗତ ଜୁଲାଇ ମାସ 9 ତାରିଖ ରାତି 9:30 ବିଜ୍ଞାନିକ କାର୍ଯ୍ୟକ୍ରମ ବିଜ୍ଞାନ ବିଚିତ୍ରା ଶୁଣିଥିଲି, ଖୁବ୍ ଶୀଘ୍ର ହୋଇଥିଲା, ଯାହାକି ଉପସ୍ଥାପନା ଦାୟିତ୍ୱରେ ଥିଲେ ରାଜେଶ ରାୟ ଏବଂ ଏକ ସୁନ୍ଦର ସାକ୍ଷାତକାର ବିଷୟବସ୍ତୁଟିଏ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବିଜ୍ଞାନ। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଅଭୟ କୁମାର ନାୟକ ସାର୍ଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ରାଜେଶ ରାୟ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବି ଯେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଏବଂ ମୋର ଆପଣଙ୍କ ପାଖରେ ଏକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ମତାମତ ଅଛି। ଦେଖନ୍ତୁ, ପ୍ରଥମ ମତାମତଟି ହେଉଛି କି ଆପଣମାନେ ଗତ ଗୁରୁବାର ଦିନ କ'ଣ ପାଇଁ ବିଶେଷ କାର୍ଯ୍ୟକ୍ରମ ସଜମୌଜ ପ୍ରଚାର କଲେ ନାହିଁ? ଯଦି ଆକାଶବାଣୀ ଦିଲ୍ଲୀ ହଉ କି ଅଥବା ଆକାଶବାଣୀ କଟକ କେନ୍ଦ୍ର ହଉ, ଯଦି ରାତି 10ଟାରେ ହଉ କି ରାତି 9:30ରେ ହଉ, ଯଦି ଆପଣ ରିଲେ କରିବାର ଥିଲା ତାହେଲେ ଆପଣଙ୍କ ପାଖରେ ବହୁତ ସମୟ ଥିଲା। ଯେମିତି କାର୍ଯ୍ୟକ୍ରମ ମାଧ୍ୟମରେ କହିବାକୁ ଗଲେ ରାତି 8:30 ହଉ କି ରାତି 8:15 ହଉ, ଏ ସମୟରେ ତ ଆପଣମାନେ ସଜମୌଜ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିଥାନ୍ତେ। ଯେମିତି ସମ୍ପର୍କ ସେତୁ ଆପଣମାନେ ଟାଇମ୍ ଚେଞ୍ଜ କରିକି ବଜାନ୍ତି କି ଅଥବା ଆପଣମାନେ ଯୁଗବାଣୀ କାର୍ଯ୍ୟକ୍ରମ ଟାଇମ୍ ଚେଞ୍ଜ କରି ବଜାନ୍ତି, ସେଥିପାଇଁ ସେ କାର୍ଯ୍ୟକ୍ରମଟିକୁ ଆପଣ କ'ଣ ପାଇଁ ବାତିଲ କରିଦେଲେ? ଯଦି ସେ କାର୍ଯ୍ୟକ୍ରମଟି ଯଦି ବାଜିଥାନ୍ତା ତାହେଲେ ଟିକେ ଶୁଣିବାକୁ ଖୁବ୍ ଶିକ୍ଷଣ ହୋଇଥାନ୍ତା। ଏବଂ ଦ୍ୱିତୀୟ ମତାମତଟି ହେଉଛି, ଦେଖନ୍ତୁ, ଗତ ସୋମବାର ଦିନ ଯେହେତୁ ଆକାଶବାଣୀ ଲାଇଭ୍ ରଞ୍ଜନ ସାରଙ୍କର ତାଙ୍କର ଆନାଉନ୍ସ ଥାଏ, ପ୍ରାୟତଃ ସେଦିନ କ'ଣ ପାଇଁ ରଞ୍ଜନ ସାର ଆକାଶବାଣୀ ଲାଇଭ୍ କରିଲେ ନାହିଁ, ଏହାର ଟିକେ ଉତ୍ତର ଟିକେ ଜଣାଇବେ। କାରଣ ଯେହେତୁ ମୁଁ ଶୁଣିଛି କାର୍ଯ୍ୟକ୍ରମ ଯେ ପ୍ରତ୍ୟେକ ସୋମବାର ଏବଂ ପ୍ରତ୍ୟେକ ଗୁରୁବାର ରଞ୍ଜନ ସାରଙ୍କର ଆନାଉନ୍ସ ଥାଏ, ଆଉ ରଞ୍ଜନ ସାରଙ୍କର ଆନାଉନ୍ସ ତ ଖୁବ୍ ଶିକ୍ଷଣ ହୁଏ, ଆଉ ସେଦିନ

0: କଣ ପାଇଁ ଆକାଶବାଣୀ ଲାଇଭ୍ କରିଲେ ନାହିଁ, ଏବଂ ସେଦିନର ଆନାଉନ୍ସ ଦାୟିତ୍ୱରେ କଣ ପାଇଁ ରଞ୍ଜନ ସାର ଆସିଲେନି, ଏହାର ଯଦି ଉତ୍ତର ଟିକେ ଜଣେଇଲେ ତାହା ନିହାତି ଭାବରେ ଖୁସି ହେବ। ନାହିଁ ତ ପ୍ରାୟତଃ ଆପଣମାନେ ନୂଆ ଶ୍ରେଣୀ ଲାଗୁ କରିଛନ୍ତି, ନୂତନ ଉପସ୍ଥାପକ ଉପସ୍ଥାପିକା ଏବଂ ନୂତନ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ ବୋଲି ଆପଣମାନେ ପ୍ରାୟତଃ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିଛନ୍ତି। ଯଦି ରଞ୍ଜନ ସାର ଯଦି ଆମର ଲାଇଭ୍ ଆକାଶବାଣୀ କରନ୍ତି ଏବଂ ଆମର ସଠିକ ଉତ୍ତର ଦିଅନ୍ତି ତାହେଲେ ନିହାତି ଭାବରେ ଟିକେ ଖୁସି ଲାଗନ୍ତା। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
1: ନୀଳାଚଳ ଭାଇ, ପ୍ରଥମେ ଆପଣ ଭଏସ୍ ମେସେଜ୍ରେ ଜଣାଇଛନ୍ତି ଯେ ରବିବାରରେ ରେଡିଓ କେ ପାଚାରୁରେ ଦାନ୍ତର ସମସ୍ୟା ସମ୍ପର୍କରେ ଯେଉଁ ବିଶେଷଜ୍ଞ ମହାଶୟ ଆସିଥିଲେ ସେ ଖୁବ୍ ସୁନ୍ଦର ଭାବେ ଉତ୍ତର ଦେଇଥିଲେ ଏବଂ ଶ୍ରୋତାମାନେ ବି ଗୁଡ଼ାଏ ସଂଖ୍ୟାରେ ସେଥିରେ ଅଂଶଗ୍ରହଣ କରିଥିଲେ। ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ବୋଲି ଆପଣ ଜଣାଇଛନ୍ତି, ଡାଏଲ୍ ଆକାଶବାଣୀ ବି ଆପଣଙ୍କୁ ଭଲ ଲାଗିଛି ବୋଲି ଆପଣ ଭଏସ୍ ମେସେଜ୍ରେ ଜଣାଇଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ତାଛଡ଼ା ବିଜ୍ଞାନିକା କାର୍ଯ୍ୟକ୍ରମ ଯାହା ଆମେ ପ୍ରଚାର କରିଥିଲୁ ଜୁଲାଇ 9ରେ, ସେଥିରେ ବିଷୟବସ୍ତୁ ଥିଲା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବିଜ୍ଞାନ, ସେ ସମ୍ପର୍କରେ ସାକ୍ଷାତକାର ଦେଇଥିଲେ ଅଭୟ କୁମାର ନାୟକ, ତାହା ବି ଆପଣଙ୍କୁ ଭଲ ଲାଗିଛି। ହଁ, ସଜମୌଜ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିଛନ୍ତି ଯେ ସଜମୌଜ କାର୍ଯ୍ୟକ୍ରମ ଗୁରୁବାର ଦିନ କାହିଁକି ପ୍ରଚାର କଲେ ନାହିଁ, ମାନେ 9 ତାରିଖରେ। ଦେଖନ୍ତୁ ନୀଳାଚଳ ଭାଇ, ଯେହେତୁ ସେଦିନ ରାତି 10ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ ଆମେ ପ୍ରଚାର କଲୁ ଭାରତର ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେଦାର ବିବରଣୀ, ତେଣୁ ଆମେ ସଜମୌଜ କାର୍ଯ୍ୟକ୍ରମ ପ୍ରଚାର କଲୁନି, ତାରି ବଦଳରେ ଆମେ ସେଦିନ ପ୍ରଚାର କଲୁ ବିଜ୍ଞାନିକା କାର୍ଯ୍ୟକ୍ରମ ରାତି 9:30। ଏଇଠି ଆପଣ ପ୍ରଶ୍ନ ପଚାରିଛନ୍ତି ଯେ କାହିଁକି ଆପଣ ସଜମୌଜ କାର୍ଯ୍ୟକ୍ରମକୁ ଅଲଗା ସମୟରେ ପ୍ରଚାର କଲେ ନାହିଁ, ଯେମିତିକି ଯୁବବାଣୀ ହେଉ ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆମେ ଆଗରୁ ପ୍ରଚାର କରିଦେଉଛୁ ସମୟ ସୁବିଧା ଦେଖି। ଦେଖନ୍ତୁ ନୀଳାଚଳ ବାବୁ, ଏଇ ଯେଉଁ କଥାଟା ଆପଣ ପଚାରିଛନ୍ତି, ପ୍ରକୃତରେ ସବୁ କାର୍ଯ୍ୟକ୍ରମ ସେମିତି ପ୍ରଚାର କରିବା ସମ୍ଭବ ନୁହଁ, କିଛିଟା ଅସୁବିଧା ବି ରହିଛି। ଯେହେତୁ ଆମର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଜମୌଜ ପ୍ରଚାର ହେବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଯେହେତୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ ମେସେଜ୍ ଆସିଲା, ତେଣୁ ଆମେ ସଜମୌଜ କାର୍ଯ୍ୟକ୍ରମକୁ ପ୍ରଚାର କଲୁନି। ଆଉ ଯଦି ବା ସଜମୌଜ କାର୍ଯ୍ୟକ୍ରମ ଆମେ ରାତି 9:30ରେ ପ୍ରଚାର କରିଥାନ୍ତୁ, ତେବେ ବିଜ୍ଞାନିକା କାର୍ଯ୍ୟକ୍ରମ ମଧ୍ୟ ପ୍ରଚାର ହୋଇପାରିନଥାନ୍ତା। ରାତି 8ଟାରେ କାହିଁ ପ୍ରଚାର କଲେନି ବୋଲି ଆପଣ କହିଛନ୍ତି, କିନ୍ତୁ ରାତି 8ଟାରେ ଆଗରୁ ଯେଉଁ କାର୍ଯ୍ୟକ୍ରମ ଆମେ ନିର୍ଦ୍ଧାରଣ କରିଦେଇଥାଉ ତାକୁ ଆମେ କାଟିକିରି ସଜମୌଜ କାର୍ଯ୍ୟକ୍ରମ ପ୍ରଚାର କରିବା ସମ୍ଭବ ନୁହେଁ, କାରଣ ସେହି ସମୟରେ ଆମର କମର୍ସିଆଲ ସ୍ପଟ୍ ଯାହାକୁ କୁହାଯାଏ ବିଜ୍ଞାପନର ସମୟ, ତେଣୁ ଆମେ ବିଜ୍ଞାପନକୁ କାଟି ସେହି ସମୟରେ ସଜମୌଜ କାର୍ଯ୍ୟକ୍ରମ ପ୍ରଚାର କରିବା ଆମ ପାଇଁ ସମ୍ଭବ ନଥିଲା। ତଥାପି ଆମେ ଚେଷ୍ଟା କରିବୁ ପରବର୍ତ୍ତୀ ସମୟରେ ଯେମିତିକି ସଜମୌଜ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ, ଆଉ ସଜମୌଜ କାର୍ଯ୍ୟକ୍ରମ ଯେମିତି ବନ୍ଦ ହେବନି ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ, ଆପଣ ନିଶ୍ଚୟ ଆମକୁ ଭୁଲ ବୁଝିବେନି। ତାପରେ ଆକାଶବାଣୀ ଲାଇଭ୍ ସମ୍ପର୍କରେ ଆପଣ ଲେଖିଛନ୍ତି ଯେ ସୋମବାର ଦିନ ରଞ୍ଜନ ଭାଇ ବା ମୁଁ କାହିଁକି ଉପସ୍ଥାପନା କଲିନି, ଯେହେତୁ ସୋମବାର ଦିନ ମୋର ଆନାଉନ୍ସମେଣ୍ଟ ଡ୍ୟୁଟି ଥାଏ। ଦେଖନ୍ତୁ, ଯଦିଓ ଏହା କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରଶ୍ନ ନୁହେଁ, ସମ୍ପର୍କ ସେତୁରେ ଏହା ତ ସ୍ଥାନ ପାଇବା ଉଚିତ ନୁହେଁ, ତଥାପି ଆପଣଙ୍କୁ ଆମେ କହି ରଖୁଛୁ ଯେ ଆପଣ ଦୟାକରି କାର୍ଯ୍ୟକ୍ରମ ସମ୍ପର୍କରେ ହିଁ ପ୍ରଶ୍ନ କରନ୍ତୁ ସମ୍ପର୍କ ସେତୁକୁ। ଆକାଶବାଣୀ ଲାଇଭ୍ ବା ସୋମବାର ଦିନ କାହିଁକି ମୁଁ କାର୍ଯ୍ୟକ୍ରମ ଉପସ୍ଥାପନ କଲିନି କିମ୍ବା କାହିଁକି ଆନାଉନ୍ସମେଣ୍ଟ କଲିନି, ଏଇଟା ବ୍ୟକ୍ତିଗତ ସମସ୍ୟା, ତେଣୁକରି ଆପଣ ସେ ବିଷୟରେ ପଚାରିବା ହୁଏତ ଭଲ ହେବନି। ବେଳେବେଳେ ଏସବୁରେ ପରିବର୍ତ୍ତନ ହୋଇଥାଏ, ଆପଣ କେବଳ ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ହିଁ ମତାମତ ଦିଅନ୍ତୁ, ଏଇଟା ଭଲ ହେବ, ଆପଣ ନିଶ୍ଚୟ ଭୁଲ ବୁଝିବେନି ଆମକୁ। ତେବେ ଧରିତ୍ରୀ, ଯଦିଓ ଆମ ପାଖରେ ଗୁଡ଼ାଏ ମେସେଜ୍ ରହିଯାଇଛି କିନ୍ତୁ ଭଏସ୍ ମେସେଜ୍ କିଛି ନାହିଁ, ତେଣୁ ଯାହାର ମେସେଜ୍ ବି ଆମର ଏହି କାର୍ଯ୍ୟକ୍ରମରେ ରହିଯାଇଛି ଆମେ ତାଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଆସନ୍ତା ସମ୍ପର୍କ ସେତୁରେ ଆମେ ନିଶ୍ଚୟ ତାହାକୁ ସ୍ଥାନ ଦେବୁ। କିନ୍ତୁ ପୁଣି ଥରେ କହି ରଖୁଛୁ, ଆମର ସମ୍ପର୍କ ସେତୁକୁ ଆପଣଙ୍କର ମେସେଜ୍ ଏବଂ ଭଏସ୍ ମେସେଜ୍ ପଠାଇବା ପାଇଁ ମୋବାଇଲ୍ ନମ୍ବର ହେଲା 9438268568। କେବଳ ଦୃଷ୍ଟିବାଧିତ ଶ୍ରୋତାମାନେ ଭଏସ୍ ମେସେଜ୍ ପଠାଇବେ, ଅନ୍ୟ ଶ୍ରୋତାମାନେ ମେସେଜ୍ ପଠାଇବେ। ତେବେ ଆପଣମାନଙ୍କଠାରୁ ଅନେକ ସଂଖ୍ୟାରେ ମେସେଜ୍ ଏବଂ ଭଏସ୍ ମେସେଜ୍ ଆସିବାର ଆଶା ନେଇ ବିଦାୟ ନେଉଛୁ ଆଜିର ସମ୍ପର୍କ ସେତୁରୁ। ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା,
2: ମୁଁ ଧରିତ୍ରୀ ଶତପଥୀ, ନମସ୍କାର।

ପ୍ରଚାର କଲୁ ଶ୍ରୋତାଙ୍କ ମେସେଜର ଉତ୍ତରକୁ ନେଇ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଲଗାଣ ବର୍ଷାରେ ବି ବିଭୋରୁ ଥିଲା ବଡ଼ଦାଣ୍ଡ। ରଥଯାତ୍ରାରେ ବାହାରୁଥିଲେ ଜଗତର ନାଥ ପଣ୍ଡା ପଡ଼ିଆରୀ ଶ୍ରଦ୍ଧାଳୁ ସେବକ ସବୁରି ସେବାରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ବାହାରି ଚର୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଭକ୍ତ ଭଗବାନ ଏକାକାର ହେବାର ଏ ମହାଦୃଶ୍ୟ ଦେବ ମାନବ ସମସ୍ତଙ୍କୁ ବଶୀଭୂତ କରିଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଅତ୍ୟାଧୁନିକ ସହଜ ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା।
1: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଅନାବିଳ ଆସ୍ଥା ଏବଂ ଭକ୍ତି ପରମ୍ପରାକୁ ସମ୍ମାନ ଦେଇ ଏକ ଅତ୍ୟାଧୁନିକ ଡିଜିଟାଲ୍ ହୁଣ୍ଡି ସମର୍ପଣ ବ୍ୟବସ୍ଥାର ଏ ପୁରୀ ଶ୍ରୀମନ୍ଦିର ପରିସର ଭିତରେ ହିଁ ତାର ଶୁଭାରମ୍ଭ କରାଯାଇଛି। ଭକ୍ତମାନଙ୍କ ଦ୍ୱାରା ଶ୍ରଦ୍ଧାର ସହ ପ୍ରଦାନ କରାଯାଉଥିବା ଦାନ ଅର୍ଥକୁ ଶ୍ରୀମନ୍ଦିରର ବିକାଶ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଇଏ ବିନିଯୋଗ କରାଯାଇପାରିବ। ଏହା ସହିତ ମଧ୍ୟ ଯେଉଁ ବ୍ୟକ୍ତିବିଶେଷ ବା ବ୍ୟକ୍ତି ସମୂହ ସେମାନେ ସେମାନଙ୍କର କୌଣସି ଉପଲକ୍ଷେ ଅକେଜନ ଉପଲକ୍ଷେ ଜନ୍ମଦିନ ହେଉ ବିବାହ ବାର୍ଷିକୀ ହେଉ ବାପା ମାଙ୍କ ଶ୍ରାଦ୍ଧ ଉତ୍ସବ ହେଉ ବ୍ରତ ଉତ୍ସବ ଏଭଳି ବିଭିନ୍ନ କାର୍ଯ୍ୟରେ ମଧ୍ୟ ଯେଉଁମାନେ ଏଥିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ସେମାନେ ମଧ୍ୟ ଏ କାମରେ ବିଶେଷ କରିକି ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ସେମାନେ ମଧ୍ୟ ଏଭଳି କାର୍ଯ୍ୟରେ ସେମାନେ ତାଙ୍କର ଦାନ ହୁଣ୍ଡି ମାଧ୍ୟମରେ ହ୍ୱାଟ୍ସଆପ୍ ମାଧ୍ୟମରେ କରିପାରିବେ। ଏହି ବ୍ୟବସ୍ଥା ଅଧୀନରେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ମୋବାଇଲ୍ ଆପ୍ର ମଧ୍ୟ ଇଏ ବିକଶିତ କରାଯାଇପାରିଛି। ଏହି ଜରିଆରେ ମୋବାଇଲ୍ ନମ୍ଘର ଓଟିପି ମାଧ୍ୟମରେ ଲଗ୍ଇନ୍ କରି ଏହାକୁ ମଧ୍ୟ ଦାନ କରାଯାଇପାରିବ।
0: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। ବର୍ଷସାରା ଖାଁ ଖାଁ ରହୁଥିବା ଆଡ଼ପ ମଣ୍ଡପ ଏବେ ଉତ୍ସବ ମୁଖର। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ସୃଷ୍ଟି ହୋଇଛି ଏକ ନିଆରା ଭକ୍ତିମୟ ପରିବେଶ। ଆଡ଼ପ ବିଜେ ପରେ ଜନ୍ମବେଦୀରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସେବନ କରୁଛନ୍ତି ଆଡ଼ପ ଅବଢ଼ା। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଥିବାବେଳେ ସେମାନଙ୍କର ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ମାନବୀୟ ଲୀଳାକ୍ରମେ ରଥଯାତ୍ରାରେ ବାହାରିବା ପୂର୍ବରୁ ଅଣସରରେ ରହିଥିଲେ ବ୍ରହ୍ମାଣ୍ଡ ନାୟକ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ପାଳନ କରାଯାଇଥିଲା ଠାକୁରଙ୍କ ଦ୍ୱାଦଶୀ ନୀତି। ଏହା ପୂର୍ବଦିନ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହିତ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇଥିଲେ। ଏହି ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହନ୍ତି,
2: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି। ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡ଼ା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେତେବେଳେ ଏକାଦଶୀ ଦିନ ମହାପ୍ରଭୁଙ୍କର ସର୍ବାଙ୍ଗ ହଉଥିବ, ଯାହାକୁ ଅଣସର ସର୍ବାଙ୍ଗ ବୋଲି କୁହନ୍ତି, ଯେଉଁଦିନ ମହାପ୍ରଭୁଙ୍କର ଘଟୁଆରୀ ସେବକମାନେ ପ୍ରାୟ 15 କିଲୋରୁ ଉର୍ଦ୍ଧ ଚନ୍ଦନ ଘୋରିକି ନିଜ ହସ୍ତରେ ଯୋଗେଇଥିବେ, ସେଥିରେ ଚୁଆ ଏବଂ ଶ୍ରୀ କର୍ପୂର ଯୁକ୍ତ ହେଇଥିବେ ଏବଂ ସେଥିରେ ମହାପ୍ରଭୁଙ୍କର ଦିବ୍ୟ ଖଳି ଲାଗି ଉତ୍ସବ ଅନୁଷ୍ଠିତ ହେଉଥିବ। ଏକାବେଳେ ଦୁଇପଟେ ଚନ୍ଦନ ଲାଗି ହେଉଥିବ, ସେପଟେ ଅଣସର ଘରେ ମହାପ୍ରଭୁଙ୍କର ଖଳି ଲାଗି ସହିତ ଚନ୍ଦନ ଲାଗି ଏବଂ ଏପଟେ ପଟିଦିଅଙ୍କ ପାଖରେ ଚନ୍ଦନ ଲାଗି ହେଉଥିବ। ଦେଉଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉନଥିବା ତୁଳସୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଉ ଥରେ ଲାଗି ହେବେ। ସାମ୍ତେ 10 ଦିନ ପର୍ଯ୍ୟନ୍ତ କେବଳ ଶୁକ୍ଳ ପୁଷ୍ପ ସାଜକୁ ଧାରଣ କରୁଥିବେ।

0: ଏବଂ ଏକାଦଶୀ ଦିନ ତୁଳସୀକୁ ମଣ୍ଡି ତୁଳସୀ ରସିଆ ଜଗନ୍ନାଥ ଆହୁରି ସୁନ୍ଦର ଦିଶିବେ, ସେବକଙ୍କ ଭିତରେ ଆନନ୍ଦର ବାତାବରଣ ସୃଷ୍ଟି ହେବ, ଯେଉଁ ଦୁଃଖ ଥିଲା, ଯେଉଁ ତାପ ଥିଲା, ଯେଉଁ ଗ୍ଲାନି ଥିଲା ତା କ୍ଷଣାର୍ଧ ଭିତରେ ଦୂରୀଭୂତ ହେଇଯିବ, ସମସ୍ତଙ୍କ ଭିତରେ ଗୋଟେ ଅଦ୍ଭୁତ ପ୍ରକାରର ଆନନ୍ଦ ସୃଷ୍ଟି ହେବ ଯେ ମହାପ୍ରଭୁ ସୁସ୍ଥ ହେଲେଣି, ଅଣସର ଘରେ କମ୍ପୁଚ ଜ୍ୱରରେ ଦେହେ ଖଇ ଫୁଟା ତାତି ପଥି ଫଣା ଖାଇ ଫୁଲୁରୀ ଲଗେଇ କେମିତି କଟୁଛି ରାତି, ଭାବିଲେ ଥରୁଛି ଛାତି, ଭଲ ହେଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି।
1: ପରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯାଇଥାଏ। ସୁନାକୁଆରୁ ତିନିକର ଜଳ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଥିଲା। ଘଣା ଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖରେ ଓତା ପଡ଼ିଥିଲା ଏବଂ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିଥିଲେ। ଏହାପରେ ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଏବଂ ବୁଧବାର ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପହଞ୍ଚିବା ସହିତ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଅଣାଯାଇଥିଲା। ରଥଯାତ୍ରାର ଦ୍ୱିତୀୟ ଦିନରେ ବି ରଥଟଣା ହୋଇଥିଲା। ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିବା ସହିତ ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏହା ପରଦିନ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଏବଂ ଆଡ଼ପ ଅବଢ଼ାର ମହତ୍ତ୍ୱ ସମ୍ପର୍କରେ ଜଣାଇ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି,
2: ନୀଳାଦ୍ରି ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ ଦିବା ଦର୍ଶନାତ୍ ପୁଣ୍ୟ ରାତ୍ର ଦଶ ଗୁଣାତ୍ ଭବେତ୍। ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେର ଦର୍ଶନ ସ୍ୱତନ୍ତ୍ରତା। ନୀଳାଦ୍ରି କନ୍ଦରରେ ଶ୍ରୀମନ୍ଦିରରେ ଦର୍ଶନ କଲେ ଦଶ ବର୍ଷ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେଇ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ମଣ୍ଡପର ଦର୍ଶନର ସ୍ୱତନ୍ତ୍ରତା ଅଛି। ଆଉ ଯେହେତୁ ମହାପ୍ରଭୁ ଏଠି ଦିବ୍ୟ ଲୀଳାକୁ ପରିପ୍ରକାଶ କରନ୍ତି, ମାଙ୍କର ହାତରନ୍ଧା ଖାଆନ୍ତି, ମାଙ୍କର ଦିବ୍ୟତାକୁ ସେଠାରେ ପରିପ୍ରକାଶ କରି ମାଙ୍କର କଥାକୁ ରକ୍ଷା କରିବାକୁ ପାଇଁ ଯାଇଛନ୍ତି, ସେଥିପାଇଁ ମାଙ୍କର ସେଠି ସମ୍ପୂର୍ଣ୍ଣ ଭାବରେ ଦର୍ଶନର ସ୍ୱତନ୍ତ୍ରତା ଥାଏ। ଯେପରି ଭାବରେ ଗୋପପୁର ମଧ୍ୟ ତାକୁ କୁହାଯାଇଥାଏ, ସେଥିପାଇଁ ପ୍ରତ୍ୟକ୍ଷ ଭାବରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କର ଏକା ସାଙ୍ଗରେ ମଧ୍ୟ ସେଠି ଦର୍ଶନ ହୋଇଥାଏ। କିନ୍ତୁ ଏପଟେ ଯେତେବେଳେ ଦର୍ଶନ କରିଥାନ୍ତି, ଏଠି ଗୋଟିଏ ପାଖ ଜଗନ୍ନାଥଙ୍କର ଦର୍ଶନ କଲେ ଆର ପାଖକୁ ବଳଭଦ୍ରଙ୍କର ଦର୍ଶନ କରିଥାନ୍ତି, ଗୋଟିଏ ଆଖି ଦର୍ଶନ କରିଥାନ୍ତି, କିନ୍ତୁ ସେଠି ସମ୍ପୂର୍ଣ୍ଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଦର୍ଶନ ହୋଇପାରିଥାଏ। ସେଥିପାଇଁ ଏ ଜନ୍ମବେଦୀରେ ସ୍ୱତନ୍ତ୍ରତା ଦର୍ଶନ ରହିଛି, ଯାହାକି କୁହାଯାଇଛି ଅଶ୍ୱମେଧ ସହସ୍ରାଣୀ। ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ, ଗୋଟିଏ କନ୍ୟାଦାନର ଫଳପ୍ରାପ୍ତି ହୋଇଥାଏ ମହାପ୍ରଭୁଙ୍କର ଦର୍ଶନରେ। ଆଉ ରହିଲା ଅଭଡ଼ା, ଯୋଉ କୁହାଯାଇଛି ଯେକି ମହାପ୍ରଭୁଙ୍କର ଆଡ଼ପ ଅଭଡ଼ା, ସବୁ ଭିତରେ ଏଠି ଯେତେବେଳେ ରନ୍ଧା ଯାଇଥାଏ ଯୋଉ ପଦ୍ଧତି ଅନୁସାରେ, ସେଠାରେ ମଧ୍ୟ ସେଇ ଅନୁସାରେ ପଦ୍ଧତି ଅନୁସାରେ ରନ୍ଧା ଯାଇଥାଏ, କିନ୍ତୁ ଦେଖିବେ ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଇଯାଇଥାଏ। କାହିଁକିନା ସେଠି ହେଉଛନ୍ତି ମାଙ୍କର ହାତ ରନ୍ଧା ମହାପ୍ରଭୁ ଖାଇଥାନ୍ତି, ଗୁଣ୍ଡିଚା ମାଙ୍କର ହାତ ରନ୍ଧା ଭାବରେ ସେଠାରେ ଖାଇଥାନ୍ତି। ଏଠି ଲକ୍ଷ୍ମୀ ସାନ୍ତାଣୀ ବାଡ଼ି ଦିଅନ୍ତି, ରୋଷେଇ କରି ମହାପ୍ରଭୁ ଖାଇଥାନ୍ତି, କିନ୍ତୁ ସେଠି ଗୁଣ୍ଡିଚା ମହାରାଣୀଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ସେଇ ଅବଡ଼ାକୁ, ଯାହାକୁ କୁହାଯାଇଛି ଯଜ୍ଞାନ୍ନ, କାହିଁକିନା ସେ ସ୍ଥାନଟି ହେଉଛି ଯଜ୍ଞ ସ୍ଥାନ, ସେଥିପାଇଁ ଯଜ୍ଞାନ୍ନ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆଡ଼ପ ଅବଡ଼ାର ସ୍ୱତନ୍ତ୍ରତା ଅଛି। ଆଉ ଆଡ଼ପ ଅବଡ଼ା କୋଟି କୋଟି ବ୍ରାହ୍ମଣଙ୍କର ମଧ୍ୟ ଗୋଟିଏ ଦାନ କଲେ ସେଠି ଗୋଟିଏ ବ୍ରାହ୍ମଣର ଭୋଜନର ଦାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ମେରୁ ସମତୁଲ୍ୟ ଦାନ, ମେରୁ ଭଳି ପର୍ବତକୁ ଦାନ କଲେ ଯୋଉ ସମାନ ଫଳ ପ୍ରାପ୍ତି ହୋଇଥାଏ, ଏଠାରେ ମଧ୍ୟ ସେଇଭଳି ଭାବରେ ଗୋଟିଏ ମହାପ୍ରସାଦ ମଧ୍ୟ ଦାନ କରିଦେଲେ ସେଭଳି ମଧ୍ୟ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ବଡ଼ା ଆଡ଼ପ ଦର୍ଶନର ସ୍ୱତନ୍ତ୍ରତା ଅଛି, ସେଥିପାଇଁ ବେଶୀ ଭିଡ଼ ଲାଗିଥାଏ ଏହି ସମୟରେ।
1: ଆସନ୍ତାକାଲି ହେରା ପଞ୍ଚମୀ ତିଥିରେ ଅଭିମାନିନୀ ପତ୍ନୀ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ। ମହାପ୍ରଭୁ ସାଙ୍ଗରେ ନ ଆଣିଥିବା କାରଣରୁ କ୍ରୋଧିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗୈରୀ ସାହିବାଟେ ବଡ଼ଦେଉଳକୁ ଫେରିଆସନ୍ତି ମା ମହାଲକ୍ଷ୍ମୀ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗନ୍ମାତା ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନାବିଳ ଦାମ୍ପତ୍ୟ ପ୍ରେମ, ରୋଷ ଏବଂ ଅଭିମାନର ନିଆରା ରୂପ। ଏହିଦିନ ମହାପ୍ରଭୁ ପତ୍ନୀଙ୍କୁ

0: ଦୁଇଦିନ ମଧ୍ୟରେ ବାହୁଡ଼ିବାର ପ୍ରତିଶ୍ରତି ଦେବା ସହିତ ରଥ ଦକ୍ଷିଣ ମୋଡ଼ କରିବାର ନିର୍ଦ୍ଦେଶ ଦେଇଥାନ୍ତି। ହେରା ପଞ୍ଚମୀର ନୀତି ଓ ମହତ୍ୱ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହନ୍ତି,
1: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ଭାବରେ ଯାହାକି ହେରା ପଞ୍ଚମୀ ଦିନ ସେ ପାଖରେ ସନ୍ଧ୍ୟା ଧୂପ ଗୁଣ୍ଡିଚା ଘରେ ବସିଥିବ, ଏ ପାଖରେ ମହାଲକ୍ଷ୍ମୀ ମହୋଚୂର୍ଣ୍ଣ ଧରି ତାଙ୍କର ସମସ୍ତ ପଟୁଆର ସହିତ ଯାହାକି ଘଣ୍ଟ ଛତା କାହାଳି ସହିତ ବିମାନରେ ବସି ସ୍ୱତନ୍ତ୍ର ଭାବରେ ଯାଇ ପହଞ୍ଚିଥାନ୍ତି ନନ୍ଦିଘୋଷ ରଥ ପାଖରେ ଗୁଣ୍ଡିଚା ଘର ସାମ୍ନା। ତେଣୁ ସେଠି ଗୁଣ୍ଡିଚା ଘରର ସିଂହଦ୍ୱାରରେ ହେଉଛନ୍ତି ନନ୍ଦିଘୋଷ ରଥ ଥାଏ। ସେଠି ରଥ ପାଖରେ ପହଞ୍ଚିବେ, ସେଠି ଗୋଟେ ସ୍ୱତନ୍ତ୍ର ବିଧିବିଧାନ ରହିଛି। ପ୍ରତି ମହାପାତ୍ରଙ୍କ ତରଫରୁ ଗୋଟେ ଘଷା ବିଡ଼ିଆ ଦହିପଟି ମଣୁଇ ଏସବୁ ଅନୁଷ୍ଠିତ ହେବ। ତାପରେ ମହାଲକ୍ଷ୍ମୀ ହେଉଛନ୍ତି ଯିଏକି ଗୁଣ୍ଡିଚା ଘରକୁ ଯାଇଥାନ୍ତି। ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାଇ ଗୁଣ୍ଡିଚା ଘରେ ପହଞ୍ଚନ୍ତି, ପ୍ରଭୁଙ୍କର ସେତେବେଳକୁ ତେରା ପଡିନଥାଏ, ପୂଜା ବସିବାକୁ ବ୍ୟବସ୍ଥା ହେଉଛନ୍ତି ଯାହାକି ଆମର ସନ୍ଧ୍ୟା ଧୂପ ପୂଜା, ଟେରା ପଡିନଥାଏ। ତେଣୁ ଏହି ସମୟରେ ଯେମିତି ପହଞ୍ଚିଯାନ୍ତି, ଲକ୍ଷ୍ମୀଙ୍କୁ ଦେଖି ମହାପ୍ରଭୁ ଗୋଟେ ଆଚମ୍ବିତ ହେଇଯାନ୍ତି, ଆଉ କିଛି କହିପାରିବେନି। କାରଣ ଲଜିଆ ଲାଗେ ସେଠି ମହାପ୍ରଭୁ ଅଛନ୍ତି, ଯିଏକି ବଡ଼ ଠାକୁର ବି ଅଛନ୍ତି, ବଡ଼ ଠାକୁରଙ୍କର ପାଖରେ ଯେହେତୁ ଜଗନ୍ନାଥ ମହାପ୍ରଭୁ ସେଠି ସୁଭଦ୍ରା ଦେବୀ ଅଛନ୍ତି, ଆଉ କିଛି କହିପାରିବେନି। ତେଣୁ ଗୋଟେ ମାଳଟେ ମହାପ୍ରଭୁ ହେଉଛନ୍ତି ମହାଲକ୍ଷ୍ମୀଙ୍କୁ ଦେଇଦିଅନ୍ତି। ମାଳଟେ ଦେଇଦେଲେ ଯାହାକି ଯେମିତି ଜଣେ କ୍ରୋଧରେ କିଏ ଆସିଥିବ ବା ଅଭିମାନ ଆସିଥିବ, ମାଳ ଖଣ୍ଡେ ପକେଇଦେଲେ ସେ ଶାନ୍ତି ହେଇଯିବ। ସେଇଭଳି ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ମହାପ୍ରଭୁ ଗୋଟେ ଆଜ୍ଞା ମାଳଟିଏ ଦେଇଦିଅନ୍ତି। ସେ ମାଳଟି ଯେତେବେଳେ ମହାଲକ୍ଷ୍ମୀ ପାଇଯିବେ, ଆଉ କିଛି କହିବେନି, ଖାଲି ଆଖିକି ଆଖି ପଡିଯାଇଥିବ। ଏଇଥିପାଇଁ ତା ନାଁ ହେଉଛି ହେରା ଉତ୍ସବ, ଦେଖିବାକୁ ନେଇକିରି ଏ ଯାତ୍ରା। ତାପରେ ମହାଲକ୍ଷ୍ମୀ ଆଉ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଆସିବେନି, ଯୋଉଦ୍ୱାର କି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଦେଇ ନାକଚଣା ଦ୍ୱାର ଦେଇକିରି ବାହାରିବେ। ନାକଚଣା ଦ୍ୱାର ଦେଇ ବାହାରିବା ପରେ ସେଠି ହେଉଛନ୍ତି ତାପରେ ପୁନର୍ବାର ପୁଣି ଯାଇଥାନ୍ତି ରଥ କାଠ ଖଣ୍ଡେ ଭାଙ୍ଗିକିରି ଆସିଥାନ୍ତି। ତେଣୁ ନନ୍ଦିଘୋଷ ରଥର ଇଏ କଥାଟି ମଧ୍ୟ ଭିତରସ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଗୋଟେ ହେଇଥାଏ। ଏବଂ ଯେହେତୁ ରଥ ଭାଙ୍ଗି ଦିଅନ୍ତି ମହାଲକ୍ଷ୍ମୀ, ଆଉ ବଡ଼ଦାଣ୍ଡରେ ଆସିବେନି, ଗଲାବେଳକୁ ବଡ଼ଦାଣ୍ଡରେ ଯାଇଥାନ୍ତି। ଆସିଲା ବେଳକୁ ଆମର ପୁରୀ ସହରରେ ଗୋଟେ ହେରା ଗୋହିରି ସାହି ଅଛି, କାରଣ ପୂର୍ବ କାଳରେ ଗୋଟେ ଗୋହିରି ଥିଲା, ତେଣୁ ସେଥିପାଇଁ ଏ ହେରା ଉତ୍ସବରେ ସେ ଗୋହିରି ଦେଇକି ଆସୁଥିଲେ ବୋଲି ଆଜି ପରବର୍ତ୍ତୀ କାଳରେ ସେ ସାହି ହେଇଗଲାଣି, ତେଣୁ ହେରା ଗୋହିରି ସାହି କୁହାଯାଉଛି। ସେ ହେରା ଗୋହିରି ସାହି ଦେଇ ମହାଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନ କରିବେ। ଏବଂ ସେଇଦିନ ଠାରୁ ମହାପ୍ରଭୁଙ୍କର ହେଉଛନ୍ତି ତାପର ଦିନ ହେଉଛନ୍ତି ଦକ୍ଷିଣ ମୋଡ଼ ହବ ରଥ, ଆଉ ମହାପ୍ରଭୁ ରହିପାରିବେନି, ଯେହେତୁ ମହାଲକ୍ଷ୍ମୀ ଦେଖିକିରି ଆସିଲେଣି। ତେଣୁ ପ୍ରଭୁ ନିର୍ଦ୍ଦେଶ ଦେଇଦେବେ ଯେ ହେଉଛନ୍ତି ଦାରୁକକୁ ହେଉଛନ୍ତି ତମେ ରଥ ବୁଲା। ତେଣୁ ରଥରେ ସାରଥିମାନେ ଥାଇ ତା ପରଦିନ ରଥ ଦକ୍ଷିଣ ମୋଡ଼ ହବ ଏବଂ ବାହୁଡ଼ା ଦଶମୀରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଏଇ ଯୋଉ ମହାନ ଉତ୍ସବଟିକି ହେରା ପଞ୍ଚମୀ ବୋଲି କୁହାଯାଏ, ଦାମ୍ପତ୍ୟ ଜୀବନର ଗୋଟିଏ ସୁଖ ଦୁଃଖ ଭରା, ତା ଭିତରେ ମାନ ଅଭିମାନ ଭିତରେ ଯେତେବେଳେ ଘରେ ଗୋଟେ କଳି କଜିଆ ଭଲ ମନ୍ଦ ଭଳି ଯୋଉ କଥା ଥାଏ, ତାକୁ ନେଇ ଗୋଟେ ନିଚ୍ଛକ କଥା ମହାପ୍ରଭୁଙ୍କ ପାଖରେ ଆରୋପିତ କରାଯାଇଛି।
0: ପତି ପତ୍ନୀ ସଂସାର ରଥର ଦୁଇଟି ଚକ, ପରସ୍ପରର ପରିପୂରକ, ତେଣୁ ପତ୍ନୀଙ୍କ ପ୍ରାଧାନ୍ୟକୁ ବି ଗୁରୁତ୍ୱ ଦେଇଛନ୍ତି ମହାପ୍ରଭୁ। ଆଡ଼ପ ମଣ୍ଡପରେ ଲୀଳା ସାରି ବଡ଼ଦେଉଳକୁ ବାହୁଡ଼ିବେ ମଣିମା, ବାଟରେ ମାଉସୀମା ମନ୍ଦିରରୁ ପୋଡ଼ପିଠା ଖାଇବାର ବିଧି ମଧ୍ୟ ରକ୍ଷା କରିବେ, ଅଧରପଣା ଦେଇ ଶାନ୍ତ କରିବେ ଅଶରୀରୀମାନଙ୍କୁ, ଅଭିମାନିନୀ ପତ୍ନୀଙ୍କୁ ଶାନ୍ତ କରିବାର ପ୍ରୟାସ କରିବେ। ନୀଳାଦ୍ରୀ ବିଜେ ପରେ ନୀଳାଦ୍ରୀଶଙ୍କ ଆଗମନରେ ପୁଣି ଉଜ୍ଜଳି ଉଠିବ ନୀଳକନ୍ଦର, ରତ୍ନସିଂହାସନରେ ବିଜେ କରିବେ କୋଟି ଓଡ଼ିଆର ପରିଚୟ, କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ପୁଣି ଚଞ୍ଚଳ ହୋଇଉଠିବ ବଡ଼ଦେଉଳ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

Spotlight. This is Akashvani. In the program Spotlight,

0: ଶାଖାରୁ ମୁଁ କହୁଛି କାକଭୂଷଣ। କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହୋଇ ରହିଆସିଛି। ଆଗରେ ମୋର ଶ୍ରୀମନ୍ଦିର, ମୋର ପ୍ରିୟ ପରମ ପ୍ରଭୁ ଚତୁର୍ଥ ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ, କେତେ ପଥର, କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି। ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ, ବାଇଶି ପାହାଚ ଆଉ ମୁଁ ନିଜେ କାକଭୂଷଣ। ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ ଏକାକାର ହେଇଯାଇଛି। କେବଳ ତାଙ୍କରି କଥା ଶୁଣିବାରେ, କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି ଆସ, ମୋ ସହିତ ଆସ ବଡ଼ ଦାଣ୍ଡକୁ। ଏଇ ସେଇ ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, ବାଇଶି ପାହାଚର ପ୍ରଥମ ପାଦରେ ଠିକ ତକ୍ଷଣ ଚାହା ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତ ପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି। ପତିତ ପାବନ ରୂପରେ କେତେ ଇତିହାସର ପୃଷ୍ଠା ଏଇ ଗଜପତି ବଂଶର ଲହୁ ଲୁହ ଯନ୍ତ୍ରଣାର କାହାଣୀରେ ଚର୍ଚ୍ଚରିତ। କେବଳ ତାଙ୍କୁ ହିଁ କେନ୍ଦ୍ର କରି ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ କଣ୍ଠରେ ସେହି ପରମ ଆପ୍ତ ବାକ୍ୟ ମୋତେ ନିର୍ବଂଶ କରିଦିଅ ପ୍ରଭୁ, ତୁମକୁ ତୁମର ଶ୍ରୀମନ୍ଦିରକୁ ମୋର ବୋଲି କହିବାକୁ, ଯେପରି ମୋର ବଂଶରେ କେହି ନ ରହେ। ଜୀବନ ପଛେ ନର୍କକୁ ଯାଉ, ଧର୍ମାନ୍ତର ହୁଏ ପଛେ, ହେଲେ ମୋ ପ୍ରଭୁଙ୍କର ମାନ ରହୁ, ଯଶ ବୀର୍ଯ୍ୟ ପ୍ରତିଷ୍ଠିତ ହେଉ ଜପ ଚନ୍ଦ୍ରାକି। ମୋର ପ୍ରିୟ ପରମଙ୍କ ପାଇଁ କେତେ ବଡ଼ ତ୍ୟାଗ, ଆତ୍ମା ମୋର ଫରିଯାଏ ସେମାନଙ୍କ ପ୍ରତି କୃତଜ୍ଞତାରେ। ସବୁର ସାକ୍ଷୀ ଏଇ ବାଇଶି ପାହାଚ, ବାଇଶି ପାହାଚ, ବାଇଶି ପାହାଚ, ବାଇଶି ପାହାଚ।
1: ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ
2: କିଏ?
1: ଗଜପତି ମୁକୁନ୍ଦ ଦେବ,
2: ମୁଁ ତ ମୁକୁନ୍ଦ ଦେବ ନୁହେଁ, ମୁଁ ଯେ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ।
1: ଏକା କଥା, ଯେ ମୁକୁନ୍ଦ ଦେବ ସେ ବି ମୋ ପାଇଁ ରାମଚନ୍ଦ୍ର ଦେବ।
2: କିଏ କିଏ ତମେ? ଓ ତୁମେ, ତୁମେ କେମିତି ଆସିଲ ଉଆସକୁ? ଜବାବ।

0: ହବାବ ବାହିନୀ କ୍ଷିପ୍ର ଗତିରେ ପିପିଲି ପର୍ଯ୍ୟନ୍ତ ଆଗୁସାର ହେଲେଣି। ବକ୍ସି ବିଶ୍ୱାସଘାତକତା କରିବାରୁ ମୁରାଦ ଖାଁକୁ ସେନାପତି ହେବା ପାଇଁ ମୁଁ ପ୍ରସ୍ତାବ ଦେଉଛି।
1: ଲୋଧୁ ମିଆଁକୁ ମୋର ଦେୱାନ କରିଥିଲା ତକି ଖାଁ, ପେସ୍କିସ୍ ନ ଦେବାରୁ ସେ ଲୋଧୁକୁ ଫେରେଇ ନେଇଛି। ବିଶ୍ୱାସଘାତକ ବକ୍ସି ଜାଗାରେ ମୁରାଦ ଖାଁ ହେବ ସେନାପତି।
0: ଗଜପତି, ଖୋର୍ଦ୍ଧାର ବହୁ ପୁରୁଷର ବାସିନ୍ଦା ସେ, ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗା ପୂଜା କରେ, ସେ ନିମକ ସଚ୍ଚା ଛାମୁ।
1: ହିନ୍ଦୁ ହେଇଛି ବେଇମାନ, ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ର ଜୀବନରେ ଏ ବିରୋଧାଭାସ କାହିଁକି, କାହିଁକି ଏ ପରୀକ୍ଷା ପ୍ରଭୁ।
0: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ, ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
1: ଠିକ୍ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ର ଭାଗ୍ୟ ନିରୂପିତ ହେବ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେବ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେଇ ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିଭାସାୟ ନିତ୍ୟାୟ ପରମାତ୍ମନି ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ, ଜଗନ୍ନାଥାୟ ତେ ନମଃ, ଜଗନ୍ନାଥାୟ ତେ ନମଃ।
2: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
1: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ, ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
2: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
1: ଖୋର୍ଦ୍ଧାର ସାହାନ୍ସା?
2: ହଁ,
1: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
2: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦୀ ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
1: ଲୋଧୁମିଆ,
2: ଆପଣ ତାଙ୍କର ଦୁଶ୍ମନ ନ ହୋଇ ଦୋସ୍ତ ବନନ୍ତୁ।
1: ଦୋସ୍ତ?
2: ହଁ,
1: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁମିଆ।
2: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଣନ୍ତୁ, ନିକାଲି ଦିଅନ୍ତୁ ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଳି ମହବତକୁ।
1: ଲୋଧୁମିଆ,
2: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ ଗୋଟାଏ କାଠ ପ୍ରତିମା ଭିତରେ କ'ଣ ବନ୍ଦୀ କରିପାରିବେ ଗଜପତି? ଯାହାର ରୂପ ନାହିଁ ତାକୁ ରୂପ ଦେବାର କି ଫାଇଦା?
1: ମୋତେ ଉତ୍ତ୍ୟକ୍ତ କର ନା ଲୋଧୁମିଆ, ଠାକୁର ରାଜା ରାମଚନ୍ଦ୍ର ତୁମଠୁ ଧର୍ମ ଶିଖିବ ନାହିଁ।
2: ବିଚାରକୁ ଆସନ୍ତୁ ଜାମ୍ପନା, ଆପଣଙ୍କ ବେଦରେ ମୂର୍ତ୍ତି କାହିଁ, ଉପନିଷଦରେ ଆକାର କାହିଁ, ପିତଳା କାହିଁ, ପୂଜା କାହିଁ?
1: ତୁମେ କ'ଣ ବେଦ ପଢ଼ିଛ, ଉପନିଷଦ ଜାଣିଛ?
2: ବେଦ ଆଉ ଉପନିଷଦ କ'ଣ ହିନ୍ଦୁର? ସାରା ଦୁନିଆ ପାଇଁ ଏ ଶାସ୍ତ୍ର ଖୋଦାତାଲଙ୍କ ମେହରବାନୀର ଝଲକ। ତାର ଆରବୀ ଅନୁବାଦକୁ ମୁଁ ପଢ଼ିଛି, ସେଠି ଆପଣଙ୍କର ଜଗନ୍ନାଥ କାହାନ୍ତି, କାହାନ୍ତି ଆପଣଙ୍କ ରାମ ଆଉ କୃଷ୍ଣ?
1: ମୋତେ ବିଭ୍ରାନ୍ତ କର ନା ଲୋଧୁ, ମୁଁ କୋରାନ ପଢ଼ି ନାହିଁ, କେବଳ ଏତିକି ଜାଣେ ତାହା ବିଧର୍ମୀର ଶାସ୍ତ୍ର, ତାକୁ ପଢ଼ିଲେ ମୁଁ ଜାତିଭ୍ରଷ୍ଟ ହେବି।
2: ଅଦ୍ଭୁତ ଆପଣଙ୍କର ଯୁକ୍ତି ଗଜପତି, ଗୋଟାଏ ଧର୍ମଶାସ୍ତ୍ର ପଢ଼ିଲେ ଆପଣ ଜାତିଭ୍ରଷ୍ଟ ହେବେ? ଦେଖୁଛି ଆପଣ ଦୁଇ ଜଣ ମୋ ପାଇଁ ସମାନ, କେହି ଧର୍ମକୁ ବୁଝି ନାହାନ୍ତି।
1: ଲୋଧୁମିଆ, ଅସହାୟ ଅବହେଳିତ ଦେଖି ମୋତେ ତୁମେ ପରିହାସ କରିବାକୁ ଆସିଛ?
2: ପରିହାସ ନୁହେଁ ଜାମ୍ପନା, ପରାମର୍ଶ। କୂଟନୀତିର ଆଶ୍ରୟ ନେଇ ପ୍ରଥମେ ଖଲାସ ହେଇଯାଆନ୍ତୁ, ସେ ଆପଣଙ୍କ ପ୍ରତି ବେଇମାନି କରୁଛି, ଆପଣ ମଧ୍ୟ ତା ପ୍ରତି ବେଇମାନି କରନ୍ତୁ।
1: ବେଇମାନି?
2: ହଁ, ଆପଣ କହନ୍ତୁ ଯେ ଆପଣ ଆଉ ପିତଳା ପୂଜିବେ ନାହିଁ, ଆପଣ ମୁସଲମାନ ବନିଯିବେ।
1: ତୁମର ଏତେ ଆସ୍ପର୍ଦ୍ଧା, ଏତେ ଦୁଃସାହସ,
2: ଆପଣ ତାକୁ ବେକୁବ ବନାନ୍ତୁ। କହନ୍ତୁ ଦେୱାନ ଆପଣଙ୍କ ଲୋଧୁମିଆଁ, ଆଉ ସେନାପତି ଆପଣଙ୍କ ମୁରାଦ ଖାଁ, ହିନ୍ଦୁ ବି ଆପଣଙ୍କ ସହିତ ବେଇମାନି କରିଛି। ହିନ୍ଦୁ ହେଇ ଆପଣଙ୍କ ଫାଇଦା କ'ଣ? ମୁସଲମାନ ବନିବା ଛଡ଼ା ଆପଣଙ୍କର ଆଉ ଦୁସରା ରାସ୍ତା ନାହିଁ। ତାକୁ ୟାଦ ଦେଲାନ୍ତୁ, ଆପଣଙ୍କ କଥାରେ ୟକିନ୍ ମଧ୍ୟ କରନ୍ତୁ।
1: କିନ୍ତୁ କିନ୍ତୁ ମୋତେ କୁହ, ଯେତେ ଅଭିନୟ କଲେ ବି ଥରେ ଧର୍ମ ଗଲେ କ'ଣ ଫେରିଆସିବ?
2: ଧର୍ମ କ'ଣ ରହିଛି ଏଇ ଗତାନୁଗତିକ କିଛି ମନ୍ତ୍ର ଆଉ ପୂଜାରେ? ଧର୍ମ କ'ଣ ବାହାରର ଗୋଟେ ଆଡ଼ମ୍ବର, ଗୋଟେ ତାମସା? ଏଇ ଆପଣଙ୍କର ଖୋର୍ଦ୍ଧା ପାଖ ଗାଁର ମୁସଲମାନ ଦଳ ବେହେରା ଗୁଆ ଟେକିଲା ପରେ ଯାଇ ଦୁର୍ଗା ପୂଜା ହୁଏ। ଦୁର୍ଗା କ'ଣ

0: ହେଇଯାନ୍ତି? ମୁସଲମାନ ଦଳବେରା କ'ଣ ହିନ୍ଦୁ ହେଇଯାଏ?
1: ମୁଁ କିଛି ଚିନ୍ତା କରିପାରୁନି ଲୋଧୁମିଆ, ଖାଲି ଏତିକି ବୁଝୁଛି ଜଗନ୍ନାଥଙ୍କ ପାଇଁ ମୁଁ ସବୁକିଛି କରିପାରିବି।
0: ତାହେଲେ ସୁବେଦାରଙ୍କୁ ମୁଁ କ'ଣ କହିବି?
1: ମୁଁ ରାଜି, ତାର ଦୋସ୍ତି ମୁଁ ଚାହେଁ, ଦୁଶ୍ମନୀ ନୁହେଁ। ତେବେ ଲୋଧୁମିଆ, ଧର୍ମାନ୍ତର ବିନା କ'ଣ ଦୋସ୍ତି ସମ୍ଭବ ନୁହେଁ?
0: ନା, ସେ ଧର୍ମାନ୍ତ ଛଳନା କରି ତାକୁ ଜିଣିବାକୁ ହେବ।
1: ହଁ, ମୁଁ ଛଳନା କରିବି, ମୁଁ କପଟ କରିବି। କୁଟ କପଟିଆ ମୟୂର ଚୁଳିଆ ପାଇଁ ମୁଁ କୁଟନୀତିର ଆଶ୍ରୟ ନେବି। ପ୍ରଭୁ ମୋର ବନବାସରୁ ଫେରିବେ, ଗଜପତି ହେବ ମୋଗଲର ଦୋସ୍ତ, ଧର୍ମାନ୍ତରିତ ଯବନ। କହେ ସାଲବେଗହୀନ ଜାତିରେ ମୁଁ ଯବନ, କଳା କାନ୍ଧରେ ଏକ ନିଷ୍ଠ ପୂଜାରୀ ହୋଇବି। ସାଲବେଗ ନିଜକୁ ହୀନ ବୋଲି କହିଲା, ସାରା ଜୀବନ ଏକ ଗୌଣ ମନବୃତ୍ତିରେ ତିଳ ତିଳ କରି ଜଳୁଥିଲା ସେ। ମନ୍ଦିରକୁ ପ୍ରବେଶ ନାହିଁ, ପ୍ରଭୁର ପୂଜାରେ ଅଧିକାର ନାହିଁ। ଏଇ କ'ଣ ହେବ ମୋର ପରିଣତି? ଏଇ କ'ଣ ମୋର ପ୍ରାପ୍ତି? ନା ନା, ମୁଁ ପାରିବିନି। କ୍ଷମା କର ଲୋଧୁମିଆ, ଛଳନାର ଅଭିନୟ ମୁଁ କରିପାରିବିନି। ମିଥ୍ୟା ହେଲେ ବି ନମାଜ ପଢ଼ି କାୟକୁ ଅପବିତ୍ର କରିପାରିବିନି। ମୁଲ୍ଲାଠାରୁ ମନ୍ତ୍ର ନେଇ ମୁଁ ଯବନ ହେଇପାରିବିନି। ମୋର ଏତେ ବଡ଼ ସଂସ୍କାରକୁ ମୁଁ ଜଳାଞ୍ଜଳି ଦେଇପାରିବିନି। ନା,
2: କେବଳ କ'ଣ ହିନ୍ଦୁର ସଂସ୍କାର ଅଛି, ଯବନର ସଂସ୍କାର ନାହିଁ। ଯାହାପନା ଯବନ ବି ତ ମଣିଷ, ଖୋଦାଙ୍କ ଦରବାରରେ ହିନ୍ଦୁଙ୍କ ଭଳି ସେ ବି ତ ଜଣେ ବନ୍ଦା।
1: ମୁଁ ତ ସେ କଥା କହୁନାହିଁ, କିନ୍ତୁ କିଏ କିଏ ଆପଣ?
0: ମୋ ସାଙ୍ଗରେ ଆସିଛନ୍ତି ମୋର ବହେନ ଶାହଜାଦୀ ସୁରେୟା, ସୁବଦାନଙ୍କ ବହେନଙ୍କ ବେଟି, ମୋ ସହିତ କୁଲି ଖାଁ ତାଙ୍କର ଆବାଜନ।
1: ଏ ବନ୍ଦୀଶାଳାରେ?
0: ହଁ, ଖୋର୍ଦ୍ଧାର ସାନ୍ସକୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ହେତୁ ମୋ ସାଙ୍ଗରେ ସେ ଆସିଛନ୍ତି। ଖୁବ୍ ଗୋପନରେ ତାଙ୍କୁ ଏଠିକି ଅଣାଯାଇଛି।
1: କିନ୍ତୁ କାହିଁକି?
2: ଶୁଣିଛି ଖୋର୍ଦ୍ଧାର ବାଦଶାହ ଖୋଦାତାଲାଙ୍କର ଜଣେ ସଚ୍ଚା ନୁର।
1: ଖୋଦାତାଲାଙ୍କର ସଚ୍ଚା ନୁର? ଦେୱାନ ମୋର ଲୋଧୁମିଆ, ମୁରାଦ ଖାଁ ମୋର ବକ୍ସି, ଖୋର୍ଦ୍ଧାର ମୁଁ ଗଜପତି ନୁହେଁ, ମୁଁ ବାଦଶାହ। ଦୋସ୍ତ ମୋର ନାଏବ ନାଜିମ ଜନାବ ତକି ଖାଁ, ସାବାସ ସାବାସ ରାମଚନ୍ଦ୍ର। ଏଥର ତୋର ବିଦାୟର ବେଳା, କୋରାନର ମନ୍ତ୍ର, ମସଜିଦର ନମାଜ ଆଉ ନୌକରମାନଙ୍କର କୁନିସ ଭିତରେ ଲୁଚିଯିବୁ ତୁ। ନୂତନ ଶିକ୍ଷା, ନୂତନ ଦୀକ୍ଷା, ନୂତନ ନାମ। ଦୀକ୍ଷା ପରେ ମୋର ନାମ କ'ଣ ହବ ଲୋଧୁମିଆ?
0: ନାମରେ କ'ଣ ମଣିଷର ସତ୍ତା ବଦଳିଯାଏ? ଯାହା ପନା ନାମଟା ଗୋଟେ ଖୋଳ, ନାମଟା ଗୋଟେ ବାହାରର ପୋଷାକ। ନାମ ବଦଳିଲେ କ'ଣ ଆପଣ ବଦଳିଯିବେ? ବଦଳିଯିବ ଆପଣଙ୍କର ବୁନିଆଦି ଆଦବ କାଇଦା, ଆଦତ ଆଉ ବିଶ୍ୱାସ। ଧରନ୍ତୁ ଆପଣଙ୍କ ନାମ ହାଫିଜ କାଦର।
1: ହାଫିଜ କାଦର?
0: ହଁ
1: ହଁ, ହାଫିଜ କାଦର ମୋର ନାମ। ଏଇ ହାଫିଜ କାଦରର ସଂଜ୍ଞା ଭିତରେ ଆତ୍ମଗୋପନ କରିବ ଗଜପତି ରାମଚନ୍ଦ୍ର। ଖୋଦା ହାଫିଜ ରାମଚନ୍ଦ୍ର, ଖୋଦା ହାଫିଜ, ଖୋଦା ହାଫିଜ।
2: ଏତେ ଅଫସୋସ କାହିଁକି ଯାହାପନା? କବୀର ମୁସଲମାନ ଥିଲେ ନା ହିନ୍ଦୁ, ହିନ୍ଦୁର ରାମ ଆଉ ମୁସଲମାନ ରହିମ ତ ତାଙ୍କ ପାଇଁ ସମାନ ଥିଲେ। ଧର୍ମ ତ ଗୋଟିଏ, ଆପଣ ଦିଲ୍ଲ ଦରଦ ଦେଇ ଦିନ ଦୁନିଆର ମାଲିକଙ୍କୁ ଆପଣର କରିବା ତ କବୀରଙ୍କ ମତରେ ଧର୍ମ।
1: ଶାହଜାଦୀ,
2: ଆପଣଙ୍କ ଜଗନ୍ନାଥକୁ ସେ କବୀର ଯିଏ ଚିହ୍ନିଛନ୍ତି ଆଉ ଚିହ୍ନେଇଛନ୍ତି, ସେଇ ଖୋଦାତାଲା ଜଗନ୍ନାଥଙ୍କ ଇଜ୍ଜତ ରଖିବା ଆପଣଙ୍କର ତ ଧର୍ମ। ମସଜିଦ ଭିତରେ ଯାହାଙ୍କୁ ଦେଖି ହୁଏ ନାହିଁ ସେଇ ତ ମନ୍ଦିରର ଜଗନ୍ନାଥ, ସେ ହିଁ ଆପଣଙ୍କର ଧର୍ମ। ଖୋଦାଙ୍କ ଉପରେ ଭରସା ରଖନ୍ତୁ, ସବୁ ଠିକ ହେଇଯିବ।
1: ମୋ ପାଇଁ ଖୋଦାଙ୍କୁ ପ୍ରାର୍ଥନା କର ଶାହଜାଦୀ।
2: ଆଲ୍ଲାଙ୍କ ମେହରବାନୀରେ ଆପଣଙ୍କୁ ଶାନ୍ତି ମିଳୁ। ଆପଣ ଜଗନ୍ନାଥଙ୍କ ସେବକ, ଆପଣଙ୍କଠି ଅଛି ଖୋଦାତାଲାଙ୍କ ଖୁସ୍ବୁ।
1: ଶାହଜାଦୀ, ମୋଠି ଖୋଦାତାଲାଙ୍କର ଖୁସ୍ବୁ ଅଛି କି ନା ମୁଁ ଜାଣେ ନା, କିନ୍ତୁ ମୋ ପାଇଁ ତୁମେ ଖୋଦାଙ୍କର ଜୀବନ୍ତ ମେହରବାନୀ।
2: ମୋର ସମୟ ହେଇଗଲାଣି, ଲୋଧୁମିଆଙ୍କ ପାଇଁ ଆପଣଙ୍କୁ ଦର୍ଶନ କରିପାରିଲି।
0: ବୟନ, କ'ଣ ଗୋଟେ ମାଗିବ ବୋଲି କହୁଥିଲ ପା, ଖୋଲି କରି କୁହ ନା।
2: କବୀର ସାହେବ ଯେଉଁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ, ମୋତେ ଆପଣ ତାଙ୍କୁ ଥରେ ଦର୍ଶନ କରାଇ ଦେଇପାରିବେ?
1: ନିଜେ ତ ମୁଁ ସେଥିରୁ ବଞ୍ଚିତ ଶାହଜାଦୀ, ଯଦି ସୁଯୋଗ ଆସେ ମୁଁ ଆପଣଙ୍କ ଇଚ୍ଛା ପୂରଣ କରିବି।
2: ଆପଣଙ୍କ ସାଙ୍ଗରେ କରିବି ତାଙ୍କର ଦର୍ଶନ।
1: ଶାହଜାଦୀ,
2: ଯବନ ବୋଲି ଘୃଣା କରିବେ ନାହିଁ ତ, ହିନା ବୋଲି ଠେଲିଦେବେ ନାହିଁ ତ?
1: ଏ କ'ଣ କହୁଛ ଶାହଜାଦୀ?
2: ଶାହଜାଦୀ ନୁହେଁ,

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ? ଆପଣ ହତଭାଗ୍ୟ ରାମଚନ୍ଦ୍ରର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛି ଛାମୁ। ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କ ନିର୍ଦ୍ଦେଶ ଶୁଣିଲି। ଛାମୁ ତାଙ୍କୁ ଖୋର୍ଦ୍ଧାର ଦେୱାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକିବାକୁ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ। ଆପଣ ଏ ମ୍ଳେଚ୍ଛ ଧମକାଉ ଅପରାଧୀ କରାନ୍ତୁ ନାହିଁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି। ଯେଉଁଠି ଗଜପତି ହେଲେ ଶାହାନଶା, ଦେୱାନ ହେଲେ ଲୁଧୁମିଆ, ଆଉ ବନ୍ଧୁ ହେଲେ ସ୍ୱୟଂ ନବାବ, ତା ଭିତରେ ଇଏ ଦରିଦ୍ର ବ୍ରାହ୍ମଣ ରାଜଗୁରୁ ରୂପେ ଆଉ ଆବଶ୍ୟକତା ଅଛି ବୋଲି ମୁଁ ବିଶ୍ୱାସ କରିପାରୁନି।
1: ରାଜଗୁରୁ ଆପଣ
0: ଗଜପତି ସିନା ସବୁ ଭୁଲିଗଲେ, ଯବନ ହାତରେ ଧରାଦେଲେ, ମୁଁ କିନ୍ତୁ ଭୁଲିପାରିନାହିଁ ଛାମୁ। ମୁଁ ଭୁଲିପାରିନାହିଁ ଗଜପତିଙ୍କୁ। ରାତ୍ରିର ଅନ୍ଧକାର ଭିତରେ ସବୁ ବାଧା ବିଘ୍ନକୁ ବେଖାତିର କରି ସାଙ୍ଗରେ ଓଡ଼ିଆ ଜାତିର ପ୍ରାଣ ସେଇ ତିନି ମୂର୍ତ୍ତିକୁ ଧରି ଭୁଲିଥିଲେ କ୍ଷୁଧା, ତୃଷା, ନିଦ୍ରା ଆଉ ଅବସାଦ।
1: ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ରାଜଗୁରୁ, ସେ ଗଜପତି ଆଜି ମରିଯାଇଛି।
0: ଆପଣ କଣ କଲେ, କଣ କଲେ ଗଜପତି? ଛାର ଜୀବନ ପାଇଁ?
1: ଜୀବନ ପାଇଁ ନୁହେଁ ରାଜଗୁରୁ, ଜୀବନନାଥଙ୍କ ପାଇଁ, ଓଡ଼ିଆ ଜାତିର ଆତ୍ମା ପାଇଁ। ନିଜର ଆତ୍ମାକୁ ମୋତେ ବିକ୍ରୟ କରିବାକୁ ପଡ଼ିଲା, କିନ୍ତୁ ସେଥିରେ ବି ମୁଁ ପ୍ରତାରିତ ହେଲି।
0: ଗଜପତି
1: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ, ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ। ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
0: ସବୁ ଖବର ମୁଁ ଶ୍ରୀଧରଠାରୁ ପାଇଛି ଗଜପତି।
1: ଶ୍ରୀଧର?
0: ହଁ, ଶ୍ରୀଧର ମୋର ଗୁପ୍ତଚର। ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି, ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
1: ହଁ ହଁ, ମୁଁ ପାରିବି। ହାଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
0: ଖୋର୍ଦ୍ଧା ଯିବେ, ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି
1: ରାଜଗୁରୁ। ଆପଣ
0: ଯବନ ହୋଇ ବଦ୍ଧ, ଆପଣ ଜଗନ୍ନାଥଙ୍କୁ ଛାଡ଼ି ପାରିନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ, ଆପଣଙ୍କର ଏହି ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଯ୍ୟନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର? ଏ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
1: ଆଉ କିଏ ନ ଜାଣୁ, ମୋ ଜଗନ୍ନାଥ ତ ଜାଣିବେ, ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋଠାରୁ ସମସ୍ତେ ଦୂରରେ। ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ। ଆପଣ

0: ଦିନରେ ଆପଣ ହିଁ ମୋର ଭରସା। ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
1: ସବୁ ପଥ ଯେ ରୁଦ୍ଧ ଗଜପତି, ଆଉ ଯିବା କୁଆଡ଼େ, ଆଉ ସ୍ଥାନ କାହିଁ?
0: ସ୍ଥାନ ସେହି ମହାସମୁଦ୍ର, ସ୍ଥଳ ନାହିଁ, ଜଳ ନାହିଁ, ଜୀବନ ନାହିଁ। ପ୍ରଳୟ ଅପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ। ସେହି ମହାବିଷ୍ଣୁ ଜଗନ୍ନାଥ, ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦ୍ରା ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ଲୁଚାଇ ରଖିବି ମଝି ଦରିଆର ଅତଳ ଗର୍ଭରେ।

0: ବି ଜାଗ୍ରତ ହେବେ କିପରି?
1: ଭୈରବୀଙ୍କୁ ବଳି ଦେବା ପାଇଁ ସାହସ କରିପାରୁଛନ୍ତି ଆପଣ? ଆପଣଙ୍କ ଦ୍ୱାରା ପୂଜିତ ହେବେ ଜନନୀ ବିମଳା।
2: ମା, ତମେ କଣ କହୁଛ?
1: ଚୁପ୍ କର।
2: ବାବାଙ୍କର ଅଧିକାର ରହିଛି। ସବୁ ଦୁଃଖ ଦୁର୍ଦ୍ଦିନ ଭିତରେ ମଧ୍ୟ ଦୀନବନ୍ଧୁଙ୍କର ସମ୍ମାନ ମହତ୍ତ୍ୱ ପାଇଁ ସେ ଅବିରାମ ସଂଗ୍ରାମ କରିପାରିବେ। ଜାତି ଧର୍ମ ନୀତି ପ୍ରତି ଯେ ବିଶ୍ୱାସଘାତକତା କରିବ ତାକୁ ନିଶ୍ଚିହ୍ନ କରିବାର ଅଧିକାର ଗଜପତିରେ ରହିଛି।
1: ନା, ନାହିଁ, ଗଜପତି ବିଧର୍ମୀ ପତିତ।
0: ରାଣୀ,
2: ମା,
1: ରାଣୀ, ରାଣୀ, କୋଉ ଅଧିକାରରେ ଆପଣ ମୋତେ ରାଣୀ ବୋଲି ସମ୍ବୋଧନ କରୁଛନ୍ତି?

0: ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ
1: ଆସିବା ଅନାବଶ୍ୟକ। ଆପଣଙ୍କ ଉପସ୍ଥିତି, ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରିଯାଆନ୍ତୁ, ନହେଲେ ଆପଣଙ୍କ ଛଦ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
2: ମା, ତମେ ଚୁପ୍ କର, ମା ଚୁପ୍ କର।
3: ବାବା, ମାଙ୍କର ଯୁକ୍ତିରେ ମୋର ଆଦୌ ସମର୍ଥନ ନାହିଁ। ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅକ୍ରତୁତ। ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
4: ମୋର ସହଯାତ୍ରୀ ତୁମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ। ମୋହ ମାୟାରେ ନିଜର କୃତ କର୍ମ ପାଶରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବ ଆଉ କିଏ?
2: ବାପା,
4: ମୋର ନିଶ୍ୱାସ ଯେ ସର୍ପଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତାବହ। ମୁଁ ଆସୁଛି କୁମାର।
2: ବାପା,
4: ମୁଁ ଆସୁଛି।
2: ବାବା, ବାପା, ଏ କଣ କଲ ମା, ତମେ ଏ କଣ କଲ?
1: ସବୁ ତୋର ମଙ୍ଗଳ ପାଇଁ ପୁତ୍ର,
2: ନା
1: ତୋରି ସୁଖ ପାଇଁ?
2: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋର କାମନା ନୁହେଁ, ମୁଁ ତମ ସହିତ ଏକମତ ନୁହେଁ।
1: କୁମାର,
2: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ, ତମ ସ୍ୱାର୍ଥପରତା ନୁହେଁ।
1: କୁମାର,
2: ବାବା, ବାବା, ବାବା,
1: କୁମାର, କୁମାର, କୁମାର, କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆରପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେ ଦିନ ଏପରି ଚାଲିବ, ଏହାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣେ
1: ଇଚ୍ଛା ମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣେ ଭାବେ ଛାର ଯବନଧାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି ଚିଲିକାର ଏଇ ଟାପୁରେ। ତାକୁ ରଖି ମୁଁ କ'ଣ ଠିକ କରିଛି? ସେ ଯେ ଓଡ଼ିଆ ଜାତିର ପ୍ରାଣ, ସେ ଯେ ବିଶ୍ୱ ବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ, ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୁଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।
0: ବିସ୍ତାରିତ ଦୁଇ ଭୁଜର ଅପୂର୍ବ ଆହ୍ୱାନ, ଧରିପାରିଲେ ସେ ନିଶ୍ଚୟ ଧରାଦେବ।
2: ଜୟ ଜଗନ୍ନାଥଙ୍କର!
3: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର, ତକି ଖାଁର ମୃତ୍ୟୁ ହୋଇଛି।
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କ'ଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ, ହସ୍ତପଦହୀନ, ଅଚଳ ଆଜି ସଚଳ ହୋଇଛି।
3: ସୁଜା ଖାଁଙ୍କ ଜାମାତା ମୁର୍ଶିଦ କୁଲି ଖାଁ ହେଉଛନ୍ତି ନବାବ।
0: ମୁର୍ଶିଦ କୁଲି ଖାଁ ସୁରେୟାର ବାବା? ହେ ଲୀଳାମୟ, ରାମଚନ୍ଦ୍ର ସହ କି ଖେଳାଏ ତୁମର? ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।

0: ତୁମର ଡାକର ଆମ ଏଡ଼େଇ ପାରିଲି ନାହିଁ ସୁରେୟା।
1: ବାବା ଆପଣଙ୍କୁ ଖବର ପଠେଇଥିଲେ ହିନ୍ଦୁ ମୁସଲମାନ ବିଭେଦ ଦୂର ହଉ, ଜଗନ୍ନାଥ ଭଲ ଭାବରେ ପୂଜା ପାଆନ୍ତୁ, ଆଉ ଆପଣ ଫେରିଯାଆନ୍ତୁ ଖୋର୍ଦ୍ଧାକୁ।
0: କାହା ପାଇଁ ଫେରିବି, ପୁତ୍ର ପତ୍ନୀ ପ୍ରଜା ସମସ୍ତେ ମୋତେ ତ୍ୟାଗ କରିଛନ୍ତି, ମୁଁ ଏକାନ୍ତ ନିଃସଙ୍ଗ ସର୍ପହରା।
1: ଏହି ନିଃସଙ୍ଗ ଜୀବନରେ ସେବା କରିବାର ସୁଯୋଗ ମୋତେ ଆପଣ ଦେବେ ନାହିଁ ପ୍ରଭୁ।
0: ତୁମକୁ କେମିତି ବୁଝେଇବି ସୁରେୟା, ମୁଁ ଯେ ମୁସଲମାନ ନୁହେଁ, ମୁଁ ହିନ୍ଦୁ। ସୁରେୟା ତମେ ହିନ୍ଦୁ ହେଇପାରିବ?
1: ଆପଣ ଯେ ମୁସଲମାନ ହେଇସାରିଛନ୍ତି।
0: ମୋର ମୁସଲମାନ ହେବାର କିଛି ପ୍ରମାଣ ନାହିଁ। ତମେ ଯଦି ହିନ୍ଦୁ ହେଇଯିବ ତେବେ ତୁମର ନାମ ହେବ ସୂର୍ଯ୍ୟମଣି। ମୋ ସାଙ୍ଗରେ ଜଗନ୍ନାଥ ଦର୍ଶନ କରିପାରିବ ତୁମେ। ତୁମେ ତୁମେ କଣ ଚାହ ନା ହିନ୍ଦୁ ହେବାକୁ?
1: ମାନବିକତାର ଡୋରେରେ ବନ୍ଧା ଆମେ ଦୁଇ ଜଣ, ଏ ବନ୍ଧନ ଧର୍ମର ନୁହେଁ, ମନର ପ୍ରାଣର। ନା ନା, ମୁଁ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ, ମୁଁ ଇନ୍ସାନ। ଜଗନ୍ନାଥ ସେ ଇନ୍ସାନ ନ ଦେବତା।
0: ସୁରେୟା,
1: ଧର୍ମାନ୍ତରରେ ମୋର ବିଶ୍ୱାସ ନାହିଁ, ଇନ୍ସାନିୟତ ହିଁ ଧର୍ମ। ମୁଁ ହିନ୍ଦୁ ହେବି, ମୁଁ ହିନ୍ଦୁ ହେବି କେବଳ ଆପଣଙ୍କୁ ଖୁସ୍ କରିବା ପାଇଁ।
0: ତମେ ହିନ୍ଦୁ ହୁଅ କି ମୁସଲମାନ।

0: ମୁଁ ଆପଣଙ୍କୁ କଥା ଦଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। ବାଇଶି ପାବତ୍ସର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନ ବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ, ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହବ।
0: ଆପଣ ନଅରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନୂଆରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର।
1: ଆସନ୍ତୁ ଆସନ୍ତୁ ଗଜପତି, ଆସନ୍ତୁ ନୂଆ ରାଣୀ ମା ସୂର୍ଯ୍ୟମଣି ଦେଇ, ଦେଖନ୍ତୁ ଥରେ ଚାହିଁ ଦେଖନ୍ତୁ ପତିତ ପାବନର ମୋହନ ମୂର୍ତ୍ତିକୁ, ପତିତକୁ ଉଦ୍ଧାର ପାଇଁ ଅଭିନବ ନବଘନ ବେଶ। ଆହା କି ଅପୂର୍ବ,
2: କି ଅପୂର୍ବ, କି ଅଦ୍ଭୁତ, କି ଦିବ୍ୟ ତୁଲାପ ଦର୍ଶନ। ମୋର ମନେ ହେଉଛି ସତେ ଯେପରି ବହୁ ଜନ୍ମର ସଞ୍ଚିତ ପୁଣ୍ୟ ଆଜି ମୋର ରୂପ ପାଇଛି। ଆଉ ମୋର କିଛି ଅଫସୋସ ନାହିଁ ସ୍ୱାମୀ, ଆଙ୍କରି ପୂଜା ଅର୍ଚ୍ଚନା ପାଇଁ ମୁଁ ହିନ୍ଦୁ ହେଇଛି, ସୁରୈୟାରୁ ହେଲି ସୂର୍ଯ୍ୟମଣି। କିନ୍ତୁ କିନ୍ତୁ ଏ ଯେ ଖାଲି ହିନ୍ଦୁର ଦେବତା ନୁହନ୍ତି, ଏ ଯେ ଅବୟବ ଆଉ ଆକାରହୀନ ସେଇ ଶୂନ୍ୟ ପୁରୁଷ, ମୁଁ ପାଗଳ ହେଇଯାଉଛି ଆଙ୍କରି ରୂପ ଦର୍ଶନରେ। ଏ ଯେ ମହାମୁକ୍ତି, ଏ ଯେ ନିର୍ମାଣ, ମୁଁ ସୁରୈ ନୁହେଁ, ମୁଁ ସୂର୍ଯ୍ୟମଣି ନୁହେଁ। ମୋର ନାମ, ମୋର ନାମ ଜାତି କିଛି ନାହିଁ, ମୁଁ ତାଙ୍କର, ମୁଁ ତାଙ୍କରି।
3: ରତ୍ନ ସିଂହାସନ ପାଖକୁ ନେବା ପାଇଁ ତୁମକୁ ସୁରୈରୁ ସୂର୍ଯ୍ୟମଣି କରେଇଥିଲି, ତୁମେ ଯିବ ନାହିଁ, ମୁଁ ବି ଯାଇପାରିବି ନାହିଁ। ବାଟ ଜଗି ସେ ବସିଛି, ବାଇଶି ପାବତ ସୁମା ଉଡେଇ ପାରିବି ନାହିଁ, ଏଇ ତାର ନିର୍ଦ୍ଦେଶ।
1: ଗଜପତି,
3: ହଁ ରାଜଗୁରୁ, ପ୍ରଜା ଚାହାନ୍ତି ନାହିଁ, ବ୍ରାହ୍ମଣ ଚାହାନ୍ତି ନାହିଁ, ମୋ ପାଇଁ ପତିତ ପାବନ ପ୍ରତିଷ୍ଠା ହେଇଛି, ବାଇଶି ପାବତ ଉଠିବା ମୋତେ ମନା।
1: ଅଧୀର ହୁଅନ୍ତୁ ନାହିଁ ଗଜପତି, ପୂଜାର୍ଚ୍ଚନା ଆପଣଙ୍କର ବନ୍ଦ ହେବ ନାହିଁ, ଏଇଠି ଏଇ ବାଇଶି ପାବତ ପ୍ରାନ୍ତରେ ଆପଣ ଅର୍ଚ୍ଚନା କରିବେ ପ୍ରଭୁଙ୍କୁ, ରଥରେ ଯେତେବେଳେ ସେ ବିଜେ ହେବେ ଆପଣ ହିଁ କରିବେ ଛେରା ପହରା।
3: ଭକ୍ତ ପତିତ ପାଇଁ ତମେ ସ୍ୱପ୍ନରେ ଦେଖାଦେଲ ପ୍ରଭୁ, ସତରେ ଯଦି ତମେ ପତିତ ପାବନ ହେଇଛ, ତୁମ ଶ୍ରୀଚରଣରେ ଆଜି ସମସ୍ତ କ୍ଷମତା ସମସ୍ତ ପଦବୀ ମୁଁ ଅର୍ପଣ କରୁଛି, ଆଜି ମୋର ଶେଷ ପୂଜା ରାଜଗୁରୁ। ଚକାଡଳକୁ ବିଦାୟ ମାଗରାଣୀ, ଆମ କାମ ସରିଛି, ଏଇ ଜନ୍ମରେ ଆଉ ତାର ସାନ୍ନିଧ୍ୟ ମିଳିବ ନାହିଁ, ଏଇ ଆମର ଶେଷ ଦର୍ଶନ।
1: ବାପା
3: ଭାଗିରଥି, କାଲିଠାରୁ କାଲିଠାରୁ

ଶୁଣିଲେ ନାଟକ ବାଇଶ ପାଞ୍ଚ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟନାଥ ବେହେରା, ଲଳିତା ମହାଦେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।

ଶୁଣିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ 22 ପାହାଚ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ମିଲନ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମୁକେଶ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସିଶ।

0: करे शोर।
1: पवन करे शोर।
0: अरे बाबा शोर नहीं, शोर शोर शोर।

0: Visit to Moldova, North Macedonia, and Romania today. The visit to the three European countries is expected to provide fresh momentum to India's bilateral ties with the three countries, with a focus on expanding cooperation in trade, investment, technology, innovation, education, and people-to-people ties. The Union Ministry of Road Transport and Highways will develop over 160-kilometer long Rameshwar-Paradip Highway along Odisha's coast at a cost of over 8,000 crore rupees. The ministry said the project will transform Odisha's coastal region by improving road infrastructure and boosting tourism and economic activity along with spiritual journeys. The Delhi High Court today refused to intervene in activist Sonam Wangchuk's treatment at Safdarjung Hospital, saying the government's decision to move him from Jantar Mantar to the hospital could not be termed arbitrary. Justice Mini Pushkarna said no immediate order was needed to shift Wangchuk to a private facility, while noting that doctors were monitoring his condition and had provided treatment with his consent. The court was hearing a plea by Wangchuk's wife, Gitanjali Angmo, seeking his transfer to a private hospital. Delhi police has clarified that no permission has been sought or granted for any protest march and procession in New Delhi district in view of Parliament session beginning tomorrow. In a social media post, the police said Section 163 of Bharatiya Nagarik Suraksha Sanhita is in force in the area. Hence, protest marches, processions, demonstrations and assemblies of five or more persons are strictly prohibited in the area except Jantar Mantar. In Jammu and Kashmir, at least 11 people were killed and 7 others went missing as torrential rains triggered landslides and flash floods in the twin border districts of Rajouri and Poonch early this morning. In men's cricket, England have set a target of 388 runs for India in the series deciding third ODI at Lord's in London. Chasing the target, India were 278 for 2 in 41 overs when reports last came in. Football's grandest stage is set for a blockbuster finale of the FIFA World Cup as defending champions Argentina take on Spain in New Jersey tonight. The match kicks off 12:30 a.m. Indian time. And that is the end of this news bulletin.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 11:10। ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦ ପଟ୍ଟନାୟକ, ଅଖିଳ କୁମାର ଲେଙ୍କା, ସବିତା ମିଶ୍ର ଏବଂ ଭିକାରୀ ଚରଣ ବଳ। ବର୍ଣ୍ଣାଳୀରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକଙ୍କ ସହ ସାକ୍ଷାତକାର ପ୍ରଥମ ଭାଗ। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିବେ ହେରା ପଞ୍ଚମୀ ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:30। ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଲାଇଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଘରୋଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ହେରା ପଞ୍ଚମୀ ସମ୍ପର୍କରେ। ପରେ ଶୁଣିବେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଆଜିର ଡିଜିଟାଲ ଯୁଗରେ ନାରୀର ସ୍ଥାନ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ସୃଜନୀରେ କିଛି କଥା, କିଛି ଗୀତରେ ଶୁଣିବେ କବି ଦୀନକୃଷ୍ଣ ଦାସଙ୍କ ସମ୍ପର୍କରେ। ପରେ ଶୁଣିବେ ସାକ୍ଷାତକାର, ଯୁବପିଢ଼ି ପାଇଁ ଶୃଙ୍ଖଳା କେତେ ଜରୁରୀ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତ୍ୟଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ହେରା ପଞ୍ଚମୀ ସମ୍ପର୍କରେ ଶୁଣିବେ। ଭେଟଘାଟରେ ବର୍ଷା ଦିନେ ଛେଲି ମେଣ୍ଢା କିଏ ରୋଗ ହେଲେ କାଇଟା କରବାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ଦିବ୍ୟାଙ୍ଗ ମନର୍କା ଯେ କାଇ ସୁବିଧା ଅଛେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ନୀଳଶୈଳ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଲିତ କାନୁନଗୋ, ସଙ୍ଗୀତ ଚୌଧୁରୀ ଭାରତୀକୃଷ୍ଣ ଦାସ। ପ୍ରସାରଣ ସମୟ ରାତି 10:00।

ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସମୟ ବର୍ତ୍ତମାନ 11:12। ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:53 ଆମ ପ୍ରାତଃ ଅଧିବେଶନକୁ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।